ଚିନ୍ତା। ଦୁଧ ଦେଉନଥିବା ଗାଈ, ସ୍ତ୍ରୀ, ଦୁଷ୍ଟପୁତ୍ର, ପ୍ରାପ୍ତି ହୋଇ ମଧ୍ୟ ଦାନ ନ ଦେଇଥିବା ଧନ ଏବଂ ମୁଁ ଓ ମୋର ଗୁଣଯୁକ୍ତ ବାଣୀ ବ୍ୟର୍ଥ ଅଟେ। ଏ ସମସ୍ତ ଯେଉଁ ବ୍ୟକ୍ତି ନିକଟରେ ଥାଏ ସେ ଦୁଃଖ ପରେ ଦୁଃଖ ଭୋଗ କରିଥାନ୍ତି। ପ୍ରାତଃ 6 ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ସମାଚାର ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେକରି ପ୍ରଚାର କରିଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣୁଥିଲେ ଭକ୍ତ ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶୁଣୁଥିଲେ ଆଭା ପଣ୍ଡା, ଅମିତ ମିଶ୍ର, ପାତ୍ର ଏବଂ ଶ୍ରୀକାନ୍ତ ଦାସ। ସଂସ୍କାର ଏବଂ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ ଉପସ୍ଥାପନା କରିଛନ୍ତି ମାଝୀ।

ଆମ ଦେଶରେ ଜାତି ପ୍ରଥା ଓ ଛୁଆଁ ଅଛୁଆଁ ଭେଦଭାବ ଯେ ପରବର୍ତ୍ତୀ ସମୟରେ ସମାଜରେ ବିକଶିତ ହୋଇଛି ଏହା ସହଜରେ ଅନୁମେୟ। ରାମାୟଣରେ ଉଲ୍ଲେଖ ଅଛି, ପ୍ରଭୁ ଶ୍ରୀରାମ ଶବରୀ ହାତରୁ ଫଳ ଖାଇଥିଲେ। ଏଥିରୁ ସ୍ପଷ୍ଟ ଜଣାପଡ଼େ ସେ ସମୟରେ ଛୁଆଁ ଅଛୁଆଁ ଭେଦଭାବ ନଥିଲା। ବୈଦିକ ସମାଜରେ ବୃତ୍ତି ଉପରେ ଆଧାର କରି ସମାଜକୁ ଚାରି ଶ୍ରେଣୀରେ ବିଭକ୍ତ କରାଯାଇଥିଲା, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର। ଜାତିକୁ ଆଧାର କରି ଏହି ଚାରି ଶ୍ରେଣୀର ବିଭାଜନ ହୋଇନଥିବା ଜଣାଯାଏ। ବ୍ରାହ୍ମଣ କୂଳରେ ଜନ୍ମ ହୋଇ ଯଦି ଜଣେ କ୍ଷତ୍ରିୟର କାମ କରୁଥିଲା ସେ କ୍ଷତ୍ରିୟ ହିଁ ବୋଲାଉଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ସାମାଜିକ କୁସଂସ୍କାର ଯୋଗୁଁ ଏହା ଜାତିପ୍ରଥାର ରୂପ ନେଇଥିବା ମନେ ହୁଏ। ପ୍ରତ୍ୟେକ ଯୁଗରେ ସମାଜର ଯେଉଁ ଠିକାଦାରମାନେ ଥାନ୍ତି ସେମାନେ ହିଁ ସବୁ ଜିନିଷକୁ ନିଜ ହିସାବରେ ବିଚାର କରନ୍ତି ଏବଂ ନିଜସ୍ୱ ଦୃଷ୍ଟିଭଙ୍ଗୀରେ ଦେଖନ୍ତି। କେତେକ ଧର୍ମରେ ଯେଉଁ ଧର୍ମଯୁଦ୍ଧର ଡାକରା ଦିଆଯାଏ ଅନ୍ୟ ଧର୍ମର ଲୋକଙ୍କୁ ଧ୍ୱଂସ କରିବା ପାଇଁ, ଚିନ୍ତାଶୀଳ, ନିରପେକ୍ଷ ଏବଂ ସହନଶୀଳ ବ୍ୟକ୍ତିମାନେ ତାକୁ ଅସ୍ୱୀକାର କରନ୍ତି। କୌଣସି ଧର୍ମ କେବେ ଅନ୍ୟ ଧର୍ମର କିମ୍ବା ଅନ୍ୟ ଧର୍ମ ବିଶ୍ୱାସୀ ଲୋକଙ୍କ ଅନିଷ୍ଟ କରିବା ପାଇଁ ଶିକ୍ଷା ଦିଏ ନାହିଁ। ବୁଦ୍ଧ, ମହମ୍ମଦ, ଯୀଶୁ, ନାନକ ଆଦି ଯୁଗପୁରୁଷମାନେ ସମାଜରେ ଏବଂ ପ୍ରଚଳିତ ଧର୍ମରେ ସଂସ୍କାର ଆଣିବା ପାଇଁ ଚେଷ୍ଟା କରିଥିଲେ। ଯଦି ସେମାନେ ଜାଣିଥାନ୍ତେ ପରବର୍ତ୍ତୀ ସମୟରେ ଲୋକେ ଧର୍ମଯୁଦ୍ଧର ଡାକରା ଦେବେ କିମ୍ବା ଧର୍ମ ନାଁରେ ସାମାଜିକ ଗଣ୍ଡଗୋଳ ସୃଷ୍ଟି କରିବେ, ବୋଧହୁଏ ସେମାନେ ଚୁପ୍ ରହିବା ପସନ୍ଦ କରିଥାନ୍ତେ। ପଥଭ୍ରଷ୍ଟ ମାନବ ସମାଜକୁ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ସମୟରେ ସତ୍ମାର୍ଗରେ ପରିଚାଳିତ କରିବା ଏବଂ ସମୟକ୍ରମେ କୌଣସି ଧର୍ମରେ ଯେଉଁ ଦୁର୍ନୀତି ଓ କୁସଂସ୍କାର ପ୍ରବେଶ କରିଥାଏ ତାକୁ ଦୂର କରିବା ହିଁ ଥିଲା ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ଓ ଧାର୍ମିକ କ୍ଷେତ୍ରରେ ଯାହା ବି ଅନ୍ଧବିଶ୍ୱାସ ଓ କୁସଂସ୍କାର ଦେଖାଯାଏ ତାହା ମଣିଷକୃତ, ଏଥିରେ ସନ୍ଦେହର ଅବକାଶ ନାହିଁ। ମଝିରେ ମଝିରେ ବିଭିନ୍ନ ଗଣମାଧ୍ୟମରେ ଅନ୍ୟ ଦେଶର, ଅନ୍ୟ ଧର୍ମର କିମ୍ବା ତଥାକଥିତ ନିମ୍ନ ଜାତିର ଲୋକଙ୍କୁ ଧର୍ମପୀଠକୁ ବାରଣ କରିବାର ଯେଉଁ ଖବର ମିଳେ ତାହା କେତେଦୂର ଗ୍ରହଣଯୋଗ୍ୟ ଆଲୋଚନା ଓ ସମାଲୋଚନାର ବିଷୟ ହେବା ଉଚିତ। ଗୋଟିଏ ପଟରେ ମଣିଷ ନିଜ ଧର୍ମର ବଡ଼ପଣ ଦେଖାଏ, ଅନ୍ୟ ଧର୍ମକୁ ନିମ୍ନ ଦୃଷ୍ଟିରେ ଦେଖେ, ଅନ୍ୟପଟରେ ସବୁ ଧର୍ମ ସମାନ, ଭଗବାନ ଏକ, ସଭିଏଁ ଈଶ୍ୱରଙ୍କ ସନ୍ତାନ ବୋଲି କହେ। ଏଭଳି ଦ୍ୱୈତ ମାନସିକତା ପୋଷଣ କରୁଥିବା ମଣିଷ ସ୍ୱାର୍ଥୀ ଓ ଅହଙ୍କାରୀ ନୁହେଁ କି? ଯଦି କୌଣସି ଧର୍ମ କିମ୍ବା ଧର୍ମ ସଂସ୍କାରକ ଏଭଳି ଶିକ୍ଷା ଦେଇଥାଏ କିମ୍ବା ଦେଉଥାଏ ତାହା କେତେଦୂର ଗ୍ରହଣଯୋଗ୍ୟ ଆଜି ପ୍ରଭାତର ଚିନ୍ତନ ହେବା ବିଧେୟ।

ଶୁଣିଥିଲେ ସଂସ୍କାର ଏବଂ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ ପ୍ରଫୁଲ୍ଲ କୁମାର ମାଝି କରୁଛୁ ଦାସ ବିରଚିତ ଭାଗବତ ସଙ୍ଗୀତ ପରିଚାଳନା ମହାନ୍ତି ହେଲେ ସୁବାସ ଦାସ ଏବଂ

ଶ୍ରୀକୃଷ୍ଣ ଧ୍ୟାନ ଯୋଗ ବର୍ଣ୍ଣନା କରିଛନ୍ତି। ସାଧକ ଭଗବାନଙ୍କର ମନୋହର ମଙ୍ଗଳମୟ ଚତୁର୍ଭୁଜ ମୂର୍ତ୍ତିକୁ ଧ୍ୟାନ କରି ନିଜ ମନକୁ ତାଙ୍କର ଗୋଟିଏ ଗୋଟିଏ ଅଙ୍ଗରେ ନିବଦ୍ଧ ରଖିବେ। ଶେଷକୁ ଚିତ୍ତ ସମାହିତ ହେଲେ ଜ୍ୟୋତି ଯେପରି ଜ୍ୟୋତିରେ ମିଶିଯାଏ, ସେପରି ସାଧକ ନିଜ ଆତ୍ମାରେ ସର୍ବାତ୍ମା ଭଗବାନଙ୍କୁ ଏବଂ ଭଗବାନଙ୍କଠାରେ ନିଜର ଆତ୍ମାକୁ ଅନୁଭବ କରିପାରିବେ। ଶ୍ରୀକୃଷ୍ଣ କହିଛନ୍ତି, ଧାରଣା ଅଠର ପ୍ରକାର, ସିଦ୍ଧି ମଧ୍ୟ ଅଠର ପ୍ରକାର। ଏହା ବ୍ୟତୀତ ଯୋଗ ସାଧକଙ୍କୁ ତ୍ରିକାଳଜ୍ଞତ ଓ ଅପରାଜି ଆଦି ଆଉ କେତେକ ସିଦ୍ଧି ମିଳିଥାଏ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ରାଇଜେ ମହିଳାମାନଙ୍କୁ ସଶକ୍ତ କରିବାର ଉଦ୍ଦେଶ୍ୟ ଆଜି ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଆଉ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟ ଶୁଭାରମ୍ଭ ହେବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଆଉ ଗଞ୍ଜାମ ଜିଲ୍ଲାର ବରପାଲିଠାରେ ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ ଆଉ 25ଟା ଏମ୍ଏସ୍ଏମ୍ଇ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନା ଆଉ ଉଦ୍ଘାଟନ କରିବେ। ଇତାର ସହିତ ବାଲେଶ୍ୱରନ ରାଇସ୍ ମିଲିଂସ୍ ଆଣ୍ଡ କ୍ଲଷ୍ଟର ଉଦ୍ଘାଟନ ହେବାର ସହିତ ପାହାଳ ରସଗୋଲାର କ୍ଲଷ୍ଟରର ଭିତ୍ତିପ୍ରସ୍ତର ସ୍ଥାପନା କରାଯିବା। କାର୍ଯ୍ୟକ୍ରମଟି ନୀତି ଆୟୋଗ ଉପାଧ୍ୟକ୍ଷ ଅଶୋକ କୁମାର ଲାହିରି, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା, ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲ ଦିନର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଇଟା ତାଙ୍କର 135 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଟି ଇତାର ପ୍ରସାରଣ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ

ମାଝି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ହୋଇଥିବାର 35 ଆଉ 36 ନମ୍ଘର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବଥି ଯୋଗ ଦେଇକରି ଓଡ଼ିଆ ଚଳଚ୍ଚିତ୍ର ଆମର ଜାତିର ଅସ୍ମିତାର ପରିଚୟ ବୋଲି କହିଥିଲେ। କଳାକାରମାନଙ୍କର ସୁରକ୍ଷା ଓ ସିନେମାର ସର୍ବାଙ୍ଗୀନ ବିକାଶ ଲାଗି ରାଜ୍ୟ ସରକାର ଖୁବ୍ ଜଲ୍ଦି ନୂଆ ଚଳଚ୍ଚିତ୍ର ନୀତି ଲାଗୁ କରବେ ବୋଲି ସେ ଘୋଷଣା କରିଛନ୍। ଉତ୍ସବଥି 2023 ବଛର ଲାଗି ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଆଉ 2024 ଲାଗି ନମ୍ରତା ଦାସଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ଦିଆଯିବା ସହିତ 62ଟା ବିଭାଗର ଶ୍ରେଷ୍ଠ କଳାକାର ସମ୍ମାନିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟୁଡିଓକେ ଦେଶର ଗୋଟିଏ ପ୍ରମୁଖ ଡିଜିଟାଲ ପୋଷ୍ଟ ପ୍ରଡକ୍ସନ ହବ୍ କରାଯିବା ବୋଲି କହିଛନ୍। ଇତାର ସହିତ ଓଡ଼ିଆ ସିନେମାକେ ହର୍ନୁ ହଟେଇକରି ଅଲଗା ସିନେମାର ପ୍ରଚାର ପ୍ରସାର କଲେ ସରକାରୀ ସ୍ତରଥି କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସ୍କୁଲ ପଢ଼ା ବହିତି ଦେଖାଦେଇଥିବାର ଭୁଲକେ ସୁଧରାବାର ଲାଗି ଏସ୍ସିଇଆର୍ଟି ତରଫୁ 14ଟା ସୁପାରିଶ କରାଯାଇଛି। ଏ ସୁପାରିଶ ଅନୁସାରେ ଛାତ୍ରଛାତ୍ରୀମାନଙ୍କୁ ସଂଶୋଧିତ ତଥ୍ୟ ଦିଆଯିବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍।

ଗଲାକାଲି ଏଥିଲାଗି ଗଠନ ହୋଇଥିବା ତିନିଜଣିଆ ତଦନ୍ତ କମିଟି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବା ଋତୁରୁ ଚାରିଜଣଙ୍କୁ ନିଲମ୍ବନ କରାଯାଇଛି ଆର୍ ଛଅ ଜଣଙ୍କ ରୂପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଛନ୍। ଇତାର ସହିତ ଏସ୍ସିଇଆର୍ଟି ତରଫୁ ମାଷ୍ଟର ତ୍ରୁଟି ରେଜିଷ୍ଟର ତିଆରି କରାଯିବା ଆଉ କ୍ୱାଲିଟି ଆସ୍ୟୁରାନ୍ସ ସେଲ୍ ଭିଲ୍ ଖୋଲାଯିବା, ପଢ଼ା ବହିତି ହୋଇଥିବା ଭୁଲ୍କେ ପୂରାପୂରି ହଟାଯିବା ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ରାଜ୍ୟ ସରକାର ଡାଲୁଆ ଧାନଘିନା ସମୟକେ ଆଇବା ମାସ ତିନି ତାରିଖ ତକ ବଢ଼େଇଛନ୍। ଧାନଘିନାନୁ ଯେନ୍ତା କେହି ଯୋଗ୍ୟ ଚାଷୀ ବାଦ୍ ନାଇଁ ପଡ଼ବେ ସେଥିଲାଗି ରାଜ୍ୟ ସରକାର ଏ ପଦକ୍ଷେପ ନେଇଛନ୍। ଏ ବାବଦେ ରାଜ୍ୟ ଯୋଗାଣ ବିଭାଗ ତରଫୁ ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସମ୍ଭଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲା ସହିତ କୋଡ଼ିଏଟା ଜିଲ୍ଲାର ଜିଲ୍ଲାପାଳଙ୍କୁ କୁହାଯାଇଛି ଯେନ୍ ଚାଷୀମାନଙ୍କ ଟୋକନ୍ ସମୟ ରହିଛେ ସେମାନେ କେନ୍ତାକରି ଧାରି ସମୟ ଭିତରେ ମଣ୍ଡିକେ ଧାନ ଆଣବେ ତାର ବନ୍ଦୋବସ୍ତ କରିବା ଲାଗି ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ପାରାଦୀପ ଯାଇକରି ଭିନ୍ ଭିନ୍ ଭିଭିଭୂମି ଆଉ ଜନକଲ୍ୟାଣକାରୀ ପ୍ରକଳ୍ପମାନଙ୍କର କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍। ସହରୀ ବିକାଶ ଗତିକେ ତୃପ୍ତି କରବାର ଆର୍ ନାଗରିକ ସେବାର ମାନକେ ବଢ଼ାବାର ତାଙ୍କର ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ଥିଲା। ଗସ୍ତ ଅବସରରେ ଶ୍ରୀମତୀ ପାଢ଼ୀ ସହର ବର୍ଜ୍ୟବସ୍ତୁ ବ୍ୟବସ୍ଥାପନ କେନ୍ଦ୍ର ପରିଦର୍ଶନ କରିକରି କଠିନ ବର୍ଜ୍ୟ ପ୍ରକ୍ରିୟାକରଣ ଆଉ ପରିବେଶ ଅନୁକୂଳ ପରିଚାଳନା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ତା ଋତୁରୁ ପାରାଦୀପନ ପ୍ରସ୍ତାବିତ କନ୍ଭେନ୍ସନ୍ ସେଣ୍ଟର ଜାଗା ବୁଲିକରି ଅଧିକାରୀମାନଙ୍କ ସାଙ୍ଗେ ଭିନ୍ ଭିନ୍ ଦିଗ ଉପରେ ଆଲୋଚନା କରିଥିଲେ। ଇତର ଛଡ଼ା ଗୋଟିଏ ସମୀକ୍ଷା ବୈଠକଟି ଶ୍ରୀମତୀ ପାଢ଼ୀ ବିକାଶମୂଳକ ପ୍ରକଳ୍ପମାନଙ୍କୁ ଧାରି ସମୟ ଭିତରେ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆଇବା ଚବିଶ ଘଣ୍ଟା ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, ଦେବଗଡ଼ ସହିତ ଉଣେଇଶଟା ଜିଲ୍ଲାନ ଜବର ଧୁକାଗଡ଼ି ସାଙ୍ଗେ ଚଡ଼କ ମାରବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲାର ଆଞ୍ଚଳିକ ଖବର ଶୁଣିପାରିବେ ରାତି ସାତ ବାଜିକରି ଦୁଇ ମିନିଟ୍।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣି ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ରାଜ୍ୟ ସରକାର ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓକୁ ଦେଶରେ ଏକ ପ୍ରମୁଖ ଚଳଚ୍ଚିତ୍ର ନିର୍ମାଣର ପେଣ୍ଠସ୍ଥଳୀ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଗତକାଲି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର 2023-24 ପ୍ରଦାନ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ହେଉଛି ଅସ୍ମିତାର ପରିଚୟ। ଚଳଚ୍ଚିତ୍ରର ସର୍ବାଙ୍ଗୀନ ବିକାଶ ଏବଂ କଳାକାରମାନଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ରାଜ୍ୟର ପ୍ରତ୍ୟେକ ବ୍ଲକରେ ସିନେମା ହଲ୍ ନିର୍ମାଣ କରିବା ସହିତ ଖୁବ୍ ଶୀଘ୍ର ଚଳଚ୍ଚିତ୍ର ପାଇଁ ସରକାର ନୂଆ ନୀତି ଆଣିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ଓ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟ ସରକାର ରବି ଧାନ କିଣା ଅବଧି ଜୁଲାଇ ମାସ 3 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏନେଇ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ 20 ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଟୋକନ ଅବଧି ରହିଥିବା ଚାଷୀମାନେ କିଭଳି ଧାର୍ଯ୍ୟ ସମୟ ଭିତରେ ମଣ୍ଡିକୁ ଧାନ ଆଣିପାରିବେ ତା'ର ବ୍ୟବସ୍ଥା କରିବା ଲାଗି ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ପ୍ରତ୍ୟେକ ଯୋଗ୍ୟ ଚାଷୀ ଧାନ କିଣା ପ୍ରକ୍ରିୟାରୁ ବାଦ୍ ନ ପଡ଼ିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ 12 ଓ ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକାଶର ଧାରା ଓଡ଼ିଶା ସାରା ସାମ୍ବାଦିକ ଓ ବୁଦ୍ଧିଜୀବୀ ସମ୍ମିଳନୀର ଆୟୋଜନ କରାଯାଉଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର 5ମ ଦିନରେ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ଆଦିବାସୀ ସାଂସ୍କୃତିକ ବିକାଶ ଗୃହ ପାଇଁ 50 ଟଙ୍କାର ଅନୁଦାନ ଓ ଚନ୍ଦାହାଣ୍ଡି ଝରିଗାଁ ଘାଟି ରାସ୍ତା ନିର୍ମାଣ ପାଇଁ ମନ୍ତ୍ରୀ ଶ୍ରୀ ଗଣ୍ଡ ଘୋଷଣା କରିଥିଲେ। ଝାରସୁଗୁଡ଼ାଠାରେ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗଦେଇ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଓ ସୁଶାସନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ବ୍ରଜରାଜନଗରଠାରେ ଆୟୋଜିତ ଏକ ସମ୍ମିଳନୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ବିକଶିତ ଓଡ଼ିଶା ଗଠନରେ ବୁଦ୍ଧିଜୀବୀଙ୍କ ପରାମର୍ଶ ଓ ସହଯୋଗ ସରକାରଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ ବୋଲି କହିଥିଲେ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ। ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ପୋଲିଓ ବୁନ୍ଦା ନେଇନଥିବା ଶିଶୁମାନଙ୍କ ଘରକୁ କରାଯାଇ ଟିକା ପ୍ରଦାନ କରିବେ। ଟିକାକରଣ ସମ୍ବନ୍ଧୀୟ ଅଧିକ ବିବରଣୀ ଜାଣିବା ପାଇଁ ଅଙ୍ଗନବାଡ଼ି ଓ ଏଏନ୍ଏମ୍ କର୍ମୀଙ୍କ ସହ ଯୋଗାଯୋଗ କରିବା ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ଚମ୍ପିୟନ୍ସିପ୍ର ତୃତୀୟ ଦିନରେ ଓଡ଼ିଶା ସ୍ୱର୍ଣ୍ଣପଦକ ହାସଲ କରିଛି। ପୁରୁଷ 4x100 ମିଟର ରିଲେରେ ଓଡ଼ିଶା ଦଳକୁ ଏହି ପଦକ ମିଳିଛି। ବିଶ୍ୱ ଅର୍ଥନୀତିରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ଅବସରରେ ଭୁବନେଶ୍ୱର ଲୋକସେବା ଭବନରେ

0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଏବଂ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଗଞ୍ଜାମର ବରପାଲି ଏବଂ କଳାହାଣ୍ଡିର କେସିଙ୍ଗାଠାରେ ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ ଓ 25ଟି ଏମ୍ଏସ୍ଏମ୍ଇ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ଏହା ସହିତ ବାଲେଶ୍ୱରରେ ରାଇସ୍ ମିଲିଂ କ୍ଲଷ୍ଟର ଉଦ୍ଘାଟନ ଏବଂ ପାହାଳ ରସଗୋଲା କ୍ଲଷ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଗାମୀ ଚାରିଦିନ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି। ଅନ୍ୟପକ୍ଷରେ ଗରମ ଓ ଗୁଳୁଗୁଳି ନେଇ 12ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ, ଯୋଗ ମାଧ୍ୟମରେ ଅଣ୍ଟାବିନ୍ଧା ସମସ୍ୟାର ନିରାକରଣ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରତିଭା ଶ୍ରୀ।
2: ପିଠିର ମାଂସପେଶୀ ଦୁର୍ବଳ ହେଲେ ପିଠିର ଯନ୍ତ୍ରଣା ଦେଖାଯାଇଥାଏ। ଏହା ଧୀରେ ଧୀରେ ଆମର ଅଣ୍ଟାକୁ ବି ଗ୍ରାସ କରିଥାଏ। ଆଉ ଏଇ ଅଣ୍ଟାବିନ୍ଧା ବି ଆମ ପିଠି ବିନ୍ଧାର ଏକ ଅଂଶ, ଯାହାକି ଆମର ପିଠିର ତଳ ଭାଗରେ ଯନ୍ତ୍ରଣା ହେଇଥାଏ। ସ୍ନାୟୁ ଦୁର୍ବଳ ହେଲେ ତଥା ବାତ ପ୍ରକୋପ ଯୋଗୁଁ ମଧ୍ୟ କ୍ରମକ୍ରମେ ଏ ଯନ୍ତ୍ରଣା ବୃଦ୍ଧି ପାଇଥାଏ। ଅସଂଯତ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା, ରାତି ଅନିଦ୍ରା, ବହୁ ସମୟ ଧରି ଟିଭି ବା କମ୍ପ୍ୟୁଟର ସାମ୍ନାରେ ବସି କାର୍ଯ୍ୟ କରିବା, ଓଜନିଆ ଜିନିଷ ଉଠେଇବା, ଆଉ କେବେହେଲେ ନିଜର ଯତ୍ନ ନ ନେବା କି ମୋ ପିଠିରେ କ'ଣ ପ୍ରେସର ହଉଛି, ମୁଁ କିଛି କାମ କଲାବେଳେ ମୋର କୋଉ ଜାଗାରେ କେତେ ପ୍ରେସର ପଡୁଛି, ତାକୁ ଆମେ ଖାମଖିଆଲି ଭାବରେ ଯଦି ଏଭଳିଆ ପରିଶ୍ରମ କରି ଚାଲିବା, ତାହେଲେ ଏଭଳି ଯୋଉ ଯନ୍ତ୍ରଣା ପିଠିରେ ହେଇଥାଏ ତା ବଢି ଚାଲିଥାଏ। ଆଉ ଅଣ୍ଟା ଆମର ବେଶୀ ଆଫେକ୍ଟ ହେଇଥାଏ, ତେଣୁ ପିଠି ଅଣ୍ଟା ଓ କାନ୍ଧରେ ପ୍ରବଳ ଯନ୍ତ୍ରଣା ହେଇଥାଏ। ଦୈନିକ ଯୋଗାଭ୍ୟାସ ଏହି ସମସ୍ୟାର ଉପଶମ କରିବାରେ ସହାୟକ ହୋଇଥାଏ। ଭୁଜଙ୍ଗାସନ, ମକରାସନ, ଧନୁରାସନ, ଚକ୍ରାସନ, ଉଷ୍ଟ୍ରାସନ ଭଳି ପଛକୁ ମୋଡ଼ି ହେବା ଭଳିଆ ଆସନ ଗୁଡ଼ିକର ଅଭ୍ୟାସ ଏହି ଯନ୍ତ୍ରଣାର ଉପଶମ ନିମନ୍ତେ ବହୁତ ସହାୟକ ହେଇଥାଏ। ତେଣୁ ମେରୁଦଣ୍ଡରେ ଆଘାତ ଲାଗିବା ଦ୍ୱାରା ମଧ୍ୟ ଏହି ସମସ୍ୟା ହେଇଥାଏ। ବେଳେବେଳେ ମେରୁଦଣ୍ଡରେ କିଛି ଆଘାତ ଲାଗିଥାଏ। ଯେଉଁମାନେ ବହୁତ ସମୟ ଧରି ଡ୍ରାଇଭିଂ କରନ୍ତି, ଟୁ ହ୍ୱିଲର ହଉ ଫୋର୍ ହ୍ୱିଲର ହଉ, ତଥା ମେଦ ବହୁଳତାର ଶିକାର ହେଇଥାନ୍ତି, ଆଉ ତା ସହିତ ସେମାନେ ସବୁବେଳେ ଗୋଟେ ବ୍ୟସ୍ତବହୁଳ ଜୀବନରେ ଜଞ୍ଜାଳରେ ରୁହନ୍ତି, ନିଜ ଶରୀରକୁ ମନକୁ ଟିକେ ରିଲାକ୍ସ ରଖିବା ପାଇଁ ବା ଶାନ୍ତ କରିବା ପାଇଁ, ଆରାମ ଦେବା ପାଇଁ କେବେହେଲେ ଚିନ୍ତା କରିପାରନ୍ତି ନାହିଁ, ସେମାନେ ଏଭଳିଆ ଯନ୍ତ୍ରଣାରେ ସବୁବେଳେ ସମ୍ମୁଖୀନ ହେଇଥାନ୍ତି। ସମ୍ପୂର୍ଣ୍ଣ ବିଶ୍ରାମ ବା ବେଡ୍ ରେଷ୍ଟର ଆବଶ୍ୟକତା ରହିଛି। ଯୋଗ ନିଦ୍ରା ଗୋଟେ ଅଭ୍ୟାସ, ଯେମିତିକି ଆମର ଯୋଗରେ ରହିଛି, ଯୋଉଥିରେ ଆପଣ ଶବାସନରେ ଶୋଇ ରହିବେ, ଆଉ ଆପଣଙ୍କର ଯିଏ ଯୋଗ ପ୍ରଶିକ୍ଷକ ସେ ଆପଣଙ୍କୁ ତାଙ୍କର ଇନଷ୍ଟ୍ରକ୍ସନ ମାଧ୍ୟମରେ 30 ମିନିଟର ଅଭ୍ୟାସ ଦେବେ, ଯୋଉଥିରେ କି ଆପଣ କିଛି କରୁନାହାନ୍ତି, ଆପଣ ଜଷ୍ଟ ଶୁଣି ଚାଲିଛନ୍ତି। ଆଉ ଏହାଦ୍ୱାରା ଶରୀରର ଅନ୍ତଃସ୍ରାବୀ ଗ୍ରନ୍ଥି ତଥା ପ୍ରତ୍ୟେକ ଅବୟବ ଯୌଗିକ ଉପାୟରେ ବାହିକ ଓ ଆନ୍ତରିକ ଭାବରେ ବିଶ୍ରାମ ପାଇଥାନ୍ତି। ସୀମା ଭିତରେ ରହି ବା ସତର୍କ ଭାବରେ ରହି ଆମେ ଯଦି ଚଳପ୍ରଚଳ କରିବା, ଆମର ନୀତିଦିନର କାର୍ଯ୍ୟକ୍ରମକୁ ସମ୍ପାଦନ କରିବା, ଏଥିରେ ଶୀଘ୍ର ଆରୋଗ୍ୟ ଲାଭ ମିଳିଥାଏ। ତେବେ ଅଭିଜ୍ଞ ଯୋଗ ପ୍ରଶିକ୍ଷକଙ୍କ ପରାମର୍ଶ ନେଇ ଦୈନିକ ତାଡ଼ାସନର ଅଭ୍ୟାସ, ବକ୍ରାସନ, ଅର୍ଦ୍ଧଶଲାଭାସନ, ମକରାସନ, ଗୋମୁଖାସନର ଅଭ୍ୟାସ ସହିତ ଆପଣ ସକାଳେ ଯେତେବେଳେ ଟାଇମ୍ ମିଳୁଛି କିମ୍ବା ଆପଣ ସନ୍ଧ୍ୟାବେଳେ ବି ସମୟ ମିଳୁଛି, ଶବାସନରେ 10 ମିନିଟ୍ ପାଇଁ ବିଶ୍ରାମ ନିଅନ୍ତୁ। ତା ସହିତ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ, ତାଫଳରେ କୋଷ୍ଠକାଠିନ୍ୟତା ଭଳି ପ୍ରୋବ୍ଲେମ୍ ରହିବନି। କାରଣ ଯେତେବେଳେ ପର୍ଯ୍ୟନ୍ତ ଆପଣଙ୍କର କୋଷ୍ଠକାଠିନ୍ୟ ଭଲ ହେଇନି, ଏଇ ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିବା ସହଜ ହେଇନଥାଏ। ତେଣୁକରି ଯେଉଁମାନେ ଯୋଗ ବିଶାରଦ ସେମାନେ ପ୍ରଥମେ ଦେଖନ୍ତି ଖାଦ୍ୟପେୟକୁ, ଯେ ରୋଗୀ କୋଉ ଭଳିଆ ଖାଦ୍ୟ ଖାଉଛି, ସେ ଦୈନନ୍ଦିନ ଜୀବନରେ ଏସିରେ କେତେ ସମୟ ରହୁଛି, ଆମର ଯୋଉ ଆଧୁନିକ ଜୀବନଶୈଳୀ ଆମର ରହିଛି ଯେମିତି ଆଗରୁ ରହିଥିଲା, ଆମେ ଯଦି ତଳେ ବସି ବସି ଘରକୁ ଓଳଉଛେ ତାହେଲେ ଆଣ୍ଠୁର ଏକ୍ସରସାଇଜ୍ ହେଇଥାଏ, ପେଲଭିକ୍ ରିଜନର ଏକ୍ସରସାଇଜ୍ ହେଇଥାଏ, ଅଣ୍ଟାରେ ବି ଏକ୍ସରସାଇଜ୍ ହେଇଥାଏ, ଯୋଉଟାକି ଆମର ଯୋଗର ଗୋଟେ ଅଭ୍ୟାସ ରହିଛି କୌଆ ଚଲନ। ଏଇ ଅଭ୍ୟାସ ଫଳରେ ଆପଣଙ୍କର ଅଣ୍ଟା ବିନ୍ଧା ଭଳି ପ୍ରୋବ୍ଲେମ୍ ଆସିବନି। ଆଉ ତା ସହିତ ଆମର କିଛି ପ୍ରାଣାୟାମର ଅଭ୍ୟାସ ବି ଦରକାର ଦୈନନ୍ଦିନ ଜୀବନରେ। ନାଡ଼ି ଶୋଧନ ପ୍ରାଣାୟାମକୁ 10 ଚକ୍ର ପର୍ଯ୍ୟନ୍ତ କରିବେ। ମିନିମମ୍ 10 ରାଉଣ୍ଡ ଭ୍ରମରୀ ପ୍ରାଣାୟାମ ଆପଣଙ୍କୁ ରାତିରେ

0: ଭଲସେ ନିଦ କରେଇବ। ଯଦି ଆପଣ ରାତିରେ ନିଦ ହଉନି ବି ଏ ଅଣ୍ଟା ବିନ୍ଧା କମିବା ବି ସହଜ ହେଇନଥାଏ। ଯଦି ଆମେ 10 ମିନିଟ୍ ପର୍ଯ୍ୟନ୍ତ କଣ୍ଟିନ୍ୟୁଅସ୍ଲି ଓମ୍ ଚାଣ୍ଟିଂ କରିବା ତାହେଲେ ମଧ୍ୟ ଅଣ୍ଟା ବିନ୍ଧାରୁ ଆମକୁ ଉପଶମ ମିଳିଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଯୋଗ ମାଧ୍ୟମରେ ଅଣ୍ଟାବିନ୍ଧା ସମସ୍ୟାର ନିରାକରଣ। ଏ ସମ୍ପର୍କରେ କହିଲେ ଡାକ୍ତର ପ୍ରତିଭାଶ୍ରୀ।

ଅଭିମୁଖେ ଯାତ୍ରା କରିଛି। ଏହି ବିମାନଗୁଡ଼ିକରେ ମାନବିକ ସହାୟତା ସାମଗ୍ରୀ ସହ 41 ଜଣିଆ ଉଦ୍ଧାରକାରୀ ଦଳ ପଠାଯାଇଛି। ସେଠାରେ ଆହତମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଚିକିତ୍ସା ଟାସ୍କଫୋର୍ସ, ଭାରତୀୟ ସେନାର ଫିଲ୍ଡ ହସ୍ପିଟାଲ ୟୁନିଟ୍, ଔଷଧ, 30 ଟନ୍ ସହାୟତା ସାମଗ୍ରୀ, 6 ଟନ୍ ଔଷଧ ଓ ଚିକିତ୍ସା ଉପକରଣ ସମେତ 2 ପୋର୍ଟେବୁଲ୍ ହସ୍ପିଟାଲ ପଠାଯାଇଛି। ଅନ୍ୟପକ୍ଷରେ ଭେନେଜୁଏଲାରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା 920 ବୃଦ୍ଧି ପାଇଛି। ପ୍ରାୟ 3,300 ଲୋକ ଆହତ ହୋଇଛନ୍ତି। ଧ୍ୱଂସସ୍ତୂପ ମଧ୍ୟରେ ଉଦ୍ଧାରକାରୀ ଦଳ ଜୀବନ ରକ୍ଷା ପାଇଁ ତ୍ୱରିତ ଅଭିଯାନ ଚଳାଇଛନ୍ତି। ଅଯୋଧ୍ୟାର ଏକ ଅଦାଲତ ଶ୍ରୀରାମ ମନ୍ଦିର ଦାନରାଶି ହେରଫେର ଅଭିଯୋଗ ମାମଲାରେ ଗିରଫ 8 ଜଣ ଅଭିଯୁକ୍ତଙ୍କୁ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଗିରଫ ପରେ ସେମାନଙ୍କୁ ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା। ଅଯୋଧ୍ୟା ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଅଦାଲତର ସରକାରୀ ଓକିଲ କେସି ବର୍ମା କହିଛନ୍ତି, ଆସନ୍ତା ସୋମବାର ପୁଣିଥରେ ଅଭିଯୁକ୍ତମାନଙ୍କୁ ଅଦାଲତରେ ହାଜର କରାଯିବ। ସେ କହିଛନ୍ତି ଅଭିଯୁକ୍ତମାନଙ୍କଠାରୁ ମୋଟ 79,85,000 ଟଙ୍କା ଜବତ କରାଯାଇଛି। ତେବେ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ସୁବାସଙ୍କଠାରୁ କୌଣସି ଟଙ୍କା ଜବତ ହୋଇନଥିବା ସେ କହିଛନ୍ତି। ଦୁର୍ନୀତି ନିବାରଣ ଆଇନ ଅଧୀନ ମାମଲାର ବିଚାର

ଅଦାଲତରେ ହାଜର କରାଯାଇଥିଲା। ଅଯୋଧ୍ୟା ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଅଦାଲତର ସରକାରୀ ଓକିଲ କେସି ବର୍ମା କହିଛନ୍ତି ଆସନ୍ତା ସୋମବାର ପୁଣିଥରେ ଅଭିଯୁକ୍ତମାନଙ୍କୁ ଅଦାଲତରେ ହାଜର କରାଯିବ। ସେ କହିଛନ୍ତି ଅଭିଯୁକ୍ତମାନଙ୍କଠାରୁ ମୋଟ 79,85,000 ଟଙ୍କା ଜବତ କରାଯାଇଛି। ତେବେ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ସୁବାସଙ୍କଠାରୁ କୌଣସି ଟଙ୍କା ଜବତ ହୋଇନଥିବା ସେ କହିଛନ୍ତି। ଦୁର୍ନୀତି ନିବାରଣ ଆଇନ ଅଧୀନ ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର ଅଦାଲତ ଛୁଟି ଥିବାରୁ ମାମଲାର ଶୁଣାଣି ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ କେତେଜଣ ସରକାରୀ ଓ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କର୍ମଚାରୀ ରହିଥିବା ଜଣାପଡ଼ିଛି। କେନ୍ଦ୍ର ପରମାଣୁ ଶକ୍ତି ବିଭାଗ ସଚିବ ଅଜିତ କୁମାର ମହାନ୍ତି ତାମିଲନାଡୁ କଳ୍ପକମ୍ ସ୍ଥିତ ଇନ୍ଦିରା ଗାନ୍ଧି ପରମାଣୁ ଗବେଷଣା କେନ୍ଦ୍ର ଆଇଜିସିଏଆର୍ରେ ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍ ଉତ୍ପାଦନ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ରରେ ଫାଷ୍ଟ ବ୍ରିଡର୍ ଟେଷ୍ଟ ରିଆକ୍ଟରରୁ ଉତ୍ପାଦିତ ପରମାଣୁ ପ୍ରକ୍ରିୟା ଉତ୍ତାପକୁ ବ୍ୟବହାର କରି କପର କ୍ଲୋରିନ୍ ଥର୍ମୋକେମିକାଲ ସାଇକେଲ ଆଧାରିତ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବ। ଏହି ଅବସରରେ ଡକ୍ଟର ମହାନ୍ତି କହିଛନ୍ତି ହାଇଡ୍ରୋଜେନ୍ ଉତ୍ପାଦନ ଭଳି ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତି ସହ ପରମାଣୁ ଶକ୍ତିର ସମନ୍ୱୟ ସ୍ଥାୟୀ ଶକ୍ତି ଭବିଷ୍ୟତ ଗଠନ ଦିଗରେ ଏକ ରଣନୈତିକ ପଦକ୍ଷେପ ସାବ୍ୟସ୍ତ ହେବ। ଏହାଦ୍ୱାରା ଅଙ୍ଗାରକମୁକ୍ତ ଓ ନିରନ୍ତର ବିଦ୍ୟୁତ୍ ଯୋଗାଣ କରିବାର କ୍ଷମତା ଥିବା ପରମାଣୁ ଶକ୍ତି ହାଇଡ୍ରୋଜେନ୍ ଉତ୍ପାଦନ ସହ ଭାରତର ଶକ୍ତି ସୁରକ୍ଷା, ଅଙ୍ଗାରକ ନିର୍ଗମନ ହ୍ରାସ ଏବଂ ଦୀର୍ଘକାଳୀନ ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣରେ ସହାୟକ ହେବ। ବାର୍କ ଏବଂ ଆଇଜିସିଏଆର୍ର ମିଳିତ ଉଦ୍ୟମରେ ଦୀର୍ଘଦିନର ଗବେଷଣା, ପ୍ରକ୍ରିୟା ବିକାଶ, ଯନ୍ତ୍ରାଂଶ ନିର୍ମାଣ, ସ୍ଥାପନ, ପରୀକ୍ଷଣ ଓ କାର୍ଯ୍ୟକ୍ଷମ କରାଯିବା ପରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଆଇଆଇଟି ବମ୍ବେ ଏବଂ ନ୍ୟୁୟର୍କର ଷ୍ଟେଟ୍ ୟୁନିଭର୍ସିଟି ଅଫ୍ ନ୍ୟୁୟର୍କ ଓଲ୍ଡ ୱେଷ୍ଟବେରୀ ମଧ୍ୟରେ ଇଞ୍ଜିନିୟରିଂ, ଗବେଷଣା, ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗର ସମ୍ଭାବନା ଅନ୍ୱେଷଣ ପାଇଁ ସ୍ୱାକ୍ଷରିତ ପ୍ରସ୍ତାବକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି ଜାତୀୟ ଶିକ୍ଷାନୀତି 2020 ଭାରତରେ ଉଚ୍ଚଶିକ୍ଷାର ଆନ୍ତର୍ଜାତିକୀକରଣ ଉପରେ ବିଶେଷ ଗୁରୁତ୍ୱ ଦେବା ସହିତ ପ୍ରମୁଖ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱର ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସହଭାଗିତାକୁ ପ୍ରୋତ୍ସାହିତ କରୁଛି। ସେ କହିଛନ୍ତି ଏଭଳି ସହଯୋଗ ଗବେଷଣା ସଂସ୍କୃତିକୁ ସମୃଦ୍ଧ କରିବା ସହ ଛାତ୍ରଛାତ୍ରୀ, ଗବେଷକ ଓ ଶିକ୍ଷାର୍ଥୀଙ୍କ ପାଇଁ ନୂଆ ସୁଯୋଗ ଉନ୍ମୁକ୍ତ କରିବ। ଏହି ପଦକ୍ଷେପ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା କରିବା ସହ ଭାରତର ବୌଦ୍ଧିକ ସାମର୍ଥ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଅରୁଣାଚଳ ପ୍ରଦେଶରେ ହୋଇଥିବା ଆକସ୍ମିକ ବନ୍ୟାରେ ନିଖୋଜ 4 ଜଣଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ତୃତୀୟ ଦିନ ସୁଦ୍ଧା ସଫଳ ହୋଇନାହିଁ। ସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣ, ପୂର୍ବତନ ପୁଲିସ କର୍ମଚାରୀ ଓ ସୈନିକ ଏବଂ 23 ଜଣ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଯବାନ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ସେଠାକାର ଭିକେଭି ସ୍କୁଲରେ ସ୍ଥାପିତ ଅସ୍ଥାୟୀ ଆଶ୍ରୟସ୍ଥଳରେ 62 ଜଣ ରହିଛନ୍ତି। ଜିଲ୍ଲା ପ୍ରଶାସନର କ୍ଷୟକ୍ଷତି ଆକଳନ ଅନୁଯାୟୀ ନିପ୍କୋ କଲୋନୀରେ 30ଟି ଘର ସମ୍ପୂର୍ଣ୍ଣ ଭାସିଯାଇଥିବା ବେଳେ 52ଟି ଘର କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଭାରତ ବ୍ରିଟେନ୍ ସମ୍ପର୍କ ଉଭୟ ଦେଶ ମଧ୍ୟରେ ରଣନୈତିକ, ଆର୍ଥିକ ଓ ବାଣିଜ୍ୟ ଚୁକ୍ତି ମାଧ୍ୟମରେ ନିର୍ଣ୍ଣାୟକ ଦିଗକୁ ଅଗ୍ରସର ହେଉଛି। ଗତକାଲି ଲଣ୍ଡନରେ ଏକ ବାଣିଜ୍ୟିକ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ଗୋୟଲ କହିଛନ୍ତି ବିଭିନ୍ନ କ୍ଷେତ୍ରର ନେତାମାନଙ୍କ ସହ ଆଲୋଚନା ସଫଳ ହୋଇଛି। ଆମେରିକା ମଧ୍ୟସ୍ଥତାରେ ଇସ୍ରାଏଲ ଓ ଲେବାନନ ମଧ୍ୟରେ ସ୍ଥାୟୀ ଶାନ୍ତି ଏବଂ ସୁରକ୍ଷା ପ୍ରତିଷ୍ଠା ପାଇଁ ଏକ ଚୁକ୍ତି ଚୂଡ଼ାନ୍ତ ହୋଇଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି। ପ୍ରସ୍ତାବିତ ଚୁକ୍ତିରେ ଯୁଦ୍ଧବିରତି ବ୍ୟବସ୍ଥା ରହିଛି, ତେବେ ଏଥିଲାଗି ହେଜବୋଲା ସମସ୍ତ ଆକ୍ରମଣ ବନ୍ଦ କରିବା ସହ ଦକ୍ଷିଣ ଲେବାନନରୁ ସୈନ୍ୟ ପ୍ରତ୍ୟାହାର କରିବା ସର୍ତ୍ତ ରହିଛି। ସୂଚନା ଅନୁଯାୟୀ ଆମେରିକାର ମଧ୍ୟସ୍ଥତା ଓ ସହଯୋଗରେ ଲେବାନନ ଏବଂ ଇସ୍ରାଏଲ ସରକାରଙ୍କ ମଧ୍ୟରେ ଏହି ଚୁକ୍ତି ସମ୍ପନ୍ନ ହୋଇଛି। ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଆମେରିକା ଇରାନ ଉପରେ ଆକ୍ରମଣ କରିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସେଣ୍ଟକମ୍ ପକ୍ଷରୁ ଜାରି ସୂଚନା ଅନୁଯାୟୀ ଇରାନର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଉତ୍କ୍ଷେପଣ କେନ୍ଦ୍ର ସହ ଉପକୂଳବର୍ତ୍ତୀ ରାଡାର କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି। ଆକ୍ରମଣର କିଛି ସମୟ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯୁଦ୍ଧବିରତି ଚୁକ୍ତି ଉଲ୍ଲଂଘନ ପାଇଁ ଇରାନ ଉପରେ ଆକ୍ରମଣ କରାଯାଇପାରେ। ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକୁ ତେହେରାନ ଅନୁମୋଦିତ ଜଳପଥ ବ୍ୟବହାର କରିବାକୁ ପଡ଼ିବ ବୋଲି ଇରାନର ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି କହିଛି। ସମ୍ପୃକ୍ତ ଅଞ୍ଚଳରେ ଆଇଆର୍ଜିସି ଏବଂ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ମଧ୍ୟରେ ଯୋଗାଯୋଗ ରକ୍ଷା କରାଯାଇ କାର୍ଯ୍ୟ କରାଯାଉଥିଲେ ମଧ୍ୟ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ତେହେରାନର ଅନୁମୋଦନ ନଥିବା ବିକଳ୍ପ ଜଳପଥଗୁଡ଼ିକୁ ଆବଶ୍ୟକ ପଡ଼ିଲେ ବନ୍ଦ କରାଯାଇପାରେ ବୋଲି ଇରାନର ଉପବୈଦେଶିକ ମନ୍ତ୍ରୀ କହିଛନ୍ତି। ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକିରେ ଭାରତ ଗତକାଲି ଲଣ୍ଡନସ୍ଥିତ ଲି ଭ୍ୟାଲି ହକି ଆଣ୍ଡ ଟେନିସ୍ ସେଣ୍ଟରରେ ଅନୁଷ୍ଠିତ ମ୍ୟାଚ୍ରେ ପାକିସ୍ତାନକୁ 7-1 ଗୋଲ୍ରେ ପରାସ୍ତ କରିଛି। ଭାରତ ପକ୍ଷରୁ

0: ତ ପରିକ୍ରମାକୁ ନେଇ ଆକାଶବାଣୀ ଭବାନୀପାଟଣାର ପ୍ରସାରଣ କକ୍ଷରୁ ମୁଁ ସଚ୍ଚିଦାନନ୍ଦ ମଲ୍ଲିକ
1: ଚିଠି ନବ ଚିଠି ଚିଠି ନବ ଚିଠି
0: ସହରେ ଏମିତି ଡାକଟିଏ ଶୁଣିଦେଲେ ମନରେ ଆନନ୍ଦ ତ କାହା ମନରେ ଛନକା, କାହା ମନରେ ପ୍ରେମ ତ କାହା ମନରେ ଅପେକ୍ଷାର ଲହରୀଟିଏ ଆସେ। ସେ ଚିଠିକୁ ନେଇ ଆଜିର ପରିକ୍ରମ।

ବନ୍ଧୁଗଣ, ଆଧୁନିକ ଯୁଗରେ ଇଂରେଜମାନେ ଇଷ୍ଟ ଇଣ୍ଡିଆ କମ୍ପାନୀର ବାଣିଜ୍ୟ କାରବାର ସୁଚାରୁ ରୂପେ ପରିଚାଳନା କରିବା ପାଇଁ ମାଡ୍ରାସ, କଲିକତା ଏବଂ ବମ୍ବେଠାରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ। ପରମ୍ପରାଗତ ଡାକ ବ୍ୟବସ୍ଥା ଡାକ ଦୌଡ଼ାଳୀଙ୍କ ସାହାଯ୍ୟରେ ଲର୍ଡ କ୍ଲାଇଭ୍ ଓ ୱାରେନ୍ ହେଷ୍ଟିଙ୍ଗଙ୍କ ସମୟରେ ସୁଧାର ହୋଇ 1688 ଯାଏଁ ଚାଲିଥିଲା। ଇଂରେଜମାନେ 1688 ବମ୍ବେଠାରେ ପ୍ରଥମ ଡାକଘର ସ୍ଥାପନା ସହ ଭାରତରେ ବ୍ୟବସ୍ଥିତ ଡାକ ସେବାର ଶୁଭାରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ 1726 କଲିକତାଠାରେ ଦ୍ୱିତୀୟ ଡାକଘର ଓ 1774 ପୋଷ୍ଟ ମାଷ୍ଟର ଜେନେରାଲ ପଦବୀ ଆରମ୍ଭ କରାଯାଇଥିଲା। 1786 ମାଡ୍ରାସଠାରେ ଡାକ ବିଭାଗ ସାଧାରଣ ପୋଷ୍ଟ ଅଫିସ ସ୍ଥାପନ କରିବା ସହିତ ଚିଠିପତ୍ର ଆଦାନ ପ୍ରଦାନ ଆରମ୍ଭ କରାଯାଇଥିଲା। ଦିଗ୍ଦର୍ଶନରେ ବିଶ୍ୱର ପ୍ରଥମ ଡାକ ଟିକଟର ଜନ୍ମ 1840 ଜୁଲାଇ ମାସ 1 ତାରିଖରେ ଇଂଲଣ୍ଡଠାରେ ହୋଇଥିଲା। 1852 ଭାରତରେ ସିନ୍ଧି ଡାକ ପ୍ରଚଳନ ସାର୍ ବ୍ରାଟଲେ ଫେରିଙ୍କର ପ୍ରଚେଷ୍ଟାରେ ଆରମ୍ଭ ହୋଇଥିଲା। 1800

0: ଚଉବନ ମସିହା ଅକ୍ଟୋବର ମାସ ଏକ ତାରିଖରେ ଭାରତୀୟ ଡାକ ବ୍ୟବସ୍ଥିତ ଭାବେ ଏକ ଦରର ଡାକ ଟିକଟ ଲଗାଇ ପତ୍ର ଯିବା ଆସିବା ଆରମ୍ଭ କରିଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସ୍ୱାଧୀନତା ପରେ 1947 ମସିହାରେ ମାତ୍ର 23,344 ଗୋଟି ଡାକଘର ଥିବାବେଳେ ଏବେ ଏହାର ସଂଖ୍ୟା 1.5 ଲକ୍ଷରୁ ଅଧିକ। ଡିଜିଟାଲ ବିକାଶ ଓ ପ୍ରସାର ଦ୍ୱାରା ବର୍ତ୍ତମାନ ଡାକ ଟିକଟ ତଥା ଚିଠିପତ୍ରର ଆଦାନ ପ୍ରଦାନ ସ୍ଥାଣୁ ହେବା ସହ ଏକ ପ୍ରକାର ସଂଗ୍ରାହକଙ୍କ ଆଲବମ୍ରେ ସୀମାବଦ୍ଧ ହେବାକୁ ପଡ଼ୁଛି। ମାତ୍ର କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏକ ଅପହଞ୍ଚ ଦୂରତାକୁ କମ୍ ସମୟରେ ଖବର ପହଞ୍ଚାଇବାର ପ୍ରୟାସ ଆଜି ବି ଜାରି ରଖିଛି ଏହି ଚିଠି ବା ଡାକ ବିଭାଗ। ତେବେ ଏହି ଚିଠି ସମ୍ପର୍କରେ ଶ୍ରୋତାଙ୍କ ମତାମତ ସମ୍ପର୍କରେ ଆମକୁ ଅନେକ ଚିଠି ଆସେ ଏବଂ ଶ୍ରୋତା ଲେଖନ୍ତି, ଆମ ଚିଠି ଆପଣ ଗ୍ରହଣ କରୁନାହାନ୍ତି, ଆପଣଙ୍କ ପାଖକୁ କାହିଁକି ପହଞ୍ଚୁ ନାହିଁ। ଶ୍ରୋତାଙ୍କୁ ଥକି ସାରିଲା ପରେ ଆଜି ସିଧାସଳଖ ଆମେ ଭବାନୀପାଟଣାର କଲେଜ ଛକ ସ୍ଥିତ ଡାକ କାର୍ଯ୍ୟାଳୟର ସବ୍ ପୋଷ୍ଟମାଷ୍ଟର ବର୍ଷା ମହାଶୟଙ୍କୁ ଭେଟିଥିଲୁ। ଆସନ୍ତୁ ତାଙ୍କ ମୁହଁରୁ ଶୁଣିବା କିଛି କଥା। ମ୍ୟାଡ଼ାମ
1: ନମସ୍କାର ସାର୍।
0: ଯେ କଥାବାର୍ତ୍ତା କରୁଥିଲୁ ଯେ ଆଜିକାଲି ଆମର ଅନେକ ଲୋକ ଅନେକ ଶ୍ରୋତା ଆମକୁ କହୁଛନ୍ତି ସେମାନଙ୍କର ମତାମତ ଭରା ଚିଠି ଗୁଡ଼ାକ ଠିକ୍ ସମୟରେ ପହଞ୍ଚି ପାରୁନାହିଁ ବୋଲି। ଆପଣ ଡାକ ବିଭାଗରେ ଅଛନ୍ତି, ଆପଣ ଏ ସମ୍ପର୍କରେ କ'ଣ ପ୍ରତିକ୍ରିୟା ରଖିବେ?
1: ପ୍ରଥମତଃ ଡାକଘରରେ ଯେଉଁ ଚିଠି ପହଞ୍ଚେ ସେଟା ରେଜିଷ୍ଟ୍ରି ହଉ, ସ୍ପିଡ୍ ପୋଷ୍ଟ ହଉ, ପାର୍ସଲ ହଉ କିମ୍ବା କୌଣସି ଜିନିଷ ହଉ, ସେଟା ଆମ ପୋଷ୍ଟମ୍ୟାନ ଭାଇମାନେ ପୁରା ଚେଷ୍ଟା କରନ୍ତି ଯେ ଠିକ୍ ଟାଇମ୍ରେ ସେଟା ପହଞ୍ଚି ପାରିବ। ବେଳେ କଷ୍ଟମର ମାନେ ଯିଏ ପଠାଉଛନ୍ତି ଚିଠି ସେ ଆଡ୍ରେସ୍ଟା ଠିକ୍ ଭାବରେ ଲେଖି ନଥାନ୍ତି ତା ଉପରେ, ତ ଆଡ୍ରେସ୍ ଠିକ୍ ନଥିଲେ ସେ ଚିଠି ଗୋଟେ ଦୁଇ ଦିନ ଇଆଡ଼େ ସିଆଡ଼େ ହେଇଯିବ। କିନ୍ତୁ ରେଜିଷ୍ଟ୍ରି ଚିଠିଟା ଆମେ ଲୋକାଲ ଯଦି ଡେଲିଭରି ଅଛି ସାଙ୍ଗେ ସାଙ୍ଗେ ସେ ସେମ୍ ଡେରେ ଆମକୁ ପହଞ୍ଚି ଯାଉଛି ସାର୍।
0: ଆଜ୍ଞା, ଧରନ୍ତୁ ରେଜିଷ୍ଟ୍ରେଡ୍ ଚିଠି ହେଇନଥିବ, ଗୋଟେ ସାଧାରଣ ଚିଠି ହେଇଥିବ, ସାଧାରଣ ଲଫାପାରେ ଆସିଥିବ, ସେଇ ଚିଠି ଗୁଡାକ ଠିକଣା ଜାଗାରେ ଠିକ୍ ସମୟରେ ପହଞ୍ଚିଯାଏ?
1: ହଁ ସାର୍, ଆମର ଅର୍ଡିନାରି ଆମର ପ୍ରୋଭିଜନ ଅଛି 100% ଡେଲିଭରି, ମାନେ ସବୁଦିନ ସବୁ ଅର୍ଡିନାରି ଚିଠି ବି ଆମ ଯୋଉ କଷ୍ଟମର ଅଛନ୍ତି ଯେ ଆଡ୍ରେସ୍ ଯାକୁ ହେଇଛି ତାଙ୍କ ପାଖରେ ସେମ୍ ଡେରେ ହିଁ ପହଞ୍ଚିବ ଯଦି ଆମ ପାଖକୁ ଆସିଛି ସେଦିନ।
0: ଆଜ୍ଞା, ବର୍ତ୍ତମାନ ଆମର ଅନେକ ଶ୍ରୋତା ଏବଂ ଅନେକ ଲୋକ ଆମକୁ ଏମିତି ବେଳେବେଳେ ମତାମତ ପଠାନ୍ତି ଯେ ପୋଷ୍ଟ ଅଫିସରେ ବର୍ତ୍ତମାନ ପୋଷ୍ଟ କାର୍ଡ ମିଳୁନାହିଁ, ଇଂଲଣ୍ଡ ଲେଟର ମିଳୁନାହିଁ, ଯାହାଫଳରେ କି ସେମାନେ ଆମକୁ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ବି ଲେଖିପାରୁନାହାନ୍ତି, କ'ଣ ପ୍ରକୃତରେ ଅବସ୍ଥାଟା କ'ଣ?
1: ସବୁ ପୋଷ୍ଟ ଅଫିସରେ ସମସ୍ତ ପ୍ରକାର ଜିନିଷ ମିଳେ ସାର୍, ବେଳେ ବେଳେ ହୁଏ ଯେ ନ ଥାଇପାରେ କିନ୍ତୁ ମିଳିବାଟା ସବୁ ପୋଷ୍ଟ ଅଫିସରେ ଇନଲାଇନ୍ ଲେଟର, ପୋଷ୍ଟ କାର୍ଡ, ଏନଭେଲପ୍, ଷ୍ଟାମ୍ପ ସବୁ ଅଭେଲେବଲ୍ ଥାଏ ସାର୍।
0: ଆଚ୍ଛା, ତାହେଲେ ଆମର ଶ୍ରୋତା ବନ୍ଧୁମାନେ ଯେଉଁମାନେ ଆମକୁ ବାରମ୍ବାର ଲେଖୁଥିଲେ ମଝିରେ କିଛି ବର୍ଷ ତଳେ କିଛି ପୋଷ୍ଟ ଅଫିସରେ ପୋଷ୍ଟ କାର୍ଡର ଭାରି ଅଭାବ ସେମାନେ ଅନୁଭବ କରିଛନ୍ତି, ସେ କଥା ଲେଖୁଥିଲେ, ଆଜି ଆପଣଙ୍କ ମୁହଁରୁ ଶୁଣିଲା ପରେ ହୁଏତ ସେମାନଙ୍କର ଭ୍ରମ ଦୂର ହୋଇଯାଇଥିବ। ତେବେ ଆଗାମୀ ଦିନରେ ଆମେ ଆଶା କରିବା ଯେ ଆମର ଶ୍ରୋତା ବନ୍ଧୁମାନଙ୍କର ଚିଠି ଆମକୁ ଠିକ୍ ସମୟରେ ହସ୍ତଗତ ହେବ। ଏବଂ ବର୍ତ୍ତମାନ ଯେଉଁ ଡିଜିଟାଲ ଦୁନିଆ ଆସିଗଲା, ଏହି ସମୟରେ ହାତ ଲେଖା ଚିଠି, ପୋଷ୍ଟ କାର୍ଡରେ ଆସୁଥିବା ଚିଠି, ଇଂଲଣ୍ଡ ଲେଟରରେ ଆସୁଥିବା ଚିଠି, ଲଫାପାରେ ଆସୁଥିବା ଚିଠିର ମହତ୍ଵ କେତେ ଅଛି, ଆପଣ କ'ଣ ଅନୁଭବ କରୁଛନ୍ତି?
1: ଡିଜିଟାଲାଇଜେସନ କିନ୍ତୁ ପୋଷ୍ଟ ଅଫିସ ବି ଡିଜିଟାଲ ୱେରେ ବଢ଼ିଛି ସାର୍। କ'ଣ ପାଇଁ ନା ଗୋଟେ ଅଫିସର ଚିଠି ସେ କେବେ ଡିଜିଟାଲି ଟ୍ରାନ୍ସଫର ହେଇପାରିବନି, ଅଫିସିଆଲ ଚିଠିକୁ ଆମେ ଲେଟର ଦ୍ୱାରା ହିଁ ପଠେଇବା। ସେମିତି ଯେ ଛୁଆଟି ଜବ୍ ପାଇଁ ଆପ୍ଲାଏ କରୁଛି ସେ ପଠେଇବ, କମିଯାଇଥିବ କିନ୍ତୁ ଅଫିସିଆଲ ଚିଠି ଆଉ ଆପ୍ଲିକେସନ ମାନେ ସବୁ ନର୍ମାଲ ୱେରେ ହିଁ ଚାଲିଛି।
0: ଆଚ୍ଛା, ଆପଣଙ୍କ ପୋଷ୍ଟ ଅଫିସ ତରଫରୁ ବର୍ତ୍ତମାନ ସରକାରୀ ସୁବିଧା ସବୁ କ'ଣ ଲୋକଙ୍କୁ ଦିଆଯାଉଛି ସମ୍ୟକରେ ଟିକେ ସୂଚନା ଦେବେ?
1: ପୋଷ୍ଟ ଅଫିସ ଏବେ ଖାଲି ମେଲ ମାନେ ଚିଠି ପତ୍ରରେ ସୀମିତ ନୁହେଁ, ପୋଷ୍ଟ ଅଫିସରେ ଏବେ ମେଲ, ବ୍ୟାଙ୍କିଂ, ଇନ୍ସୁରାନ୍ସ, POPSK, CSC ଆଉ ଆଧାର ଏ ସବୁ ସୁବିଧା ଉପଲବ୍ଧ ହେଇଗଲାଣି। ବ୍ୟାଙ୍କିଂ ମାନେ ଆମର ଡିପୋଜିଟ, ୱିଡ୍ର, ଟାଇମ୍ ଡିପୋଜିଟ, ଅନ୍ୟ ବହୁତ ସେଭିଂ ସ୍କିମ୍ ମାନେ ଅଛି। ଇନ୍ସୁରାନ୍ସ ମାନେ ଆମେ ପୋଷ୍ଟାଲ ଲାଇଫ ଇନ୍ସୁରାନ୍ସ, ରୁରାଲ ପୋଷ୍ଟାଲ ଲାଇଫ ଇନ୍ସୁରାନ୍ସ, ମାନେ ଗୋଟେ ଗାଁର ଲୋକ ବି ସେ ଏବେ ଇନ୍ସୁରାନ୍ସ ମାତ୍ର 20,000 ଟଙ୍କାର ସେମ୍ ଏସ୍ୟୁରେ ସେ ନେଇପାରିବ। ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ଆମେ ଗୋଟେ ଏବେ ସେଟା ଆମ ହେଡ୍ ପୋଷ୍ଟ ଅଫିସ ଭବାନୀପାଟଣାରେ ବି ଉପଲବ୍ଧ, ସେମାନେ ଅନଲାଇନ୍ରେ ଆପ୍ଲାଏ କରିକି ଏଠି ଆସିକି ଭେରିଫିକେସନ ୱାର୍କ କରିପାରିବେ।

ବନ୍ଧୁଗଣ, ଆଜିର ପରିକ୍ରମାରେ ସୂଚନା ଏତିକି, ସଙ୍ଗୀତ ଏତିକି, ଚିଠିକୁ ନେଇ ଉପସ୍ଥାପନା ଏତିକି। ପରିକ୍ରମାରୁ ବିଦାୟ ନେବା ପୂର୍ବରୁ ଏତିକି ମଙ୍ଗଳ କାମନା କରିବୁ, ଆପଣ ସୁସ୍ଥ ରୁହନ୍ତୁ, ଅନ୍ୟମାନଙ୍କୁ ଏକ ଆନନ୍ଦମୟ ଜୀବନ ଜିଇଁବାର ସୁଯୋଗ ଦିଅନ୍ତୁ। ହଁ, କାର୍ଯ୍ୟକ୍ରମ ଶୁଣି ଚିଠିଟିଏ ନିଶ୍ଚୟ ଲେଖନ୍ତୁ। ଏଥର ସଚ୍ଚିଦାନନ୍ଦ ମଲ୍ଲିକଙ୍କୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଆପଣମାନଙ୍କ ପାଇଁ ବର୍ତ୍ତମାନ ନେଇ ଆସିଛି କାର୍ଯ୍ୟକ୍ରମ ଚାଷର କଥା। ଟମାଟୋ ଚାଷର ଯତ୍ନ ସମ୍ପର୍କରେ ଉପସ୍ଥାପନ କରିବି ପ୍ରାଣତୀ ମିଶ୍ର।
1: ଆମର ମାନକେ ରଚେକ ଦେଖ ପୁନି କରିଥିସୁ ଯଦି ଭଲସେ କର୍ମା ପାର୍ମା ତ ଭିତରେ ନେ ଝଗଡ଼ା ଚେଷ୍ଟା କରସନ୍। ହେଥିଲାଗି କୁଡ଼ା ଘାସ ମନକେ ବାଛି ବୁଛା ଦଉଥିମା ପବନ ପଶିକରି ଆସବା ମାତର କୁଡ଼ା ଗୋଟେ କଥା ମନେ ରଖମା କୁଡ଼କି ଯେନ୍ତା ଚେରକେ ନେଇ ବାଜବେ ବେଲେ ଦୁଇ ଭୂତା ଲେଖା ହେଲା ବେଲକେ ମନକେ ଗାଡ଼ି ଗାଡ଼ି ଦେମା ଧରସି। ଗୋଟେ ଜମିନେ ଗୋଟେ ଚାଷ କଲେ ସେଥିରେ ମାଟି ଖତ ଭାଗ ସବୁ ଜଲ୍ଦି ଜଲ୍ଦି ସରି ଯାଇସି। ହେଥିର୍ ଲାଗି ଗୋଟେ ଆର୍ ଗୋଟେ ଆର୍ ଗୋଟେ ଚାଷ ଗୋଟେ ନେଇହେନା କହେସନ୍। ଧାନ ମକା ବାଜରା ଗହମ ମକା କୋବି ମୂଳା ତରଭୁଜ ଉଇଲ ଲେସୁନ ମୁଫୁଲି କପା ସୂର୍ଯ୍ୟମୁଖୀ ରାଇସ୍ ମାନେ ଗୋଟେ ଚାଷ କର୍ମା ସାହେବି ରୋଗ ଠାନୁ ଫସଲକେ ଆମେ ବଞ୍ଚେଇ ପାର୍ମା ତାରୁ ଗୋଟେ ଲଗାମା ଗେଣ୍ଡୁ ଫୁଲ ତଲି ପକାବାକେ ପଡ଼ବା ଦରବା କ୍ଷୀରା ବିକି କରି ତାର ଆଡ଼କେ ଟାଣି ହେବା ଆର ସେ ଅଣ୍ଡା ମାନେ ଦେବା

କରିଛନ୍ତି ଗୀତ ଗୀତ ରଚନା କରିଛନ୍ତି ଦେଇଛନ୍ତି

ଆସନ୍ତୁ ଶୁଣିବା ସୌରଭ ନାୟକଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ସୁଧାଂଶୁ ଶିଖର ଏବଂ ହିମାଂଶୁ ଭୂଷଣ।

ଶୁଣିଛନ୍ତି ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। କାର୍ଯ୍ୟକ୍ରମର ଶେଷରେ ଶୈଳଭମ ମହାପାତ୍ର ଏବଂ ନାରାୟଣଙ୍କ ଯୁଗଳ କଣ୍ଠରେ ଶୁଣନ୍ତୁ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ସୁଧାଂଶୁ ଶେଖର ଏବଂ ହିମାଂଶୁ ଭୂଷଣ।

ପ୍ରଚାର କରିଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜୀକୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, କଣ୍ଠଶିଳ୍ପୀମାନେ ହେଲେ ଭିକାରୀ ଚରଣ ବଳ, ରାମହରି ଦାସ, ମମତାରାଣୀ ସାହୁ ଏବଂ ସଙ୍ଗୀତା ଗୋସାଇଁ, ସଙ୍ଗୀତ ପରିଚାଳନା ଅଖିଳ କୁମାର ଲେଙ୍କା, ବର୍ଣ୍ଣନାରେ ଝରଣା ଦାସ।

ଘନ ବନରେ ପ୍ରଭୁ ରଘୁମଣି ବିପଥ ଓ ପଥ ଅର୍ଥାତ୍ ବାଟ ଅବାଟ ଜାଣିପାରିଲେ ନାହିଁ। ତାଙ୍କ ବେନୀ ଇକ୍ଷଣ ଅର୍ଥାତ୍ ଦୁଇ ଆଖି ବନପୂର୍ଣ୍ଣ ଅର୍ଥାତ୍ ଚଳଭରା ହେବାରୁ ଏପରି ଅସୁବିଧା ହୋଇଥିଲା। ଶୋକରେ ବାହୁନି ବାହୁନି କାନ୍ଦୁଥିଲେ ପ୍ରଭୁ ଶ୍ରୀରାମ, ମନେ ପକାଇ ରୂପର ଅପୂର୍ବ ପ୍ରଶଂସା କରୁଥିଲେ। ବନଦ ବା ମେଘ, ତମାଳ ଓ ତମ ବା ଅନ୍ଧକାର ତାର କେଶ ସମାନ ନୁହନ୍ତି, ତମ ବା ରାହୁ ସମାନ ନ ହୋଇ ଚକ୍ରରେ ବିନାଶ ପାଇଲା। ଏଭଳି କେଶରେ ଏ ଚମରି ମୃଗପୁଚ୍ଛକୁ ସ୍ଥାନ ନ ଦେବାକୁ ବିଧାତା ବିଚାର କଲା କି? ଚନ୍ଦନ ବୃକ୍ଷରେ ସର୍ପ ଓ ଚନ୍ଦ୍ରକୋଳରେ ଶସା ଥୋଇ ବିଧାତା ପ୍ରଶଂସା ପାଇନାହିଁ। ଏବେ ତୋ କେଶରେ ମୃଗପୁଚ୍ଛ ଶୋଭା ପାଇବା ପୂର୍ବରୁ ଅନ୍ୟ ବ୍ୟବସ୍ଥା କଲା। ବନ୍ଧୁକୁ ବନକୁ ଆଣିଥିଲି ବିଭୋଗ ପାଇଁ, ବିଶେଷ ଭୋଗ ହେବ ବୋଲି ବିଚାରିଥିଲି। ବିପିନରେ ତା ସଙ୍ଗେ ବିଳାସ କରି ଉଲ୍ଲାସ ବଢ଼ାଇଥିଲି, ସ୍ୱପ୍ନ ମୋର ଧ୍ୱଂସ ହେଲା କହିବାରୁ ପ୍ରଭୁଙ୍କ ଶରୀରରେ ବହୁ କମ୍ପନ ହେଲା। କହିଲେ, ବାହୁରେ ବନ୍ଧନ କରି ଧନ ବୋଲି କହୁ, ଆଉ ବାହୁଡ଼ି ତତେ ପାଇବି କି? ମୋର ଦୂରକୁ ଯିବା ଦେଖି କିଏ ଚୋର ଏ ଧନ ନେଇଗଲା ଭାବି ହୃଦୟ ବିଦାରୀ ହେଉଛି। ସେ ମୋ ନେତ୍ର ପିତୁଳା, ତା ବିନା ମୁଁ ଦେଖିପାରୁଛି କିପରି? ମୋ ଶରୀର ପୋଡ଼ି ନଯାଇ ମଧ୍ୟ ମରୁଛି। ପ୍ରଭାତ କାଳରେ ବେଳ ଅସ୍ତ ହୋଇଛି, ବ୍ୟୋମ ବା ଆକାଶ ବିଶେଷ ଅନ୍ଧାର ଦିଶୁଛି। ବୀରବୃନ୍ଦରେ ଶ୍ରେଷ୍ଠ ରାମଚନ୍ଦ୍ରଙ୍କୁ ମଧ୍ୟ ବିଦେହ ବା କାମଦେବ କଷ୍ଟ ଦେଲା ବୋଲି କବି ପ୍ରକାଶ କଲେ। ପିକର ସ୍ୱର ହୃଦୟକୁ ବଜ୍ର ଭଳି ହୋଇଛି। ଏତକ ଶୁଣୁ ଶୁଣୁ କବନ୍ଧ ରାକ୍ଷସ ତାଙ୍କୁ ବାହୁରେ ବନ୍ଧନ କରିବା ପାଇଁ ଭୁଜ ବିସ୍ତାର କଲା। ସେ ରାକ୍ଷସ ବାହୁ ବଢ଼ାଇ ଜୀବମାନଙ୍କୁ ଭୋଜନ କରେ, ତା ବୁକୁ ବା ଛାତିରେ ତୁଣ୍ଡ ରହିଛି। ରାମ କହିଲେ, ଏ କମଠ ବା କଇଁଛ ଭଳି ମୁହଁ ଲୁଚେଇ ଖାଇବା ପାଇଁ ବାହାର କରୁଛି, ଏହା ଆମ କର୍ମ ବିପାକ ବା ମନ୍ଦ ଭାଗ୍ୟ ହେତୁ। କୋଷରୁ କୃପାଣ ବା ଖଣ୍ଡା କାଢ଼ି ତା ହାତକୁ ବିଘାତ ଅର୍ଥାତ୍ ବିଶେଷ ଆଘାତ କରି ଛେଦନ କଲେ। ଦିବ୍ୟ ରୂପ ପାଇ ବ୍ୟୋମ ବା ଆକାଶସ୍ଥିତ ହେଲା ଅସୁର ଏବଂ କହିଲା, ଲଙ୍କାପତି ବିଭିନ୍ନ ବିପତ୍ତି ବିହିଛି ବା ସୃଷ୍ଟି କରିଛି, ପଶୁମତୀ ବା ପୃଥିବୀର ସ୍ଥିରତା ପାଇଁ ତାକୁ ବିନାଶ କର। ବିବୁଧ ବା ଦେବତାମାନଙ୍କ ପାଇଁ ତୁମେ ନର ଭାବରେ ଜନ୍ମିଛ, ହେ ବ୍ରହ୍ମାଣ୍ଡପତି, ସୀତା ମା ଲକ୍ଷ୍ମୀ ଓ ତୁମେ ବିଷ୍ଣୁ।

ଶ୍ରୋତାବନ୍ଧୁ ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ରଭଞ୍ଜକୃତ ମହାକାବ୍ୟ ବୈଦେଶୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ସମୟ ବର୍ତ୍ତମାନ ସକାଳ 9:00। ଶ୍ରୋତାବନ୍ଧୁ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ବେଟା କଥାଚିତ୍ରରୁ ଦ୍ୱୈତକଣ୍ଠରେ ଅନୁରାଧା ପଡ଼ୱାଲ ଏବଂ ଉଦିତ ନାରାୟଣ ସମୀରଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ଆନନ୍ଦ ମିଳିନ୍ଦ। କଥାଚିତ୍ର ବେଟା।

ଏଥର ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁଙ୍କ କଣ୍ଠରେ ଶୁଣନ୍ତୁ ସମୀରଙ୍କ ଗୀତ ରଚନା, ସଙ୍ଗୀତ ନିର୍ଦ୍ଦେଶନା ନାଦିମ ଶ୍ରବଣ, କଥାଚିତ୍ର ଷଡ଼କ।

ଶେଷ ହେଲା ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ନିଚୁ କଥାଚିତ୍ର ସୁନା ପଞ୍ଜୁରୀ, ଶୀର୍ଷାନନ୍ଦ ଦାସକାନନ୍ଙ୍କ ଗୀତ ରଚନାକୁ ଯୁଗଳକଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ କବିତା କୃଷ୍ଣମୂର୍ତ୍ତି, ସଙ୍ଗୀତ ଅମରେନ୍ଦ୍ର ମହାନ୍ତି। କଥାଚିତ୍ର ସୁନା ପଞ୍ଜୁରୀ।

ଏଥର ପାଗଳ କରିଛି ପାଉଁଜିତୁର ଏହି କଥାଚିତ୍ରରୁ ଶୁଣନ୍ତୁ। କଣ୍ଠ ଉଦିତ ନାରାୟଣ ଏବଂ ନିବେଦିତା, ଗୀତ ରଚନା ଶ୍ରୀକାନ୍ତ ଗୌତମ, ସଙ୍ଗୀତ ପରିଚାଳନା ପ୍ରେମ ଆନନ୍ଦ। କଥାଚିତ୍ର ପାଗଳ କରିଛି ପାଉଁଜିତୁର।

ଆସନ୍ତୁ ଶୁଣିବା ଅନୁରାଧା ପଡ଼ୱାଲ ଏବଂ ଅଭିଜିତଙ୍କ ବେଦକଣ୍ଠରେ। ନିମାଇ ମହାନ୍ତିଙ୍କ ଗୀତ ରଚନା, ସଙ୍ଗୀତ ପରିଚାଳନା ମଳୟ ମିଶ୍ର, କଥାଚିତ୍ର ସମୟ ଖେଳୁଛି ଚକା ଭଉଁରୀ।

ଶେଷ ଗୀତଟି ସ୍ୱାମୀ ଅର୍ପାନନ୍ଦଙ୍କ ଗୀତ ରଚନାରୁ, ବେଦକଣ୍ଠରେ ସୋହମ ଏବଂ ଶୈଳଭାମା, ସଙ୍ଗୀତ କୃଷ୍ଣଚନ୍ଦ୍ର, କଥାଚିତ୍ର କଥା ଦେଇଥିଲି ମାଆକୁ।

ଆମେ ଓଡ଼ିଆ, ଆମ ପ୍ରାଣର ଠାକୁର ମହାପ୍ରଭୁ ଜଗନ୍ନାଥ, ଆମ ସଂସ୍କୃତି ପରମ୍ପରା ଲୋକଚଳଣୀ ସବୁ ଜଗନ୍ନାଥ ସଂସ୍କୃତି ସହ ଓତଃପ୍ରୋତ ଭାବରେ ଜଡ଼ିତ, ସମ୍ପୂର୍ଣ୍ଣ ଭାବେ ଓଡ଼ିଆ ଜାତି ସହ ସେ ସମ୍ପୃକ୍ତ। ହେଲେ ଶ୍ରୋତା ବନ୍ଧୁ, ଆପଣଙ୍କ ପାଇଁ ଆଜି ରହିଛି ଏକ ସ୍ୱତନ୍ତ୍ର ପ୍ରସଙ୍ଗ। ପ୍ରସଙ୍ଗଟି ହେଉଛି ଶ୍ରୀ ଜଗନ୍ନାଥଙ୍କ ଗୋପନ ରହଣୀସ୍ଥଳ ଶ୍ରୀମନ୍ଦିରର ରତ୍ନସିଂହାସନରୁ ସେହି ବିଗ୍ରହମାନଙ୍କ ସ୍ଥାନାନ୍ତର ଇତିହାସ। ଆଶା କରୁଛି ବିଷୟବସ୍ତୁଟି ଅଗ୍ନିତ ଜଗନ୍ନାଥ ପ୍ରେମୀଙ୍କୁ କିଛି ନୂତନ ତଥ୍ୟ ଓ ତତ୍ତ୍ୱ ପ୍ରଦାନ କରିପାରିବ। ମାଦଳା ପାଞ୍ଚି, ଚୟନୀ ଚକଡ଼ା, ଛାବୁ ଚିଟାଉ, ଇତିହାସ ଗ୍ରନ୍ଥାଦି, ଲୋକଶ୍ରୁତି, ଶ୍ରୀ ବିଗ୍ରହମାନଙ୍କ ସାମୟିକ ରହଣୀସ୍ଥଳର ଐତିହ୍ୟ, ଜନଶ୍ରୁତି ଓ ପ୍ରତ୍ୟକ୍ଷ ଭାବେ ଶ୍ରୀମନ୍ଦିର ପ୍ରଶାସନର ଉଚ୍ଚ ପ୍ରତିନିଧି ଦଳଙ୍କ ଗସ୍ତ ସମ୍ବନ୍ଧୀୟ ରିପୋର୍ଟ ଇତ୍ୟାଦି ସୂତ୍ରରୁ ମିଳୁଥିବା ସୂଚନା ମୁତାବକ ବିଭିନ୍ନ ସମୟରେ ବିଦର୍ଭୀ ତଥା ମୋଗଲ ଆଫଗାନ ଶାସକ ସେନାପତି ସୁବେଦାରମାନଙ୍କ ଦ୍ୱାରା ଶ୍ରୀକ୍ଷେତ୍ର ଉପରେ ପ୍ରାୟ 18ରୁ ଉର୍ଦ୍ଧ୍ୱଥର ଆକ୍ରମଣ ହୋଇଥିବା ଜଣାଯାଏ। ଏଥିମଧ୍ୟରେ 13ଥର ଶ୍ରୀମନ୍ଦିର ଉପରେ ଆକ୍ରମଣ ଓ ରତ୍ନଭଣ୍ଡାର ଲୁଣ୍ଠନ ସମୟରେ ରତ୍ନସିଂହାସନରୁ ଶ୍ରୀବିଗ୍ରହମାନଙ୍କୁ ପ୍ରାୟ 12ଥର ସ୍ଥାନାନ୍ତର କରାଯାଇଥିବା ବେଳେ ଶ୍ରୀମନ୍ଦିର ପରିସରରେ ଗୋଟିଏ ଥର ଓ ଶ୍ରୀକ୍ଷେତ୍ରକୁ ଛାଡ଼ି ବାହାରକୁ 11ଥର ଗୋପନରେ ବାହାରକୁ ନିଆଯାଇଛି। ଅଧିକାଂଶ ସମୟରେ ଭାର୍ଗବୀ ନଦୀ ଓ ଚିଲିକା ବାଟ ଦେଇ ବିଭିନ୍ନ ସ୍ଥାନକୁ ନିଆଯାଇଛି। ବିଭିନ୍ନ ରହଣୀସ୍ଥାନ ମଧ୍ୟରେ ପ୍ରାୟ 18ଟି ସ୍ଥାନରେ ମହାପ୍ରଭୁମାନେ ଅବସ୍ଥାନ ଓ ପାତାଳୀ ଲୀଳା କରିଥିବାର ସୂଚନା ମିଳୁଛି। ସେହିପରି 1610 ଖ୍ରୀଷ୍ଟାବ୍ଦରେ ଶ୍ରୀ ଗୁଣ୍ଡିଚା ଯାତ୍ରା ସମୟରେ ଠାକୁରମାନେ ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ କରୁଥିବା ସମୟରେ କେଶୁଦାସ ମାରୁ ଶ୍ରୀମନ୍ଦିର ଓ ରତ୍ନଭଣ୍ଡାରକୁ ଲୁଣ୍ଠନ କରିଥିଲା। ତେଣୁ ସେ ସମୟରେ ଶ୍ରୀ ବିଗ୍ରହମାନଙ୍କୁ ଶ୍ରୀମନ୍ଦିରରୁ ସ୍ଥାନାନ୍ତର କରାଯିବାର ପ୍ରଶ୍ନ ଉଠିନଥିଲା। ଗୁଣ୍ଡିଚାଘରେ ପ୍ରଭୁମାନେ ପ୍ରାୟ 8 ମାସ ରହିଥିଲେ। ଶୁଣିନେବା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ଭକ୍ତି ସଙ୍ଗୀତ।

ଐତିହାସିକ ଉପାଦାନ, ଗବେଷକ ଓ ପ୍ରାବନ୍ଧିକମାନଙ୍କ ଉଲ୍ଲେଖ ପ୍ରକାରେ 1670 ଖ୍ରୀଷ୍ଟାବ୍ଦ ଠାରୁ 1736 ଖ୍ରୀଷ୍ଟାବ୍ଦ ମଧ୍ୟରେ ମହାପ୍ରଭୁମାନଙ୍କୁ ପ୍ରାୟ 174 ବର୍ଷରୁ ଉର୍ଦ୍ଧ ସମୟ ଧରି ଶ୍ରୀକ୍ଷେତ୍ର ବାହାରେ ଅବସ୍ଥାନ କରିବାକୁ ପଡ଼ିଥିଲା। ଏଥିମଧ୍ୟରୁ ସର୍ବାଧିକ ସୋନପୁର ଜିଲ୍ଲାର ବାଘାପଲ୍ଲୀ ଗୋପାଲୀ ବର୍ତ୍ତମାନର କୋର୍ଟ ସମଲାଇଠାରେ 144 ବର୍ଷ ଓ ତତ୍ପରେ ବ୍ରହ୍ମପଦାର୍ଥଙ୍କ ଗଡ଼କୁଜଙ୍କଠାରେ 8 ବର୍ଷ, ମାରଦାଠାରେ 2 ବର୍ଷ 4 ମାସ, ବାଣପୁର ବଡ଼ହନ୍ତୁଆଡ଼ଠାରେ 15 ବର୍ଷ, ଗଣମାଣତ୍ରୀଠାରେ 2 ବର୍ଷ ଓ ଅନ୍ୟାନ୍ୟ ସ୍ଥାନମାନଙ୍କରେ 1 ବର୍ଷ, 2 ବର୍ଷ, 8 ମାସ, 7 ମାସ, 3 ମାସ, 1 ମାସ ଓ ସ୍ୱଳ୍ପଦିନ ପାଇଁ ଅବସ୍ଥାନ କରିଥିଲେ। ଏତଦ୍ବ୍ୟତୀତ ନଈରୀ, ଗଣମାଣତ୍ରୀ, ବଡ଼ହନ୍ତୁଆଡ଼, ଚକାନାସୀଠାରେ ମହାପ୍ରଭୁଙ୍କ ରଥଯାତ୍ରା ନିରାଡ଼ମ୍ବର ଭାବେ ପାଳିତ ହୋଇଥିବାର ପ୍ରମାଣ ସ୍ଥାନୀୟ ଲୋକଶ୍ରୁତିରୁ ଜଣାଯାଏ।

ସୁବର୍ଣ୍ଣପୁର ଜିଲ୍ଲାର କୋଟ ସମଲେଇ ଗ୍ରାମ ଏକ ପବିତ୍ର ଆଧ୍ୟାତ୍ମିକ ପୀଠ, ଯେଉଁଠାରେ ବିଗ୍ରହମାନଙ୍କୁ ପାତାଳି ଲୀଳା ସଂଗଠିତ କରାଯାଇଥିଲା। ଏହି କ୍ଷେତ୍ରର ଦିବ୍ୟ ଅଲୌକିକତା ଓ ରହସ୍ୟମୟ ଇତିହାସ ସମଗ୍ର ଭାରତବାସୀଙ୍କୁ ଚମତ୍କୃତ କରିଛି। ସୁବର୍ଣ୍ଣପୁର ଜିଲ୍ଲାର ଉତ୍ତର ସୀମାନ୍ତରେ ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ଓଲୁଣ୍ଡା ବ୍ଲକ ଅଧୀନସ୍ଥ କୋଟ ସମଲେଇ ଗ୍ରାମ ଅବସ୍ଥିତ। ସୋନପୁରର ଗବେଷକ ରାମେଶ୍ୱର ନାୟକଙ୍କ ମତାନୁଯାୟୀ ରକ୍ତବାହର ଆକ୍ରମଣ ଓ ଲୁଣ୍ଠନ ଜନିତ ଓଡ଼ିଶାର ଆରାଧ୍ୟ ଦେବ ଶ୍ରୀ ଜଗନ୍ନାଥଙ୍କ ସ୍ଥାନାନ୍ତରଣ, ଅଷ୍ଟମ ଶତାବ୍ଦୀର ଶେଷ ଭାଗ, ପାତାଳୀକରଣ ତଥା ପ୍ରାୟ 150 ବର୍ଷ ପରେ ପୁନଃ ସ୍ଥାପନ, ଦଶମ ଶତାବ୍ଦୀର ପ୍ରାରମ୍ଭର ମୁକସାକ୍ଷୀ ହେଉଛି ତତ୍କାଳୀନ ଗୋପାଳୀ ବା ଅଧୁନ କୋଟ ସମଲାଇ ତ୍ରିକୁଟ ପାହାଡ଼। ପ୍ରଚଳିତ ମାଦଳାପାଞ୍ଜିର ବର୍ଣ୍ଣନା ଅନୁଯାୟୀ ଶୋଭନଦେବଙ୍କ ରାଜତ୍ୱର ଦ୍ୱୟ ଅଙ୍କରେ ରକ୍ତବାହର ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ଉପରେ ପ୍ରଚଣ୍ଡ ଆକ୍ରମଣ ଫଳରେ ସେବା ଓ କର୍ମଚାରୀମାନେ ସୋନପୁର ରାଜ୍ୟର ଗୋପାଳୀକୁ ନେଇ ଶ୍ରୀଜଗନ୍ନାଥ ଆଦି ଚତୁର୍ଦ୍ଧା ବିଗ୍ରହଙ୍କୁ ପ୍ରଥମେ ବାଘାପଲ୍ଲୀ ଗ୍ରାମରେ ଏକ ଗୁପ୍ତଲିପ୍ତ ମୁକ୍ତ ମଣ୍ଡପରେ 45 ବର୍ଷ ଓ ପରେ ମୋଗଲ ଗୋଳବା ଆକ୍ରମଣର ଆଶଙ୍କା କରି ସେହି ନିକଟରେ ପାତାଳି କରିଦେଇ ତହିଁ ଉପରେ ଏକ ଦିଅଁବର ବା ବଟବୃକ୍ଷ ଲଗାଇ ଦେଇଥିଲେ। ଦୀର୍ଘ 90 ବର୍ଷ ଧରି ଠାକୁରମାନେ ପାତାଳି ହୋଇଥିଲେ। ପରେ ଯଯାତି କିଶୋରୀଙ୍କ ରାଜତ୍ୱର 11 ଅଙ୍କରେ ସନ୍ନ୍ୟାସୀ ବ୍ରାହ୍ମଣ ବ୍ରହ୍ମଚାରୀକୁ ପଚାରି ସୋନପୁର ରାଜ୍ୟରୁ ପାତାଳି ହୋଇଥିବା ଦାରୁବିଗ୍ରହମାନଙ୍କର ଜୀର୍ଣ୍ଣ କଳେବରକୁ ଉଦ୍ଧାର କରି ପୁରୁଷୋତ୍ତମ ଶଙ୍ଖନାଭିମଣ୍ଡଳରେ 38 ହାତର ପୋଟଳ ବା ମନ୍ଦିର ତୋଳି ନୂତନ ବିଗ୍ରହ ନିର୍ମାଣ ପୂର୍ବକ ପ୍ରତିଷ୍ଠା କରିଥିଲେ।

ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ କୋଶଳ ଇତିହାସ କଥା ଗ୍ରନ୍ଥରେ ଏ ଘଟଣା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଯେ ତ୍ରିକୁଟ ପର୍ବତ ଚାନ୍ଦିଲି ପାହାଡ଼ର ଏକ ଗୁମ୍ଫା ଭିତରେ ଶ୍ରୀଜୀଉଙ୍କୁ ରଖାଯାଇଥିଲା। ଗୁମ୍ଫା ମୁହଁରେ ଏକ ମହାଲିଙ୍ଗ ବୃକ୍ଷ ଲଗାଯାଇଥିଲା। ଦଇତାମାନେ ପାଟଣାଗଡ଼ ନିକଟସ୍ଥ ବିରିବନ୍ଧରେ ପତିମାନେ ଖଡ଼ିଆଳ ସ୍ଥିତ ରତନପୁରଠାରେ ରହିଥିଲେ। ଦେଢ଼ଶହ ବର୍ଷ ପରେ ଯଯାତି ସେ ମୂର୍ତ୍ତିମାନଙ୍କୁ ପୁନରୁଦ୍ଧାର କଲେ ଏବଂ ତାଙ୍କ ପାଇଁ ମନ୍ଦିରଟିଏ ନିର୍ମାଣ କଲେ। ତେଣୁ ଲୋକେ ତାଙ୍କୁ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ବୋଲି କହିଲେ। ସେହିପରି ଡକ୍ଟର ନବୀନ କୁମାର ସାହୁ ଓ ଷ୍ଟର୍ଲିଙ୍କ ମତରେ ଶ୍ରୀଜଗନ୍ନାଥଙ୍କ ପୂଜାର ପ୍ରଚଳନ ପୁନଃ ଯଯାତି ଦ୍ୱିତୀୟଙ୍କ ଶାସନ କାଳରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା।

ରାଜା ପୁରୁଷୋତ୍ତମ କ୍ଷେତ୍ରରେ ବ୍ରାହ୍ମଣମାନଙ୍କ ମୁହଁରୁ ଶୁଣିଲେ ଯେ ରକ୍ତବାହର ଆକ୍ରମଣ ବେଳେ ପ୍ରାୟ 150 ବର୍ଷ ପୂର୍ବେ ଜଗନ୍ନାଥଙ୍କୁ ସୋନପୁର ଗୋପାଳୀ ଗ୍ରାମକୁ ନିଆଯାଇଛି। ରାଜା ସୋନପୁର ଜଙ୍ଗଲ ଅଭିମୁଖେ ଯାତ୍ରା କଲେ ଆଉ ଦେଖିଲେ ଏକ ବଟବୃକ୍ଷ ମୂଳରେ ଜଗନ୍ନାଥଙ୍କୁ ପାତାଳି କରାଯାଇଛି। ଗଛ ହାଣି ମାଟି ଖୋଳି ଏକ ପଥର ବାକ୍ସ ଭିତରୁ ରାଜା ଜୀର୍ଣ୍ଣ ଶୀର୍ଣ୍ଣ ଶ୍ରୀଜୀଉଙ୍କୁ ଉଦ୍ଧାର କଲେ। ମାଦଳପାଞ୍ଜିର ଭାଷାରେ ପ୍ରଥମ ପାଟଜଜାତି କେଶରୀ ହୋଇଲେ। ଏ ରାଜା ବଡ଼ ସୁରବନ୍ତ ମହାଦାନୀ। ଏ ମହାରାଜାଙ୍କ 11 ଅଙ୍କେ ସନ୍ନ୍ୟାସୀ ବ୍ରହ୍ମଚାରୀ ବ୍ରାହ୍ମଣମାନଙ୍କୁ ପଚାରିଲେ, ଓଡ଼ିଶା ରାଜାର ପ୍ରଭୁ ଜୀ ଜଗନ୍ନାଥ ମହାପ୍ରଭୁ ସେ କାହିଁଛନ୍ତି? ସେମାନେ କହିଲେ, ମୋଗଲ ଗୋଳ ହେବାରୁ ସୌମିତ୍ର ମାଡ଼ି ଆଇଲକୁ ଅପାର ଦିନ ହୋଇଲା। ଶ୍ରୀ ପରମେଶ୍ୱରଙ୍କୁ ପାତାଳି କରି ସୁନପୁର ଆଡ଼େ କେଉଁଠାରେ ବିଜେ କରାଇଲେ ଗାତବ ନାହିଁ।

ମହାପ୍ରଭୁ ଜଗନ୍ନାଥଙ୍କ ପାତାଳି କଥା ଶୁଣି ମହାରାଜା ସୋନପୁର ଗଲେ। ସେଠାରେ ଖଣ୍ଡାୟତଙ୍କୁ ପଚାରିଲେ, ସେମାନେ କହିଲେ ମୋଗଲ ଗୋଳ ହେବାରୁ କୁଆଡ଼େ ନେଇଗଲେ। ଆମ୍ଭେ ଗାତବ ନୁହୁଁ, ଆମ୍ଭ ବାପା ଅଜା କହିଛନ୍ତି ଦିଅଁବର ଏହି ତଳେ ଦିଅଁଙ୍କୁ ପୋତିଥିଲେ। ଏହା ଶୁଣି ରାଜା କଟୁରିଆ ବ୍ରାହ୍ମଣଙ୍କୁ ଆଣି ସେ ଗଛ କଟାଇ ଖୋଲାଇଲେ ଏବଂ ପରମେଶ୍ୱରଙ୍କୁ ବାହାର କଲେ। ସେଦିନେ ତ୍ରିମୂର୍ତ୍ତିମାନେ ମାଟି ଖାଇ ଛିନ୍ନ ଭିନ୍ନ ହୋଇଯାଆନ୍ତି। ଦିଅମାନଙ୍କୁ ଲୁଗାଗୁଡ଼ି ମୁଣାରେ ପୁରେଇ ମୁଦାଇଲେ। ଏ ଉତ୍ତାରୁ ଦୈତାପତିଙ୍କ ଲୋଡ଼ାଇଲେ। ଦଇତାମାନେ ବିରିବନ୍ଧରେ ଥିଲେ, ପତିମାନେ ରତନପୁର ସୀମାରେ ଥିଲେ। ଏମାନଙ୍କୁ ଅଣାଇ ବିଧିପତ୍ର ପ୍ରମାଣେ ଦାରୁଛେଦନ କରାଇ ପରମେଶ୍ୱରଙ୍କୁ ସୁମୂର୍ତ୍ତି କରାଇଲେ। ଶ୍ରୀ ପୁରୁଷୋତ୍ତମେ ଶଙ୍ଖନାଭିମଣ୍ଡଳେ 38 ହାତ କରି ପଟଳ ଗୋଟିଏ ତୋଳି ପ୍ରତିଷ୍ଠା କରି ପରମେଶ୍ୱରଙ୍କୁ ବିଜେ କରାଇଲେ। ମହାପ୍ରଭୁଙ୍କ ଏହି ଗୁପ୍ତ ରହସ୍ୟ ପାତାଳି ରହସ୍ୟକୁ ଗୁପ୍ତ ରଖିବା ପାଇଁ ବୋଧେ କେତେକ କୋର୍ଟ ସମଲେଇ ପରିବର୍ତ୍ତେ ଗୁପ୍ତପଲ୍ଲୀ ଗୋପାଳଗାଁ ଉଲ୍ଲେଖ କରିଛନ୍ତି। ଭୌଗୋଳିକ ପ୍ରତ୍ନତତ୍ତ୍ୱବିତ୍ ତଥା ଐତିହାସିକ ଦୃଷ୍ଟିକୋଣରୁ ପ୍ରଖ୍ୟାତ ଗବେଷକ ତଥା ଐତିହାସିକ ଡକ୍ଟର ନବୀନ କୁମାର ସାହୁ, ଡକ୍ଟର ଯଜ୍ଞ କୁମାର ସାହୁ, ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ସଦାନନ୍ଦ ଅଗ୍ରୱାଲ, ଡକ୍ଟର ପବିତ୍ରମୋହନ ନାୟକ, ଗବେଷକ ଗୋରେଖନାଥ ସାହୁ, ବ୍ରଜମୋହନ ଜାନୀ, ସୁଦାମ ନାୟକ ତଥା ଗବେଷକ ପଦ୍ମଶ୍ରୀ ସଦାଶିବ ରଥଶର୍ମା ପ୍ରମୁଖ ବିଦ୍ୱାନମାନେ ଗୋପପଲ୍ଲୀ ବା ଗୋପାଳୀ ସ୍ଥାନକୁ କୋର୍ଟ ସମଲେଇ ବୋଲି ଚିହ୍ନିତ କରିଛନ୍ତି। ପୁନଶ୍ଚ ତ୍ରିକୁଟ ପାହାଡ଼ ପାଦଦେଶରେ ଅବସ୍ଥିତ ରାଣୀଖୋଲ ରାଣୀଚର ନିକଟରେ ଘଞ୍ଚ ଜଙ୍ଗଲରେ ସେତେବେଳେ ଗୋପପଲ୍ଲୀ ବା ଗୋପାଳୀ ନାମକୁ ଗାଁ ଗଢ଼ି ଉଠିଥିବା ଜନଶ୍ରୁତି ଅଦ୍ୟାପି ରହିଆସିଛି। ଯେଉଁଠାରେ ଗୋପାଳ ଜାତି ବା ଅଧୁନା ଡୁମ୍ବାଲ ଜାତିର ଲୋକେ ବସବାସ କରୁଥିଲେ, ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି କୋର୍ଟ ସମଲେଇ ଗ୍ରାମ ସମ୍ପର୍କରେ ତାଙ୍କ ରଚିତ ଏକ ପ୍ରବନ୍ଧରେ ଉଲ୍ଲେଖ କରିଥିବା ତଥ୍ୟ ଅନୁଯାୟୀ ପୂର୍ବେ ଏହି ଗ୍ରାମର ନାମ କୁଟସମଲାଏ ବା କୋଟସମଲାଏ ଭାବେ ପରିଚିତ ଥିଲା। କୋଟସମଲାଏ ଗ୍ରାମ ମୁଣ୍ଡରେ ଦିଅଁବର ଅଦ୍ୟାପି ପୂଜିତ ହେଉଛନ୍ତି। ଶ୍ରାବଣ ମାସରେ ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ସେଠାକାର ଗର୍ତ୍ତରୁ ଶିଳାମୂର୍ତ୍ତିମାନଙ୍କୁ ବାହାର କରାଯାଇ ପୂଜା ହୁଏ। ପୁନଶ୍ଚ ସନ୍ଧ୍ୟା ନେଇଗଲା ପରେ ଶିଳାମୂର୍ତ୍ତିମାନଙ୍କୁ ସେହି ଖୋଳରେ ପୁରାଇ ପୁଣି ପାତାଳି କରି ଦିଆଯାଏ। ଏହି ସ୍ଥଳ ଦେବଝରଣ କୂଳରେ ହିଁ ଅବସ୍ଥିତ। ବର୍ତ୍ତମାନର କୋଟସମଲାଇ ଗ୍ରାମର ଦକ୍ଷିଣ ଦିଗକୁ ମଧ୍ୟ ଅଧ କିଲୋମିଟର ଦୂରରେ ଏହାର ଅବସ୍ଥିତି ରହିଛି। ସେଇଠି ଅଛନ୍ତି ଏହି ଗ୍ରାମର ଗ୍ରାମପତି। ଗ୍ରାମର ଗ୍ରାମପତି ହିଁ ପାତାଳି ଦେବତା।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ 2007 ଫେବୃଆରୀ 20 ଦିନ ଏକ ଉଚ୍ଚ ପ୍ରତିନିଧି ଦଳଙ୍କ ସୋନପୁର ଗସ୍ତ ଅବସରରେ ପାତାଳୀକ୍ଷେତ୍ର ପରିଦର୍ଶନ ଓ ଆଲୋଚନା ସମ୍ବନ୍ଧୀୟ ବିବରଣୀ ଜଣାଯାଏ ଯେ 7ଶ ଶତାବ୍ଦୀର ଶେଷ ଭାଗରେ ଆରବ୍ୟ ରକ୍ତବାହୁ ଜଳପଥରେ ଆସି ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା। ସେତେବେଳେ ସେ ବିଗ୍ରହମାନଙ୍କୁ ଜଳପଥରେ ଅର୍ଥାତ୍ ମହାନଦୀରେ ସୋନପୁରସ୍ଥିତ ଗୋପାଳୀକୁ ସ୍ଥାନାନ୍ତର କରାଯାଇଥିଲା। ସେ ସମୟରେ ଗୋପାଳୀ ବର୍ତ୍ତମାନର କୋଟସମଲାଇ ଛଳିଆ ପାହାଡ଼ ପାଦଦେଶରେ ଅବସ୍ଥିତ। ଗୋପାଳୀ ନିକଟସ୍ଥ ପାହାଡ଼ ଉପକଣ୍ଠରେ ଥିବା ବାଘାପଲ୍ଲୀଠାରେ ସାଧକ ଚନ୍ଦ୍ରମଣି ଦାସଙ୍କ ଆଶ୍ରମଠାରେ ଗୁପ୍ତରେ 45 ବର୍ଷ ଉପାସିତ ହୋଇଥିଲେ।

ପୁନଶ୍ଚ ବିପଦର ଆଶଙ୍କା କରି ଉକ୍ତ ପାହାଡ଼ର ପଶ୍ଚିମ ପାର୍ଶ୍ୱରେ ଏକ ଗୁମ୍ଫା ମଧ୍ୟରେ 19 ବର୍ଷ ପାତାଳି କରାଯାଇଥିଲା। ଏହି ପାହାଡ଼ଟି 3ଟି ପାହାଡ଼ର ସମାହାର ହୋଇଥିବାରୁ ତାହା ତ୍ରିକୁଟ ପାହାଡ଼ ନାମରେ ଏବେ ବି ପ୍ରସିଦ୍ଧି ଲାଭ କରିଅଛି। ମହାପ୍ରଭୁମାନଙ୍କୁ ପାତାଳି କରାଯାଇଥିବା ପାହାଡ଼ ନାମ ଛଳିଆ ପାହାଡ଼। ପାହାଡ଼ରେ ଥିବା 37ଟି ଗୁମ୍ଫା ମଧ୍ୟରୁ ଅଦ୍ୟାବଧି 5ଟି ଗୁମ୍ଫା ଆବିଷ୍କୃତ ହୋଇଛି। ବର୍ତ୍ତମାନ 3ଟି ଗୁମ୍ଫାକୁ ଯିବା ସମ୍ଭବ ହୋଇଛି। ପାତାଳି ହୋଇଥିବା ଗୁମ୍ଫାରେ ଥିବା ଦେଓମାନଙ୍କ ନାମାନୁଯାୟୀ ଗୁମ୍ଫାର ନାମ ଶ୍ରୀଜଗନ୍ନାଥ ଗୁମ୍ଫା, ଅନ୍ୟ ଗୁମ୍ଫାମାନଙ୍କର ନାମ ଧ୍ୱନି ଗୁମ୍ଫା ଓ ମାଧବ ଗୁମ୍ଫା। ଧ୍ୱନି ଗୁମ୍ଫାରୁ ସମୟ ସମୟ ଘଣ୍ଟ ଘଣ୍ଟା ବଂଶୀ ମୃଦଙ୍ଗ ପ୍ରଭୃତିର ଧ୍ୱନି ଝଙ୍କୃତ ହୋଇଥାଏ ବୋଲି ସ୍ଥାନୀୟ ଅଞ୍ଚଳର ଅଧିବାସୀମାନେ ପ୍ରକାଶ କରନ୍ତି। ସେହି ଧ୍ୱନି ଅଭିଭୂତ କରିଥିଲା ଯୋଗସିଦ୍ଧ ଯୋଗୀନ୍ଦ୍ର କବି ଚନ୍ଦ୍ରମଣି ଦାସଙ୍କୁ। ଚାନ୍ଦିଲି ଚୁଳି ବଇଁଶୀ ବାଜି ବାବା ଚନ୍ଦ୍ରମଣି ରାଧିକା ସାଜି। ତ୍ରିକୁଟ ପାହାଡ଼ରେ ଦାରୁକୁଣ ଧ୍ୱଜାବନ୍ଧା ପାହାଡ଼ ମେଘନାଦ ପାହାଡ଼ ଦେବଝରଣ ଲୋକନାଥ ଗୁମ୍ଫା ତାଳଖୋଲ ଝରଣା ସପ୍ତମାତୃକା ପୀଠ କନ୍ଧୁଣି ବୁଢ଼ୀ ବିମଳା ଲଙ୍କେଶ୍ୱରୀ ସମଲାଇ ପୀଠ ଇନ୍ଦ୍ରଗୋବିନ୍ଦ ପୂଜାମଣ୍ଡଳ ପୀଠ ଆଜି ବି ବିସ୍ମୟ ସୃଷ୍ଟି କରେ। ପାତାଳି ହୋଇଥିବା ଗୁମ୍ଫାର ସାମ୍ନାରେ ଏକ ବଟବୃକ୍ଷ ଓ ଗୁମ୍ଫାର ଓସାର 18 ଫୁଟ ଲମ୍ବ 35 ଫୁଟ ଓ ଉଚ୍ଚତା 6 ଫୁଟ ଅଟେ। ଛଳିଆ ପାହାଡ଼ ଉପରେ ଦଣ୍ଡାୟମାନ ହେଲେ 3ଟି ପାହାଡ଼ ଦୃଶ୍ୟମାନ ହୁଏ। ତାହା ହେଲା ଦାରୁକୁଣ ରାଣୀବାସା ଓ ଲୋକନାଥ ପାହାଡ଼। 1982 ମସିହାରେ ପଦ୍ମଶ୍ରୀ ସଦାଶିବ ରଥ ଶର୍ମା ଛଳିଆ ପାହାଡ଼ର ଦାରୁକୁଣଠାରେ ଅବସ୍ଥିତ ସ୍ଥାନରେ ଉପସ୍ଥିତ ହେବାରେ ତାଙ୍କ ଶରୀରରେ ଏକ ଦିବ୍ୟ ଶିହରଣ ସୃଷ୍ଟି ହୋଇଥିବା ବିଷୟ 2007 ମସିହା ରାଜପ୍ରତିନିଧି ଦଳରେ ସାମିଲ ହୋଇଥିବା କଥା ସ୍ଥାନୀୟ ବାସିନ୍ଦାମାନେ ପ୍ରକାଶ କରିଥିଲେ।

ସୋନପୁରର ବାଘାପଲ୍ଲୀ ଓ କୋଟସମଲାଈଠାରେ ମହାପ୍ରଭୁମାନେ ପ୍ରାୟ 144 ବର୍ଷ ରହିଥିବା ଅଧିକାଂଶ ଗବେଷକ ଐତିହାସିକମାନେ ଉଲ୍ଲେଖ କରିଥିଲେ ହେ ଅଙ୍କଗଣନାକୁ ନେଲେ ଏହି ସମୟରେ ତଫାତ୍ ରହିବ। ମାଦଳାପାଞ୍ଜି ଓ ଅନ୍ୟାନ୍ୟ ସ୍ଥାନୀୟ ଅଞ୍ଚଳରୁ ଉପଲବ୍ଧି ଥିବା ତଥ୍ୟ ଜନଶ୍ରୁତି ଅନୁଯାୟୀ ପୁରୀ ଶ୍ରୀମନ୍ଦିରରୁ ମହାପ୍ରଭୁମାନଙ୍କ ଏହି ଐତିହାସିକ ପ୍ରଥମ ସ୍ଥାନାନ୍ତର ଅତୀତର ସ୍ମୃତିକୁ ଉଜ୍ଜୀବିତ କରେ। ଏବେ ବି ଶହ ଶହ ବର୍ଷ ବିତିଯାଇଥିଲେ ହେ ସୋନପୁର ଜିଲ୍ଲାସ୍ଥ କୋଟସମଲାଈ ଗ୍ରାମର ଅଧିବାସୀମାନଙ୍କ ହୃଦୟରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ସମ୍ପ୍ରତି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଅଧିବାସୀମାନଙ୍କ ପ୍ରଗାଢ଼ ଉଦ୍ୟମରେ ଏହି ସ୍ଥାନରେ ଏକ ଉନ୍ନତିକର କାର୍ଯ୍ୟ ହୋଇଛି। ସେହିପରି ଶ୍ରୀମନ୍ଦିର ଉଚ୍ଚ ପ୍ରତିନିଧି ଦଳଙ୍କ ଗସ୍ତ ପରେ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଏହି ପାହାଡ଼ ପାଦଦେଶରେ ପ୍ରତିଷ୍ଠିତ ଏକ ନୂତନ ଭବ୍ୟ ମନ୍ଦିର ନିମିତ୍ତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାୟ 3 ଫୁଟ ଉଚ୍ଚତା ବିଶିଷ୍ଟ ଚତୁର୍ଦ୍ଧ ମୂର୍ତ୍ତି ଯୋଗାଇ ଦିଆଯାଇଅଛି। ଗତ କିଛି ବର୍ଷ ଧରି ମହାପ୍ରଭୁଙ୍କ ପାତାଳୀ ସ୍ମୃତିରେ ଏଠାରେ ପାତାଳୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇ ଆସୁଅଛି।

ଏଥର ଆସନ୍ତୁ ଜାଣିନେବା ଲେମ୍ବୁର ଔଷଧୀୟ ପ୍ରୟୋଗ ବିଷୟରେ। ଲେମ୍ବୁ ରସକୁ ତାଜା ଜଳରେ ମିଶାଇ କୋଳି କଲେ ଦାନ୍ତର ଅନେକ ରୋଗରେ ଲାଭ ହୋଇଥାଏ, ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ। ଚିପୁଡ଼ା ହୋଇଥିବା ତାଜା ଲେମ୍ବୁର ଚୋପା ଦ୍ୱାରା ଦାନ୍ତକୁ ରଗଡ଼ିଲେ ଅଥବା ଚୋପାକୁ ଶୁଖାଇ ଗୁଣ୍ଡ କରି ସେଥିରେ ମଞ୍ଜନ କଲେ ଦାନ୍ତ ମଜବୁତ, ସଫା ଓ ସ୍ୱଚ୍ଛ ହୋଇଥାଏ। ଲେମ୍ବୁ ରସ, ସୋରିଷ ତେଲ ଓ ପାଉଡର ବଟା ଲୁଣ ମିଶାଇ ପ୍ରତ୍ୟହ ମଞ୍ଜନ କଲେ ଦାନ୍ତ ରୋଗ ଦୂର ହୋଇ ଦାନ୍ତ ମଜବୁତ ଓ ଚମକପ୍ରଦ ହୋଇଥାନ୍ତି। ପ୍ରାୟତଃ ପାୟୋରିଆରେ ମାଢ଼ିରେ ଲେମ୍ବୁ ରସ ନିୟମିତ ଘଷିଲେ ରକ୍ତ ଓ ପୂଜାସ୍ରାବ ବନ୍ଦ ହୋଇଯାଏ। ଏକ ଚାମଚ ଲେମ୍ବୁ ରସରେ 2 ଚାମଚ ମହୁ ମିଶାଇ ସେବନ କଲେ ପୁରୁଣା କାଶ ଭଲ ହୋଇଥାଏ। ଲେମ୍ବୁକୁ 2 ସମାନ ଖଣ୍ଡ କରି ତାକୁ ଟିକିଏ ଗରମ କରି ମୁଣ୍ଡ କାନମୂଳରେ ଲଗାଇଲେ ଆରାମ ମିଳେ। ଗଳା ଶୁଥ, ଗଳା ବସିଯିବା ଆଦିରେ ଗରମ ପାଣିରେ ଲେମ୍ବୁ ରସର ପ୍ରୟୋଗ ଲୁଣ ସହିତ କୋଳି କରିବା ଉଚିତ। ଯାହାଙ୍କର କାଶରେ ପତଳା କଫ ବାହାରେ ସେ ଏହି ପ୍ରୟୋଗ କରିବା ଉଚିତ। ଯେକୌଣସି ପ୍ରକାର ଲେମ୍ବୁ ରସର ପ୍ରୟୋଗ କରିବା ଦ୍ୱାରା ରକ୍ତବାହିନୀ କୋମଳ ଓ ନମନୀୟ ହୋଇଯାଆନ୍ତି, ହୃଦଘାତ ହେବାର ଭୟ ନଥାଏ ଓ ରକ୍ତଚାପ ସାମାନ୍ୟ ରହିଥାଏ। ଲେମ୍ବୁ ରସ, ମହୁ ଓ ଅଦା ରସ 3 ଏକ ଚାମଚ ଲେଖାଏଁ ଉଷୁମ ପାଣିରେ ମିଶାଇ ସପ୍ତାହରେ 2-3 ଦିନ ପିଅନ୍ତୁ। ଏହା ପେଟ ରୋଗ, ଉଚ୍ଚ ରକ୍ତଚାପ, ହୃଦରୋଗ ପାଇଁ ଉତ୍ତମ ଟନିକ। ଗୋଟିଏ ଗ୍ଲାସ୍ ପାଣିରେ 2 ଚାମଚ ଲେମ୍ବୁ ରସ, 1 ଚାମଚ ଅଦା ରସ ଓ ଚିନି ମିଶାଇ ପିଇଲେ ପେଟ ପୀଡ଼ାରେ ଆରାମ ମିଳିଥାଏ, ଜଠରାଗ୍ନି ପ୍ରଦୀପ୍ତ ହୋଇଥାଏ, କ୍ଷୁଧା ବୃଦ୍ଧି ହୁଏ।

ତାପମାତ୍ରା ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ଭବାନୀପାଟଣା ସହରର ସର୍ବୋଚ୍ଚ ତାପମାତ୍ରା 38.7 ସେଲସିୟସ୍ ଏବଂ ସର୍ବନିମ୍ନ 22 ଡିଗ୍ରୀ ସେଲସିୟସ୍ ରହିଛି। ବାୟୁରେ ଆର୍ଦ୍ରତା 57% ରହିଅଛି।

ସମୟ ହୋଇଯାଇଛି ଖୋଲାଝରକା କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା ପାଇଁ। ଆଗାମୀ ଆକର୍ଷଣରେ ମୁଁ ଆସିବି କିଛି ନୂତନ ତଥ୍ୟ, ସୁମଧୁର ସଙ୍ଗୀତ ଏବଂ ଜଣାଅଜଣା ବିଷୟ ନେଇ। କାର୍ଯ୍ୟକ୍ରମ ସମ୍ପର୍କିତ ଆପଣଙ୍କ ସୁଚିନ୍ତିତ ମତାମତ ଅପେକ୍ଷାରେ ରହିଲୁ। ଚିଠି ମାଧ୍ୟମରେ ଆପଣ ମତାମତ ଲେଖି ଜଣାଇ ପାରିବେ। ଆମକୁ ଚିଠି ଲେଖିବାର ଠିକଣା, ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ ନମ୍ବର 7660001। ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆପଣ ମତାମତ ଦେଇପାରିବେ। ନମ୍ବରଟି ହେଲା 8895994143। ଆଜିର ଉପସ୍ଥାପନାରେ ଥିଲି ମୁଁ ସ୍ୱପ୍ନ କୁମାର ବେହେରା। ରହୁଛି, ନମସ୍କାର।

ଶେଷ ହେଲା ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ଖୋଲା ଛରକା। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ କହି ରଖୁଛୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଦିନ 12ଟାରେ ଶୁଣିବେ ଲୋକଗୀତ କ୍ରମରେ ପାଲା ଶିଳ୍ପୀ ଅଭୟ ଚନ୍ଦ୍ର ସ୍ୱାଇଁ। 12:30 ଶୁଣିବେ ଏକ ଭାରତ ଶ୍ରେଷ୍ଠ ଭାରତ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷର କଥା ଦିନ 1:10 ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତି ରୂପା ଶୁଣିବେ ଦିନ 1:20। ଦିନ 2:45 ଶୁଣିବେ ହିନ୍ଦୀ କଥା ଚିତ୍ର ଗୀତ। ଶୁଣିଲେ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ପ୍ରଥମ ଅଧିବେଶନକୁ ଏଇଠି ଶେଷ କରୁଛୁ, ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପରବର୍ତ୍ତୀ ଅଧିବେଶନ ଆରମ୍ଭ କରିବୁ 12:00। ସେତେବେଳେ ଯାଏଁ ବିଦାୟ ନେଉଛୁ।

0: ରାମବନ୍ଧୁ ଆଜ୍ଞା ବିଦ୍ୟାଧର ଦେଶର ରାଜା ଜିମୁତ କେତୁ ବାର୍ଦ୍ଧକ୍ୟ ଅବସ୍ଥା ବେଳରେ ନିଜର ପୁତ୍ର ଜିମୁତ ବାହନ ହସ୍ତରେ ରାଜ୍ୟଟିକୁ ଅର୍ପଣ କରିଦେଇ ପରମ ଚିନ୍ତାମଣି ଭଗବାନଙ୍କର ପଦାର ବିନ୍ଦରେ ଲକ୍ଷ୍ୟ ରଖିବା ପାଇଁ ପ୍ରିୟତମା ପତ୍ନୀଙ୍କ ସହିତ ଅରଣ୍ୟ ମଧ୍ୟକୁ ସେ ଚାଲି ଯାଇଥିଲେ। ଅରଣ୍ୟ ମଧ୍ୟରେ ଉପଗତ ହୋଇ ଭଗବାନଙ୍କୁ ଧ୍ୟାନ କରୁଛନ୍ତି। ଏଇଥିପାଇଁ ଆମର ବାଙ୍କଦାସ ଗୋଟିଏ ପଦ ଲେଖିଛନ୍ତି।
1: କିପରି ଲେଖିଲେ?
0: ବିଶ

0: ଶ୍ରୀମୁତ ବାହନ ରାଜ୍ୟଭାର ବହନ କରିକିରି ରାଜ୍ୟଭାରଟା ତାଙ୍କୁ ଭଲ ନ ଲାଗିବାରୁ ପିତା ମାତାଙ୍କ ସେବାରୁ ବଞ୍ଚିତ ହେବାରୁ ମନେ ମନେ ସେ ଚିନ୍ତା କରିଥିଲେ
1: କଣ।
0: ଏଇଥିପାଇଁ ଆମର ନାଗାନନ୍ଦ ନାଟକରେ ଗୋଟିଏ ଶ୍ଳୋକ ଲେଖା ଅଛି,
1: କିପରି
0: ତିଷ୍ଠନ

0: ଜୀମୁତ ବାହନ ଭାବିଲେ
1: କଣ ଭାବିଲେ,
0: ଜଗତରେ ପିତା ମାତାଙ୍କ ସେବା କରିବା ବ୍ୟତୀତ ଆଉ ମର ଜଗତରେ କିଛି ନାହିଁ। କାହିଁକି ନା ଆମର ନବକଳିକା ବହିରେ ଗୋଟିଏ ପଦ ଲେଖା ଅଛି।
1: କଣ ଲେଖା ଅଛି?
0: ମା ହାତ ବଡା ତୁଚା ଭାତ ଥାଳି, ମା ହାତ ବଡା ତୁଚା ଭାତ ଥାଳି, ଲାଗ ଇସୁଆଦ ଅମୃତରୁ ବଳି, ଲାଗ ଇସୁଆଦ ଅମୃତରୁ ବଳି, ବାପ ଥିଲା ପୁଅ ସଭାରେ।

0: ଏହାକୁ ସମର୍ଥନ କରିକି ଆମର ହିନ୍ଦୀ ରାଷ୍ଟ୍ରଭାଷୀ ଭାରତରେ ଗୋଟେ ପଦ ଲେଖା ଅଛି,
1: କଣ ଲେଖା ଅଛି,
0: ଜବ ମୈ ଛୋଟା ଥା ତବ ମେରା ହାତ ପକଡ଼ କର ଖଡ଼ା କି କଭି ଗୋଦ ମେ କଭି ପ୍ରେମ ସେ ମୁଝକୁ ଝୁଲା ଡାଲ ଝୁଲାତି ଥି। ଅତେବ ଏଇ ଦୃଷ୍ଟିରୁ ଜିମୁତ ବାହନ ରାଜ୍ୟ ତାଙ୍କୁ ଭଲ ନ ଲାଗିବାରୁ ପିତା ମାତାଙ୍କର ସେବା କରିବା ନିମିତ୍ତ ସେ ମଳୟ ପର୍ବତକୁ ପିତା ମାତାଙ୍କ ନିକଟକୁ ଚାଲିଗଲେ।
1: ଆଚ୍ଛା
0: କଣ କଲେ

0: ବାପାଙ୍କ ଠାରୁ ଶୁଣିକରି ଜିମୁତ ବାହାନ କହୁଛନ୍ତି
1: କଣ କହିଲେ
0: ତ୍ରୁଦେବ ଆପଣଙ୍କର ଆଶୀର୍ବାଦରୁ ପ୍ରଜାମାନେ ମୋର ସୁଖ ଶାନ୍ତିରେ ଅଛନ୍ତି ମୁଁ ରାଜ୍ୟରେ କଣ କରିପାରିଛି ନାଗାନନ୍ଦ ନାଟକ ପୁଣି କହୁଛି
1: କଣ କହିଲା
0: ନ୍ୟାଜେ ବର୍ତ୍ତନି ଯୋଜିତା ପ୍ରକୃତୟ ସନ୍ତ ସୁଖଂ ସ୍ଥାପିତା ବନ୍ଧୁ ଜନ ତଥା।

0: ମୁଁ ପ୍ରଜାମାନଙ୍କୁ ନ୍ୟାୟ ପଥରେ ନିଯୁକ୍ତ କରିଦେଇଛି। ପ୍ରାର୍ଥୀ ଯେତେବେଳେ ଯାହା ମାଗେ ମୁଁ ତାକୁ ଆନନ୍ଦର ସହିତ ଦାନ କରିଛି। ଅତଏବ ବାପା, ଏ ତତ୍ତ୍ୱ ବ୍ୟତୀତ ମୁଁ ଆଉ ଜଗତରେ କଣ କରିଥାନ୍ତି। ଆଉ ଓଡ଼ିଆରେ ପଦେ ମଧ୍ୟ କହିଛନ୍ତି,
1: କଣ
0: ନ୍ୟାୟ।

0: ଆଶ୍ରମ ମନ୍ଦିରରେ ସନ୍ଧ୍ୟାର ଆରତୀ ଘଣ୍ଟିଟା ବାଜି ଉଠିଲା, ମାନେ ସନ୍ଧ୍ୟାଟା ଆସିଗଲା। ସନ୍ଧ୍ୟା ଯେତେବେଳେ ଆସିଛି, ଏଇଆକୁ ଚାହିଁ ମାୟାଧର ମାନସିଂ ଆମର ଗୋଟିଏ ପଦ କହିଛନ୍ତି।
1: କଣ କହିଲେ?

0: ସୀତାମା ତାଙ୍କର ପଦ ସେବା କରି ସାରିବା ପରେ ଜିମୁ ତବାହନ ତାଙ୍କରି ପଦ ତଳରେ ହିଁ ଶୟନ କରିଦେଇଥିଲେ। ଏଇ ସମୟରେ ରାତି ଆସିକିରି ପାହି ଯାଇଛି। ରାତିଟା ଯେତେବେଳେ ପାହିଛି, ଗଙ୍ଗାଧର ମେହର ଆମର କିଚକ ବଧରେ ଲେଖିଛନ୍ତି।
1: କଣ ଲେଖିଲେ?

0: ରାତି ଯେତେବେଳେ ପାଇଗଲା ଜିମୁ ତବାହନ ମସ୍ତକରେ ଟୋକେଇଟିଏ ଧରି ପିତା ମାତାଙ୍କ ନିମିତ୍ତ ଫଳ ସଂଗ୍ରହ କରିବା ପାଇଁକି ମଳୟ ପର୍ବତ ଉପରକୁ ସେ ଚାଲି ଯାଇଛି। ଯେତେବେଳେ ମଳୟ ପର୍ବତ ଉପରକୁ ଗଲା ସେଇ ମଳୟ ପର୍ବତ ଉପରେ ଗୋଟିଏ ସ୍ୱର୍ଣ୍ଣ ତା କାନରେ ମଧ୍ୟ ଶୁଣିବା ପାଇଁ ପାଇଲା।
1: କଣ?
0: କେତେ ଗୁଡିଏ ଝିଅ ଦେବୀଙ୍କ ନିକଟରେ ଉପଗତ ହୋଇ ପ୍ରାର୍ଥନା କରୁଥିଲେ। ଏଇଥିପାଇଁ କି ଆମର ବାଙ୍କ ଦାସ ଗୋଟିଏ ପଦ ଲେଖିଛନ୍ତି।
1: କଣ ଲେଖିଲେ?
0: ବୋଇଲେ ମା ଜଗତ ଜନନୀ ଯା ଦେବୀ ସର୍ବଭୂତେ ସୋ ମାତୃ ରୂପେଣ ସଂସ୍ଥିତା ନମସ୍ତଶ୍ରୀ ନମସ୍ତଶ୍ରୀ ନମସ୍ତଶ୍ରୀ ନମୋ ନମଃ। ସେଇ ଝିଅ ମାନଙ୍କ ଭିତରେ ରାଜକନ୍ୟା ଅଛି, ତା ନାଁ ଟି ମଳୟାବତୀ। ସେ ତାର ସଖୀ ମାନଙ୍କୁ କହିବା ପାଇଁ କି ଯାଇଛି।
1: କଣ କହିଲା?
0: ବିଦ୍ୟା

0: ରାଜକନ୍ୟା ମଳୟବତୀ କହିଲା, ଭଉଣୀ ମାନେ କାଲି ରାତିରେ ମୁଁ ସ୍ୱପ୍ନ ଦେଖିଲି, ଏଇ ମୂର୍ତ୍ତିମୟୀ ଜଗତ ଜନନୀ ମା ମତେ କହିଲେ,
1: କଣ କହିଲେ,
0: ବିଦ୍ୟାଧର ଚକ୍ରବର୍ତ୍ତୀ ମୋର ପ୍ରାଣପତି ଯେ ସ୍ୱାମୀ ହେବେ।
1: ଆଚ୍ଛା,
0: ସେଇ ସମୟରୁ ମୋର ବାମ ନେତ୍ର ଆଉ ମୋର ବାମ ପାଦ ଇଏ ମଧ୍ୟ କମ୍ପୁଛି।
1: ଆଚ୍ଛା,
0: କାହିଁକି କମ୍ପିଲେ ଶୁଭମଙ୍ଗଳ ହୁଏ ବୋଲି ଆମର ଦ୍ୱିତୀୟ ଭଞ୍ଜ ଗୋଲକ ଭଦ୍ର ପ୍ରଧାନ ଇନ୍ଦୁରେଖା କାବ୍ୟରେ କହିଛନ୍ତି।
1: କଣ କହିଲେ,
0: କମ୍ପିଲେ।

0: ସଖୀ ମାନେ ଦେବୀଙ୍କର ପୂଜାକୁ ସାରି ଦେଇ ବାହାରକୁ ଯେତେବେଳେ ଗମନ କରି ଆସିଛନ୍ତି, ଏତିକି ବେଳେ ଜିମୁତ ବାହନ ଫଳ ସଂଗ୍ରହ କରିଦେଇ ସେଇ ବାଟ ଦେଇକରି ଯାଉଥିଲା, ଯେତେବେଳେ କନ୍ୟାକୁ ସେ ଦେଖି ଦେଇଛି, ଚାରି ଚକ୍ଷୁ ହେଲା ମିଳନ, ପାଦ ଅଟକି ଗଲା, ଯେ କାହାକୁ ପଦେ କହିବା କଥା ନ ଶୁଣିଲା। ଯେତେବେଳେ ସେ ତାକୁ ଦେଖି ଦେଇଛି, ୟାର ମୋର ପଦେ କଥା ବାହାରିନି, ତା ମୋର ମଧ୍ୟ ପଦେ କଥା ବାହାରିନି। କିନ୍ତୁ ମଳୟାବତୀ ସେୟାଙ୍କୁ ଦେଖିକରି ମନେ ମନେ ଭାବୁଛି, ବିଦ୍ୟାଧର ଚକ୍ରବର୍ତ୍ତୀଙ୍କର ଚିହ୍ନ ୟା ମସ୍ତକରେ ଅଛି କି ନା, ନିରୀକ୍ଷିକିରି ସେ ଅନେଇଲା। ଏଇଥିପାଇଁ ଆପଣଙ୍କର ନାଗାନନ୍ଦ ନାଟକରେ ଗୋଟିଏ ପଦ ଲେଖିଛନ୍ତି।
1: କଣ ଲେଖିଲେ?
0: ସ୍ଫୁଟ ଏ ସବୁ ଉଷ୍ଣୀ ସମୁ

0: ୟା ମସ୍ତକରେ ଅଛି କି ନା ନିରୀକ୍ଷିକିରି ସେ ଅନେଇଲା।
1: ଆଚ୍ଛା,
0: ଏଇଥିପାଇଁ ଆପଣଙ୍କର ନାଗାନନ୍ଦ ନାଟକରେ ଗୋଟିଏ ପଦ ଲେଖିଛନ୍ତି।
1: କଣ ଲେଖିଲେ?
0: ସ୍ଫୁଟ ଏଷ ଉଷ୍ଣୀ ସମୃଦ୍ଧନୀ ବିଭାତ୍ୟରେ ନେଇ ଅମନ୍ତର୍ଭୁବ ଚକ୍ଷୁ ସ୍ତାମର ସାନୁକାରୀ ହରିଣା ବକ୍ଷ ସ୍ଥଳ ସ୍ପର୍ଦ୍ଧତେ। ଯେ ବିଦ୍ୟାଧର ଚକ୍ରବର୍ତ୍ତୀ ହୋଇଥିବ ତାର ମୁଣ୍ଡକରେ ମୁଣ୍ଡରେ ମସ୍ତକରେ ମଧ୍ୟ ଯଦି ମୁକୁଟ ନଥାଏ ତାହେଲେ ଚକ୍ରବର୍ତ୍ତୀର ଚିହ୍ନଟା ବି ଥିବ। ନେତ୍ର ଦୁଇଟି ପଦ୍ମ ଫୁଲ ଭଳିଆ ହେଇଥିବ, ପାଦ ଦୁଇଟିରେ ଚକ୍ରର ଚିହ୍ନ ଥିବ, ସେଇ ହଉଛି ବିଦ୍ୟାଧର ଚକ୍ରବର୍ତ୍ତୀ। ସେଇଆକୁ ଦେଖିକରି ମଳୟାବତୀ ଏଇ ମୋର ପ୍ରାଣପତି ହେବେ ବୋଲି ତାଙ୍କରି ଗଳାରେ ବରଣମାଳ ଟିକି ଦେଇଥିଲେ।
1: କାହିଁକି?
0: ରଘୁନାଥ ମିଶ୍ର ଆମର କହିଛନ୍ତି ଗ୍ରନ୍ଥାବଳୀରେ
1: କଣ କହିଲେ,
0: ପତି ପଦ

0: ବରଣମାଳାଟି ନେଇକରି ତାଙ୍କ ବେକରେ ଦେଇ
1: ଆଚ୍ଛା
0: ସ୍ୱାମୀ ବୋଲିକରି ସ୍ୱୀକାର ତାଙ୍କୁ କରି ନେଇଛି। ଏତିକି ବେଳେ
1: ଆଚ୍ଛା
0: ଜିମୁତ ବାହନ ମଳୟାବତୀର ସହିତ ଆଶ୍ରମକୁ ଚାଲି ଯାଇଛି। ଏହିପରି ଅନେକ ଦିନ

0: ଏକ ଦିନ କର ଯିମୁ ତ ବାହନ ତାର ଶାଳକ ଯେ ହଉଛନ୍ତି ମିତ୍ରାବସୁ ତାଙ୍କରି ସହିତ ଦକ୍ଷିଣ ସମୁଦ୍ର ତୀରରେ ଯାଇକରି ପରିଭ୍ରମଣ କରୁଥିଲେ। କରିବା ଅବସରରେ ଏକ କରୁଣପୂର୍ଣ୍ଣ ରୋଦନ ଧ୍ୱନି ଶୁଣିବା ପାଇଁ କି ପାଇଲେ।
1: କଣ ଶୁଣିବା ପାଇଁ?
0: ଗୋଟିଏ ବୃଦ୍ଧାଟିଏ କାନ୍ଦିବା ପାଇଁ କି ଯାଉଛି।
1: ଆରେ ଆରେ
0: ଆହାରେ

0: ହାତରେ ଅସମୟରେ ତୋର ମରଣ ହେଇଯାଉଛି। ଏ କରୁଣପୂର୍ଣ୍ଣ ରୋଦନ ଧ୍ୱନି ଯେତେବେଳେ ଯିମୁ ତ ବାହାନ ଶୁଣିଲେ, ସେ ମିତ୍ରାବସୁଙ୍କୁ ପଚାରିଲେ, ବନ୍ଧୁ ସେ ବୃଦ୍ଧାଟି କାହିଁକି କାନ୍ଦୁଛି? ସେଇ ଅବସରରେ ମିତ୍ରାବସୁ କହୁଛନ୍ତି,
1: କଣ କହିଲେ,
0: ସେ ଯୋଉ ବୃଦ୍ଧାଟି କାନ୍ଦୁଛି ତାର ପୁତ୍ରର ନାମ ହଉଛି ଶଙ୍ଖଚୂଡ। ଶଙ୍ଖଚୂଡ ଆସିବ, ଏଇ ଯୋଉ ବଧଶିଳା ପଥର ପଡିଛି ତାରି ଉପରେ ସେ ଶୋଇବ, ଏତିକି ବେଳେ ଗରୁଡ ଆସିକରି ତାକୁ ଭକ୍ଷଣ କରିବ। କହି ନନ୍ଦନ ବୋଲି କରୁ।

0: ଦନ୍ତବାହନ ଭାବିଲେ
1: କଣ
0: ବ୍ୟକ୍ତି ମରିଗଲା ପରେ ତା ଶରୀର ସହିତ ସମସ୍ତ ଚାଲିଯିବ, କେବଳ ମାତ୍ର ସାଥୀ ଅବତାର ବନ୍ଧୁ ଧର୍ମଟା ହେଲା ଜଗତରେ ଧର୍ମ ବନ୍ଧୁ। ରାଧାନାଥ ରାୟ କହିନାହାନ୍ତି
1: କଣ କହିଲେ,
0: ଧର୍ମ ସିନା ଏକା ମହତ ପଣିଆ, ଧର୍ମ ସିନା ଏକା ମହତ ପଣିଆ, ଆଉ ସବୁ କଥା ଅଢେଇ ଦିନିଆ, ଆଉ ସବୁ କଥା ଅଢେଇ ଦିନିଆ। ସେଇଠି ଯିମୁ ତ ବାହାନ ଭାବିଲେ ପର ପାଇଁକି ମୁଁ ଜୀବନଟା ନିଶ୍ଚୟ ଦେବି। ୟା ବୋଲି କରି ଯିମୁ ତ ବାହାନ ବୃଦ୍ଧା ଯୋଉଠି କାନ୍ଦୁଥିଲା ତା ନିକଟକୁ ଯାଇଥିଲେ। ଏଣେ ତାଙ୍କର ପିତାଙ୍କର ଡକରା ହେବାରୁ ମିତ୍ରାବସୁ ଘରକୁ ଫେରି ଯାଇଛନ୍ତି। ସେତିକି ବେଳେ ଯାଇକରି ଯିମୁ ତ ବାହାନ ବୃଦ୍ଧାକୁ କହୁଛନ୍ତି
1: କଣ କହିଲେ,

0: ਤੂੰ ਕੰਧ ਨਾ ਤੋਰ ਪੂ ਪੈਂਕੀ ਮੂੰਹ ਜੀਵਨ ਦੇ।
1: ଶୁଣିଥିଲେ ଲୋକଗୀତ କ୍ରମରେ ପାଲା, ପରିବେଷଣ କରିଥିଲେ ଅଭୟଚନ୍ଦ୍ର ସ୍ୱାଇଁ ଏବଂ ସାଥୀ, ଆକାଶବାଣୀ ଭବାନୀପାଟଣା। ପ୍ରଚାର କରୁଛୁ ଏକ ଭାରତ ଶ୍ରେଷ୍ଠ ଭାରତ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।

ଆମର ସମଗ୍ର ଭାରତ ହେଉଛି ଗୋଟିଏ ବିଶାଳ ଭୂଖଣ୍ଡ। ଏଠି ବହୁ ଜାତି, ଧର୍ମ, ଭାଷା, ବହୁ ସମ୍ପ୍ରଦାୟର ବ୍ୟକ୍ତି ବସବାସ କରନ୍ତି। ସେମାନଙ୍କର ଚାଲି ଚଳନ, ଆଚାର ବ୍ୟବହାର, ବେଶ ପୋଷାକ, ଖାଦ୍ୟ ପାନୀୟ, ସାମାଜିକ ରୀତିନୀତିରେ ଭିନ୍ନତା ପରିଲକ୍ଷିତ ହୁଏ, କିନ୍ତୁ ଏହି ଭିନ୍ନତା ଭିତରେ ଏକତାର ଭାବଧାରାଟି ଏହି ଭାରତବର୍ଷରେ ଦେଖାଯାଇଥାଏ। ଏପରିକି ଆମେ ଅନ୍ୟ ସମ୍ପ୍ରଦାୟର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇବା ଭିତରେ ସେମାନେ ମଧ୍ୟ ଆମର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇଥାନ୍ତି। ପର୍ବପର୍ବାଣୀରେ ଭାବର ଆଦାନ ପ୍ରଦାନ ମଧ୍ୟ ଘଟିଥାଏ। ତେଣୁ ଶ୍ରୋତାବନ୍ଧୁ, ଏହି ଭାବଧାରାକୁ ବଜାୟ ରଖିବା ଆମ ସମସ୍ତ ନାଗରିକମାନଙ୍କର ଦାୟିତ୍ୱ କର୍ତ୍ତବ୍ୟ ହେବା ବିଧେୟ।

ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରହିଛି ଆଲୋଚନା ମହାରାଷ୍ଟ୍ରର ବେଶଭୂଷା ଏ ସମ୍ପର୍କରେ ପ୍ରଶାନ୍ତ ମାନପୁରୀଙ୍କ ସହିତ ଆଲୋଚନା କରିଛନ୍ତି ସୁମିତ୍ରା।

0: ପାତ୍ର। ଆଜ୍ଞା ନମସ୍କାର।
1: ଆଜ୍ଞା ନମସ୍କାର, ମୋ ନାଁ ହଉଛି ପ୍ରଶାନ୍ତ ମାନପରେ, ଆଉ ମୁଁ ମହାରାଷ୍ଟ୍ରରେ ପୁଣେରେ ରୁହେ।
0: ଆପଣ ମହାରାଷ୍ଟ୍ରରେ ରହୁଛନ୍ତି କିନ୍ତୁ ଏତେ ସୁନ୍ଦର ଓଡ଼ିଆ କେମିତି କହିପାରୁଛନ୍ତି?
1: ମୁଁ ଆକ୍ଚୁଆଲି ଓଡ଼ିଶାରେ ରହିଥିଲି, ମୋ ବାପା ଓଡ଼ିଶା ଷ୍ଟେଟ୍ ଗଭର୍ଣ୍ଣମେଣ୍ଟରେ କାମ କରୁଥିଲେ, ଆଉ ସେ ରିଟାୟାର କଲେ ସେଇଠି ଚିଫ୍ ଆର୍କିଟେକ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାକୁ। ତ ମୋର ସବୁ ସ୍କୁଲିଂ ହେଲା ଓଡ଼ିଶାରେ, ସୁନାବେଡ଼ା, ପାରାଦୀପ, ଭୁବନେଶ୍ୱରରେ, ତାପରେ କଲେଜ କଲି ବିଜେବି କଲେଜରେ, ଆଉ ତାପରେ MBA କଲି ଜେଭେନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଭୁବନେଶ୍ୱରରୁ। ମାନେ 30-35 ବର୍ଷ ମୁଁ ଓଡ଼ିଶାରେ ଥିଲି, ପୁରା ଖାଣ୍ଟି ଓଡ଼ିଆ କହିପାରେ।
0: ଆପଣଙ୍କ କଥା ଶୁଣିକି ଖୁବ ଭଲ ଲାଗୁଛି। ଯାହା ହଉ, ଓଡ଼ିଶା ପାଣି ପବନରେ ଆପଣ ବଢିଛନ୍ତି ନା କଣ?
1: ହଁ, ଓଡ଼ିଶା କଥା ମତେ ବହୁତ ମନେ ପଡେ।
0: ଆଜ୍ଞା, ଆଉ ଓଡ଼ିଶାର ଖାଦ୍ୟ ଆପଣଙ୍କୁ କେମିତି ଲାଗେ?
1: ଓଡ଼ିଶାର ଖାଇବାଟା ମତେ ବହୁତ ଭଲ ଲାଗେ, ଘାଣ୍ଟ, ତାପରେ ଓଡ଼ିଶାର ମିଠା ଗୁଡା ମୁଁ ବହୁତ ମିସ୍ କରେ। ମାନେ ଛେନାପୋଡ ହଉଛି ମୋର ଫେଭରେଟ, ଖିର କଦମ ଆଉ ରସଗୁଲା, ସେଠିକା ରସଗୁଲା ଯୋଉ ସ୍ୱାଦ ତାର ଥାଏ, ଏଇଠି ମହାରାଷ୍ଟ୍ରରେ କଲେ ସେତେ ଭଲ ହୁଏନି।
0: ଆପଣ ତାହେଲେ ଓଡ଼ିଶାରେ ବହୁତ ବର୍ଷ ରହିଛନ୍ତି, ଓଡ଼ିଶାକୁ ଭଲ ପାଆନ୍ତି ଶୁଣିକିରି ବହୁତ ଭଲ ଲାଗୁଛି। ଆପଣ ତ ଦେଖିଥିବେ ଓଡ଼ିଶାରେ ସାଧାରଣ ଭାବରେ ମହିଳାମାନେ ଶାଢୀ ପିନ୍ଧନ୍ତି, ପୁରୁଷମାନେ ଧୋତି ପିନ୍ଧନ୍ତି, ପାଇଜାମା ବି ପିନ୍ଧନ୍ତି, କିନ୍ତୁ ମହାରାଷ୍ଟ୍ରରେ ମହାରାଷ୍ଟ୍ରିଆନ ଲୋକମାନେ କଣ ପିନ୍ଧନ୍ତି?
1: ମହାରାଷ୍ଟ୍ରରେ ମହିଳାମାନେ ଆଗେ ସେ କଚ୍ଛା ମାରିକି ନୱାରୀ ଶାଢୀ ପିନ୍ଧୁଥିଲେ ଆଗ କାଳରେ, ମୋର ଜେଜେମା, ମୋର ଆଇ ସେ ପିନ୍ଧୁଥିଲେ, କିନ୍ତୁ ତାପରେ ସମୟର ପରିବର୍ତ୍ତନ ପରେ ସେମାନେ ବି ଖୁଞ୍ଚିକି ଶାଢୀ ପିନ୍ଧୁଛନ୍ତି, ଏବେ କଚ୍ଛା ମାରିକି ପିନ୍ଧୁନାହାନ୍ତି, ଖୁଞ୍ଚିକି ଶାଢୀ ପିନ୍ଧନ୍ତି ଗଳା ଗଳେରେ। ଆଉ ଆଜିକାଲି ତ ଝିଅମାନେ ସେ ସଲୱାର କମିଜ ପିନ୍ଧୁଛନ୍ତି, ସେଟା ପ୍ରିଫର କରୁଛନ୍ତି। ପୁରୁଷମାନେ ଆଗ କାଳରେ ସେ ଧୋତି ପିନ୍ଧୁଥିଲେ, ଧଳା ରଙ୍ଗ ଧୋତି ଆଉ ଧଳା ରଙ୍ଗର ସାର୍ଟ ନହେଲେ ଗୋଟେ କୁର୍ତ୍ତା କହନ୍ତି, ଆଉ ଗୋଟେ ଧଳା ରଙ୍ଗର ଟୋପି ଥାଏ। କିନ୍ତୁ ଆଜିକାଲି ପୁରୁଷମାନେ ଧଳା ରଙ୍ଗର ପାଇଜାମା, ଧଳା ରଙ୍ଗର କୁର୍ତ୍ତା ଆଉ ଟୋପି ପିନ୍ଧନ୍ତି। ମହାରାଷ୍ଟ୍ରରେ ଗରମ ବହୁତ ହୁଏ, ଆମ ଯେମିତି ଓଡ଼ିଶାରେ ବେଶୀ ଲୋକମାନେ ସମୁଦ୍ର ତଟରେ ରହନ୍ତି, ଯେମିତି ପୁରୀ ହେଲା, ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ବେଶୀ ଜନସଂଖ୍ୟା ସମୁଦ୍ର ପାଖରେ ରହେ, ସେଠି ହ୍ୟୁମିଡିଟିଟା ଟିକେ ମାନେ ଟିକେ ଥିଲା କପଡା ପିନ୍ଧନ୍ତି, ମାନେ ଝାଳ ଗୁଡା ଯେମିତି ଥିଯିବ ଗୋଟେ ଗାମୁଛା ରଖନ୍ତି। ମହାରାଷ୍ଟ୍ରରେ ସେମିତି ବହୁତ ଗରମ ହୁଏ, ତ ସେମାନେ ଗୋଟେ ଟୋପି ପିନ୍ଧନ୍ତି ମୁଣ୍ଡ ଉପରେ ଆଉ ଧଳା ରଙ୍ଗର ପିନ୍ଧନ୍ତି, ଗରମ ଗୁଡା ଟିକେ ରିଫ୍ଲେକ୍ଟ ହେଇଯିବ, ମାନେ ତାଙ୍କୁ ଗରମ ହବନି,
0: ରକ୍ଷା ପାଇବା ପାଇଁ। ଆପଣ ଦେଖିଥିବେ ବିଭିନ୍ନ ପର୍ବପର୍ବାଣୀରେ ମଧ୍ୟ ବିଭିନ୍ନ ପ୍ରକାରର ସବୁ ପୋଷାକ ପିନ୍ଧନ୍ତି, ଏଇ ମକର ସଂକ୍ରାନ୍ତି ଆପଣଙ୍କର ମହାରାଷ୍ଟ୍ର ଲୋକମାନେ କଣ ପିନ୍ଧନ୍ତି? ସେତେବେଳେ କିଛି ସ୍ୱତନ୍ତ୍ର ପୋଷାକ ଥାଏ କି?
1: ମାନେ ମକର ସଂକ୍ରାନ୍ତିରେ ଝିଅ ବାହା ହେଇକି ଯାଉଛି, ତା ଶାଶୁ ତାକୁ ଗୋଟେ କଳା ରଙ୍ଗର ଭଲ ଶାଢୀଟା ଗୋଟେ ଦିଅନ୍ତି, ତ ସେଇ ମକର ସଂକ୍ରାନ୍ତି ଦିନ ସେ କଳା ରଙ୍ଗ ଶାଢୀଟା ପିନ୍ଧା ହୁଏ, ଯେ ନୂଆ ବାହା ହେଇଛନ୍ତି ମାନେ ଗୋଟେ ବର୍ଷ ଭିତରେ ସେ ଶାଢୀଟା ମିଳେ, ପୂଜା ହୁଏ। ଆମେ ଷ୍ଟିଲର ଲଡ୍ଡୁ ଥାଏ ଆଉ ବଡି ଥାଏ, ସେଟା ବଣ୍ଟା ହୁଏ, ତ ସେ କଳା ରଙ୍ଗ ଶାଢୀଟା ସେଇ ସ୍ୱତନ୍ତ୍ର ଭାବରେ ସେଇ ସମୟରେ ଦିଆଯାଏ।
0: ଆପଣ ଯୋଉ କହିଲେ ତିଲ ଲଡୁ, ମାନେ ଆମେ ଯୋଉ ରାଶି ଲଡୁ କହୁଛୁ ନା?
1: ହଁ, ରାଶି ଲଡୁ, ହଁ ରାଶି ଲଡୁ ସେଟା ତିଆରି ହୁଏ। ଆଜିକାଲି ତ ଲୋକମାନେ ଦୋକାନରେ କିଣୁଛନ୍ତି, କିନ୍ତୁ ମୋ ମା ଭାଇ ଏବେ ବି ସେ ତାକୁ ନିଜେ କରନ୍ତି, ଲଡୁ କରନ୍ତି
0: ମକର ସଂକ୍ରାନ୍ତିରେ, ସେଟା ନିଶ୍ଚିତ ଭାବରେ ହୁଏ।
1: ମକର ସଂକ୍ରାନ୍ତି ସେଟା ନିଶ୍ଚିତ ଭାବରେ ହୁଏ।
0: ଆଉ କଳା ଶାଢୀ ଯୋଉମାନେ ନୂଆ ବାହା ହେଇଥାନ୍ତି ତାଙ୍କର ଶାଶୁ ମାନେ ତାଙ୍କୁ ସେଇଟା ଉପହାର ଦିଅନ୍ତି।
1: ଶାଶୁ ମାନେ ଉପହାର ଦିଅନ୍ତି।

0: ଆପଣଙ୍କର ମକର ସଂକ୍ରାନ୍ତି ପରେ ଗୁଡ଼ି ପଡ଼ୁଆ ବୋଲି ଗୋଟେ ପର୍ବ ହୁଏ, ତାର କଣ ମହତ୍ତ୍ୱ?
1: ଗୁଡ଼ି ପଡ଼ୁଆ ହଉଛି ଆମର ଯେମିତି ନୂଆ ବର୍ଷ ସେଇ ଦିନଠୁ ଆରମ୍ଭ ହୁଏ।
0: ଆଚ୍ଛା, ଆମର ଯେମିତି ପଣା ସଂକ୍ରାନ୍ତିରେ ହୁଏ,
1: ଆପଣ ପଣା ସଂକ୍ରାନ୍ତି ହୁଏ, ଏଠି ନୂଆ ବର୍ଷ ଗୁଡ଼ି ପଡ଼ୁଆରୁ ହୁଏ। ଗୁଡ଼ି ପଡ଼ୁଆଟା ହଉଛି ଆମର ଫାଲଗୁଣ ମାସଟା ଶେଷ ହେଲେ ହେଇକି ତାପରେ ଚୈତ୍ର ମାସଟା ପ୍ରଥମ ଦିନଟା ସେଟା ହଉଛି ଗୁଡ଼ି ପଡ଼ୁଆ ଦିନ, ମାନେ ଫାଲଗୁଣ ଅମାବାସ୍ୟା ସରିଲେ।

0: ଦିନରୁ ଦିନଟା ଆସେ ସେଟା ହଉଛି ଗୁଡି ପଡ଼ବା। ଆଉ ସେ ଗୁଡି ପଡ଼ବାକୁ ଲୋକମାନେ ତା ଆଗରୁ ଶାଢୀ କିଣିଦେଇଥିବେ, ଗୋଟେ ଭଲ ଡ୍ରେସ କିଣିଦେଇଥିବେ, ସେଟା ପୂଜା କରିବେ। ଆଉ ସେତେବେଳେ ଗୋଟେ ପ୍ରସାଦ ଦିଆ ହୁଏ, ଆମ ନିମ୍ର ଯୋଉ ପତ୍ର ଗୁଡ଼ ଆଉ ଧନିଆ ସେଟା ମିଶିକି ତାର ଗୋଟେ ସେଟା ପ୍ରସାଦ ହୁଏ, ସେଟା ଦିଆଯାଏ। ସେଦିନ ସମସ୍ତେ ମନ୍ଦିର ବି ଯାଆନ୍ତି, ପୂଜା କରିକି ଆସନ୍ତି।
1: ଆପଣଙ୍କର ତ ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ଖୁବ ଧୁମଧାମରେ ପାଳନ କରାଯାଏ, ଦୀର୍ଘ ଦିନ ଧରିକିରି ହୁଏ, ସେତେବେଳେ କିଛି ସ୍ୱତନ୍ତ୍ର ବେଶ ପୋଷାକ ରହିଥାଏ କି?
0: ଗଣେଶ ଚତୁର୍ଥୀ 10 ଦିନ ହୁଏ ପ୍ରାୟ, ଲୋକମାନେ ସେଟା 3 ଦିନ, 5 ଦିନ, 7 ଦିନ ନହେଲେ 10 ଦିନ ରଖନ୍ତି। ଆଉ ଯୋଉ ପ୍ରଥମ ଦିନଟା ସେଟା ହଉଛି ସବୁଠୁ ଭାରି ଇମ୍ପୋର୍ଟାଣ୍ଟ ଦିନ। ପୂଜା ବେଳକୁ ସମସ୍ତେ ଜେନେରାଲି ଧୋତି କୁର୍ତ୍ତା ଆଉ ଗୋଟେ ପଗଡ଼ି ପିନ୍ଧିକି ପୂଜା କରିବେ। ଲୋକମାନେ ଗୋଟେ ଭଲ ଶାଢୀ ଫାଡି ପିନ୍ଧିବେ। ଗଣପତିଙ୍କୁ ଆମେ ମୋଦକ, ଗୋଟେ ପ୍ରକାର ଥାଏ ମୋଦକ, ସେଟା ତିଆରି କରି ଓଡ଼ିଶାରେ ଗଣପତିକୁ
1: ଲଡ୍ଡୁ
0: ଦିଆ ହୁଏ। ଆମର ଏଠି ସେ ମୋଦକ ଦିଆ ହୁଏ ଆଉ ମୋତିଚୁର ଲଡ୍ଡୁ ଦିଆ ହୁଏ।
1: ଆଜ୍ଞା, ବେସନ ତିଆରି
0: ମୋଦକ ହଉଛି ତାଙ୍କ ସବୁଠୁ ପ୍ରିୟ।
1: ଆଜ୍ଞା, ଗଣପତି ଆଉ ମୋତିଚୁର ଲଡ୍ଡୁ ଦିଆ ହୁଏ। ଆଉ ଯୋଉ ନାରଳୀ ପୂର୍ଣ୍ଣିମା ରହିଛି, ମଙ୍ଗଳା ଗୌରୀ, ତାର କଣ ବିଶେଷତ୍ୱ ଥାଏ? କିଭଳି ବେଶ ପୋଷାକ ସବୁ ପିନ୍ଧନ୍ତି ମହିଳା ପୁରୁଷମାନେ ପିଲାମାନେ?
0: ମଙ୍ଗଳା ଗୌରୀଟା ଯୋଉଟା ହୁଏ ସେଟା ଗଣପତି ପରେ, ସେଟା ସ୍ତ୍ରୀମାନଙ୍କର ଫେଷ୍ଟିଭାଲ ସେଟା ପର୍ବ ସେଟା। ସ୍ତ୍ରୀମାନେ ସମସ୍ତେ ମିଶିକି ଶାଢୀ ପିନ୍ଧିକି ନାଚିବେ, ତାଙ୍କର ଗୋଟେ ଆମର ଯୋଉ ପୁରୁଣା କାଳର ଗୀତ ଅଛି, ବହୁତ ପୁରୁଣା କାଳ, ସେଥିରେ ସେମାନେ ଗାଇକି ନିଜେ ଗାଇକି ତାଙ୍କର ଖେଳ ଥାଏ ସେଟା କରିବେ। ଏଟା ଖାଲି ସ୍ତ୍ରୀମାନଙ୍କର,
1: ମାନେ ଯୋଉମାନେ ବିବାହିତ ମହିଳାମାନେ।
0: ହଁ, ବିବାହିତ ମହିଳାମାନେ।
1: ଆଉ ଦୀପାବଳି ପୁଣି ରହିଛି, କୋଜାଗିରି, ଖାଣ୍ଡବା, ଏଇଭଳି ଅନେକ ପର୍ବ, ସେଇ ବିଷୟରେ ଆମକୁ ଟିକେ କହିବେ?
0: ନାରଳୀ ପୂର୍ଣ୍ଣିମା ଥାଏ ସେଟା ମାନେ ଯୋଉ ଆମର ଫିସରମ୍ୟାନ ଥାନ୍ତି, ମାଛ ଧରନ୍ତି ପଛରେ, ତାଙ୍କ ପାଇଁ ସେଟା ସବୁ ବହୁତ ଇମ୍ପୋର୍ଟାଣ୍ଟ, ବହୁତ ମହତ୍ଵର। କଣ କରିବେ ସେଇଦିନ ମାନେ ସେ ସମୁଦ୍ର ଠାକୁର ତାଙ୍କୁ ଗୋଟେ ମାରନ୍ତି, ତାଙ୍କୁ ଗୋଟେ ପୂଜା କରିବେ ଆଉ ତାଙ୍କୁ ଗୋଟେ ନଡ଼ିଆଟା ଦେବେ। ସେଇଟା ହଉଛି ତାଙ୍କ ନାରଳୀ ପୂର୍ଣ୍ଣିମା, ନଡ଼ିଆକୁ
1: ନଡ଼ିଆ ଦିଅନ୍ତି ବୋଲିକି ତା ନାଁ ସେମିତି ରଖାଯାଇଛି,
0: ନଡ଼ିଆକୁ ନାରଳ କହନ୍ତି। ତ ସେଇ ହଉଛି ନାରଳୀ ପୂର୍ଣ୍ଣିମା। ଆଉ ସେଦିନ ବି ସ୍ତ୍ରୀମାନେ ସେ ଯୋଉ ମାଛ ଧରନ୍ତି, ତାଙ୍କ ସ୍ତ୍ରୀମାନେ ଭଲ ଶାଢୀ ପିନ୍ଧନ୍ତି, ତାଙ୍କର ଟିକେ ଅଲଗା ପ୍ରକାର ଥାଏ ସେ ଶାଢୀ ପିନ୍ଧିବାର, ସେଇଟା କରିକି ତାପରେ ସେମାନେ ବେଶିକି ନାଚନ୍ତି, ତାଙ୍କର ବି ଗୋଟେ ପୁରୁଣା ଗୀତ ଗୀତ ଥାଏ, ସେ ଗୀତ ଗାଇକି ସେ ନାଚନ୍ତି ଓ ଠାକୁରଙ୍କୁ ଧନ୍ୟବାଦ ଦିଅନ୍ତି ଆଉ କହନ୍ତି କି ଆମର ଆଗ ବର୍ଷା ଆସୁଛି ସେଥିରେ ବି ଆମକୁ ଭଲ ମାଛ ଦିଅନ୍ତୁ।
1: ଆଜ୍ଞା, ମହାରାଷ୍ଟ୍ରରେ ପୈଠାନୀ ଶାଢୀ ପିନ୍ଧନ୍ତି, ସେଇଟା କୋଉ ପର୍ବରେ ପିନ୍ଧନ୍ତି?
0: ମହାରାଷ୍ଟ୍ରରେ ଯୋଉ ପୈଠାଣୀ ଶାଢୀ ହୁଏ ସେଟା ଗୋଟେ ପୈଠାଣୀ ବୋଲି ଗାଁ ଅଛି, ସେଥିରୁ ସେ ଶାଢୀଟା ବାହାରିଛି, ସେଠୁ
1: ସେଠି ବୁଣାଯାଏ, ସେ ଶାଢୀ ତିଆରି ହୁଏ,
0: ସେଠି ତିଆରି ହୁଏ ଆଉ ତା ଉପରେ ଗୋଟେ ମୟୂରର ଆକାରର ଡିଜାଇନ ହୁଏ। ସେ ପୈଠାଣୀ ଶାଢୀଟା ଯାହା ବି ମହତ୍ତର ପର୍ବଟା ଥିବ, ନହେଲେ କିଛି ବାହାଘର ଥିଲେ ସ୍ତ୍ରୀମାନେ ପିନ୍ଧନ୍ତି। ଆମର ଯେମିତି ଓଡ଼ିଶାରେ ସମ୍ବଲପୁରୀ ଶାଢୀ ହୁଏ, ଯେମିତି ମହାରାଷ୍ଟ୍ରରେ ପୈଠାଣୀ ଶାଢୀ ଥାଏ। ସେ ପୈଠାଣୀ ଶାଢୀ ସ୍ତ୍ରୀ ଲୋକମାନେ ଇମ୍ପୋର୍ଟାଣ୍ଟ ଫେଷ୍ଟିଭାଲ ଥାଏ ସେତେବେଳେ ସବୁ ପିନ୍ଧନ୍ତି।
1: ମହାରାଷ୍ଟ୍ରରେ ହୋଲି ଏବଂ ଦୀପାବଳି ମଧ୍ୟ ଖୁବ ଜାକଜମକରେ ପାଳନ କରାଯାଏ, ଲୋକେ ବହୁତ ଆନନ୍ଦ ନିଅନ୍ତି ଏଇ ପର୍ବର, ସେତେବେଳେ କଣ ସବୁ ବେଶ ପୋଷାକ ପିନ୍ଧନ୍ତି?
0: ହୋଲି ଆଉ ଧୂଳି ବନ୍ଧନ ସେଟା ଦୁଇଟା ଦିନ ଥାଏ। ତ ହୋଲି ହଉଛି ଯୋଉଦିନ ପୂର୍ଣ୍ଣିମା ଥାଏ ସେଦିନ ହୋଲି ହୁଏ ଆଉ ସେଦିନ ଗୋଟେ ନିଆଁ ଜଳାଯାଏ, ନିଆଁରେ ଆମେ ପୂଜା କରୁ, ଗୋଟେ ନଡ଼ିଆ ପକାଉ, ମିଠା ଦେଉ ସେଥିରେ, ମାନେ ଠାକୁରଙ୍କୁ ଧନ୍ୟବାଦ କି ଆମର ଯୋଉ ଫସଲ ଗୁଡା ହେଇଛି ସେଇଟା ଭଲ ହେଇଛି ଆଉ ଆଗରେ ବି ଭଲ ହଉ। ଏମିତି ଧୂଳି ବନ୍ଧନ ଦିନ ଆମେ ଜେନେରାଲି ଧଳାର ଲୁଗା ପିନ୍ଧୁ ଆଉ ସମସ୍ତେ ଯୋଉ ବଡ ଲୋକ ଥାନ୍ତି ତାଙ୍କ ଘରେ ଯାଇକି ଆଶୀର୍ବାଦ ନିଉ ଆଉ ଅନ୍ୟମାନେ ସାଙ୍ଗ ସାଙ୍ଗେ, ଆମେ ଯେମିତି ଓଡ଼ିଶାରେ ସେମିତି ଖେଳ ହୁଏ ଏଇଠି ବି ଖେଳ ହୁଏ ଆଉ। ଆଉ ଦୀପାବଳି ବେଳକୁ ଆମର ଲକ୍ଷ୍ମୀ ପୂଜା ହୁଏ, ମାନେ ଦୀପାବଳି ଦିନ ଆମେ ସେ ଲକ୍ଷ୍ମୀକୁ ଗୋଟେ ଜାଗାରେ ରଖିକି ତାଙ୍କ ପୂଜା କରୁ, ସେଠି ଆମର ସୁନା ଆଉ ସେଠି ପଇସା ସେସବୁ ତାଙ୍କ ପାଖରେ ରଖୁ ଆଉ ତାଙ୍କୁ ପ୍ରାର୍ଥନା କରୁ କି ଲକ୍ଷ୍ମୀ ଯେମିତି ଆଗତରା ଯୋଉ ବର୍ଷ ଯୋଉ ଆସିବ ସେଥିରେ ବି ଆମ ଘରକୁ ଆସନ୍ତୁ। ଆଉ ଲକ୍ଷ୍ମୀ ପୂଜା ଦିନ ସେ ଆମ ଦୁଆରଟା ବନ୍ଦ ହୁଏନି, ରାତିରେ ଶୋଇଲା ବେଳେ ହିଁ ବନ୍ଦ ହୁଏ, ଲକ୍ଷ୍ମୀ ପୂଜା ବେଳେ ସେ ଦୁଆରଟା ଖୋଲାଯାଏ, ଆମର ମେନ୍ ଦୁଆର, ଆଉ ସେଟା ଖୋଲା ରହେ, ରାତି ଶୋଇଯାଏ, ମାନେ ଲକ୍ଷ୍ମୀଟା
1: ଆସିବା ପାଇଁ। ଆପଣମାନଙ୍କର ମହାରାଷ୍ଟ୍ରରେ ଯୋଉ ବିବାହ ଉତ୍ସବ ଅନୁଷ୍ଠିତ ହୁଏ

0: ସେତେବେଳେ ବର ଆଉ କନ୍ୟା ସେମାନେ କଣ ପିନ୍ଧନ୍ତି? ଆମର ଯେମିତି ଶୁଭ ରଙ୍ଗ ହଉଛି ଲାଲ, ସାଧାରଣତଃ କନ୍ୟା ନାଲି ରଙ୍ଗର ଶାଢୀ ପିନ୍ଧେ, ମହାରାଷ୍ଟ୍ରରେ କଣ?
1: ମହାରାଷ୍ଟ୍ରରେ ସେମିତି ଶାଗୁଆ ରଙ୍ଗ ହଉଛି ଶୁଭ ରଙ୍ଗ ସ୍ତ୍ରୀ ମାନେ ପାଇଁ, ତ ସେ ମହାରାଷ୍ଟ୍ରରେ ସେ ଶାଗୁଆ ରଙ୍ଗର ଚୁଡି ପିନ୍ଧିବେ। ଶାଢୀଟା ଯୋଉଟା ପିନ୍ଧନ୍ତି ସେଟା ବନାରସୀ ସିଲ୍କ ପିନ୍ଧନ୍ତି, ସେଟା ହଉଛି ଟିକେ ଭାରି ଶାଢୀଟା ପିନ୍ଧନ୍ତି, ମାନେ ବହୁତ ଡିଜାଇନ ଫିଜାଇନ ହେଇଥିବ, ଆଉ ସେଇଟା ଭଲକିନି ସମ୍ଭାଳିକି ରଖିବେ ବାହାଘର ହେଲା ପରେ। ତାଙ୍କର ଯୋଉ ବଡ ବଡ ଅନ୍ୟ କିଛି ଫଙ୍କସନ୍ ଥିଲେ ସେତେବେଳେ ସେ ପିନ୍ଧିବେ।
0: ଆପଣ ଯୋଉ କହୁଥିଲେ ଯେ ପୈଠାନୀ ଶାଢୀ ମଧ୍ୟ ପିନ୍ଧନ୍ତି ଭଲ ଭଲ ପର୍ବରେ, ବାହାଘର ପାଇଁ କା ସେ ଶାଢୀ କଣ ହୁଏନି?
1: ବାହାଘର ବେଳେ ସେ ଯୋଉ ଝିଅ ଥିବ ବାହାଘର ହଉଛି ତା ପାଇଁ ସେ ବନାରସୀ ସିଲ୍କ ଶାଢୀ ଟିକେ ବେଶୀ ଜରି ଫରି ଥାଏ ତାର, ସେଟା ପିନ୍ଧା ହୁଏ। ଆଉ ଅନ୍ୟମାନେ ବହୁତ ଜଣ ସେମାନେ ପୈଠଣୀ ଶାଢୀଟା ପିନ୍ଧନ୍ତି, ଯେ ପୁଅ ଯାହାର ବାହାଘର ହଉଛି ସେ ଆଗ କାଳରେ ସେମାନେ ଥୋଟି କୁର୍ତ୍ତା ପିନ୍ଧୁଥିଲେ, ଆଉ ମୁଣ୍ଡରେ ଗୋଟେ ଟୋପିଟା ପିନ୍ଧନ୍ତି, ସେଟା ମହାରାଷ୍ଟ୍ରର ଟୋପିଟା ଟିକେ କନାର ତିଆରି ହୁଏ, ଟିକେ ପତଳା ଆଉ ଜଷ୍ଟ ଏମିତି ବସିବ ସେମିତି ମୁଣ୍ଡ ଉପରେ ସେଟା ହୁଏ। ଯେମିତି ଓଡ଼ିଶାରେ ମୁକୁଟ ଗୋଟେ ଥାଏ କିନ୍ତୁ ବହୁତ ସଜିକି, କିନ୍ତୁ ଏଇଠି ଆମର ଗୋଟେ ଛୋଟ ଟୋପିଟା ପିନ୍ଧା ହୁଏ।
0: ହଁ, ଆମେ ଦେଖିଛୁ ଏମିତି କପାଳରେ କାଠି ପରି ରହିଥାଏ, ତଳକୁ ଝୁଲ ଭଳିଆ ଝୁଲିଥାଏ,
1: ଝୁଲ ଭଳିଆ ଝୁଲିଥାଏ, ସେଟା ତାକୁ କହନ୍ତି ବାସିଙ୍ଗ। ସେଟା ହଉଛି ମଣିର ତିଆରି ହୁଏ, ମାନେ ପର୍ଲ, ସେ ଆର୍ଟିଫିସିଆଲ ମୋତି ଆଜିକାଲି ସମସ୍ତେ ୟୁଜ କରନ୍ତି, ସେଟା ଯେମିତି ଝୁଲିଥାଏ କପାଳରେ ବନ୍ଧା ହୁଏ ଝୁଲିଥାଏ।
0: ଆମର ଯେମିତି ମୁକୁଟରେ ଏତେ ଜରି ଲାଗିଥାଏ, ବିଭିନ୍ନ ପ୍ରକାର କମକୁଟ ହେଇଥାଏ, ଆପଣଙ୍କର ବହୁତ ସାଧାରଣ ଦେଖିବାକୁ କିନ୍ତୁ ଭାରି ସୁନ୍ଦର ଦେଖାଯାଏ।
1: ଆଜିକାଲି ଡ୍ରେସ ଉପରେ ବେଶୀ ପ୍ରାଧାନ୍ୟ ଦିଅନ୍ତି, ଆଉ ସେ କୁର୍ତ୍ତା ନହେଲେ ଆଜିକାଲି ଶେରୱାନୀ ବି ପିନ୍ଧିବାକୁ ଲାଗିଲେଣି ପୁଅମାନେ, ତ ସେଇଟା ତା ଉପରେ ବେଶୀ ପ୍ରାଧାନ୍ୟ ଦିଅନ୍ତି। ଆଉ ଆଜିକାଲି ଧୋତି ନ ପିନ୍ଧିକି ଶେରୱାନୀ ପିନ୍ଧିଲେ ତାର ଗୋଟେ ଚୁଡ଼ିଦାର କୁର୍ତ୍ତା ଥାଏ, ତଳେ ପାଇଜାମା ଥାଏ, ସେଇଟା ପିନ୍ଧନ୍ତି।
0: ତା ଛଡା ଗୋଟେ ନୋଥ ପିନ୍ଧନ୍ତି ମହାରାଷ୍ଟ୍ରର ସ୍ତ୍ରୀ ଲୋକମାନେ, ସେ କୋଉଥିରେ ତିଆରି, ତାକୁ କଣ କୁହନ୍ତି?
1: ଆମେ ତାକୁ ମହାରାଷ୍ଟ୍ରରେ ନଥ ବୋଲି କହୁ, ସେଟା ବା ନାକରେ ପିନ୍ଧା ହୁଏ। ଆଗ କାଳରେ ସେ ସ୍ତ୍ରୀ ଲୋକମାନେ ସେ ଗୋଟେ କଣା କରିକି ରଖୁଥିଲେ, ସେଥିରେ ସେଟା ଭିତରେ ଯେମିତି ଯିବ, କିନ୍ତୁ ଆଜିକାଲି ସେଟା ସେମିତି କରନ୍ତିନି ସ୍ତ୍ରୀ ଲୋକମାନେ, ସେଠି ଗୋଟେ ଗୋଟେ କ୍ଲିପ ପରିକା ଥାଏ ନଥ, ସେଟା ନାକକୁ ଟିକେ ଟାଇଟ କରିକି ଲଗେଇଲେ ଫଙ୍କସନ ପାଇଁ ରହିଯାଏ, ଯଦି ବାହାଘର ନହେଲେ ବ୍ରତଘର ନହେଲେ ପୂଜା ବେଳେ ବି ଲଗାନ୍ତି, ସେଟା ହେଲା ପରେ ତାକୁ କାଢିକି ରଖିଦେଇହବ। ସେଇଟା ମୋତି ଆଉ ସୁନାର ତିଆରି ହୁଏ।
0: ଆମର ଯେମିତି ବାହାଘର ଅଛି ବ୍ରତଘର ଅଛି, ଆପଣମାନଙ୍କର ବି ବ୍ରତଘର ହୁଏ?
1: ଆମ ଆଡ଼େ ବି ବ୍ରତଘର ହୁଏ, ବ୍ରତବେଳେ ଆମର ଯେମିତି ଓଡ଼ିଶାରେ ନଣ୍ଡା କରିଦିଅନ୍ତି ସେମିତି ଆମର ମହାରାଷ୍ଟ୍ରରେ ବି ନଣ୍ଡା କରିଦିଅନ୍ତି, ଆଉ ସେଇ ବ୍ରତଘର ସବୁ ସକାଳ ବେଳେ ହୁଏ। ଆଉ ଆମ ମହାରାଷ୍ଟ୍ରରେ ବାହାଘର ବି ସକାଳ ବେଳେ ହୁଏ, ଆଉ ଯେମିତି ଓଡ଼ିଶାରେ ରାତିରେ ହୁଏ ବାହାଘର, ଆଉ ରାତିରେ ଭୋଜି ଥାଏ, ଆମର ସେତେବେଳେ ସେମିତି ସକାଳ ବେଳେ ହୁଏ ବାହାଘର, ଦ୍ୱିପହର ଖାଇବା ଥାଏ, ବ୍ରାହ୍ମଣଙ୍କର ଦିନ ବେଳେ ହୁଏ, ବାକି ଜଣଙ୍କର ରାତିରେ ହୁଏ।
0: ଆପଣ ତ ଓଡ଼ିଶାରେ ଦୀର୍ଘ ବର୍ଷ ରହିଛନ୍ତି, ଗୀତ ସବୁ ଶୁଣିଥିବେ?
1: ଓଡ଼ିଆ ଗୀତ ମୋତେ ବହୁତ ଭଲ ଲାଗେ, ଆଉ ଓଡ଼ିଆ ଭାଷାଟା ବି ବହୁତ ମିଠା ଭାଷାଟା, ଯେମିତି ବଙ୍ଗାଳୀ ଆଉ ଫ୍ରେଞ୍ଚ ସେମିତି ଓଡ଼ିଆ ଭାଷା ବି ବହୁତ ମିଠା ଭାଷା। ସେ ମୋତେ ସିକନ୍ଦର ଆରାମଙ୍କ ଗୀତ ବହୁତ ଭଲ ଲାଗେ, ଗୋଟେ ଆମ ବାପା ବି ସେଟା ଗାଉଥିଲେ ଯେତେବେଳେ ସେ ଓଡ଼ିଶାରେ ଥିଲେ।
0: ମନେ ଅଛି ଆପଣଙ୍କର କୋଉ ଗୀତଟି ଶୁଣିବେ?
1: କୁହନା
0: ଆପଣଙ୍କ ପସନ୍ଦର ଗୀତ ଆପଣଙ୍କୁ ଶୁଣି ଦଉଛୁ ମହମ୍ମଦ ସିକନ୍ଦର ଆଲାମଙ୍କ କଣ୍ଠରେ।

0: ଆମେ ତ ପ୍ରାୟ ଆଲୋଚନା କଲେ ପୁରୁଷ ଆଉ ମହିଳାମାନେ ଭିନ୍ନ ଭିନ୍ନ ପର୍ବରେ କଣ ସବୁ ବେଶ ପୋଷାକ ପିନ୍ଧନ୍ତି, କିନ୍ତୁ ପିଲାମାନଙ୍କ କଥା ଟିକେ ଏବେ ଆଲୋଚନା କରିବା। ପିଲାମାନେ ବିଭିନ୍ନ ପର୍ବରେ କଣ ପିନ୍ଧନ୍ତି?
1: ଆଜିକାଲି ସମୟର ପରିବର୍ତ୍ତନ ଅନୁସାରେ ପିଲାମାନେ ବି ଆଧୁନିକ ଡ୍ରେସ୍ ପିନ୍ଧିବାକୁ ଚାହୁଁଛନ୍ତି। ଆଗ କାଳରେ ଆମେ ଯେତେବେଳେ ଛୋଟ ଥିଲୁ ସେ ଆମକୁ ତା ଦିଆ ହଉଥିଲା ଗୋଟେ ଭଲଟେ ପାଇଜାମା ଟିଏ ହଉଥିଲା, ସେଟା ଆମେ ପିନ୍ଧୁଥିଲୁ। କିନ୍ତୁ ଆଜିକାଲି ସେମାନେ ନୂଆ ଆଧୁନିକ କପଡା ପିନ୍ଧିବାକୁ ଚାହୁଁଛନ୍ତି ପିଲାମାନେ ସମସ୍ତେ। ସେ ନିଜ ନିଜର ସାଙ୍ଗର ଦେଖିକି ମାନେ ସେମିତି କରୁଛନ୍ତି।
0: କିନ୍ତୁ ଆପଣଙ୍କ ସମୟରେ ଥିଲା କୁର୍ତ୍ତା ପାଇଜାମା?
1: ହଁ, କୁର୍ତ୍ତା ପାଇଜାମା ପିନ୍ଧୁଥିଲୁ।
0: କିନ୍ତୁ ବର୍ତ୍ତମାନ ପିଲାମାନେ ଆଧୁନିକ ବେଶ ପୋଷାକ ପିନ୍ଧିବାକୁ ବେଶି ଭଲ ପାଉଛନ୍ତି।
1: ତଥାପି ପର୍ବ ବେଳେ ଦୀପାବଳି ହେଲା ନହେଲେ ଗୁଡ଼ି ପାଡ଼ୱା ହେଲା, ପିଲାମାନେ ବି ସେ ଚୁଡ଼ିଦାର କୁର୍ତ୍ତା ପିନ୍ଧିବାକୁ ପସନ୍ଦ କରନ୍ତି।
0: ମହାରାଷ୍ଟ୍ରର ମହିଳାମାନେ ଯୋଉ ବାହାଘରରେ ଚୁଡ଼ା ପିନ୍ଧନ୍ତି କି ନା ନାଇଁ ଖାଲି କାଚ ଚୁଡ଼ି ପିନ୍ଧନ୍ତି?
1: କାଚ ଚୁଡ଼ି ବାହାଘର ବେଳକୁ ତାଙ୍କୁ ସୁନାର ଚୁଡ଼ି ଦିଆ ହୁଏ, ତ ସେଇଟା ତାଙ୍କ ଶାଶୁ ଦିଅନ୍ତି ଆଉ ମା ବି ଦିଅନ୍ତି। ଶାଶୁ ଆଡୁ ଗୋଟେ ଆସେ ଚୁଡ଼ି, ସେଟା ଦିଆ ହୁଏ, କାଚ ଚୁଡ଼ି ପିନ୍ଧା ହୁଏ।
0: ଆମର ଯେମିତି ଶୁଭ ଦିନ ମାନଙ୍କରେ ଶୁଭ ସମୟରେ ଅଳତା ଲଗାନ୍ତି, ଆପଣଙ୍କର ସେମିତି କିଛି ଅଛି?
1: ନାଇଁ, ଆମର ଅଳତା ଲଗାନ୍ତିନି, ମେହେନ୍ଦି ଲଗାନ୍ତି ଜେନେରାଲି। ଆଜିକାଲି ସେଟା ମେହେନ୍ଦି ବହୁତ ପପୁଲାର ହେଇଗଲାଣି।
0: ଆଜ୍ଞା, ସମସ୍ତେ ଲଗାଉଛନ୍ତି ଆଜିକାଲି ମେହେନ୍ଦି, କେବଳ ଆଉ ଗୋଟିଏ ଜାଗାରେ ସୀମିତ ହେଇକି ରହିନି। ଅଳତା ଏବଂ ସିନ୍ଦୁର ଆମର ବିବାହିତ ମହିଳାମାନଙ୍କର ସନ୍ତକ, ସିନ୍ଦୁର ଆପଣଙ୍କର ଲଗାନ୍ତି ସେଠି ନା ନାଇଁ?
1: ବିବାହିତ ସ୍ତ୍ରୀମାନେ ସିନ୍ଦୁର ଲଗାନ୍ତି ଆଉ ବେକରେ ମଙ୍ଗଳସୂତ୍ର ପିନ୍ଧନ୍ତି। ସେଟା ମଙ୍ଗଳସୂତ୍ର ହଉଛି କଳାମଣି ଆଉ ସୁନାର ତିଆରି ହୁଏ, ତା ଶେଷରେ ଗୋଟେ ଲକେଟ୍ ବି ଥାଏ,
0: କଳାମାଳି ଆଉ ସୁନାରେ ଗୁନ୍ଥାଏ।
1: ସେଇଟା ମାନେ ସବୁ ବିବାହିତ ମହିଳାମାନେ ସେଟା ପିନ୍ଧିବେ। ଆମେ କୋଉ ମହିଳାକୁ ଦେଖିଲୁ ଯଦି ବାହାରେ ତାର ମଙ୍ଗଳସୂତ୍ର ଅଛି ମାନେ ଆମେ ଚିହ୍ନିବୁ କି ସେ ବାହା ହେଇଛି। ସେଟା ହଉଛି ଭାରି ଇମ୍ପୋର୍ଟାଣ୍ଟ। ଆମର ଯୋଉ ଗୋଡର ଆଙ୍ଗୁଳିରେ ଗୋଟେ ରିଙ୍ଗ ପିନ୍ଧନ୍ତି,
0: ଆମେ ଯାହାକୁ ଝୁଣ୍ଟିଆ ବୋଲି କହୁ ବା ଗୋଡ଼ ମୁଦି କହୁ,
1: ସେଇଟା ପିନ୍ଧନ୍ତି।
0: ଆପଣ ତ ଅନେକ ଦିନ ରହିଲେ ଓଡ଼ିଶାରେ, ଓଡ଼ିଶାର ପ୍ରତ୍ୟେକ ପର୍ବ ସହିତ ନିଶ୍ଚିତ ଜଡିତ ହେଇଥିବେ। ଆପଣ ମହାରାଷ୍ଟ୍ର ପଳେଇଲେ, କେବେ ଓଡ଼ିଶାର ପର୍ବପର୍ବାଣୀ କଥା ମନେ ପଡ଼େନି ଆପଣଙ୍କର?
1: ଓଡ଼ିଶା କଥା ବହୁତ ମନେ ପଡେ, ଦୁର୍ଗା ପୂଜା, ତାପରେ ସରସ୍ୱତୀ ପୂଜା, ବିଶ୍ୱକର୍ମା ପୂଜା କଥା ବହୁତ ମନେ ପଡେ। ମହାରାଷ୍ଟ୍ର ଦୁର୍ଗା ଏସବୁ ପୂଜା ଗୁଡା ବହୁତ କମ ସ୍ତରରେ ହୁଏ। ଦୁର୍ଗା ପୂଜା ବେଳେ ଆମେ ଯେମିତି ସମସ୍ତେ ମିଶିକି ପଣ୍ଡାଲ ଯାଉଥିଲେ, ସମସ୍ତେ ଭଲ ଭଲ ଡ୍ରେସ୍ ପିନ୍ଧୁଥିଲେ, ଆମେ ବି ନୂଆ ଡ୍ରେସ୍ ପାଉଥିଲୁ, ସବୁ ଗୁଡା ଏଠି ହୁଏନି।
0: ସେତେବେଳେ ଆପଣଙ୍କର ଓଡ଼ିଶା କଥା ମନେ ପଡେ। ଆପଣ ମହାରାଷ୍ଟ୍ର ପୁଣି ଫେରିଗଲେ କେବେ? ଓଡ଼ିଶାରୁ ଯେତେବେଳେ ମହାରାଷ୍ଟ୍ର ଗଲେ ସେତେବେଳେ ଆପଣଙ୍କ ଭିତରେ କିଭଳି ଅନୁଭବ ହେଇଥିଲା ଆପଣ ଯେତେବେଳେ ଓଡ଼ିଶାରୁ ମହାରାଷ୍ଟ୍ର ଗଲେ ଏତେ ଦିନ ଏତେ ବର୍ଷ ପରେ?
1: ଆକ୍ଚୁଲି ମୁଁ ଯେତେବେଳେ MBA ପାସ୍ କଲି 94ରେ, ତାପରେ ମୁଁ ଚାକିରି ଖୋଜୁଥିଲି, ଓଡ଼ିଶାରେ ମିଳିଲାନି, ତାପରେ ମୁଁ ବାଙ୍ଗାଲୋର ଗଲି ଚାକିରି କରିବା ପାଇଁ। ବାଙ୍ଗାଲୋରରୁ ମୁଁ ସ୍ୱିଜରଲ୍ୟାଣ୍ଡରେ ଗୋଟେ ବର୍ଷ ଥିଲି, ତାପରେ ଆମେରିକାରେ 3 ବର୍ଷ ଥିଲି, ଆଉ ତାପରେ ଯେତେବେଳେ ଫେରିଲି ମୋତେ ଯୋଉ ପ୍ରୋଜେକ୍ଟ

0: ଆମ କମ୍ପାନୀରେ ସେଟା ପୁଣେରେ ଥିଲା। ସେତେବେଳେ ମୁଁ 2009 ପୁଣେରୁ ରହୁଛି ମୁଁ।
1: ତେବେ ଓଡ଼ିଶା କିନ୍ତୁ ଆପଣଙ୍କର ଏପର୍ଯ୍ୟନ୍ତ ମନ ଭିତରେ ରହିଛି।
0: ଓଡ଼ିଶା ମୁଁ ଏପର୍ଯ୍ୟନ୍ତ ରହିଛି ମନ ଭିତରେ, ଆଉ ସେଟା କେବେ ଯିବନି, କାହିଁକି ଏତେ ବର୍ଷ ରହିଲୁ, ମୋ ସବୁ ସ୍କୁଲ ସାଥିମାନେ ସେଠି ଅଛନ୍ତି, ଆମେ ସବୁ କଣ୍ଟ୍ରାକ୍ଟର ରହୁ, ଆମ କଲେଜ ମୋର ସାଙ୍ଗମାନେ ସବୁ ଆମେ କଣ୍ଟ୍ରାକ୍ଟର ରହୁ।
1: ଖୁବ ସୁନ୍ଦର କଥା କହିଲେ ଆପଣ, ଓଡ଼ିଶା କଥା ମନେ ପକାନ୍ତି, ଓଡ଼ିଶାର ଖାଦ୍ୟ ଆପଣଙ୍କୁ ଭଲ ଲାଗେ, ଓଡ଼ିଶାର ଡାଲମା ରସଗୋଲା ଘାଣ୍ଟ ତରକାରୀ ସବୁ ଭଲ ପାଆନ୍ତି। ଆପଣଙ୍କର ଯେତେ ଅନୁଭବ ଅନୁଭୂତି ଓଡ଼ିଶା ସମ୍ପର୍କରେ କହିଲେ, ତା ଛଡ଼ା ମହାରାଷ୍ଟ୍ରର ବିଭିନ୍ନ ପର୍ବରେ ଯୋଉ ବେଶ ପୋଷାକ ପିନ୍ଧନ୍ତି ମହିଳା ପୁରୁଷ ଏବଂ ପିଲାମାନେ, ସେ ସମ୍ପର୍କରେ କହିଲେ। ଆମର ଆଜିର ଏଇ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ, ନମସ୍କାର।
2: ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିଲେ ମହାରାଷ୍ଟ୍ରର ବେଶଭୂଷା, ଏ ବିଷୟରେ ପ୍ରଶାନ୍ତ ମାନପୁରୀଙ୍କ ସହିତ ଆଲୋଚନା। ତାଙ୍କ ସହିତ ଆଲୋଚନା କରିଥିଲେ ସୁମିତ୍ରା ମହାପାତ୍ର। ଶ୍ରୋତା ବନ୍ଧୁ, ଆମେ ଯେଉଁ ଘରେ ବସବାସ କରୁଛୁ, ସେ ଘର ଛୋଟ ହେଉ କି ବଡ଼, ଯଦି ସଂସାର ଭିତରେ ପରସ୍ପର ମଧ୍ୟରେ ସ୍ନେହ ସଦିଚ୍ଛା ଭଲ ପାଇବା ଲାଗି ରହେ, ସେ ସଂସାରର ରଥ ବଢ଼ିଚାଲେ ଆଗକୁ ଆଗକୁ।

ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆମେ ବିଭିନ୍ନ ସମୟରେ ମହାରାଷ୍ଟ୍ରର ଲୋକକଳା, ସେମାନଙ୍କର ଚଳଣି, ଖାଦ୍ୟପେୟ, ପର୍ବପର୍ବାଣୀ, ସେଠାକାର ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ବିଭିନ୍ନ ଦର୍ଶନୀୟ ସ୍ଥାନ ସମ୍ପର୍କରେ ଆପଣମାନଙ୍କୁ ଶୁଣେଇ ଆସିଛୁ। ତେଣୁ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଆପଣମାନେ ନିୟମିତ ଭାବରେ ଶୁଣନ୍ତୁ ଆଉ ଚିଠିଟିଏ ଲେଖନ୍ତୁ। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ। ଉପସ୍ଥାପନାରେ ଥିଲେ ସୁପର୍ଣ୍ଣା ଦତ୍ତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ସହଯୋଗିତା ସୁମିତ୍ରା ମହାପାତ୍ର।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋଁ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହି ବିରାସତ କି ଉମ୍ମୀଦେଁ ନୟେ ଭାରତ କି। महीने के आखिरी रविवार का रहता है इंतजार, मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से।

0: 14 major cities in Gujarat at the Mahatma Mandir in Gandhinagar. Mr. Shah, who is on a three-day visit to Gujarat, is also scheduled to launch several key initiatives and chair review meetings. Vice President C.P. Radhakrishnan says the strength of any economy across the world lies in the contribution of its MSME sector. Addressing an event on MSME Day 2026 in New Delhi, he said, in India, the MSME sector represents the courage and entrepreneurial spirit of first-generation entrepreneurs. The Vice President noted that the sector contributes nearly 50% of the country's total exports while consistently maintaining high-quality standards. U.S. Vice President J.D. Vance has warned Iran that any future aggression would be met with force. He said this hours after the United States carried out military strikes on Iranian targets. In a social media post, Mr. Vance said Iran had signed a ceasefire agreement and the United States had honored it. He added that any disputes over the agreement should be resolved through dialogue and warned that violence would receive a military response. The IMD has forecast heavy to very heavy rainfall over sub-Himalayan West Bengal, Sikkim, Assam and Meghalaya today. The Met Department predicted heavy rainfall over Bihar, Chhattisgarh, Konkan, Goa, coastal Andhra Pradesh, coastal Karnataka, Tamil Nadu, Puducherry, Kerala, Mahi and in some parts of the Northeast India. And in football, Egypt have reached the knockout stage of the FIFA World Cup for the first time after a 1-1 draw with Iran in their final Group G match. Iran's Ramin Rezaian was named player of the match. Egypt finished the group stage unbeaten and qualified as runners-up. They will now face Australia in the round of 32. And that is the end of this news bulletin.
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କୃଷି ସୂଚନାର କାର୍ଯ୍ୟକ୍ରମ ଚାଷର କଥା
2: ଆମର ମୂଲ ଚାଷ ଧାନ ହେଲେ ବି ପାଇନ୍ କ୍ୟାନ୍ର ଅସୁବିଧା ଲାଗି ଇଥିନେ ଆର୍ ଜହ ଲାଭ ନେଇ ହେଇପାରବାର ନା ହେଥିଲାଗି ଇ ଗୁଟେକ ଚାଷ୍କେ ଭରସା କରିକରି ବଞ୍ଚି ନେଇ ହେବାର୍ ନା ଇ ସମସ୍ୟାର ସମାଧାନ ହିସାବନେ ଅଲଗା ଅଲଗା ଚାଷ୍ ଯଦି ଆମେ କର୍ମା ଆମର୍ କୁଟୁମ୍ ପୁଷ୍ବାର୍ ଲାଗି ଆରୁ ଅସୁବିଧା ନେଇ ହିଏ ନା ଅଲଗା ଚାଷ୍ ଭିତରେ ନେ ଗୁଟେକ ହଉଛେ ମାଛ ଚାଷ୍ ଇ ଚାଷ୍ କର୍ବାର୍ ଲାଗି ବେଶୀ ପରିଶ୍ରମ କି ବେଶୀ ଜାଗା ଦରକାର ନେଇ ପଡ଼େ ଆମର୍ କ୍ଷେତ୍ରେ କି ବାର୍ନେ ଛୋଟ ବନ୍ଦଲି ଗୁଟେ କରିକରି ବି ଆମେ ଇ ଚାଷ୍ଟାକେ ଆରାମସେ କରିପାର୍ମା ମାଛ୍ ମନ୍କେ ଚାଷ୍ ହିସାବନେ କରୁଛୁଁ ବେଲେ ସେମାନଙ୍କର ଟିକେ ଖାସ୍ ଯତ୍ନ ନେବାକେ ପଡ଼୍ବା ନେଇ ହେଲେ ସେମାନଙ୍କେ ଜଲ୍ଦି ରୋଗ ରୁଗା ଗୁଡ଼ାସି ଆରୁ ମାଛ୍କେ ରୋଗ ହେଲା ବେଲେ ଖୁବ୍ ଗୁଡ଼ା ମରିମୁରା ଯାଏସନ୍ ଯେନ୍ଟାକି ଆମର୍ ଫସଲର ନୁକସାନ ଖୁବ୍ କରିଥିସି ହେଥିଲାଗି ଆମେ ଆଗ୍ନୁ ଜାଣି ରଖ୍ବାକେ ପଡ଼୍ବା ଯେ ମାଛ୍ମାନ୍କେ କେନ୍ କେନ୍ ରୋଗ ଧର୍ସି ଆର୍ ସେମାନଙ୍କର ରୋଗ ଛଡ଼ାବାର୍ ଲାଗି କାଣା କାଣା ଉପାୟମାନେ କର୍ମା ମାଛ୍ମାନଙ୍କର ଦେହିନେ ଯେନ୍ ସବୁ ରୋଗ ଧର୍ସି ତାକେ ଜୀବାଣୁମାନଙ୍କର ହିସାବନେ ଭାଗ କରାହେଇଛେ ସେଟାମାନେ ହେଲେ ବୀଜାଣୁ ଭୂତାଣୁ ଏକକୋଷୀ ପ୍ରାଣୀ କବକ କିର୍ମି ଆରୁ ଖାନାମାନଙ୍କର ଲାଗି ହଉଥିବାର ରୋଗ ପହିଲା ଆମେ ଜାନ୍ମା କବକର ଲାଗି ହଉଥିବାର ରୋଗମାନଙ୍କର ବିଷାନେ ସାପ୍ରୋଲେଗ୍ନିଆସିସ୍ ଏ ରୋଗଟା ସାପ୍ରୋଲେଗ୍ନିଆ ପାରାସାଇଟିକା କବକର ଲାଗି ହେଇଥିସି ଯଦି ମାଛ କେନ୍ କେନ୍ କାରଣ ଲାଗି ଦୁର୍ବଳ ହେଇଗଲା କି ମାଛର ଦେହିନେ ଖଣିଆ ହେଇଗଲା ଏ ରୋଗଟା ଜଲ୍ଦି ଗୁଡ଼ାସି ଏ ରୋଗ ହେଲେ ତାର ଦେହିନେ କଲା କପା ଭଲିଆଟା ହେଇକରି ଦାଗମାନେ ଦେଖ୍ବାକେ ମିଲ୍ସି ଏ ରୋଗ ବର୍ତ୍ତେଲ ଗଲେ ମାଛ ଖୁବ୍ ଦୁର୍ବଳ ହେଇଯାଏସି ଆରୁ ଧୀରେ ଧୀରେ ପହଁରି ବି ନେଇପାରେ ନା ଏଇ ରୋଗଠାନୁ ମାଛକେ ବଞ୍ଚାବାର ଅଛି ବେଲେ ବନ୍ଧର ପାନ୍ ସଫା ସୁତୁରା ରଖ୍ବାକେ ପଡ଼୍ବା ଗୋଟେ ଘନମିଟର ମାଛର ଲାଗି 150-300 ml ଫର୍ମାଲିନ୍ ବ୍ୟବହାର କର୍ମା କି ପଟାସିୟମ୍ ପାରମାଙ୍ଗାନେଟ୍ 160 mg କେ ଲିଟର ପିଛା ଓଷ ହିସାବରେ ଦେମା ଗାଲିସି ପଚା ରୋଗ ଏଇ ରୋଗ ମାଛର ଗେଲ୍ଫି ମନ୍କେ ଖୁବ୍ କରି ହେସି ପହିଲା ପହିଲା ଗେଲ୍ଫି ଉପରେ ନେ ଲାଲ୍ ଲାଲ୍ ଦାଗ ହେସି ପଚ୍କେ ସେଟା ମାନେ ଧୁମସିଆ ହେଇକରି ଗେଲ୍ଫିକେ ପୁରାପୁରି ଖରାପ କରିଦେସି ଇ ଗେଲ୍ଫି ବାଟ ଦେଇକରି ଏକା ମାଛମାନେ ନିଶ୍ୱାସ ନେଇ ଥିସନ୍ ହେଥିଲାଗି ଇଟା ଖରାପ ହେଇଗଲେ ନିଶ୍ୱାସ ନେଇ ନେଇ ପାରିକରି ମରିମୁରା ଯାଏସନ୍ ଇ ରୋଗେ କମାବାର୍ ଲାଗି ଗୋଟେ ଲିଟର ପାନ୍ନେ 0.5 g ତୃତୀୟା ସାନି କରି ସେଥିରେ ରୁଗିଆ ମାଛମାନଙ୍କେ 5-10 min ବାଗିରେ ବୁଡ଼େଇ କରି ରଖ୍ମା ବେଲେ ଭଲ କାମ ଦେସି କି ନେ ହେଲେ ବନ୍ଧେନେ ଗୋଟେ ହେକ୍ଟର ଲାଗି 200 kg ହିସାବରେ ଚୁନ୍ ଢାଲ୍ମା ବେଲେ ବି ଏ ରୋଗଟା ଛାଡି ଯାଇସି ଏବେ ଆମେ ଜାନ୍ମା ଜୀବାଣୁ ଲାଗି ହଉଥିବା ରୋଗ ମାନଙ୍କର ବିଷୟରେ କଲମନାରିସ୍ ରୋଗ ଫ୍ଲେକ୍ସିବେକ୍ଟର କଲମନାରିସ୍ ଜୀବାଣୁଟା ମାଛେନେ ଇ ରୋଗ କରିଥିସି ଇ ରୋଗ ନେ

0: କାନ୍ ଠାନୁ ବଡ଼ ତକ୍ ସବୁ ମାଛ ରୋଗେ ନେ ପଡ଼ସନ୍। ପାନ୍ ନେ ଜୈବିକ ଜିନିଷ ମାନେ ଅଧିକ ହେଇଗଲେ ଇ ରୋଗ ହେସି। ଇ ରୋଗ ହେଇଥିଲେ ମାଛର ଗେଲଫିଆରୁ ଦେହିନେ ହଲଦିଆ ହଲଦିଆ ରଙ୍ଗର ଦାଗ ମାନେ ହେଇକରି ଘା ପରା ହେଇଯାଏସି। ଏଥିର୍ଲାଗି ଔଷଧ ମାନେ ହେଲା ସିଫା ଆରୁ ପଣ୍ଡଏଡ଼। ମାଛ ମାନକେ ଗୋଟେ ଲିଟର ପାନ୍ ପିଛା 500 ମିଲିଗ୍ରାମ ହିସାବରେ ପଟାସିୟମ ପାରମାଙ୍ଗାନେଟ୍ ପାନ୍ ନେ 5-10 ମିନିଟ୍ ଲେଖା ବୁଡ଼େଇ କରି ରଖିଲେ ବି ଇ ରୋଗଟା ଛାଡ଼ି ଯାଏସି। ଜୀବାଣୁର ଲାଗି ଗେଲଫିନେ ପୁଣି ରୋଗ ହେସି। ଇ ରୋଗ ଜହ କରି ରୋହି ଭାକୁର ମିର୍କେଲ ମାଛ ମାନକେ ଧରିଥିସି। ଇ ରୋଗ କରଉଥିବାର ଜୀବାଣୁ ହେଲା ଫ୍ଲାବୋ ବ୍ୟାକ୍ଟେରିୟମ ବ୍ରାଙ୍କିଓଫାଇଲମ। ବନ୍ଧେନେ ଯଦି ଦରକାର ଠାନୁ ଅଧିକ ମାଛ ଛାଡ଼ିଲେ, ପାନ୍ ମଇଲା ହେଲେ କି ପାନ୍ ନେ କେନ୍ ଜିନିଷ ମାନେ ପଡ଼ିକରି କୁହି କୁଆ ଗଲେ ଇ ରୋଗଟା ଫଟକିନା ମାଛ ମାନକେ ଧରିଦେସି। ଇ ରୋଗ ଧରିଛେ ବୋଲି ଆମେ କେନ୍ତା ଜାନ୍ମା? ମାଛ ମାନେ ଭଲ କରି ପହଁରି ନେଇ ପାରନ୍, ବନ୍ଦ ଘାଟକେ ଆସିକରି ପିଟିପୁଟା ହଉଥିସନ୍, ମାଛର ଗେଲଫି ମାନେ ବି ଛିଡ଼ି ଛିଡ଼ି ଯାଉଥିସି। ଇଟା ଠାନୁ ମାଛକେ ବଞ୍ଚାବାର ଲାଗି ହେଲେ ମାଛକେ ନୁନ୍ ପାନ୍, ଯେନ୍ଟାକି 100 ଭାଗ ପାନ୍ ଆରୁ 2 ଭାଗ ନୁନ୍ ମିଶା ହେଇଥିବା, ସେଥିରେ 10-15 ମିନିଟ୍ ବାଗିର ବୁଡ଼େଇ ଦେଇକରି ପଚକେ ବନ୍ଧେନେ ଛାଡ଼ିଦେମା। ଏନ୍ତା କରି ଯଦି ମାଛର ରୋଗକେ ଆମେ ଠିକ୍ ସମୟରେ ଚିହ୍ନି କରି ତାର ଔଷଧକଷା ଠିକ୍ ହିସାବରେ କର୍ମା, ମାଛ ମାନଙ୍କର ଦେହି ଭଲ ରହିବାର ସନେ ଆମର ବି ଅଧିକ ନୁକସାନ ନେଇ ହୁଏ ନା।
1: ଶୁଣୁଥିଲେ କୃଷି ସୂଚନାର କାର୍ଯ୍ୟକ୍ରମ ଚାଷର କଥା, ଆକାଶବାଣୀ ଭବାନୀପାଟଣା।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବା।
1: ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ଶକ୍ତିରୂପା କାର୍ଯ୍ୟକ୍ରମ। ତା ପୂର୍ବରୁ କିଛି ବିଜ୍ଞାପନ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ୱର୍କ ଫ୍ରମ୍ ହୋମ୍, ହାଇ ସାଲାରି, ମାତ୍ର ଗୋଟିଏ କ୍ଲିକ୍ ରେ।
6: ଆରେ ୱାଓ,
7: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
8: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
9: ଆମ ଡେଜର୍ଟ ଆସିଗଲା, କିନ୍ତୁ ଆମ ଚାମ୍ପିଅନ୍ ଆସିଲେନି ଏପର୍ଯ୍ୟନ୍ତ।
10: ବିଲ୍ ଭରିବା ପୂର୍ବରୁ ତ ଆସିଯିବ ନା?
11: ତୋ ଗର୍ଲସ୍, କ'ଣ ହଉଛି?
12: ବିଲ୍ ହଉଛି, ଚାଲ ତୋ କାର୍ଡ ଦେ,
11: ପିନ୍ ଦେ।
7: RBI कहे जे निजर पिन, OTP, CVV किंबा इंटरनेट बैंकिंग पासवर्ड कहा को दियंतु नाही। ऑनलाइन बैंकिंग केवल निजर ही कंप्यूटर, मोबाइल एवं सिक्योर नेटवर्क द्वारा करंतु। हां, एटा खाइबारो चैंपियनशिप थिला ना कोनो? RBI कहे सचेत हुंतु, सतर्क रहंतु।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ସୁନ୍ଦର କହିଲେ କିଛି ଲୋକ ଚେହେରାକେ ବୁଝସନ୍, ଯାହାର ଯେତିକି ସୁନ୍ଦର ଚେହେରା ସେ ସେତେ ସୁନ୍ଦର। ମାତର ଇ ସୁନ୍ଦରତା ଚିରସ୍ଥାୟୀ ନାଇଁସି। କୁହାଯାଏସି ଯେ ଇ ପ୍ରଭୁତ୍ୱ ସୁନ୍ଦରତା ଆରୁ ସମ୍ପତ୍ତି ଚିରସ୍ଥାୟୀ ନାଇଁଥାଏ। ଆଜି ଯିଏ ଇ

ସବୁକେ ନେଇକିନା ଗର୍ବ କରସି ସେଟା କାଲି ତାର୍ ପାଖେ ନାଇଁ ଥାଇପାରେ। ଆଜି ଯେ ବିଶ୍ୱ ସୁନ୍ଦରୀ, କାଲି ସେ ଅସୁନ୍ଦର ବୃଦ୍ଧା ବି ହେଇପାରସି। ତେଣୁ ତ ସମୟ ବା କାଲ ହିଁ ତାର୍ ସୁନ୍ଦରତା ଚାବିକାଠି ବୋଲି ବଡ଼ ଲୋକମାନେ ତାଙ୍କର ମତ ପ୍ରକାଶ କରସନ୍। ଏଇ ସୁନ୍ଦରତାର ଭାବକେ ନେଇକିନା ଆରମ୍ଭ କର୍ମା ମା ଭୟନମାନଙ୍କର କାର୍ଯ୍ୟକ୍ରମ ଶକ୍ତି ରୂପା। ମୋର ଶୁଣୁଥିବା ସବୁ ମା ଭୟନମାନଙ୍କି ଏଇ ଶକ୍ତି ରୂପା କାର୍ଯ୍ୟକ୍ରମ ଥି ଆପଣମାନଙ୍କର ଭୟନ ମନୀଷା କାଲେସ ସ୍ୱାଗତ ଶୁଭେଚ୍ଛା।

କାର୍ଯ୍ୟକ୍ରମ ଶକ୍ତି ରୂପା ମୋର ଶୁଣୁଥିବା ସବୁ ମା ଭୟନ ମାନକି ଇ ଶକ୍ତି ରୂପା କାର୍ଯ୍ୟକ୍ରମ ଥି ଆପଣମାନଙ୍କର ଭୟନ ମନୀଷା କାଲିସ ସ୍ୱାଗତ ଶୁଭେଚ୍ଛା ଆରୁ ଜୁହାର।

0: ପୁର୍ ତେଣୁ କରି ତ ଜଣେ ନାରୀକେ ଶ୍ରୀ ରୂପା ବା ଶକ୍ତି ରୂପା ବୋଲି କହେସନ୍। ଯେମିତିକି ଆମର୍ ଇ ଶକ୍ତି ରୂପା କାର୍ଯ୍ୟକ୍ରମ, ଆମର୍ ଇ ଶକ୍ତି ରୂପା କାର୍ଯ୍ୟକ୍ରମରେ ଆମେ ଏମିତି ଅନେକ ମା ଭଉଣୀ ମାନଙ୍କର ସାଙ୍ଗେ କଥାବାର୍ତ୍ତା ହେଇଛୁଁ, ତାଙ୍କର ଜୀବନର ଅନୁଭୂତି ବିଷୟରେ ଆଲୋଚନା ମଧ୍ୟ କରିଛୁଁ, ଯେନୁ ଆମର୍ ପରିବାରର କଥା ସତ୍ ବୋଲି ଦେଖାଯାଇସି। ଆଜି ଆମର୍ ସାଙ୍ଗେ ଅଛନ୍ ଆଜିର ଅତିଥି ସଲୋମି ଚାଲ, ଯିଏକି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଭାବେ ପ୍ରାଇମେରୀ ସ୍କୁଲ ଭବାନୀପାଟଣାରେ କାମ କରୁଥିଲେ। ତାଙ୍କର ସାଙ୍ଗେ ଆମେ କିଛି ଆଲୋଚନା କର୍ମା।
1: ନମସ୍କାର ମାଉସୀ। ନମସ୍କାର ମ୍ୟାଡ଼ାମ, ଆପଣଙ୍କର ପରିଚୟ ଦେବେ? ମୋର ନାଁ ହଉଛି ମ୍ୟାଡ଼ାମ ସୋଲୁମିଜା, ଆଉ ମୁଁ ଭବାନୀପାଟଣାର ଅଗସାରପଡ଼ାରେ ମୋର ଘର ସେଠି ଅଛେ। ମୁଇଁ ଶିକ୍ଷକତା କରୁଥିଲି, ଏବେ ତ ରିଟାୟାର ହେଇଗଲି। ମୁଇଁ ବହୁତ ଗୁଡ଼େ ସ୍କୁଲରେ ଶିକ୍ଷକତା କରିଛେ, ଅତର ମୁଇଁ ଗୋସାଲପଡ଼ା ପ୍ରାଇମେରୀ ସ୍କୁଲରୁ ହେଡ଼ମାଷ୍ଟର ହେଇକରି ରିଟାୟାର ହେଇଗଲି। ଆଉ ସେଦିନ ଠାରୁ ମୁଇଁ ଅବସର ହେବା ପରେ ମୁଇଁ ଏଟା ଘରେ ଅଛେ, ମୋର ପିଲା ଛୁଆମାନଙ୍କର ସାଙ୍ଗେ ଘରେ ଅଛେ।
2: ପରିବାର ବିଷୟରେ କିଛି କହିବେ ମାଉସୀ?
1: ମୋର ପରିବାରରେ ମୋର ତିନିଟା ନାତି ନାତି ଅଛନ୍ ମ୍ୟାଡ଼ାମ। ମୋର ଝିଅର ଗୋଟେ ପୁଅ, ଆର୍ ମୋର ପୁଅର ଗୋଟେ ପୁଅ ଆଉ ଝିଅ, ସେମାନେ ପାଠ ପଢୁଛନ୍। ପୁଅର ପିଲା ତ ଏଇ ବର୍ଷ 10th ପରୀକ୍ଷା ଦେଲା, ଆଉ ଝିଅ 5 କ୍ଲାସ୍ ପଢୁଛି, ଆର୍ ମୋର ଝିଅର ପିଲା ଏ ବର୍ଷ 5 କ୍ଲାସ୍ ପଢୁବା। ମୋର ହଜବେଣ୍ଡ ତ 2014 ଚାଲିଗଲେ, ଆଉ ଏ ପିଲାମାନଙ୍କେ ଧରିକରି ମୁଇଁ ଘରେ ଅଛେ, ସେମାନଙ୍କର ଦେଖରେଖ କରସି। ମୋର ବୋହୁ ବି ଚାକିରି କରିଗଲେ, ମୁଇଁ ଘରେ ରହିକରି ମୋର ନାତି ନାତିନ ମାନଙ୍କେ ଦେଖରେଖ କରସି, ମୋର ପିଲା ତ ବାହାରେ ଚାକିରି କରସି।
2: ଏବେ ସମୟ କେମିତି କିନା ବ୍ୟତୀତ କରୁଛନ୍?
1: ଦେଖ ମ୍ୟାଡ଼ାମ, ଆଗେ ତ ଘରର କାମ ସରେଇକରି ମୁଇଁ ସ୍କୁଲକେ ଯାଉଥିଲି, କିନ୍ତୁ ଏବେ ତ ଆଉ ସେ ସ୍କୁଲର ବାହାରର କାମ ନାହିଁ ନା, କିନ୍ତୁ ମୁଇଁ ଘରେ ଏକା ଘରର ଯେନ୍ ମୋର ବହୁ ଚାଲିଗଲା ପରେ ଯାହା ସେ ସବୁ କାମ ସାରି ଦେଇଥିଲେ, ଛୁଟକା ମୁଟକା କାମ ଗୋଟେ ମୁଇଁ କରିଦେସି। ମୋର ନାତି ନାତେନ ସ୍କୁଲ ଗଲା ବେଲକେ ତାଙ୍କର ମୁଇଁ ତାଙ୍କର ଡ୍ରେସ୍ ପତା କରିଦେଇକରି ତାଙ୍କୁ ପିନ୍ଧାପନ୍ଧି କରି ପଠେଇସି। ତାପରେ ମୁଇଁ ଭଗବାନଙ୍କର ସହିତ ମୁଇଁ ଧାର୍ମିକ ବହି ମାନେ ପଢ଼ସି। ଆଉ ଦେଖ ମୁଇଁ ଟିଭି ଫିଭି ନାଇଁ ଦେଖେ, ମୁଇଁ ଖାଲି ବିଦେଶର ନ୍ୟୁଜ କେନେ ଭଲ ହେଲା ମନ୍ଦ ହେଲା ସେଟା ଦେଖ୍ସି। ଭଲ ହେବାଟା ହେଲେ ଖୁସି ହେସି, ଦୁଃଖଟା ହେଲେ ଦୁଃଖୀ ଥିସି। ଆରୁ ପାଖ ପଡ଼ୋଶୀକେ ମୁଇଁ ତ ଏକଲା ଥିସି, ପାଖ ପଡ଼ୋଶୀକେ ଯାଇକରି ଯେନ୍ ମୋର ଭଉଣୀ ମାନେ ଥିବେ କି ମୋ ଭାଇ ବନେଇ ଥିବି, ସେମାନଙ୍କର ସାଙ୍ଗେ ଭଲ ମନ୍ଦ କଥାବାର୍ତ୍ତା ହେବି। କାହାର ଘରେ ଦୁଃଖ ଯଦି ପଡ଼ବା ବୋଲି ବି ମୁଇଁ ଯାଇକରି ତାଙ୍କର ସାଙ୍ଗେ ବସି ତାଙ୍କର ଦୁଃଖକେ ସେୟାର କରସି। ଆରୁ ଏଥିଲାଗି ସେମାନେ ବି ମୋତେ ବହୁତ ସ୍ନେହ କରସନ୍। ମୁଇଁ ଯଦି ନେଇ ଯାଇଥିଲେ ମୋତେ ଡାକିବେ, ମାଉସୀ କାହିଁକି ନେଇ ଆସିଲ ବୋଲି କହିଲେ, ମୁଇଁ ମୋର ଏମିତି କେବେ ସବୁଦିନ ତ ଫୁରସତ ନେଇଥାଏ, କେବେ କେବେ କିଛି କାମ ବିତିଛି ସେଥିଲାଗି ଆସି ନେଇ ପାରିଲି ବୋଲି କହିଲେ। ସେମାନେ ବି ଆସିକରି ମୋର ପାଖେ ବସିବେ, ଆଉ ଆମେ ଏମିତି କିଛି ସମୟ ଦୁଃଖ ସୁଖ ହେଉଛୁ। ଆରୁ ମୋର ବୋହୁ ଯଦି ଆସିବା ବୋଇଲେ ବାକି କଥା ସିଏ ବୁଝିବା, ମୋ ନାତି ନାତେନ ଆସିଲେ ସେମାନେ ତାଙ୍କର ଖିଆପିଆ କରିବେ, ଆଉ ସେମାନେ ତାଙ୍କର ଟ୍ୟୁସନ୍ କେ ଯିବେ। ଆଉ ଯଦି ଠିକ କଥା କହିବି ବେଲେ ମ୍ୟାଡ଼ାମ, ଆଉ ପ୍ରକୃତିରେ ମୁଇଁ ଚାକିରି କଲା ବେଲକେ ବି ଖୁସିରେ ଥିଲି, ଆଉ ଏବେ ବି ଖୁସିରେ ଅଛେ।
2: ଯେତେବେଳେ ଚାକିରି କରୁଥିଲେ ଜୀବନରେ ବି ସେ ଦୁଃଖ ବି ଆସିଥିବା, ଭଲ ମନ୍ଦ ହେଇଥିବା, ସେ ବିଷୟର କିଛି ଅନୁଭୂତି କହିବେ ମାଉସୀ?
1: ଏ ଗୋଟେ ବଢ଼ିଆ ପ୍ରଶ୍ନ ପଚାରିଲେ ମ୍ୟାଡ଼ାମ। ଆଉ ପ୍ରକୃତିରେ ମଣିଷର ଜୀବନ କି ତ ସୁଖ ଆର୍ ଦୁଃଖ ଦୁଇ ଭାଇ ଯେନ୍ ବୋଲସୁ ନାଇଁ କେ, ସେଟା ଠିକ କଥା, ଏଟା ସମସ୍ତେ ଜାଣିଛନ୍। ଆଉ ମୁଇଁ ଚାକିରି କଲା ବେଲ୍କେ ବି ମୁଇଁ ମୋର ସହକର୍ମୀ ମାନଙ୍କର ସାଙ୍ଗେ ମୁଇଁ ବହୁତ ଭଲରେ ଥିଲି। ମୁଇଁ ଯେତେବେଳେ ଚାକିରି କରୁଥିଲି ସେତେବେଳେ କମ୍ ଶିକ୍ଷକ ମାନେ ଥିଲେ, କମ୍ ସ୍କୁଲ ଥିଲା। ଆଜିକାଲି ଯେନ୍ 36 ଫୁଟ ଲବରା ସ୍କୁଲ ଯାକ ହେଇଛେ ସେମିତି ନେଇଥାଏ, ପିଲା ସଂଖ୍ୟା ବି କମ୍ ଥିଲେ। ଆଉ ସେତେବେଳେ ଆମେ ଗୋଟେ ଗୋଟେ ସ୍କୁଲରେ କମ୍ ଶିକ୍ଷକ ମାନେ ଥିଲୁ, ବହୁତ ମିଳିମିଶିକରି ଆମେ ରହୁଥିଲୁ, ଭଉଣୀ ଭଉଣୀ ହେଇକରି, ଭାଇ ଭଉଣୀ ହେଇକରି, ସୁଖ ଦୁଃଖରେ ସାଥି ହେଇକି ରହୁଥିଲି। କାହାର ଦୁଃଖ ପଡ଼ିଲେ ସମସ୍ତେ ନର୍ଦ୍ଧି କରି ଯାଉଥିଲୁ, କିନ୍ତୁ ଆଜିକାଲି ସେ ବାତାବରଣ ନାହିଁ। କାହିଁକି ନା ଗୋଟେ ଗୋଟେ ସ୍କୁଲରେ 20-25 ଷ୍ଟାଫ ରହିଲେ, ଆଉ ଆମର ବେଳକୁ 2-3 ଷ୍ଟାଫ ରହୁଥିଲୁ, ଆଉ କେମିତି କମ୍ ପିଲା ବି ଥିଲେ, ଆଉ ସେ ପିଲାମାନଙ୍କୁ ଆମେ ନିଜର ପିଲା ପରି କରି ଦେଖୁଥିଲୁ। অবহেলা নেই করুথায় এটা মই বড় কথা নেই কহবার কিন্তু সত কথা এটা যে আমি কম স্টাফ থাই করবি আমার পিলা মানুষ আমি খুব সুন্দর ভাবে পড়া লেখা করুথিলু শিখাউথিলু খেলকুদরে সেমানে ভাগ নউথিলে এবে তো বহুত

ଗୁଟେ ଘରକେ ସୁନ୍ଦର କରି ରଖ୍ସି ଘରର ଗୃହିଣୀ, ତାକେ ଆମେ ଘରର ଶ୍ରୀ ବା ଶ୍ରୀ କହିସୁଁ। ଇ ଶ୍ରୀ ଶବ୍ଦର ଅର୍ଥ ଯଦି ଆପଣମାନେ ଜାଣିଥିବେ ନିଶ୍ଚେ, ଯେ ସର୍ବଗୁଣା ସମ୍ପନ୍ନ, ସବୁଗୁଣରେ ସେ ଭର

0: ଉନ୍ନତି ହେଇଗଲା, ସବୁ ବିଷୟରେ ଉନ୍ନତି ହେଇଗଲା। ଏବେ ବି ଇଂଲିଶ ମିଡ଼ିୟମ ମାନେ ହେଲା, ଓଡ଼ିଆ ସ୍କୁଲରେ କମ୍ ପିଲାମାନେ ଅଛନ୍ତି ବୋଲିକରି ମୁଁ ଅନୁଭବ କରିପାରୁଛି।
1: ଏବେ ତ ମୋବାଇଲ ଯୁଗ ହେଲା ନା ମାଉସୀ, ଆଉ ଆପଣ ମୋବାଇଲରେ ହିଁ ନ୍ୟୁଜ୍ ଦେଖୁଥିବେ, ଦେଶ ବିଷୟରେ ଖବର ଜାଣୁଥିବେ। ମାତ୍ର ଆମର ଏ ମୋବାଇଲ ଛୁଆମାନଙ୍କର ଭବିଷ୍ୟତ କେ ବି ଅନ୍ଧାର କରିଦେଉଛି, ଏ ବିଷୟରେ ଆପଣ କ'ଣ କହିବେ?
0: ସତ କଥା କହିଲେ ମ୍ୟାଡ଼ାମ, ମୋବାଇଲ ତ ପ୍ରକୃତରେ ଛୁଆମାନଙ୍କର ଜୀବନକେ ଅନ୍ଧକାର କରିଦେଉଛି, କିନ୍ତୁ ଆମର ସେ ପିଲାମାନେ ଯଦି ମୋବାଇଲ ଠାରୁ ଦୂରରେ ରହିଲେ ଅତି ଉତ୍ତମ ହେବା। କିନ୍ତୁ ଆମେ ବଡ଼ ମାନେ ମୋବାଇଲ ଦେଖୁଥିମୁ, ଆଉ ଛୁଆମାନେ ନେଇ ଦେଖିବେ ହେନ୍ତି ନେଇ ହେଇପାରେ। ମୋର ବ୍ୟକ୍ତିଗତ କଥା କହିବି ଯେ ମୋର ବହୁ ପିଲାମାନଙ୍କେ ମୋବାଇଲ ନେଇ ଦେଖ ବୋଲି ରାଗୁଥିଲେ, ମୁଇଁ ହେଟା କହିସି କି ଏବେ ତ ସ୍କୁଲରୁ ଆସିଛନ୍, ଆରୁ କେତେ ପାଠ ପଢ଼ିବେ, ଟିକେ ଦେଖନ୍ ବୋଲି ମୁଁ କହିସି। ପିଲା ମୋବାଇଲ ଦେଖିଲେ ବି, ମୋବାଇଲରେ ବି ଅନେକ ବିଷୟ ଅଛି, ପିଲା ମୋବାଇଲ ଦେଖିଲେ ବି ଯଦି ପାଠରେ ଧ୍ୟାନ ଦେବା, 24 ଘଣ୍ଟା ମୋବାଇଲ ଦେଖିଲେ ପିଲାର ଆଖି ଖରାପ ହେବା, ତାର ମାଇଣ୍ଡ ଖରାପ ହେବା। ଆଉ ସେଥିଲାଗି ମୋବାଇଲ ମୋଟେ ନେଇ ଦେଖନ୍ ବୋଲି ନେଇ କହିପାରେ, କିନ୍ତୁ ମୋବାଇଲରେ ମାତି ନେଇ ଯନ୍, ସେଟା ହଉଛି ମୋର ଚିନ୍ତା।
1: ଆପଣଙ୍କର ଚିନ୍ତାଧାରା ତ ମାଉସୀ ବେଶୀ ସକାରାତ୍ମକ ଚିନ୍ତାଧାରା। ଆପଣ ଯେତେବେଳେ ପ୍ରଥମ ଚାକିରି କଲେ, ଆପଣଙ୍କର ପରିବାରରେ ଆପଣଙ୍କ ପ୍ରତି ସହଯୋଗ କେମିତି ରହିଲା?
0: ମୁଁ ଯେତେବେଳେ ଚାକିରି କଲି ମ୍ୟାଡ଼ାମ, ସେ ସମୟରେ ମୋର ବାହାଘର ନେଇ ହେଇଥାଏ, ତେଣୁ ମୋର ମା ବାପା ଏକା ମତେ ପାଠ ପଢ଼ାଇଲେ ଆଉ ସିଟି ଟ୍ରେନିଂ କରେଇଲେ। ମୋର ବଡ଼ ଭାଇ ଥିଲା, ସେ ଏକା ମତେ ଚାକିରି କରିବାରେ ବହୁତ ଉତ୍ସାହିତ କରିଥିଲା। ଆଉ ସେଥିଲାଗି ବାହା ହେଲା ପରେ ମୁଇଁ ତ ଚାକିରି କରୁଥିଲି, କିନ୍ତୁ ସେଇ ଚାକିରି କରିବା ଅବସ୍ଥାରେ ଏକା ବାହା ହେଲି। ମା ବାପା ତ ମତେ ପ୍ରୋତ୍ସାହିତ କଲେ ଚାକିରି କରିବା ଲାଗି, ଝିଅ ଗୋଟେ ନିଜର ଗୋଟେ ଠିଆ ହେବାଟା ଭଲ ବୋଲି କରି। ଆଉ ମୁଁ ଯେତେବେଳେ ବିବାହ କରି ଆସିଲି ବି, ମୋର ସ୍ୱାମୀ ମୋର ଶାଶୁ ବି ଅପୋଜ ନେଇ କରି ସେମାନେ ହଉ କରୁ ଚାକିରି କରୁ ବୋଲି କହିଲେ। ତେଣୁ ସେମାନଙ୍କର ଇଚ୍ଛାରେ ମୋର ଇଚ୍ଛାରେ ମୁଇଁ ଚାକିରି କଲି। ମୋର ଚାକିରି କରିବା ଦ୍ୱାରା ପରିବାର କାହାର କୌଣସି ପ୍ରକାରର ଅସ୍ୱୀକୃତି ନେଇଥାଏ, ମୁଇଁ ଘରର କାମ ବି କରିଦଉଥିଲି ଆର୍ ସ୍କୁଲ କେ ବି ଯାଉଥିଲି। ଆଉ ପିଲା ଛୁଆ ହେଲା ପରେ ମୋର ଶାଶୁ ମୋର ଛୁଆମାନଙ୍କେ ରଖୁଥିଲେ, ନରେନ୍ ରଖୁଥିଲୁ, ଆଉ ଏମିତି ଖୁସିରେ ଆମେ ଚଳିଲୁ। ଚାକିରି କରିବା ବେଳକେ ବି ମୋର କୌଣସି ପ୍ରକାର ଅସୁବିଧା ନେହେ। କିନ୍ତୁ ଯେତେବେଳେ ସାନ ପିଲାଙ୍କୁ ମୁଁ ଛାଡି କରି ସ୍କୁଲ କେ ଯାଏ, ସେତେବେଳେ ମତେ ବଡ କଷ୍ଟ ଲାଗେ। ଦୂରେ ଦୂରେ ସ୍କୁଲ ଥିବା ପିଲାଙ୍କୁ ଛାଡି କରି ମୁଁ ଯିବି, 4 ବଜେକେ ଆସିବି, ସେଟା ଗୋଟେ ମୋର ଜୀବନରେ କଷ୍ଟର ବିଷୟ ଥିଲା। କିନ୍ତୁ ଚାକିରି ଯେହେତୁ କରିଛେ, କିଛି ତ କଷ୍ଟ ସାମ୍ନା କରିବାକୁ ପଡ଼ବା। 2 ପଇସା ଘରକେ ଆସିଲେ ହେ ପିଲାଙ୍କର ଲାଗି ତ ଖର୍ଚ୍ଚ କରମୁ ବୋଲି କରି ଆମେ ବି ଦୁଇ ସ୍ୱାମୀ ସ୍ତ୍ରୀ କଥା ହେଲୁ, ମୋର ଶାଶୁ ବି ଆମକୁ ସହଯୋଗ କଲେ। ତେଣୁ ମ୍ୟାଡ଼ାମ, ଏ ଚାକିରି କରିବାରେ ମୋର ପରିବାରରେ କେହି ବି କେବେ ବାଧା ନେଇ ଦେଇ।
1: ଆପଣ 71 ମସିହାର କଥା କହୁଛନ୍ ମ୍ୟାଡ଼ାମ, ଯେନ୍ ମସିହାରେ କି ଗୋଟେ ନାରୀ ଘର ଗୋଡ ନେଇ ବାହାର କରିପାରୁଥାଏ, ମାତ୍ର ଆପଣ ସେତେବେଳେ ଆପଣଙ୍କର ପରିବାର ବି ଆପଣଙ୍କୁ ସହଯୋଗ କଲା, ଆପଣଙ୍କର ସ୍ୱାମୀ ବି ସହଯୋଗ କଲେ, ଆର ବିଶେଷର ନାଁ ଧରିଲେ ଆପଣ ଶାଶୁର, ସେତେବେଳେ ଆପଣ ଚାକିରି କରିଛନ୍, ଏବେ ଅବସର ବି ନେଇ କଲେ, ଏବେ ଆପଣ ସ୍ତ୍ରୀ ବି ହେଲେ, ମା ବି ହେଲେ, ବୋହୁ ବି ହେଲେ, ଆର ଏବେ ଆଇ ବି ହେଇଛନ୍, ଜେଜେମା ବି ହେଇଛନ୍। ଆପଣଙ୍କର ଇ ଯେନ୍ କେତେଟା ଭୂମିକା ଅଛି, ଏ ଭୂମିକାରେ ଆପଣଙ୍କ କେନ୍ ଭୂମିକାଟା ବହୁତ ଭଲ ଲାଗିଲା ମାଉସୀ?
0: ଜାଗତିକ ହିସାବରେ ଦେଖିଲେ ତ ମାର ଭୂମିକା ତ ସବୁଠାରୁ ସନ୍ତୁଷ୍ଟ। ମା ଗୋଟେ ହେବାଟା ବହୁତ ଆନନ୍ଦର ବିଷୟ। ମା ଭୂମିକାରେ ମୋର 3ଟା ପିଲା ଛୁଆ ଥିଲେ, 3ଟା ପିଲା ଛୁଆ କେ ମୁଁ ମଣିଷ କଲି, ଆଉ ସେମାନେ ମଧ୍ୟ ଆମର କଥାବାର୍ତ୍ତା ମାନିକରି ଭଲ ପାଠଶାଠ ପଢ଼ିଲେ। ମୋର ପିଲା ବାହାରେ ଚାକିରି କରୁଛେ, ମୋର ବଡ଼ ଝିଅ ନାଇଁ ନା, କିନ୍ତୁ ସେ ବି ଖୁବ୍ ପାଠ ପଢ଼ିଥିଲା, ଆରୁ ସାନ ଝିଅ ବି ଏବେ ଟିଚର ଅଛେ। ଏ ମାର ଭୂମିକା ଏଇ ପିଲା ଛୁଆଙ୍କର ଲାଗି, କିନ୍ତୁ ମୁଇଁ ଯେତେବେଳେ ବହୁ ହେଲି, ମୋର ଶାଶୁ ବି ମତେ ଖୁବ୍ ଭଲ ପାଉଥିଲେ। ଆଉ ଏବେ ମୋ ଶାଶୁ ହେଇଛେ, ଆଉ ଭଗବାନକେ ମୁଇଁ ଧନ୍ୟବାଦ ଦେବି ଯେ ବହୁ ବି ଗୋଟେ ପାଇଛେ, ଯେ ଭଲ ବହୁ।
1: ବହୁ ଯେତେବେଳେ କାମ କରିବାକେ ଯାଉଛନ୍, ଆପଣଙ୍କୁ କେମିତି ଲାଗୁଛି?
0: ଦେଖନ୍ ମ୍ୟାଡ଼ାମ, ମୁଇଁ ଯେହେତୁ ଚାକିରି କରୁଥିଲି, ତେଣୁ ମୋର ବହୁ କେବେ ମୁଇଁ ଚାକିରି କରିବାକେ ମୁଇଁ ମନା ନେଇ କରି, ଆଉ ସତ କହିବାକେ ଗଲେ ମୁଇଁ ଗୋଟେ ଏମିତି ବହୁ ପାଇଛେ, ଖୁବ୍ ଭଲ ବହୁ। ଘରର ସେ ମୋର ବୟସ୍କେ ଦେଖିକରି ଘରର ସବୁ କାମ ସରେଇ ଦେସି, ଆର୍ ସେ ତାର ଡ୍ୟୁଟିକେ ଯାଇସି। ମୋର ଲୋକ ବାକ କେବେ ଯେତେ ସ୍ନେହ ଆଦର କରସି, ତାର ଲୋକ ବାକ ବି ସେତେ ସ୍ନେହ ଆଦର କରସି। ମୁଇଁ ଶାଶୁ ବି ଗୋଟେ ଭଲ ପାଇଥିଲି, ଆଉ ବୋହୁ ବି ଗୋଟେ ଝିଅ ପରି ପାଇଛି।
1: ଆପଣଙ୍କର ସକାରାତ୍ମକ କଥା ଶୁଣିକିନା ବହୁତ ଭଲ ଲାଗିଲା ମାଉସୀ। ଏ ଝିଅମାନେ ଯେତେବେଳେ କାମ କରସନ୍, ଯେତେବେଳେ ସମାଜ ଏତେ କଳୁଷିତ ହେଇଗଲା ନା, ସମାଜକେ ଦେଖିଲେ ଭୟ ଲାଗ୍ସି, ସେତେବେଳେ ଏମାନେ ଯେତେବେଳେ କାମ କରି ଯାଏସନ୍, ଆପଣଙ୍କର ମନ ଭିତରେ କାଣା ଜାଗ୍ରତ ଥିସି?
0: ମୁଇଁ ଗୋଟେ ଭଗବାନ ଉପରେ

0: ଚିକିତ୍ସା କରବାର ମା ଜଣେ। ଆର ସବୁବେଳେ ମୁଇଁ ଯେତେବେଳେ ମୋର ନାତୁଣୀ ସ୍କୁଲ କେ ଯିବା, ମୋର ବହ କାମ କରିଯିବା, ମୁଇଁ ସେମାନଙ୍କୁ ଭଗବାନ ଉପରେ ସମର୍ପଣ କରିଦେସି। ଆମର ବେଲକେ ତ ଝିଅମାନେ ଚାକିରି କରି ଗଲେ ଲୋକେ ଆମମାନଙ୍କେ ପରିହାସ କରୁଥିଲେ କି ଝିଅ ଗୋଟେ ଘରୁ ଗୋଡ କାଢିଛେ ବୋଲିକରି। କିନ୍ତୁ ଧୀରେ ଧୀରେ ଯେନ୍ ମାନେ ପରିହାସ କରୁଥିଲେ ସେମାନେ ବି କାଳକ୍ରମେ ପାଠଶାଠ ପଢିକରି ସେମାନେ ମତେ ବି ଚାକିରି କେ ଗଲେ। ଆରୁ ମୁଇଁ ତ ଗୋଟେ ଚାକିରି କରୁଥିବା ମା, ସେଥିଲାଗି ମୋର ବହୁ ବି ଯେତେବେଳେ ଚାକିରି କଲା ମୁଇଁ ତାକେ ସପୋର୍ଟ କଲି, ତାକେ ସପୋର୍ଟ କଲି, ସେ ବି ଚାକିରି କରିଗଲା। ମୋ ନାତୁଣୀ ବି ସ୍କୁଲ କେ ଗଲା, ମୋର ଝିଅ ବି ଯାଉଛି। ମୋର ପ୍ରଭୁକେ ଭୟ କରବା ମା ଜଣେ ମୁଇଁ। ଆଉ ଯେତେବେଳେ ଏମାନଙ୍କୁ ମୁଁ ଘରୁ ବାହାରକେ ପଠାସି, ସବୁବେଳେ ଏ ଈଶ୍ୱରଙ୍କ ପାଖରେ ଏକା ସେମାନଙ୍କୁ ସମର୍ପଣ କରସି। ଆର୍ ମୁଇଁ ଏତିକି ମୁଇଁ ନିଜକେ ସନ୍ତୁଷ୍ଟ ମନେ କରସି ଯେ ମୋର ନିଶ୍ଚେ ଈଶ୍ୱର ଶୁଣବେ ଆଉ ସେମାନଙ୍କୁ ସବୁ କ୍ଷେତ୍ରରେ ସୁରକ୍ଷା ଦେବେ। ଆଉ ଏପର୍ଯ୍ୟନ୍ତ ସେଇଟା ଏକା ହେଇ ଆସିଛି, କେବେ ବି କୌଣସି ପ୍ରକାରର ଅସୁବିଧା ନେଇ ମୋର ଝିଅମାନେ ମୋର ବହୁ ସୁରକ୍ଷିତ ଯାଉଛନ୍, ସୁରକ୍ଷିତ ଆସୁଛନ୍। ଆଉ ସମସ୍ତଙ୍କୁ ଏଇଟା କହିବି ଯେ ବି ବାହାରକେ ଗଲେ ସେମାନେ ଈଶ୍ୱରଙ୍କ ଉପରେ ସେମାନଙ୍କୁ ସମର୍ପଣ କରି କରି ପଠେଇ।
1: ଟିଭି ତୁନେ ଦେଖନ୍ ମାଉସୀ, ଆପଣ ରେଡିଓ ଶୁଣସନ୍ କି ନାଇଁ?
0: ହଁ, ରେଡିଓ ଶୁଣସି ମୁଇଁ। ବିଶେଷ କରି ମୁଇଁ ଛୁଆମାନଙ୍କଟା ରବିବାର ଦିନ ଶୁଣସି, ଆରୁ ମହିଳାମାନଙ୍କର ଯେନ୍ ନାରୀ ମହଲ ଶୁଣସି, ସେଠିକାର ଆପଣମାନଙ୍କର ଯେନ୍ ପ୍ରଶ୍ନ ଉତ୍ତରଟା, ଆଉ ଆମର ଗାଁ ଗହଳର ମା ମାନେ ଯେନ୍ ପର୍ବପର୍ବାଣୀର ପିଠା ମିଠା କଥା କହୁଥିବେ, ପୂଜା ପଦ୍ଧତି କଥା କହୁଥିସନ୍, ଏଇଟା ଶୁଣିକରି ମତେ ବହୁତ ଖୁସି ଲାଗ୍ସି। ଆର୍ ମୁଇଁ ସେଦିନ ମାନକେ ଜଗିଥିସି। ଏବେ ଆପଣମାନଙ୍କର ଯେନ୍ ପ୍ରୋଗ୍ରାମ ହଉଛି ସେଟା ତ ଶୁଣୁଛେ, କିନ୍ତୁ ମୁଇଁ ଯେତେବେଳେ ଫାଷ୍ଟ ଧଳା ସୁନା କପା ବିଷୟରେ ଯେନ୍ ଧଳା ସୁନା ପ୍ରୋଗ୍ରାମ ହଉଥିଲା, ମୋର ଝିଅ ରେଡିଓ ଷ୍ଟେସନରେ କାମ କରୁଥିଲା, ଆଉ ସେ ଧଳା ସୁନା ପ୍ରୋଗ୍ରାମ ସେ କରୁଥିଲା, ଆଉ ବିଭିନ୍ନ ଯୁବମାନଙ୍କର ପ୍ରୋଗ୍ରାମ କରୁଥିଲା, ସେଦିନ ଠାରୁ ମୁଇଁ ରେଡିଓ ଶୁଣି ଆସୁଛେ। ଆଉ ଆଜିକାଲି ଆପଣମାନଙ୍କର ଶକ୍ତି ରୂପା ଯେନ୍ କହିଲେ, ଶକ୍ତି ରୂପା ତ ଏବେ ବର୍ତ୍ତମାନ ଆପଣ କହୁଛନ୍, ମୁଇଁ ସେଟାକେ ନାରୀ ମହଲ ବୋଲି ଜାଣିଥିଲି, ଆଉ ଏବେ ଶକ୍ତି ରୂପା ଭାବରେ ସେଟା ଶୁଣିବି। ଆରୁ ଛୁଆମାନଙ୍କର ଯେନ୍ ରବିବାର ଦିନ ସକାଳ 7:20 ହେସି, ସେ ଶିଶୁମାନଙ୍କର ବିଭାଗ ଶୁଣି ଆସୁ।
1: ଆମର ଶ୍ରୋତା ଭଉଣୀ ମାନଙ୍କେ ଆପଣ କାଣ ବାର୍ତ୍ତା ଦେବାକେ ଚାହିଁବେ? ଏ ଘର ଗୋଟେ କେ ଆମେ କେମିତି ନା ରଖବାର କଥା, ସେଟା ବୋହୁ ହଉ, ଝିଅ ହଉ, ମା ହଉ, ଶାଶୁ ହଉ କିମ୍ବା ସ୍ତ୍ରୀ ହଉ, ଗୋଟେ ଘରକେ ସୁନ୍ଦର କରି ରଖବାକେ ହେଲେ ଆମକେ କାଣା କାଣା କରବାକେ ପଡ଼ବା? ଆପଣ ନିଶ୍ଚିତ ଭାବରେ ଆମର ଶୁଣୁଥିବା ଶ୍ରୋତା ଭଉଣୀ ମାନଙ୍କେ ଏ ବାର୍ତ୍ତା ଟିକେ ଦେଇଦେବେ।
0: ଘରକୁ ସୁନ୍ଦର ସରସ କରବା ଲାଗି ହେଲେ ଶିକ୍ଷା ନିହାତି ଜରୁରୀ। ଶିକ୍ଷା ଯଦି ଯାହାର ନେଇଥିବା, ସେ ଯେତେ ଚେଷ୍ଟା କରୁଥିଲେ ବି ଏତେ ଘରକେ ସମ୍ଭାଳି ନେଇପାରେ। ତ ମା ମାନଙ୍କେ କହିବି, ଯଦି ଯୋଉ ମା ମାନେ ମୋର ବୟସର ସେମାନେ ଯଦି ଶିକ୍ଷିତ ଅଛନ୍ତି, ସେମାନେ ସମ୍ଭାଳୁଛନ୍, କିନ୍ତୁ ଯେଉଁମାନେ ବି ନାଇଁ, ତାଙ୍କର ଝିଅମାନଙ୍କେ ବୋହୂମାନଙ୍କେ ଶିକ୍ଷିତ କରେଇବା ବହୁତ ଜରୁରୀ। ଆଉ ଘରକୁ ଗୋଟେ ଯଦି ସମ୍ଭାଳବାକେ ଅତି ସୁନ୍ଦର କରି ଯଦି ରଖବ, ତାହେଲେ ନମ୍ର ହେବାଟା ବହୁତ ଜରୁରୀ, କର୍ମଠ ହେବା ଜରୁରୀ, ଅଳସୁଆ ନେଇ ହେବ। ସେ କରବା ନା ମୁଇଁ କାଞ୍ଚି କରିବି, ଏଇଟା ଯେନ୍ ଘରେ ରହିଲା ସେ ଘରେ କେବେ ଶାନ୍ତି ସୁଖ ନାଇଁ ରହେ। ମୋର ବହୁ ଖାଲି କରୁଥିବା ମୁଇଁ ସେମିତି ନେଇ ହୁଏ। ତମେ ଯଦି ଘରକେ ବହୁ ଗୋଟେ ଆଣିଲ, ତାକେ ଝିଅ ପରେ ରଖବ, ତାର ଦୁଃଖରେ ତମେ ଦୁଃଖୀ ହେବ, ତାର ସୁଖରେ ତମେ ସୁଖୀ ହେବ। ତାର ସବୁ ତମର ଝିଅର ଲାଗି ଯେନ୍ତା ତମେ ଚିନ୍ତା କରୁଛ, ଝିଅକୁ ଯଦି ଗୋଡ଼ ଦୁଖଲା ମୁଡ଼ ଦୁଖଲା ବୋଲି ତମର ବହୁ କବି ଦେହ ହଉଛି ବୋଲି, ତାର ବି ତମେ ସେବା କରବ, ତେବେ ସେ ତମକୁ ମା ପରି ଦେଖବା। ତ ତମର ଘର ସରସ ସୁନ୍ଦର ହେବା, ତମ ନାତି ନାତିନ ମାନେ ବି ତମକେ ଦେଖିବେ, ଆରେ ମୋର ଆଈ କି ମୋର ଜେଜେମା ଏତେ ଭଲ ମୋର ମା କେ ମୋର ବାପା କେ ସମ୍ଭାଳୁଛି ବୋଲି ସେମାନେ ବି ଆମମାନଙ୍କେ ବୟୋଜ୍ୟେଷ୍ଠ ମାନଙ୍କେ ବହୁତ ସ୍ନେହ ଶ୍ରଦ୍ଧା କରିବେ। ଏ ତ ଯେ ସ୍ନେହ ଶ୍ରଦ୍ଧା ପରସ୍ପର ଭିତରେ ରହିଗଲା, ସେ ଘର ତ ସ୍ୱର୍ଗ ପରି ଅଛି ନା। ଗୋଟେ ପରିବାର କେ ଯଦି ସୁନ୍ଦର କରି ରଖବାକେ ହେଲେ ପରିବାରର ବଡ଼ ମାନେ ବି ସାନ ଲୋକ ମାନଙ୍କେ ସମାନ ଆଦର ସ୍ନେହ କରବ, ଆଉ ଆମେ ଯଦି ବଡ଼ ଲୋକ ମାନେ ସାନ ମାନଙ୍କେ ବେଶୀ ପ୍ରେମ କରମୁ ବୋଇଲେ ସେମାନେ ବି ଧୀରେ ଧୀରେ ବଢ଼େବେ, ଆମ ଠାରୁ ସେ ପ୍ରେମର ଗୁଣକେ ଶିଖିବେ, ଆଉ ସେମାନେ ବି ଅନ୍ୟକୁ ବି ପ୍ରେମ କରିବେ, ଆଉ ଘରର ଗୁରୁଜନ ମାନଙ୍କୁ ପ୍ରେମ କରିବେ, ମା ବାପାକେ ସମାଦର କରିବେ। ତେଣୁ ମୋର ଶୁଣୁଥିବା ଭଉଣୀ ମାନଙ୍କୁ କହିବି ଯେ ଘର ଯଦି ଆପଣମାନଙ୍କୁ ଅତି

0: ଭାବରେ ଗଠନ କରିବାର ଅଛି। ଆପଣଙ୍କର ଘର ଯଦି ସୁନ୍ଦର ଗଠନ ହେଲା ବୋଲେ ଆପଣ ସବୁବେଳେ ଶାନ୍ତିରେ ରହିବେ। ମନୁଷ୍ୟକେ ଶାନ୍ତି ଏକା ଦରକାର, ଆନନ୍ଦ ଏକା ଦରକାର। ତ ଇଏ ଶାନ୍ତି ଆନନ୍ଦ ଆମ ଘର ଭିତରେ ଏକା ପାଇପାରମୁ। ଆଉ ଶାନ୍ତି ଆନନ୍ଦ ପାଇବା ଲାଗି ହେଲେ ଘରେ ଯେନ୍ ମାନେ ଆମର ଅଛନ୍ ସେ ସମସ୍ତଙ୍କୁ ଧରିକରି ସମସ୍ତଙ୍କର ମତ କେ ନେଇକରି ଆମେ ଯଦି ଘର ଚଲେଇବା ତାହେଲେ ସେଇ ଘରେ ଅତି ସୁନ୍ଦର ଭାବରେ ଶାନ୍ତି ଆନନ୍ଦରେ ସେ ସପରିବାର ବାସ କରିବେ ଏବଂ ଛୋଟମାନେ ବି ଭଲ କଥା ଶିଖିବେ ଆଉ ଭଲ ନାଗରିକ ବି।
1: ଧନ୍ୟବାଦ ମାଉସୀ, ଆପଣ ସମୟ ଦେଲେ ଆମର ଶ୍ରୋତା ଭଉଣୀମାନଙ୍କେ କିଛି ବିଷୟ ଶିକ୍ଷା ଦେଲେ। ମାଉସୀ, ନିଶ୍ଚିତ ଭାବରେ ମୋର ଶୁଣୁଥିବା ଭଉଣୀମାନେ କିଛି ଶିକ୍ଷା ଲାଭ କରିଥିବେ ଆପଣ ଏଇ ପ୍ରୋଗ୍ରାମ୍କେ ଆସିଲେ, ତେଣୁ ଆପଣଙ୍କୁ ବିଶେଷ ବିଶେଷ ଧନ୍ୟବାଦ।
2: ଶୁଣୁଥିଲେ ଭାନମାନେ ଆମର ଆଜିର ଅତିଥି ସଲୋମୀ ଜାଲ ମାଉସୀ ସଙ୍ଗେ ଆଜିର ସାକ୍ଷାତକାର।

ବର୍ଷା ଋତୁ ଆସିଗଲା, ପାଏନ୍ ଥି ଭିଜି ଭିଜି ଆମର୍ ଜୀବନକେ ବି ଭଲ ଅନୁଭବ ଥି ଭିଜେଇ ଦେବା। ଏ ଯେମିତି ଆମର୍ ଛଅଟା ଋତୁ, ସେମିତି ମନୁଷ୍ୟ ଜୀବନରେ ବି କବିମାନଙ୍କର ଭାଷାରେ ସାତଟା ସ୍ତର ଅଛି। ଗୋଟେ ମନୁଷ୍ୟ ଜନ୍ମ ହେସି, ଛୁଆ ହେସି, କିଶୋର ଅବସ୍ଥା ଥିଆହେସି, ଯୁବା ବି ହେସି, ଘର ସଂସାର ବି କର୍ସି, ଆରୁ ମଧ୍ୟ ବୟସ୍କ ବି ହେସି, ଆରୁ ଶୀର୍ଷ ଥି ବୁଢ଼ା ହେଇକିନା ସଂସାରକେ ଛାଡ଼ି ବି ଦେସି। ତେଣୁ ଭଗବାନମାନେ ସୁନ୍ଦରତାକେ ସବୁ ମନୁଷ୍ୟ ବୁଝିବାର ଦରକାର, ଯେ ମଣିଷର ପ୍ରକୃତ ସୁନ୍ଦରତା ହେଉଛେ ତାର ଚେହେରା ନେସି, ତାର ପ୍ରକୃତ ସୁନ୍ଦରତା ହେଉଛେ ତାର ଆଚରଣ ଆର ବ୍ୟବହାର ଥିସି। ଏଇ ସୁନ୍ଦରତାକେ ନେଇକିନା ଶେଷ କର୍ମା ଆଜିର ଶକ୍ତିରୂପା କାର୍ଯ୍ୟକ୍ରମ। ଆପଣମାନଙ୍କେ କେନ୍ତା ଲାଗ୍ଲା ଚିଠି ଥି ନିଜର ମତାମତ ଲେଖିକିନା ଜଣେଇବେ ବୋଲି ଅନୁରୋଧ ରହିଲା। ଆମର ଠିକଣା ହେଲା ଶକ୍ତିରୂପା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001। ଆପଣମାନେ ଆମର ସାଙ୍ଗେ ହ୍ୱାଟ୍ସଆପ୍ ନମ୍ବରରେ ବି ଯୋଗାଯୋଗ କରିପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବର ହେଲା 8895994143।

ଥର ମୋତେ ବିଦାୟ ଦିଅନ୍। ଆପଣମାନଙ୍କର ଦିନ ଶୁଭ ହେଉ, ମଙ୍ଗଳ ହେଉ। ଆର୍ ଇ ଶୁଭକାମନା ସାଙ୍ଗେ ଆପଣାରେ ମୁଇଁ ଥିଲି ଆପଣମାନଙ୍କର ଭଏନ୍ ମନୀଷା କାଲେସ। ଜୁହାର।

0: ଶୁଣୁଥିଲେ ମହିଳାମାନଙ୍କ ପାଇଁ ଶକ୍ତିରୂପ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଓ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।
1: ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସେସେଲ୍ସକୁ ତିନିଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ, କହିଲେ ପାରସ୍ପରିକ ବିଶ୍ୱାସ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରୁଛି। ଗୁଜରାଟର ଗାନ୍ଧୀନଗରଠାରେ ଭାରତ ଟ୍ୟାକ୍ସି ସେବାର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଅର୍ଥନୀତିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ଇଜିପ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ସେସେଲ୍ସ କୂଟନୈତିକ ସମ୍ପର୍କ ଚଳିତ ବର୍ଷ 50 ବର୍ଷ ବାର୍ଷିକୀ ପାଳନ କରୁଛି। ପାରସ୍ପରିକ ବିଶ୍ୱାସ, ଗଣତାନ୍ତ୍ରିକ ମୂଲ୍ୟବୋଧ, ବିବିଧତା ପ୍ରତି ସମ୍ମାନ ଏବଂ ଜନସମ୍ପର୍କ ଉପରେ ଏହା ଆଧାରିତ ବୋଲି ଶ୍ରୀ ମୋଦି କହିଛନ୍ତି। ସେସେଲ୍ସକୁ ତିନିଦିନିଆ ଗସ୍ତରେ ଯିବା ପୂର୍ବରୁ ଶ୍ରୀ ମୋଦି କହିଛନ୍ତି ତାଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ଏବଂ ଭାରତ ମହାସାଗର କ୍ଷେତ୍ର ପାଇଁ ପ୍ରଗତି ଓ ସମୃଦ୍ଧିର ସହଭାଗିତାକୁ ଅଧିକ ସଶକ୍ତ କରିବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ସକାଳେ ସେସେଲ୍ସକୁ ତିନିଦିନିଆ ଗସ୍ତରେ ଯାଇଛନ୍ତି। ସେସେଲ୍ସର ରାଷ୍ଟ୍ରୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଶ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଶେଷଥର ପାଇଁ 2015 ସେସେଲ୍ସ ଗସ୍ତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସମାରୋହରେ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ଏବଂ ନୌସେନାର ଦୁଇଟି ଯୁଦ୍ଧ ଜାହାଜ ଅଂଶଗ୍ରହଣ କରିବେ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ବିଧାନସଭାକୁ ସମ୍ବୋଧନ କରିବା ସହ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ମତ ବିନିମୟ କରିବେ। ଶ୍ରୀ ମୋଦି ଉଦ୍ଭିଦ ଉଦ୍ୟାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବା ସହ ସେସେଲ୍ସ କୋଷ୍ଟଗାର୍ଡ ଘାଟି ପରିଦର୍ଶନ କରିବେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟ ପଦ ପାଇଁ ସେସେଲ୍ସ ସମର୍ଥନ ପ୍ରଦାନ କରିଆସିଛି। ଶ୍ରୀ ମୋଦିଙ୍କ ଗସ୍ତ ପରିପ୍ରେକ୍ଷୀରେ ସେସେଲ୍ସର ବୈଦେଶିକ ମନ୍ତ୍ରୀ ବାରି ଫାଉରେ କହିଛନ୍ତି ଜନସଂଖ୍ୟା, ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ପ୍ରଭାବ ଏବଂ ଶାନ୍ତି ସହାବସ୍ଥାନ, ସାମୁଦ୍ରିକ ସୁରକ୍ଷା ଓ ବହୁପକ୍ଷ କୂଟନୀତିରେ ଅବଦାନ ଯୋଗୁଁ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାନ ପାଇବାକୁ ଯୋଗ୍ୟ। ସେସେଲ୍ସ ଭାରତର ପ୍ରାର୍ଥୀତ୍ୱକୁ ସମର୍ଥନ କରୁଛି। ଏହି ପରିଷଦରେ ଭାରତର ଅନ୍ତର୍ଭୁକ୍ତି ବିଶ୍ୱ ସନ୍ତୁଳନକୁ ସୁଦୃଢ଼ କରିବା ସହ ଶାନ୍ତି ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ବୈଦେଶିକ ମନ୍ତ୍ରୀ ଶ୍ରୀ ଫାଉରେ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଭାରତର ପ୍ରଥମ ସମବାୟ ଆଧାରିତ ଟ୍ୟାକ୍ସି ସେବା ଭାରତ ଟ୍ୟାକ୍ସିର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା ଭାରତ ଟ୍ୟାକ୍ସି ଯୋଜନାର ଉଦ୍ଦେଶ୍ୟ ଏବଂ ଏହାର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଛନ୍ତି। ଶ୍ରୀ ଶାହା କହିଛନ୍ତି ଯାତ୍ରୀ ଏବଂ ଟ୍ୟାକ୍ସି ଚାଳକଙ୍କୁ ସୁରକ୍ଷା

0: ପ୍ରଦାନ କରିବା ଏବଂ ଯାତ୍ରାକୁ ସୁଗମ କରିବା ଲକ୍ଷ୍ୟ ନେଇ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି।
1: ଭାରତ ଟ୍ୟାକ୍ସି ବନ୍ନେ କା ସବସେ ପହଲା କାରଣ ହେ କି ହମାରେ ସାର୍ଥିଓ କା ଔର ହମାରେ ଗ୍ରାହକୋ କା କିସି କା ଭି ଶୋଷଣ ନ ହୋ ଏ ସବସେ ପହଲା କାରଣ। ଦୂସରା ସାର୍ଥି କା ସମ୍ମାନ ହୋ ଓ ଆପ୍ ପର ରେଜିଷ୍ଟ୍ରେସନ କେ ଲିଏ ମହତାଜ ନହିଁ ହେ। ଆଜ ମେ ଗର୍ବ ସେ କହତା ହୁଁ ଭାରତ ଟ୍ୟାକ୍ସି କେ ସାଥ ଜୁଡେ ହୁଏ 7 ଲକ୍ଷ ସାର୍ଥି ଭାରତ ଟ୍ୟାକ୍ସି କେ ମାଲିକ ହେ ଶେୟାର ହୋଲ୍ଡର।
0: କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି, ସମବାୟ କ୍ଷେତ୍ରର ପ୍ରତିନିଧି ଏବଂ 4000ରୁ ଅଧିକ ଟ୍ୟାକ୍ସି ଚାଳକ ଅଂଶଗ୍ରହଣ କରିଥିଲେ। ଅମୁଲ, ଇଫ୍କୋ, ନାବାର୍ଡ ସହିତ 8ଟି ପ୍ରମୁଖ ସମବାୟ ସଂସ୍ଥାର ସହଯୋଗରେ ଭାରତ ଟ୍ୟାକ୍ସି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ଶୂନ୍ୟ କମିଶନ ମଡେଲ ଆଧାରରେ ଚାଳକଙ୍କୁ ସର୍ବାଧିକ ଆର୍ଥିକ ଲାଭ ପ୍ରଦାନ କରାଯିବ। ତିନିଦିନିଆ ଗୁଜରାଟ ଗସ୍ତରେ ଯାଇଥିବା ଶ୍ରୀ ଶାହା ଆଜି ସେଠାରେ କେତେକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଲଣ୍ଡନଠାରେ ଏସିଆ ହାଉସ୍ ଏବଂ ପ୍ରମୁଖ ବିଶ୍ୱସ୍ତରୀୟ ଉଦ୍ୟୋଗ କ୍ଷେତ୍ରର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଗୋଲଟେବୁଲ ବୈଠକରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ବୈଠକରେ ବେଶ୍ ଫଳପ୍ରଦ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ଆର୍ଥିକ କ୍ଷେତ୍ରକୁ ମଜବୁତ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ନୂତନ ମାର୍ଗ ଉନ୍ମୋଚନ କରିବା ଲକ୍ଷ୍ୟ ନେଇ ବୈଠକରେ ମତ ବିନିମୟ ହୋଇଛି। ଏହି ଅବସରରେ ଶ୍ରୀ ଗୋଏଲ ଦେଶର ଉତ୍ପାଦନ ଇକୋସିଷ୍ଟମ ଏବଂ ବିଭିନ୍ନ କ୍ଷେତ୍ରରେ ରହିଥିବା ନିବେଶର ସମ୍ଭାବନା ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11ଟାରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ ହେବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ବିଶ୍ୱ ଅର୍ଥନୀତିରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି, ଭାରତରେ ଏମ୍ଏସ୍ଏମ୍ଇ କ୍ଷେତ୍ର ପ୍ରଥମ ପିଢ଼ିର ଉଦ୍ୟୋଗୀଙ୍କ ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରତା ମନୋଭାବକୁ ପ୍ରତିନିଧିତ୍ୱ କରୁଛି। ନୂଆଦିଲ୍ଲୀଠାରେ ଆଜି ଏହି ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି, ଦେଶର ମୋଟ ରପ୍ତାନୀର ପ୍ରାୟ 50% ଏମ୍ଏସ୍ଏମ୍ଇ କ୍ଷେତ୍ରରୁ ହୋଇଥାଏ। ଉଦ୍ୟୋଗୀଙ୍କ ଉତ୍ପାଦକତା ବୃଦ୍ଧି ଏବଂ ଆନ୍ତର୍ଜାତିକ ଗୁଣବତ୍ତାମାନ ବଜାୟ ରଖିବାରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବାକୁ ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ପରାମର୍ଶ ଦେଇଛନ୍ତି। କୋଲକାତାର ତାର୍ତାଲା ଅଞ୍ଚଳରେ କୋଠା ଭୁଷୁଡ଼ି ପଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା 17କୁ ବୃଦ୍ଧି ପାଇଛି। କୋଲକାତାସ୍ଥିତ ଏସ୍ଏସ୍କେଏମ୍ ହସ୍ପିଟାଲରେ ଆହତଙ୍କୁ ଚିକିତ୍ସା କରାଯାଉଛି। ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନ୍ଡିଆର୍ଏଫ୍, ରେଳବାଇ, ସେନାବାହିନୀ, ଏଲ୍ଡିଆର୍ଏଫ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥା ଓ ସ୍ୱେଚ୍ଛାସେବୀ ସଂଗଠନ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଏହି ଘଟଣାରେ ଜଣେ ସରକାରୀ ଅଧିକାରୀଙ୍କ ସମେତ 6 ଜଣଙ୍କୁ ପୁଲିସ୍ ଗିରଫ କରିଛି। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଆମେରିକା ଇରାନ୍ ଉପରେ ଆକ୍ରମଣ କରିଛି। ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ସେଣ୍ଟକମ୍ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଇରାନ୍ର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଉତ୍କ୍ଷେପଣ କେନ୍ଦ୍ର ସହ ଉପକୂଳବର୍ତ୍ତୀ ରାଡର୍ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି। ଆକ୍ରମଣର କିଛି ସମୟ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ, ଯୁଦ୍ଧବିରତି ଚୁକ୍ତି ଉଲ୍ଲଂଘନ ପାଇଁ ଇରାନ୍ ଉପରେ ଆକ୍ରମଣ କରାଯାଇପାରେ। ଅନ୍ୟପକ୍ଷରେ ଇରାନ୍ର ଇସ୍ଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ର ନୌସେନା ଇରାନ୍ ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକରେ ଆମେରିକୀୟ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ସେହିସବୁ ଅଞ୍ଚଳରେ ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରାଯିବା ନେଇ ଘୋଷଣା କରିଛି। ଇରାନ୍ର ସାମରିକ ମୁଖପାତ୍ର ଇବ୍ରାହିମ୍ ଅଲ୍ ଫିକାର କହିଛନ୍ତି, ଆମେରିକା ଆକ୍ରମଣର ଜବାବ ଦେବା ପାଇଁ ଇରାନ୍ ଉପଯୁକ୍ତ ସମୟ ଏବଂ ସ୍ଥାନକୁ ଅପେକ୍ଷା କରିଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସ କହିଛନ୍ତି, କୌଣସି ପ୍ରକାର ହିଂସାର ସାମରିକ ଜବାବ ଦିଆଯିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଭ୍ୟାନ୍ସ କହିଛନ୍ତି, ଇରାନ୍ ଅସ୍ତ୍ରବିରତି ଚୁକ୍ତି ନାମରେ ସ୍ୱାକ୍ଷର କରିଛି ଏବଂ ଆମେରିକା ଏହାକୁ ସମ୍ମାନ ପ୍ରଦର୍ଶନ କରୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆସନ୍ତା 29 ତାରିଖରେ ନୂଆଦିଲ୍ଲୀରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର 16ତମ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ଏହି ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ରଶାସିତ

0: ଅଞ୍ଚଳଗୁଡ଼ିକର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିବେ। ସମ୍ମିଳନୀରେ ନୀତିଗତ ପ୍ରାଥମିକତା ଉପରେ ବିଚାର ବିମର୍ଶ କରିବା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କେନ୍ଦ୍ର ରାଜ୍ୟ ସହଯୋଗକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଇଜିପ୍ଟ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗ୍ରୁପ୍ ଜି ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ରେ ଇରାନ୍ ଏବଂ ଇଜିପ୍ଟ ମଧ୍ୟରେ ଖେଳ 1-1 ଅମୀମାଂସିତ ଭାବେ ଶେଷ ହୋଇଥିଲା। ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଇଜିପ୍ଟ ଅପରାଜିତ ରହି ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି। ରାଉଣ୍ଡ 32 ପର୍ଯ୍ୟାୟ ମ୍ୟାଚ୍ରେ ଇଜିପ୍ଟ ଅଷ୍ଟ୍ରେଲିଆକୁ ଭେଟିବ। ଗ୍ରୁପ୍ ଜିର ଅନ୍ୟ ଏକ ମ୍ୟାଚ୍ରେ ବେଲ୍ଜିୟମ୍ ନ୍ୟୁଜିଲାଣ୍ଡକୁ 5-1 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ବେଲ୍ଜିୟମ୍ ରାଉଣ୍ଡ 32 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଭାରତୀୟ ପାଣିପାଗ ବିଭାଗ କହିଛି ଉତ୍ତର ଆରବ ସାଗର, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ଅନ୍ୟାନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ରହିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସେସେଲ୍ସକୁ ତିନିଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ, କହିଲେ ପାରସ୍ପରିକ ବିଶ୍ୱାସ ଗଣତାନ୍ତ୍ରିକ ମୂଲ୍ୟବୋଧ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରୁଛି। ଗୁଜରାଟର ଗାନ୍ଧୀନଗରଠାରେ ଭାରତ ଟ୍ୟାକ୍ସି ସେବାର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଅର୍ଥନୀତିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଏମ୍ଏସ୍ଏମ୍ଇ ଦିବସ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ଇଜିପ୍ଟ। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ଅନୁଜା କୁମାର ୱିଥ୍ ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi to arrive in Seychelles in a short while on a three-day state visit, describes Seychelles as a valued maritime neighbor and a key partner in India's Vision Mahasagar. U.S. Secretary of State Marco Rubio says Trump administration views India as one of United States' closest strategic partners, sharing common values and interests. Union Home and Cooperation Minister Amit Shah launches cooperative-based taxi service Bharat Taxi in 14 major cities in Gujarat. Noted Tamil film actor and director K. Bhagyaraj passes away in Chennai at 73. IMD forecasts heavy to very heavy rainfall over sub-Himalayan West Bengal and Sikkim during the next 2 days. And in FIFA World Cup, Egypt reaches knockout stage for the first time after a 1-1 draw with Iran. And now the news in detail. Prime Minister Narendra Modi will arrive Seychelles in a short while on a three-day state visit. During the visit, Mr. Modi will participate in the Golden Jubilee celebrations of the National Day of Seychelles as the guest of honour. Earlier in his departure statement, the Prime Minister said that Seychelles is a valued maritime neighbour and a key partner in India's Vision Mahasagar and its commitment to the Global South. He said that this year marks the 50th anniversary of diplomatic relations between the two countries, founded on mutual trust, shared democratic values, respect for diversity and strong people-to-people ties. The Prime Minister said that he is looking forward to holding discussions with the President of Seychelles, Dr. Patrick Hermini, to strengthen the enduring friendship between the two nations and deepen cooperation for the progress and prosperity of the people in the Indian Ocean region. Mr. Modi said that during the visit, he will have the honour of becoming the first Indian Prime Minister to address the National Assembly of Seychelles. More from our correspondent.
2: Prime Minister Modi will address the National Assembly of Seychelles and interact with members of the Indian diaspora during his visit. Today, he is scheduled to visit the botanical gardens for a tree plantation ceremony and visit the Seychelles Coast Guard base. India and Seychelles share a long-standing partnership rooted in shared historical, cultural and people-to-people ties. As a key maritime neighbour in the Indian Ocean region, Seychelles holds a special place in India's Vision Mahasagar and its commitment to the Global South. The visit will reaffirm the strong and enduring friendship between India and Seychelles and reinforce the shared commitment of both countries to enhance the bilateral relationship across all sectors. Suparna Saikia, Akashwani News, Delhi.
1: Seychelles has backed India's bid for a permanent seat in the United Nations Security Council. Speaking ahead of Prime Minister Narendra Modi's arrival in the island nation, Seychelles Foreign Minister Barry Faure said the current

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସଶକ୍ତ ଏବଂ ଗତିଶୀଳ ଏମ୍ଏସ୍ଏମ୍ଇ ପରିବେଶ ଗଠନ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରଠାରେ ବିଶ୍ୱ ଏମ୍ଏସ୍ଏମ୍ଇ ଦିବସ ଅବସରରେ ଅପରାହ୍ନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଏବଂ ମହାନଦୀ ଜଳ ବିବାଦ ନେଇ ଆଜି ଟ୍ରିବ୍ୟୁନାଲରେ ହେବ ଶୁଣାଣି। ବିଶ୍ୱ ଅର୍ଥନୀତିରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେଗୁଡ଼ିକର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ପାଳନ କରାଯାଉଛି। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଉଦ୍ଭାବନ ଏବଂ ନିରନ୍ତର ଶିଳ୍ପ ବିକାଶ ମାଧ୍ୟମରେ ଏମ୍ଏସ୍ଏମ୍ଇକୁ ସଶକ୍ତ କରିବା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ଉଦ୍ୟୋଗୀ, କାରିଗର, ଷ୍ଟାର୍ଟଅପ୍ ଉଦ୍ୟୋଗୀ ଏବଂ ଏମ୍ଏସ୍ଏମ୍ଇ ସହ ଜଡ଼ିତ ସମସ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଏକ ସଶକ୍ତ ଓ ଗତିଶୀଳ ଏମ୍ଏସ୍ଏମ୍ଇ ପରିବେଶ ଗଠନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏମ୍ଏସ୍ଏମ୍ଇ କ୍ଷେତ୍ରର ପ୍ରୟାସ ଯୋଗୁଁ ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ସୁଦୃଢ଼ ହେବା ସହ ନୂତନ ଜୀବିକା ଓ ରୋଜଗାର ସୃଷ୍ଟି ହେଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଏମ୍ଏସ୍ଏମ୍ଇ କ୍ଷେତ୍ର ବିକାଶ ଲାଭ କରୁଥିବା କହିଛନ୍ତି ଉଦ୍ୟୋଗୀ ସ୍ୱାତିକ ସ୍ୱାଇଁ।
2: କ୍ରମାଗତ ସପୋର୍ଟରେ ନିଶ୍ଚିତ ଭାବରେ ଓଡ଼ିଶାରେ ସେ ଇକୋସିଷ୍ଟମ୍ ତିଆରି ହେଉଛି। ଆଗାମୀ ଦିନରେ ଏମ୍ଏସ୍ଏମ୍ଇର ଭବିଷ୍ୟତ ନିଶ୍ଚିତ ଭାବରେ ଉଜ୍ଜଳ।

0: ବୋଲି ମୁଁ ଆଶା କରୁଛି, ଏବଂ ଓଡ଼ିଶାର ଅଗଣିତ ଏଣ୍ଟରପ୍ରେନିୟର୍ସ ମାନଙ୍କୁ ଏବଂ ଯେଉଁମାନେ ଚାହୁଁଛନ୍ତି କିଛି ନା କିଛି ଗୋଟେ ନିଜ ଗୋଡ଼ରେ ଛିଡ଼ା ହେଇ କରିବା ପାଇଁ ମୁଁ ସେମାନଙ୍କୁ ସମସ୍ତଙ୍କୁ ଆହ୍ୱାନ ଦଉଛି ଯେ ସମସ୍ତେ ମିଶିକି ଆସନ୍ତୁ, ଗୋଟେ ନୂଆ ଓଡ଼ିଶା ଗଢ଼ିବା।
1: ବିଶ୍ୱ ଏମ୍ଏସ୍ଏମ୍ଇ ଦିବସ ଅବସରରେ ଆଜି ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଏବଂ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଗଞ୍ଜାମର ବରପାଲି ଏବଂ କଳାହାଣ୍ଡିର କେସିଙ୍ଗାଠାରେ ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ ଓ 25 ଏମ୍ଏସ୍ଏମ୍ଇ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ଏହା ସହିତ ବାଲେଶ୍ୱରରେ ରାଇସ୍ ମିଲିଂ କ୍ଲଷ୍ଟର ଉଦ୍ଘାଟନ ଏବଂ ପାହାଳ ରସଗୋଲା କ୍ଲଷ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ମାସ 4 ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ଆଜି ଭୁବନେଶ୍ୱରସ୍ଥିତ ପୁଲିସ୍ ଡିଜି କ୍ୟାମ୍ପ ଅଫିସରେ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 5 ତାରିଖରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଭୁବନେଶ୍ୱର 7ମ ବାଟାଲିୟନ୍ ପଡ଼ିଆରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶା ପୁଲିସ୍କୁ ରାଷ୍ଟ୍ରପତି ପତାକା ସମ୍ମାନ ପ୍ରଦାନ କରିବେ। ମନ୍ତ୍ରୀ ଶ୍ରୀ ଶାହା ଏହି ଅବସରରେ ରାଜ୍ୟ ସରକାରଙ୍କ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି। ସାଇବର ଅପରାଧ ସମ୍ପର୍କିତ ତଥ୍ୟ ପ୍ରଦାନ ଏବଂ ଏହାର ମୁକାବିଲା ଦିଗରେ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାର ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସ୍ଥାପନ କରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ କୁହାଯାଇଛି। ରାଜ୍ୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ପ୍ରତିଷ୍ଠା ହେଲେ ସାଇବର ଅପରାଧର ପ୍ରତିରୋଧ, ତଦନ୍ତ, ସୂଚନା ବିନିମୟ ଏବଂ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା ସହ ସମସ୍ତ ସୂଚନା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରକୁ ପ୍ରଦାନ କରାଯାଇପାରିବ। ଏହା ମାଧ୍ୟମରେ ସାଇବର ଠକେଇ, ଅନ୍ଲାଇନ୍ ଆର୍ଥିକ ଜାଲିଆତି, ଡିଜିଟାଲ୍ ଗିରଫ ଭଳି ଅପରାଧର ଶୀଘ୍ର ତଦନ୍ତ କରାଯାଇପାରିବ। ସୂଚନା ଅନୁଯାୟୀ ଏହି ସମନ୍ୱୟ କେନ୍ଦ୍ରରେ ଜଣେ ଡିଆଇଜି ସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ 10 ରାଜ୍ୟରେ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସ୍ଥାପନ ହୋଇସାରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଆଜି ଶ୍ରୀମନ୍ଦିରରେ ଦୈତାପତିମାନଙ୍କର ପ୍ରବେଶ ନୀତି ହୋଇଯାଇଛି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ତିଥିଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦୈତାପତି ସେବକଙ୍କର ଶ୍ରୀମନ୍ଦିରରେ ଗୁରୁଦାୟିତ୍ୱ ରହିଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ସେନାପଟା ଓ ବାହୁଟ କଣ୍ଟା ଲଗାଯାଇଥାଏ। ଦୈତାପତି ସେବକମାନେ ଶ୍ରୀଜୀଉଙ୍କର ଅଣସର ଗୁପ୍ତନୀତି ସହିତ ନବଦିନାତ୍ମକ ରଥଯାତ୍ରା କାର୍ଯ୍ୟ ତୁଲାଇଥାନ୍ତି। ସ୍ନାନଯାତ୍ରା ପହଣ୍ଡି ପାଇଁ ଦକ୍ଷିଣ ଦ୍ୱାର ଦେଇ ପାରିମାଣିକ ଟିକେଟ୍ ଦର୍ଶନ ଧରି ପ୍ରବେଶ କରିବେ। ଶ୍ରଦ୍ଧାଳୁ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ ସହିତ ସ୍ନାନମଣ୍ଡପରେ ଦର୍ଶନ ପରେ ଅନ୍ୟ 3 ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଦୁର୍ଲଭ ହାତୀବେଶ ଦର୍ଶନ ଓ ଜଳ ଲାଗି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟାରେ କହିଛନ୍ତି,
2: ସ୍ନାନ ପୂର୍ଣ୍ଣିମା ପାଇଁ ଯାହା ବି ବ୍ୟବସ୍ଥା ହେବା କଥା ସେ ଉପରେ ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ, ପୁଲିସ୍ ପ୍ରଶାସନ ତରଫରୁ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଯାହା ବି ବ୍ୟବସ୍ଥା ହେଇଛି ତାର ଆଜି ସମୀକ୍ଷା କରିଛେ। ଯାହା ବି ନୀତିକାନ୍ତି ସମ୍ପାଦନ ପାଇଁ ନିର୍ଘଣ୍ଟ ହେଇଛି ସେ ହିସାବରେ ସମସ୍ତ ନୀତିକାନ୍ତି ସମ୍ପାଦିତ ହେଉଛି, ଏବଂ ଆଉ ଯେହେତୁ 2 ଦିନ ରହିଲା ଏହି ମାର୍ଗ ପର୍ବ ପାଇଁ, ତେଣୁ ସମସ୍ତ ପ୍ରସ୍ତୁତିର ଆମେ ପ୍ରକ୍ରିୟା ଅଛି ତା ଉପରେ ଆମେ ଆଜି ସମୀକ୍ଷା କରିଛେ, ସବୁ ଠିକ୍ ହିସାବରେ ଅଛି। ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି ଏବଂ ତାଙ୍କର ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଯାହା ବି ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତା ଉପରେ ମଧ୍ୟ ସମ୍ପୃକ୍ତ ବିଭାଗ ଗୁଡ଼ିକ ତାର ବ୍ୟବସ୍ଥା କରିଛି।
1: ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ପୂର୍ଣ୍ଣ ସହରକୁ ସିସିଟିଭି ସର୍ବେକ୍ଷଣରେ ରଖାଯାଇଛି। ଭକ୍ତଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି ବୋଲି ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଛନ୍ତି।
3: ବ୍ୟାରିକେଡିଂ ଏ ସବୁ ଆମର ଆରେଞ୍ଜମେଣ୍ଟର ମୁଖ୍ୟ ଅଙ୍ଗ ଅଛି। 453 କନଷ୍ଟେବଲ୍ସ

0: ମଣ୍ଡି ହବଲଦାର 360।
1: ମହାନଦୀ ଜଳବଣ୍ଟନ ବିବାଦର ସମାଧାନ ନେଇ ଆଜି ଜଳ ବିବାଦ ଟ୍ରିବ୍ୟୁନାଲରେ ଶୁଣାଣି ହେବ। ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଗଠିତ କମିଟି ଚଳିତ ମାସ 16 ତାରିଖରୁ 11 ଦିନ ଧରି ଜଳବଣ୍ଟନ ନେଇ ବୈଷୟିକ ଆଇନଗତ ଓ ପ୍ରଶାସନିକ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଆଜି ଟ୍ରିବ୍ୟୁନାଲରେ ଆଲୋଚନା ସମ୍ପର୍କିତ ରିପୋର୍ଟ ଉପସ୍ଥାପନ ହେବାର ସମ୍ଭାବନା ରହିଛି। କମିଟି ଜଳବଣ୍ଟନର ପ୍ରକ୍ରିୟା, ଜଳ ଉପଲବ୍ଧତା, ଉପରମୁଣ୍ଡରେ ନିର୍ମିତ ପ୍ରକଳ୍ପଗୁଡ଼ିକର ପ୍ରଭାବ, ଜଳ ପ୍ରବାହ ସମ୍ପର୍କିତ ତଥ୍ୟର ସମନ୍ୱୟ ଓ ନଦୀ ଅବବାହିକା ପରିଚାଳନା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଆଲୋଚନା ମାଧ୍ୟମରେ ସହମତି ଭିତ୍ତିରେ ଜଳ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ପ୍ରୟାସ ଜାରି ରଖିଛନ୍ତି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ଟିଟିଲାଗଡ଼ ମୁନିଗୁଡ଼ା ସେକ୍ସନର ନିରୀକ୍ଷଣ କରିଛନ୍ତି। ଏହି ସେକ୍ସନର ବିଭିନ୍ନ ଷ୍ଟେସନର ନିରାପତ୍ତା ଓ ଟ୍ରାଫିକ୍ ବ୍ୟବସ୍ଥା, ଯାତ୍ରୀ ସୁବିଧା ଏବଂ ଜାରି ରହିଥିବା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଚାଲିଥିବା ପୁନଃ ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ଶ୍ରୀ ଫୁଙ୍କୱାଲ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକ ଶେଷ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆଜି ସାଂସଦ ମନମୋହନ ସାମଲ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଇ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। 12 ଶକ୍ତି କେନ୍ଦ୍ର ପଥର ଖଣି ମଣ୍ଡଳ ପକ୍ଷରୁ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ସାମଲ ତରାଣ୍ଡୋ ବଟ ମହାପୁରୁଷ ପୀଠ ପରିସର ସଫେଇ କରିଥିଲେ। କାର୍ଯ୍ୟକ୍ରମରେ ଦଳୀୟ ବିଧାୟକ ଓ କର୍ମୀମାନେ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ମେଡନା ଓ ଚଚରାଗୁଡ଼ା ଗ୍ରାମରେ ଆୟୋଜିତ ଜନସମ୍ପର୍କ କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝି ଯୋଗ ଦେଇଛନ୍ତି। କେନ୍ଦ୍ରରେ ଏନ୍ଡିଏ ସରକାରଙ୍କ 12 ବର୍ଷ ଏବଂ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶ୍ରୀ ମାଝି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ବୌଦ୍ଧ ଜିଲ୍ଲା ଟାଉନ୍ହଲ୍ଠାରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷର ଶାସନକାଳରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ମହିଳା ସଶକ୍ତିକରଣ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି, ଯାହା ସାଧାରଣ ଲୋକଙ୍କ ଜୀବନଯାତ୍ରାରେ ସକାରାତ୍ମକ ପରିବର୍ତ୍ତନ ଆଣିଛି ବୋଲି ବିଧାୟକ କହ୍ନାଇ ଚରଣ ଡାଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏବଂ ସାଧାରଣ ପ୍ରସିକ୍ୟୁସନ ନିର୍ଦ୍ଦେଶାଳୟ ପକ୍ଷରୁ ଭଦ୍ରକ ଜିଲ୍ଲାର ଅଣ କ୍ୟାଡରଭୁକ୍ତ ସରକାରୀ ଆଇନଜୀବୀମାନଙ୍କ ପାଇଁ 2 ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ଲଲାଟେନ୍ଦୁ ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭାରତୀୟ ନ୍ୟାୟ ସଂହିତା, ନୂତନ ଆଇନର ଧାରା ଓ ଉପଧାରା ସମ୍ପର୍କରେ ପ୍ରଶିକ୍ଷଣ ଦେଇଛନ୍ତି। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆସନ୍ତାକାଲି ଶେଷ ହେଉଥିବା ବେଳେ କେନ୍ଦୁଝର ଜିଲ୍ଲା ଏ କ୍ଷେତ୍ରରେ ମାଇଲ୍ ଖୁଣ୍ଟ ସ୍ଥାପନ କରିଛି। ଜିଲ୍ଲାର 6 ବିଧାନସଭା ନିର୍ବାଚନ ମଣ୍ଡଳୀ ଚମ୍ପୁଆ, ପାଟନା, ଆନନ୍ଦପୁର, କେନ୍ଦୁଝର ସଦର, ତେଲକୋଇ ଓ ଘସିପୁରାରେ ପରିଗଣନା ଫର୍ମର 100% ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସଶକ୍ତ ଏବଂ ଗତିଶୀଳ ଏମ୍ଏସ୍ଏମ୍ଇ ପରିବେଶ ଗଠନ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରଠାରେ ବିଶ୍ୱ ଏମ୍ଏସ୍ଏମ୍ଇ ଦିବସ ଅବସରରେ ଅପରାହ୍ନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଏବଂ ମହାନଦୀ ଜଳ ବିବାଦ ନେଇ ଆଜି ଟ୍ରିବ୍ୟୁନାଲରେ ହେବ ଶୁଣାଣି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଏଥର ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଚଳଚ୍ଚିତ୍ର ଲୁଟେରେରୁ ଶିଳ୍ପୀ ମୋନାଲି ଠାକୁରଙ୍କ କଣ୍ଠରେ, ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ସଂଯୋଜନା ଅମିତ ତ୍ରିବେଦୀ। ଚଳଚ୍ଚିତ୍ର ଲୁଟେରେ।

ପରବର୍ତ୍ତୀ ଗୀତଟି ଚଳଚ୍ଚିତ୍ର ଡବଲ ଧମାଲରୁ ଶିଳ୍ପୀ ସୁନିଧି ଚୌହାନଙ୍କ କଣ୍ଠରେ, ଗୀତ ରଚନା ଏବଂ ସଙ୍ଗୀତ ସଂଯୋଜନା ଆନନ୍ଦରାଜ ଆନନ୍ଦ। ଚଳଚ୍ଚିତ୍ର ଡବଲ ଧମାଲ।

କାର୍ଯ୍ୟକ୍ରମର ଶେଷରେ ହାଉସଫୁଲ ଚଳଚ୍ଚିତ୍ରରୁ ମିଳିତ କଣ୍ଠରେ ଶିଳ୍ପୀ ମିକା, ସୁନିଧି ଚୌହାନ ଏବଂ ସାଜିଦ ଖାନ, ଗୀତ ରଚନା ସମୀର, ସଙ୍ଗୀତ ସଂଯୋଜନା ଅମିତାଭ ଭଟ୍ଟାଚାର୍ଯ୍ୟ, ଚଳଚ୍ଚିତ୍ର ହାଉସଫୁଲ।

0: We shared the work of Dr. Punyamurthy Natesan. We will continue to bring more such inspiring stories. Thank you, listeners, for joining us. You can send your feedback on this program to us via email. The email ID is podcast.airnews@gmail.com. You can also listen to this program on our app, News on AIR, and our YouTube channel, News on AIR Official.
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା। ସମୟ ଦିନ 3:25। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଅପରାହ୍ନ 5:00। ଯୁବବାଣୀ ଅପରାହ୍ନ 5:30। ଆଜି ଏଥିରେ ରହିଛି ସାପ୍ତାହିକୀ। ସନ୍ଧ୍ୟା 6:30 ଶୁଣିବେ ଲୋକଗୀତ କ୍ରମରେ ଏକତାରା ଭଜନ। ପରିବେଷଣ କରିବେ ନିତ୍ୟାନନ୍ଦ ପଣ୍ଡା।

ଆକାଶବାଣୀ ଭବାନୀପାଟଣା, ସମୟ ଅପରାହ୍ନ 5ଟା। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 kHz ଯୋଗେ ଏବଂ FM-ରେ 100.3 MHz ଯୋଗେ। ଅଧିବେଶନ ଆରମ୍ଭରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟ।

ହିନ୍ଦୀ କଥାଚିତ୍ର ଭିତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ସୋନୁ ନିଗମ ଓ ଶ୍ରେୟା ଘୋଷାଲଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ଶୋଇଛନ୍ତି ରାମ ସମ୍ପତ। କଥାଚିତ୍ର ଖାକି

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମୀରଙ୍କ ଗୀତ ରଚନା ଓ ଯତୀନ ଲଲିତଙ୍କ ସଙ୍ଗୀତ ସଂଯୋଜନାରୁ। ଅନୁରାଧା ପଡ଼ୱାଲ, ବାବୁଲ ସୁପ୍ରିୟ ସାଥୀଙ୍କ କଣ୍ଠରେ। କଥାଚିତ୍ର ଢାଇ ଅକ୍ଷର ପ୍ରେମ କେ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ବବି କଥାଚିତ୍ରରୁ, ଲତା ମଙ୍ଗେସ୍କର ଓ ଶୈଳେନ୍ଦ୍ର ସିଂଙ୍କ କଣ୍ଠରେ, ଗୀତିକାର ଆନନ୍ଦ ବକ୍ସି, ସ୍ୱର ସଂଯୋଜନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

କାର୍ଯ୍ୟକ୍ରମର ଶେଷ ଗୀତଟି ହିରୋ କଥାଚିତ୍ରରୁ ଅନୁରାଧା ପଡ଼ୱାଲ, ମନୋହର ଉଦାସ ଓ ସାଥୀଙ୍କ କଣ୍ଠରେ। ଗୀତିକାର ଆନନ୍ଦ ବକ୍ସି, ସ୍ୱର ସଂଯୋଜନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ତାର କ୍ୟାସ୍ ଅଛି।
1: ଆରେ ବାପା, ବୁଲେଟ ଟ୍ରେନ ଯୁଗରେ ଶଗଡ ଚଲଉଛ, ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେ, ହଁ ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
0: ଆରେ ବା, ମତେ ବି ଶିଖା, ନିଜର 1000 ନେଇଯା,
1: ତମ ମୋବାଇଲ ଦିଅ,
0: ନେଇଯା।
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
3: ସହଜ ଅଟେ ପ୍ରତିଟି ନେଣ ଦେଣ।
4: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାସବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
5: ହସିଲା UPI ପିନ୍ ଏଣ୍ଟ୍ରିଙ୍ଗ କେବଳ ଟଙ୍କା ପଠାଇବା ପାଇଁ ଉଦ୍ଦିଷ୍ଟ।
6: RBI କହେ,
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଶୁଣିପାରିବେ ଏହି ସୂଚନା ପରେ।

0: ଶୁଭ ସନ୍ଧ୍ୟା ବନ୍ଧୁଗଣ। ସନ୍ଧ୍ୟାର ଏହି ସ୍ନିଗ୍ଧ ମୁହୂର୍ତ୍ତରେ ଆପଣଙ୍କ ସହ ମିଶିବାର ସୁଯୋଗ ନେଇ ପୁଣି ଥରେ ଉପସ୍ଥିତ ହେଇଛୁ ଆପଣଙ୍କ ଅତି ପ୍ରିୟ କାର୍ଯ୍ୟକ୍ରମ ସାପ୍ତାହିକୀ ସହିତ। ଆପଣଙ୍କୁ ଅଶେଷ ସ୍ୱାଗତ କରୁଛୁ ଆଜିର ଉପସ୍ଥାପନାରେ ମୁଁ ଲିପ୍ସା
1: ଏବଂ ମୁଁ ନନ୍ଦିତା।
0: ନମସ୍କାର। ଜୁନ୍ ମାସର ଏହି ସୁନ୍ଦର ସନ୍ଧ୍ୟାରେ ଆକାଶରେ ମେଘର ଆଲିଙ୍ଗନ, ପବନରେ ବର୍ଷାର ମଧୁର ସ୍ପର୍ଶ ଆଉ ହୃଦୟରେ ଆପଣଙ୍କ ସ୍ନେହର ସୁଗନ୍ଧ ନେଇ ଆରମ୍ଭ କରୁଛୁ ଆଜିର ଆଶରାକୁ। ବନ୍ଧୁଗଣ, ଚିଠି କେବଳ ଶବ୍ଦ ଭିତର ସମାହାର ନୁହେଁ, ଏହା ହେଉଛି ଭାବନାର ଏକ ସେତୁ, ହୃଦୟରୁ ହୃଦୟକୁ ଯୋଡ଼ି ଦେଉଥିବା ଏକ ନିରବ ସମ୍ପର୍କ। ଆଉ ହ୍ୱାଟ୍ସଆପ୍ ବାର୍ତ୍ତା ଗୁଡ଼ିକ ହେଉଛି ଆଧୁନିକ ସମୟର ସେହି ଦ୍ରୁତ ସ୍ପନ୍ଦନ ଯେଉଁଠାରେ ଲୁଚି ରହିଛି ଅସଂଖ୍ୟ ଅନୁଭବ, ଅଭିମାନ, ଅଭିଳାଷା ଓ ଅପାର ଭଲ ପାଇବା।
1: ପ୍ରତି ସପ୍ତାହ ଭଳି ଏହି ସପ୍ତାହରେ ମଧ୍ୟ ଆମ ପାଖକୁ ଆସିଯାଇଛି ଅନେକ ଚିଠି, ହ୍ୱାଟ୍ସଆପ୍ ବାର୍ତ୍ତା ଓ ଶୁଭେଚ୍ଛା। କେହି ନିଜ ଜୀବନର ମଧୁର ସ୍ମୃତି ବାଣ୍ଟିଛନ୍ତି, ତ କେହି ନିଜର ମନର କଥା ଲେଖିଛନ୍ତି, ଆଉ କେହି ଦେଇଛନ୍ତି ଏହି କାର୍ଯ୍ୟକ୍ରମ ପ୍ରତି ଅପାର ଭଲ ପାଇବାର ସନ୍ଦେଶ। ଆଜିର ଏହି ଆସରାରେ ଆମେ ପଢ଼ିବା ଆପଣମାନଙ୍କ ସେହି ଅମୂଲ୍ୟ ଚିଠି ଗୁଡ଼ିକ, ଶୁଣିବା ଆପଣମାନଙ୍କ ହୃଦୟର କଥା, ଆଉ ଦେବା ଆମର ଛୋଟିଆ ପ୍ରତିଉତ୍ତର, କାରଣ ଆପଣଙ୍କର ପ୍ରତ୍ୟେକ ଶବ୍ଦ ଆମ ପାଇଁ ଅମୂଲ୍ୟ, ଆପଣଙ୍କର ପ୍ରତ୍ୟେକ ଅନୁଭୂତି ଆମ ପାଇଁ ପ୍ରେରଣା। ତେବେ ଆସନ୍ତୁ ଦୈନନ୍ଦିନ ଜୀବନର ବ୍ୟସ୍ତତାକୁ କିଛି ସମୟ ପାଇଁ ଦୂରେଇ ରଖି ଶବ୍ଦ, ସ୍ମୃତି ଓ ଭାବନାର ଏହି ସୁନ୍ଦର ଯାତ୍ରାରେ ସାମିଲ ହେବା। ଚିଠିର ପୃଷ୍ଠାରୁ ଉଠି ଆସୁଥିବା କାହାଣୀ, ହ୍ୱାଟ୍ସଆପ୍ର ବାର୍ତ୍ତାରେ ଭରିଥିବା ଭଲ ପାଇବା ଏବଂ ଆପଣମାନଙ୍କର ଅନ୍ତରର ଅନୁଭୂତି ସହ ଆରମ୍ଭ କରିବା ଆଜିର ସାପ୍ତାହିକୀ କାର୍ଯ୍ୟକ୍ରମ।
0: ତେବେ ଆଜିର ଏହି ସାପ୍ତାହିକୀ ସନ୍ଧ୍ୟାର ପ୍ରଥମ ଚିଠିଟି ଲେଖିଛନ୍ତି ଆମ ପ୍ରିୟର ନିୟମିତ ଶ୍ରୋତା ମନୋଜ କୁମାର ପଟେଲ ଭାଇ, ଗ୍ରାମ ଡୁମାଲ, ପୋଷ୍ଟ ଉଦିତ ନାରାୟଣପୁର, ଜିଲ୍ଲା କଳାହାଣ୍ଡିରୁ। ଭାଇ, ସବୁଥର ପରି ତାଙ୍କର ଏହି ଚିଠିଟି ନିଆରା କବିତାରୁ ଆରମ୍ଭ କରି ଲେଖିଛନ୍ତି। କେମିତି ପ୍ରେମିକା ତୁ ଲୋ, କେମିତି ପ୍ରେମିକା, ରକ୍ତ ଭିଜା ସଞ୍ଜେ ଆସି ଚାଲିଯାଉ ନିରବରେ ଏକା ଏକା, ଶ୍ରୋତାଙ୍କ ସାଥେ ଆପଣାର ହୋଇ କହିଯାଉ କେତେ କଥା, ସେଇ କଥା ସବୁ ଲାଗିଥାଏ ହାଏ ମହୁ ଠାରୁ ବେଶୀ ମିଠା, ତୋ ମିଠା କଥାରେ ମୋ ମନ ମନ୍ଦିରେ ମନ ହୁଏ କିଣା ବିକା, କେମିତି ପ୍ରେମିକା ତୁ ଲୋ, କେମିତି ପ୍ରେମିକା। ସନ୍ଧ୍ୟା ଆଗମନେ ଆସୁ ଧୀରେ ଧୀରେ କେତେ ରୂପ କେତେ ରଙ୍ଗେ, ଶ୍ରୋତାଙ୍କ ସାଥିରେ ଗୀତ ସଙ୍ଗୀତରେ ଆସିଥାଉ ନୂଆ ଢଙ୍ଗେ, ସାତଟି ଦିନରେ ସାତ ପାଖୁଡ଼ାରେ ଶ୍ରୋତାଙ୍କୁ ଦେଉତୁ ଶିକ୍ଷା, କେମିତି ପ୍ରେମିକା ତୁ ଲୋ, କେମିତି ପ୍ରେମିକା। ରବିବାରେ ଆସୁ ମନୋରଞ୍ଜନୀ ଓ ସୋମରେ ସାହିତ୍ୟାୟନ, ମଙ୍ଗଳବାରରେ ଗୀତଟିଏ ଆଣି କରୁତୁ ମନୋରଞ୍ଜନ, ବୁଧବାର ଦିନ ଖେଳ ଓ ଖେଳାଳି, ଗୁରୁବାରେ ବିଜ୍ଞାନିକା, କେମିତି ପ୍ରେମିକା ତୁ ଲୋ, କେମିତି ପ୍ରେମିକା। ଶୁକ୍ରବାରେ ଆଣୁ ସମ୍ଭାବନା ତୁହି କେରିୟର ସୂଚନା ନେଇ, ଶନିବାରେ ଥାଉ ସାପ୍ତାହିକୀ ରୂପେ ଚିଠିର ଉତ୍ତର ଦେଇ, ସପ୍ତାହ ଯାକର ଭିନ୍ନ ଭିନ୍ନ ରୂପେ ଦେଇଥାଏ ଆଲୋ ଦେଖା, କେମିତି ପ୍ରେମିକା ତୁ ଲୋ, କେମିତି ପ୍ରେମିକା। ତୁ ଯେବେ ଆସୁ ସାତ ରଙ୍ଗ ଧରି ସବୁ ହୋଇଯାଏ ପୁରା, ତୁ ଆସିବା ବେଳେ ସୁଗନ୍ଧ ଭିଡ଼ଇ ଏ ଚାରିଦିକ ସାରା, ତୁ ନ ଆସିଲେ ଫୁଲ ଯେ ମଉଳେ ସବୁ ଲାଗେ ଫିକା ଫିକା, କେମିତି ପ୍ରେମିକା ତୁ ଲୋ, କେମିତି ପ୍ରେମିକା। ରାଣ ଦେଲି ତତେ ଆଲୋ ସାପ୍ତାହିକି, ଯିବୁ ନାହିଁ କେବେ ଛାଡ଼ି, ତୁ ଚାଲିଗଲେ ଜୁଆର ଆସିବ ହୋଇଯିବ ନଈ ବଢ଼ି, ତୋ ବିନା ସବୁ ଯେ ହେବ ଅଧୁରା ଲୋ, ଲାଗିବ ଲୋ ଫିକା ଫିକା, କେମିତି ପ୍ରେମିକା ତୁ ଲୋ, କେମିତି ପ୍ରେମିକା। ଆହ ସତ୍ରେ କେତେ ସୁନ୍ଦର କବିତା। ଏହାପରି

0: ଭାଇ ତାଙ୍କର ମତାମତ ଦେଇ ଲେଖିଛନ୍ତି, ସାପ୍ତାହିକୀ କାର୍ଯ୍ୟକ୍ରମରେ ଥିବା ଭାଇ ତଥା ଭଉଣୀଙ୍କୁ ମୋର ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା। ମୁଁ ଗତ 17 ତାରିଖ ବୁଧବାର ଦିନର ଖେଳ ଓ ଖେଳାଳି ଶୁଣିଲି, ବହୁତ ଭଲ ଲାଗିଲା। ଗୁରୁବାର ଦିନ ବିଜ୍ଞାନିକା କାର୍ଯ୍ୟକ୍ରମରେ ଲିପ୍ସା ଭଉଣୀଙ୍କ ଦ୍ୱାରା ଉପସ୍ଥାପିତ କାର୍ଯ୍ୟକ୍ରମ ବହୁତ ଶିକ୍ଷଣୀୟ ଓ ସମୟ ଉପଯୋଗୀ ହୋଇଥିଲା। ଏଥିରେ ବିଜ୍ଞାନ ଶିକ୍ଷକ ନନ୍ଦ କିଶୋରଙ୍କ ସହ ସାକ୍ଷାତକାର ଯୁବଶକ୍ତିଙ୍କୁ ଅତି ପ୍ରେରଣାଦାୟକ ହୋଇଥିଲା। କିନ୍ତୁ ଏଥିରେ ଗୋଟିଏ ଜିନିଷର କମି ଥିଲା, ତାହା ହେଉଛି ସଙ୍ଗୀତ। ଏହି କାର୍ଯ୍ୟକ୍ରମରେ ଗୀତ ବଜାଇ ନଥିଲେ, ତେଣୁ ଏଥିପ୍ରତି ଦୃଷ୍ଟି ଦେବେ। ଶୁକ୍ରବାର ଓ ମଙ୍ଗଳବାର ଆକାଶବାଣୀ ଦିଲ୍ଲୀରୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ହେତୁ ଯୁବବାଣୀର ସମ୍ଭାବନା ଓ ଗୀତଟିଏ ମିତଟିଏ କାର୍ଯ୍ୟକ୍ରମ ପ୍ରସାରଣ ହୋଇନଥିଲା। ଶନିବାର ଦିନ ସାପ୍ତାହିକୀରେ ଲିପ୍ସା ଭଉଣୀଙ୍କର ଚିଠିର ଉତ୍ତର ଦେବା ଶୈଳୀ ଉଚ୍ଚକୋଟୀରେ ହୋଇଥିଲା। ନନ୍ଦିତା ଭଉଣୀଙ୍କ ଚିଠି ପଢ଼ିବା ମଧ୍ୟ ଭଲ ହୋଇଥିଲା, କିନ୍ତୁ ସେ ମୋ ଚିଠିରେ ଯେଉଁ କବିତା ଲେଖିଥିଲେ ତାହା ପଢ଼ିବା ଶୈଳୀ ଭଲ ନଥିଲା। ତେଣୁ ଅନୁରୋଧ ଯେ ଆଗାମୀ ଦିନରେ ଯେମିତି ଭଲ ଶୈଳୀରେ ପଢ଼ି ଶ୍ରୋତାଙ୍କ ମନକୁ ହାଲକା କରିବେ। ରବିବାର ଦିନ ମନୋରଞ୍ଜନୀ କାର୍ଯ୍ୟକ୍ରମରେ ରଚିତା ଭଉଣୀଙ୍କ ପରିବେଷିତ କାର୍ଯ୍ୟକ୍ରମରେ ଜଣେ ବଂଶୀବାଦକ ଭାଇଙ୍କ ସହ କଥାବାର୍ତ୍ତା ଭଲ ଲାଗିଥିଲା। ଏହି କାର୍ଯ୍ୟକ୍ରମ ଏକ ଭିନ୍ନ ଧରଣର ହୋଇଥିବାରୁ ବହୁତ ଭଲ ଲାଗିଥିଲା, ତେଣୁ ଧନ୍ୟବାଦ। ସୋମବାର ଦିନର କାର୍ଯ୍ୟକ୍ରମ ସାହିତ୍ୟୟନ ଲିପ୍ସା ଭଉଣୀଙ୍କ ଉପସ୍ଥାପନାରେ ପରିବେଷଣ କରିଥିଲେ। ଏଥିରେ ଭଉଣୀ ରଶ୍ମି ରଞ୍ଜିତା ସିଂଙ୍କ ଲିଖିତ ଗଳ୍ପ ଫୁଲ ପାଖୁଡ଼ାରେ ଶୀତ ହୃଦୟସ୍ପର୍ଶୀ ହୋଇଥିଲା। ତେଣୁ ଲିପ୍ସା ଭଉଣୀଙ୍କୁ ମୋର 2 ବସ୍ତା 5 ମାଣ ଧନ୍ୟବାଦ ଜଣାଇଦେବି। ତେଣୁ ଏ ସମସ୍ତ କାର୍ଯ୍ୟକ୍ରମର ସମସ୍ତ ଭାଇ ଭଉଣୀଙ୍କୁ ମୋର ଧନ୍ୟବାଦ ଜଣାଇଦେବି। ଗୋଟିଏ ଅନୁରୋଧ ଯେ ସାହିତ୍ୟୟନରେ କାର୍ଯ୍ୟକ୍ରମ ଶେଷ ସମୟରେ ଗୋଟିଏ କବିତାର ପଙ୍କ୍ତି କୁହନ୍ତୁ ଓ ଶ୍ରୋତାଙ୍କୁ ଅନୁରୋଧ କରନ୍ତୁ କି ସେହି ପଦ ସହିତ ମିଶାଇ କବିତା ଲେଖି ପଠାଇବେ। ସେମିତି ଏକ କାର୍ଯ୍ୟକ୍ରମ କଲେ କାର୍ଯ୍ୟକ୍ରମର ମାନ ଉନ୍ନତ ଧରଣର ହେବ ଓ ଶ୍ରୋତାଙ୍କ ଚିଠି ଲେଖିବାରେ ଉତ୍ସାହ ବଢ଼ିବ। ଏତିକି ସବୁ ମତାମତ ଜଣେ ଭାଇ ନିଜର ଚିଠିଟି ଶେଷ କରିଛନ୍ତି।
1: ବା ମନୋଜ ଭାଇ, କେତେ ସୁନ୍ଦର ଆଉ କେତେ ନିଆରା ଆବେଗ ଭରା ଚିଠିଟି ଆପଣ ଲେଖି ଆମ ପାଖକୁ ପଠାଇଛନ୍ତି। ଭାଇ, ଆପଣଙ୍କ ଏହି ଚିଠିଟି କେବଳ ଏକ ଚିଠି ନୁହେଁ, ବରଂ ଆମ ଯୁବବାଣୀ ଆଉ ସାପ୍ତାହିକୀ ପରିବାର ପ୍ରତି ଥିବା ଆପଣଙ୍କର ନିବିଡ଼ ଭଲ ପାଇବାର ଏକ ଜୀବନ୍ତ ପ୍ରତୀକ। ପ୍ରଥମେ ଆପଣ ଯେଉଁ କବିତାଟି ଲେଖି ପଠାଇଛନ୍ତି, ସତରେ ଭାଇ ତାହା ବେଶ୍ ମନଛୁଆଁ ହୋଇଛି। ଆଗକୁ ଯେଉଁ ଆପଣ ଯେଉଁ ଲେଖିଥିଲେ, କେମିତି ପ୍ରେମିକା ତୁଲୋ କେମିତି ପ୍ରେମିକା, ମନୋଜ ଭାଇ ଆପଣ ସାପ୍ତାହିକୀ କାର୍ଯ୍ୟକ୍ରମକୁ ଯେଭଳି ଭାବରେ ଜଣେ ପ୍ରେମିକା ସହ ତୁଳନା କରି ସପ୍ତାହର 7ଟି ଯାକ କାର୍ଯ୍ୟକ୍ରମକୁ କବିତାର ରୂପ ଦେଇଛନ୍ତି, ସେଥିପାଇଁ ଆମ ପାଖରେ ଶବ୍ଦ ନାହିଁ। ଏହି କାର୍ଯ୍ୟକ୍ରମକୁ ଏତେ ନିବିଡ଼ ଭାବରେ ଭଲ ପାଇଥିବା ଆପଣଙ୍କର ଏହି ପ୍ରେମ ଆମକୁ ସତରେ ଭାବବିହ୍ୱଳ କରିଦେଇଛି ଏବଂ ଆଶା କରିବୁ ଆପଣଙ୍କର ଏହି ପ୍ରେମ ଆମ ପାଇଁ ସଦାବେଳେ ରହୁ। ଆଗକୁ ଚିଠିରେ ଯେଉଁ ଆପଣ ଲେଖିଛନ୍ତି, ଗୁରୁବାର ଦିନର ବିଜ୍ଞାନିକା ସମ୍ପର୍କରେ, ସେହି ଦିନର ଉପସ୍ଥାପନାରେ ଥିଲେ ଲିପ୍ସା ଭଉଣୀ। ସେ ବିଜ୍ଞାନ ଶିକ୍ଷକ ନନ୍ଦକିଶୋର ଶର୍ମାଙ୍କର ସାକ୍ଷାତକାର ନେଇଥିଲେ, ଯାହା ଆପଣଙ୍କୁ ଅତି ପ୍ରେରଣାଦାୟକ ଲାଗିଲା, କିନ୍ତୁ ସେଥିରେ ସଙ୍ଗୀତ ଅଭାବ ଥିଲା। ଭାଇ, ଆପଣଙ୍କର ଅଭିଯୋଗ ଏକଦମ ଯଥାର୍ଥ। ବିଜ୍ଞାନ ଭଳି ଗମ୍ଭୀର ବିଷୟ ମଝିରେ ଟିକେ ସଙ୍ଗୀତର ସ୍ପର୍ଶ ରହିଲେ ମନ ହାଲୁକା ହୁଏ। ଆପଣ ଯେଉଁ କହିଲେ ତାହା ଏବେ ଲିପ୍ସା ଭଉଣୀ ଶୁଣୁଛନ୍ତି। ଆଗକୁ ସେ ଚେଷ୍ଟା କରିବେ ଯେପରି ସେ କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ମନଛୁଆଁ ଗୀତ ସବୁ କାର୍ଯ୍ୟକ୍ରମରେ ପ୍ରସ୍ତୁତ କରି ଦେବା ପାଇଁ। ଆଗକୁ ଯେଉଁ ଆପଣ କହିଛନ୍ତି ଶୁକ୍ରବାର ଓ ମଙ୍ଗଳବାରର କାର୍ଯ୍ୟକ୍ରମ ବନ୍ଦ ପ୍ରସଙ୍ଗରେ, ଭାଇ ଆକାଶବାଣୀ ଦିଲ୍ଲୀରୁ ସ୍ୱତନ୍ତ୍ର ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ସିଧା ପ୍ରସାରଣ ହେତୁ ସମ୍ଭାବନା ଏବଂ ଗୀତଟିଏ ମିତଟିଏ କାର୍ଯ୍ୟକ୍ରମଟି ପ୍ରସାରିତ ହୋଇପାରିନଥିଲା। ଜଣେ ସଚେତନ ଶ୍ରୋତା ଭାବରେ ଆପଣ ପ୍ରତିଟି ପ୍ରସାରଣ ଉପରେ ଏତେ ସୂକ୍ଷ୍ମ ନଜର ରଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ। ଆଗକୁ ଯେଉଁ ଆପଣ କହିଛନ୍ତି, ଗତ ଶନିବାର ସାପ୍ତାହିକୀରେ ନନ୍ଦିତା ଭଉଣୀ ଅଥବା ମୁଁ ଆପଣ ଯେଉଁ କବିତାଟିକୁ ଲେଖି ପଠାଇଥିଲେ ତାହାର ପଢ଼ିବା ଶୈଳୀ ଯେମିତି ଥିଲା ସେମିତି ପଢ଼ିପାରିନଥିଲି, ମନୋଜ ଭାଇ କ୍ଷମା କରିବେ, ମୁଁ ଆପଣଙ୍କ ପ୍ରତି ସହୃଦୟରୁ କ୍ଷମା ପ୍ରାର୍ଥୀ। ଜଣେ କବି ହିସାବରେ ଯେତେବେଳେ ନିଜେ ଆପଣ କବିତା ଲେଖନ୍ତି ସେତେବେଳେ ତାହାର ସଠିକ୍ ଆବୃତ୍ତି ହିଁ ତାହାର ଅସଲ ମୂଲ୍ୟ ଦେଇଥାଏ। ମୁଁ ନିଶ୍ଚିତ ଭାବରେ ଆଗକୁ ସତର୍କତା ରହିବି ଯେପରି ଆପଣଙ୍କ କବିତାକୁ ଠିକ୍ ଭାବରେ ଆବୃତ୍ତି କରିବା ପାଇଁ। ପୁଣି ଥରେ ଆଗକୁ ଯେଉଁ ମନୋରଞ୍ଜନୀ ଏବଂ ସାହିତ୍ୟାନ ପ୍ରସଙ୍ଗ ପାଇଁ କହିଛନ୍ତି, ମନୋରଞ୍ଜନୀ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ରଚିତା ଭଉଣୀ ଏବଂ ସାହିତ୍ୟାନ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ଲିପ୍ସା ଭଉଣୀ। ରଚିତା ଭଉଣୀ ଉପସ୍ଥାପନାରେ ବଂଶୀ ବାଦକଙ୍କ ସାକ୍ଷାତକାରଟି ନେଇଥିଲେ ଏବଂ ସୋମବାର ସାହିତ୍ୟାନରେ ଲିପ୍ସା ଭଉଣୀ ରଶ୍ମି ରଞ୍ଜିତା ସିଂଙ୍କର ଗଳ୍ପ ଫୁଲ ପାଖୁଡ଼ାରେ ଶୀତ ତାହାକୁ ନେଇ କାର୍ଯ୍ୟକ୍ରମଟି ପ୍ରସାରଣ କରିଥିଲେ, ତାହା ଆପଣଙ୍କୁ ବହୁତ ଭଲ ଲାଗିଛି। ଆଉ ଆପଣ ଯେଉଁ ଆଗକୁ ଲିପ୍ସା ଭଉଣୀଙ୍କୁ 2 ବସ୍ତା 5 ମାଣ ଧନ୍ୟବାଦ ଜଣାଇଛନ୍ତି, ସତରେ ସେ ଏବେ ଏହା ଶୁଣି ବହୁତ ଖୁସି ଅନୁଭବ କରୁଛନ୍ତି ଏବଂ ଆପଣଙ୍କୁ

0: ସହୃଦୟରୁ ଧନ୍ୟବାଦ ମଧ୍ୟ ଜ୍ଞାପନ କରିଛନ୍ତି। ଭାଇ, ଶେଷରେ ଆପଣ ଯେଉଁ ଅନୁରୋଧଟି କରିଛନ୍ତି ଯେ ସାହିତ୍ୟାନ କାର୍ଯ୍ୟକ୍ରମରେ ଶେଷରେ ଆମେ କିଛି ପଦ କବିତା ଲେଖିଲେ ଆପଣ ସେହି କବିତାର ପଙ୍କ୍ତିଟି ପୂରଣ କରିବେ। ଭାଇ, ଏହି ଅନୁରୋଧଟି ଆମେ ନିଶ୍ଚିତ ଭାବରେ ରଖୁଛୁ ଏବଂ ଆଗକୁ ଆମେ ଉପରିସ୍ଥ ଅଧିକାରୀଙ୍କ ସହିତ କଥାବାର୍ତ୍ତା କରିବୁ। ଯଦି ତାଙ୍କ ଦ୍ୱାରା ଆମ ପାଖକୁ ହଁ ଆସିଯାଏ, ତାହେଲେ ଆମେ ନିଶ୍ଚିତ ଭାବରେ ଆଗାମୀ କାର୍ଯ୍ୟକ୍ରମରେ ଏହି ଆପଣଙ୍କର ଏହି ଅନୁରୋଧଟି ରଖି କାର୍ଯ୍ୟକ୍ରମଟି ପ୍ରସାରଣ କରିବୁ। ବହୁତ ବହୁତ ଧନ୍ୟବାଦ ଭାଇ ଆପଣଙ୍କର ଏତେ ସୁନ୍ଦର ମତାମତ ପାଇଁ। ନମସ୍କାର।
1: ତେବେ ଦେଖିବା ଆଜିର ଦ୍ୱିତୀୟ ଓ ଶେଷ ଚିଠିଟି କିଏ ଲେଖିଛନ୍ତି।
0: ନିଶ୍ଚିତ ଭାବରେ ଆଜିର କାର୍ଯ୍ୟକ୍ରମର ଦ୍ୱିତୀୟ ଏବଂ ଶେଷ ଚିଠିଟି ଲେଖି ପଠାଇଛନ୍ତି ନିରାକାର ରଣା ଭାଇ, ଗ୍ରାମ ସିଲୁଆ, ପୋଷ୍ଟ ମାଲାଡ, ଭାୟା ଖୋଲାନ, ଥାନା ଟିଟିଲାଗଡ଼, ଜିଲ୍ଲା ବଲାଙ୍ଗୀରରୁ। ଭାଇ ତାଙ୍କ ଚିଠିରେ ଲେଖିଛନ୍ତି, ଶନିବାର ଦିନର ଚିଠି ପାଇଛୁ କାର୍ଯ୍ୟକ୍ରମରେ ଉପସ୍ଥାପନା ଦାୟିତ୍ୱରେ ଥିବା ଦୁଇ ଅପାଙ୍କୁ ମୋର ହୃଦୟ ଭରା ନମସ୍କାର ଓ ଶୁଭ ସନ୍ଧ୍ୟା। ଯୁବବାଣୀ ଶୁଣୁଥିବା ମୋର ଯୁବ ଶ୍ରୋତା ବନ୍ଧୁମାନଙ୍କୁ ଅନେକ ଅନେକ ଶୁଭକାମନା। ଆକାଶବାଣୀ ଭବାନୀପାଟଣା ସମସ୍ତ ଉପସ୍ଥାପକ ଓ ଉପସ୍ଥାପିକାଙ୍କୁ ମୋର ହୃଦୟ ଭରା ନମସ୍କାର ଓ ଶୁଭକାମନା। ଯୁବବାଣୀ କାର୍ଯ୍ୟକ୍ରମ ଏକ ଏପରି କାର୍ଯ୍ୟକ୍ରମ ଯାହାଦ୍ୱାରା ଆମେ ଅନେକ ଜ୍ଞାନକୌଶଳ ସହିତ ଅନେକ ନୂଆ ନୂଆ କଥା ଜାଣିବା ସହିତ ଅନେକ କଥା ନିଜର ଜ୍ଞାନକୌଶଳ ମାଧ୍ୟମରେ ଆମେ ଉପଯୋଗ କରୁଛୁ। ତେଣୁ ଯୁବବାଣୀ କାର୍ଯ୍ୟକ୍ରମକୁ କୋଟି କୋଟି ପ୍ରଣାମ। ଶନିବାର ଦିନ ଚିଠି ପାଇଛୁ କାର୍ଯ୍ୟକ୍ରମ ବହୁତ ସୁନ୍ଦର ଓ ସରସମୟ ହୋଇଥିଲା। ଏଥିରେ ଦୁଇ ଅପା ଲିପ୍ସା ଓ ନନ୍ଦିତା ଅପା କାର୍ଯ୍ୟକ୍ରମକୁ ବହୁତ ସୁନ୍ଦର ଭାବରେ ଉପସ୍ଥାପନା ଦାୟିତ୍ୱ ତୁଲାଇଥିଲେ। ଦୁଇ ଅପା ଚିଠିପତ୍ରର ସୁନ୍ଦର ଉତ୍ତର ଦେବା ସହିତ ତାଙ୍କର କଣ୍ଠର ସ୍ୱର ମଧୁର ଭାବରେ ଉପସ୍ଥାପନା ଦାୟିତ୍ୱ ନେଇଥିଲେ। ତେଣୁ ଦୁଇ ଅପାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଜୁନ୍ 24 ଯୁବବାଣୀ କାର୍ଯ୍ୟକ୍ରମର ଖେଳ ଓ ଖେଳାଳି ବହୁତ ସୁନ୍ଦର ଲାଗିଥିଲା। ଏଥିରେ ଅନିନ୍ଦିତା ଅପା ଖେଳ ସମ୍ବନ୍ଧରେ ଅନେକ ତଥ୍ୟ ଦେଇଥିଲେ। ତେଣୁ କାର୍ଯ୍ୟକ୍ରମଟି ବହୁତ ସୁନ୍ଦର ଲାଗିଥିଲା। ଖେଳ ଓ ଖେଳାଳିରେ ଯେଉଁ ଭାଇ ଆସିଥିଲେ ତାଙ୍କର ନାମ ତ ଜଣାପଡ଼ିଲା ନାହିଁ, ସେହି ଭାଇଙ୍କୁ ମୋର ଧନ୍ୟବାଦଟି ଜଣାଇଦେବେ। ଆଗକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଦେବସ୍ନାନ ପୂର୍ଣ୍ଣିମା ବିଷୟରେ ଯୁବବାଣୀ କାର୍ଯ୍ୟକ୍ରମରେ ପ୍ରସାର କରନ୍ତୁ। ଏତିକି କହି ଭାଇ ତାଙ୍କର ଚିଠିଟି ଶେଷ କରିଛନ୍ତି।
1: ନମସ୍କାର ନିରାକାର ଭାଇ, ସତରେ ଆପଣଙ୍କର ଚିଠିଟି ଅତି ସୁନ୍ଦର ଓ ସ୍ନେହ ଭରା ହୋଇଛି। ଯୁବବାଣୀ କାର୍ଯ୍ୟକ୍ରମ ପ୍ରତି ଆପଣଙ୍କର ଏହି ଗଭୀର ଭଲ ପାଇବା ଓ ପ୍ରତିଟି ଉପସ୍ଥାପନାକୁ ଏତେ ନିଖୁଣ ଭାବେ ଶୁଣି ମତାମତ ଦେଇଥିବାରୁ ଆମେ ଆପଣଙ୍କ ପାଖରେ କୃତଜ୍ଞ। ତେବେ ଆସନ୍ତୁ, ଆପଣଙ୍କ ଚିଠିର ପ୍ରତିଟି ଧାଡ଼ିର ଉତ୍ତର ଆଜିର ଏହି ସାପ୍ତାହିକୀ ଆସରାରେ ଦେଖିବା। ତେବେ ଆପଣ ଚିଠିର ପ୍ରାରମ୍ଭରେ ଶନିବାର ଦିନର ଚିଠିପତ୍ର କାର୍ଯ୍ୟକ୍ରମର ଦୁଇ ଉପସ୍ଥାପିକା ଭଉଣୀଙ୍କ ସମେତ ଶୁଣୁଥିବା ସମସ୍ତ ଶ୍ରୋତା ବନ୍ଧୁ ଓ ଆକାଶବାଣୀର ସମସ୍ତ ଉପସ୍ଥାପକ ଉପସ୍ଥାପିକାମାନଙ୍କୁ ହୃଦୟ ଭରା ନମସ୍କାର ଓ ଶୁଭକାମନା ଜଣାଇଛନ୍ତି। ଆପଣଙ୍କର ଏହି ସ୍ନେହ ଆମ ସମଗ୍ର ଆକାଶବାଣୀ ପରିବାରର ଉତ୍ସାହକୁ ଦ୍ୱିଗୁଣିତ କରିଦେଇଛି। ଆମ ତରଫରୁ ମଧ୍ୟ ଆପଣଙ୍କୁ ଅନେକ ପ୍ରୀତି ଓ ଶୁଭେଚ୍ଛା। ତେବେ ଆପଣ ଆଗକୁ ଲେଖିଛନ୍ତି ଯେ ଯୁବବାଣୀ କାର୍ଯ୍ୟକ୍ରମ ଏକ ଏମିତି କାର୍ଯ୍ୟକ୍ରମ ଯାହା ଆମେ ଅନେକ ଜୀବନ କୌଶଳ ସହିତ ଅନେକ ନୂଆ ନୂଆ କଥା ଜାଣିବା ସହ ତାହାକୁ ନିଜ ଜୀବନରେ ଉପଯୋଗ କରୁଛୁ। ଏଥିପାଇଁ ଆପଣ ଯୁବବାଣୀକୁ କୋଟି କୋଟି ପ୍ରଣାମ ଜଣାଇଛନ୍ତି। ନିରାକାର ଭାଇ, ଆମ କାର୍ଯ୍ୟକ୍ରମର ପ୍ରକୃତ ସଫଳତା ହିଁ ଏତିକିରେ ଯେତେବେଳେ ଆପଣଙ୍କ ଭଳି ଶ୍ରୋତାମାନେ ଏଥିରୁ କିଛି ଶିଖି ନିଜ ଜୀବନରେ ପ୍ରୟୋଗ କରନ୍ତି। ଆପଣଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ମତାମତ ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ। ଆପଣ ଗତ ଶନିବାରର ଚିଠିପତ୍ର କାର୍ଯ୍ୟକ୍ରମକୁ ଖୁବ୍ ପ୍ରଶଂସା କରିଛନ୍ତି। ସେଦିନ କାର୍ଯ୍ୟକ୍ରମ ଦାୟିତ୍ୱରେ ମୁଁ ଲିପ୍ସା ଏବଂ ମୋ ସହିତ ଆଜି ଆମ ସହିତ ଉପସ୍ଥାପନାରେ ଥିବା ଆମ ପ୍ରିୟର ନନ୍ଦିତା ଭଉଣୀ ଥିଲେ। ସେହିଦିନର କାର୍ଯ୍ୟକ୍ରମ ଓ ଆମର ଉପସ୍ଥାପନା ଶୈଳୀ ଆପଣଙ୍କୁ ଏତେ ଭଲ ଲାଗିଛି ଜାଣି ଆମେ ସତରେ ବହୁତ ଖୁସି। ନନ୍ଦିତା ଭଉଣୀ ମଧ୍ୟ ଆପଣଙ୍କୁ ବେଶ ଧନ୍ୟବାଦ ଜ୍ଞାପନ କରୁଛନ୍ତି। ଆଗକୁ ଆପଣ ଗତ ଖେଳ ଖେଳାଳି କାର୍ଯ୍ୟକ୍ରମର ପ୍ରଶଂସା କରିଛନ୍ତି। ସେଦିନ ଅନିନ୍ଦିତା ଭଉଣୀ ଖେଳ ସମ୍ପର୍କରେ ଅନେକ ନୂଆ ତଥ୍ୟ ଦେଇଥିବାରୁ କାର୍ଯ୍ୟକ୍ରମଟି ବହୁତ ସୁନ୍ଦର ଓ ଶିକ୍ଷଣୀୟ ହୋଇଥିଲା। ଏହା ସହିତ ସେହି କାର୍ଯ୍ୟକ୍ରମରେ ଖେଳାଳି ଭାଇଙ୍କ ସାକ୍ଷାତକାର ମଧ୍ୟ ବେଶ ସରସ ସୁନ୍ଦର ହୋଇପାରିଥିଲା। ହେଲେ ଆପଣ କହୁଛନ୍ତି ଯେ ଆପଣ ଭାଇଙ୍କ ନାଁଟି ଜାଣିପାରିନଥିଲେ, କିନ୍ତୁ ତଥାପି ଆପଣ ଖେଳାଳି ଭାଇଙ୍କୁ ନିଜର ଧନ୍ୟବାଦ ଜଣାଇଦେବା ପାଇଁ ଅନୁରୋଧ କରିଛନ୍ତି। ନିଶ୍ଚିତ ଭାବରେ ନିରାକାର ଭାଇ, ଆମେ ଆମର ଅତିଥି ଖେଳାଳି ଭାଇଙ୍କ ପାଖରେ ଆପଣଙ୍କର ଏହି ଶ୍ରଦ୍ଧାପୂର୍ଣ୍ଣ ଧନ୍ୟବାଦ ପହଞ୍ଚାଇଦେବୁ। ଏହା ସହିତ ଶେଷରେ ଆପଣ ଏକ ସୁନ୍ଦର ପ୍ରସ୍ତାବ ଦେଇଛନ୍ତି ଯେ ଆଗକୁ ଆସୁଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବିଷୟରେ ଯୁବବାଣୀ କାର୍ଯ୍ୟକ୍ରମରେ କିଛି ବିଶେଷ ପ୍ରସାରଣ କରାଯାଉ। ନିରାକାର ଭାଇ, ଆପଣଙ୍କର ଏହି ପ୍ରସ୍ତାବଟି ଅତି ସମୟୋପଯୋଗୀ ଓ ମୂଲ୍ୟବାନ। ଆମ ଓଡ଼ିଆ ସଂସ୍କୃତିର ପ୍ରାଣ କେନ୍ଦ୍ର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ମାନବୀୟ ଲୀଳାର

0: ପର୍ବ ବିଷୟରେ ଆମର ଆଗାମୀ କାର୍ଯ୍ୟକ୍ରମରେ ନିଶ୍ଚୟ ସ୍ୱତନ୍ତ୍ର ଆଲୋଚନା ସ୍ଥାନ ପାଇବ, ଏହା ଆମେ ଆପଣଙ୍କୁ କଥା ଦେଉଛୁ। ନିରାକାର ଭାଇ, ବଲାଙ୍ଗୀର ମାଟିରୁ ଆପଣ ପଠାଇଥିବା ଏହି ଅତି ସୁନ୍ଦର, ସ୍ପଷ୍ଟ ଏବଂ ପ୍ରେରଣାଦାୟୀ ଚିଠି ପାଇଁ ଆମ ସମଗ୍ର ଜୀବବାଣୀ ଓ ସାପ୍ତାହିକୀ ଟିମ୍ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆଶା କରୁଛି ଆଗକୁ ମଧ୍ୟ ଆପଣଙ୍କର ଏମିତି ସୁନ୍ଦର ସୁନ୍ଦର ଚିଠି ଆମ ଏହି କାର୍ଯ୍ୟକ୍ରମ ଆସରାର ଶୋଭା ବଢ଼ାଉଥିବ। ତେବେ ବନ୍ଧୁଗଣ, ଏତିକି ଥିଲା ଆପଣମାନଙ୍କ ଦ୍ୱାରା ପଠାଯାଇଥିବା ମନଛୁଆ ଚିଠି ସବୁ।
1: ତେବେ ଶ୍ରୋତା ବନ୍ଧୁ, ଆପଣଙ୍କର ଦ୍ୱାରା ହସ୍ତଗତ ଏହି ସୁନ୍ଦର ସୁନ୍ଦର ମତାମତ ପଢିବା ପରେ ଚାଲନ୍ତୁ ଏଠାରେ ନେଇଯିବା ଏକ ଛୋଟ ସଙ୍ଗୀତମୟ ବିରତି।

0: ମଧୁମୟ ବିରତି ପରେ ପୁଣି ଥରେ ସମସ୍ତଙ୍କୁ ଅଶେଷ ସ୍ୱାଗତ ଜଣାଉଛୁ ଆମ କାର୍ଯ୍ୟକ୍ରମ ସାପ୍ତାହିକରେ। ବନ୍ଧୁଗଣ, ସ୍ୱପ୍ନ ଯେତେବେଳେ ସଂକଳ୍ପ ସାଜେ ସେତେବେଳେ ଏକ ଛୋଟ କୋଠରୀରୁ ଉଦ୍ୟୋଗର ବିରାଟ ସାମ୍ରାଜ୍ୟ ଗଢ଼ି ଉଠେ। ପ୍ରତିବର୍ଷ ଜୁନ୍ ମାସ 27 ତାରିଖକୁ ସାରା ବିଶ୍ୱରେ MSME ଦିବସ ଭାବେ ପାଳନ କରାଯାଏ। ଏହି ଦିବସ ହେଉଛି ସେହି ସାହସୀ ଉଦ୍ୟୋଗୀମାନଙ୍କର ଯେଉଁମାନେ ନିଜର ଛୋଟ ଛୋଟ ଚିନ୍ତାଧାରା ଓ ଅକ୍ଲାନ୍ତ ପରିଶ୍ରମ ବଳରେ ସମାଜରେ ବଡ଼ ପରିବର୍ତ୍ତନ ଆଣିପାରନ୍ତି। MSME ଅର୍ଥାତ୍ ମାଇକ୍ରୋ ସ୍ମଲ୍ ଆଣ୍ଡ ମିଡିୟମ୍ ଏଣ୍ଟରପ୍ରାଇଜେସ୍ କେବଳ ଏକ ବ୍ୟବସାୟିକ ଶବ୍ଦ ନୁହେଁ, ବରଂ ଏହା ହେଉଛି କୋଟି କୋଟି ସାଧାରଣ ମଣିଷଙ୍କ ଆତ୍ମନିର୍ଭରଶୀଳତାର ଏକ ଜୀବନ୍ତ ପ୍ରତୀକ।
1: ଏହି ବିଶେଷ ଦିବସର ଆରମ୍ଭ ବହୁତ ପୁରୁଣା ନୁହେଁ, କିନ୍ତୁ ଏହାର ପ୍ରଭାବ ଅତି ବ୍ୟାପକ ବିଶ୍ୱ ଅର୍ଥନୀତିରେ ଏବଂ ବିଶେଷ କରି ବିକାଶଶୀଳ ଦେଶଗୁଡ଼ିକରେ କ୍ଷୁଦ୍ର ଉଦ୍ୟୋଗୀ ଗୁଡ଼ିକର ଅଭୂତପୂର୍ବ ଅବଦାନକୁ ସ୍ୱୀକୃତି ଦେବା ପାଇଁ ସଂଯୁକ୍ତ ରାଷ୍ଟ୍ରସଂଘ UN ଆଗ୍ରହ ପ୍ରକାଶ କରିଥିଲା। 2017 ମସିହା ଏପ୍ରିଲ ମାସରେ ଜାତିସଂଘ ସାଧାରଣ ସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା, ଯେଉଁଥିରେ June 27 ଆନ୍ତର୍ଜାତୀୟ MSME ଦିବସ ଭାବରେ ଘୋଷଣା କରାଗଲା। ସେହି ବର୍ଷ ଅର୍ଥାତ୍ 27 June 2017 ମସିହାରେ ସାରା ବିଶ୍ୱରେ ପ୍ରଥମ ଥର କରି ଏହି ଦିବସଟି ପାଳନ ହୋଇଥିଲା, ଯାହାର ମୂଳ ଉଦ୍ଦେଶ୍ୟ ଥିଲା ସ୍ଥାୟୀ ବିକାଶ ବା ସଷ୍ଟେନେବଲ୍ ଡେଭଲପମେଣ୍ଟ ଗୋଲ୍ସ ହାସଲ କରିବାରେ କ୍ଷୁଦ୍ର ଉଦ୍ୟୋଗର ଭୂମିକାର ସ୍ୱୀକୃତି କରିବା।
0: ତେବେ ଯଦି ଆମେ ଏହାର ଗୁରୁତ୍ୱ ବିଷୟରେ ଜାଣିବା, ତେବେ ଏହା ହେଉଛି ନିଯୁକ୍ତିର ସବୁଠାରୁ ବଡ଼ ଉତ୍ସ। ବୃହତ୍ ଶିଳ୍ପ ଅପେକ୍ଷା MSME କ୍ଷେତ୍ର ସ୍ଥାନୀୟ ଅଞ୍ଚଳରେ ସବୁଠାରୁ ଅଧିକ କର୍ମସଂସ୍ଥାନ ସୃଷ୍ଟି କରିଥାଏ। ଏହା ଗରିବ ଦୂରୀକରଣର ଏକ ମୁଖ୍ୟ ହତିଆର। ଆମ ଦେଶ ଭାରତରେ GDP ଏବଂ ରପ୍ତାନୀ ବଢ଼ାଇବାରେ MSME ର ସିଧାସଳଖ ଯୋଗଦାନ ରହିଛି। ଗାଁଠାରୁ ସହର ସବୁଠି ଏହି ଶିଳ୍ପ ବ୍ୟାପ୍ତ। ନବସୃଜନ ଓ ସ୍ଥାନୀୟ କଳା, ସ୍ଥାନୀୟ କାରିଗରୀ, ହସ୍ତଶିଳ୍ପ ଠାରୁ ଆରମ୍ଭ କରି ଆଧୁନିକ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସବୁକିଛି ଏହାର ଅନ୍ତର୍ଗତ। ଏହା ପରମ୍ପରାକୁ ବଞ୍ଚାଇ ରଖିବା ସହ ନୂଆ ପ୍ରଯୁକ୍ତି ବିଦ୍ୟାକୁ ଆପଣେଇଥାଏ। ମହିଳା ଓ ଯୁବଶକ୍ତିର ସଶକ୍ତିକରଣ। ଆଜିର ଦିନରେ ଅସଂଖ୍ୟ ମହିଳା ଓ ଯୁବପିଢି MSME ମାଧ୍ୟମରେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ମହିରୁହ ଦିନେ ଏକ ଛୋଟ ମଞ୍ଜିରୁ ହିଁ ଆରମ୍ଭ ହୋଇଥିଲା। ଯଦି ଆପଣଙ୍କ ପାଖରେ ଏକ ସୁନ୍ଦର ଚିନ୍ତାଧାରା ଅଛି, ତେବେ ପୁଞ୍ଜି ବା ସାଧନର ଅଭାବକୁ ଦେଖି ପଛଘୁଞ୍ଚା ଦିଅନ୍ତୁ ନାହିଁ। ଆପଣଙ୍କର ସେହି ଛୋଟ ବ୍ୟବସାୟ ବା ଉଦ୍ୟୋଗ ଦିନେ କେବଳ ଆପଣଙ୍କ ପରିବାର ନୁହେଁ, ବରଂ ଦେଶର ଅର୍ଥନୀତିକୁ ସମୃଦ୍ଧ କରିବାରେ ସମର୍ଥ୍ୟ ରଖେ। ଆସନ୍ତୁ ଏହି MSME ଦିବସରେ ଆମ ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ସମର୍ଥନ କରିବା, ଭୋକାଲ୍ ଫର୍ ଲୋକାଲ୍ର ସଂକଳ୍ପ ନେବା ଏବଂ ପ୍ରତିଟି ଛୋଟ ପ୍ରୟାସକୁ ଆଦର କରିବା। ସମସ୍ତ ସାହସୀ ଓ ନିଷ୍ଠାପର ଉଦ୍ୟୋଗୀମାନଙ୍କୁ ବିଶ୍ୱ MSME ଦିବସର ଅନେକ ଶୁଭେଚ୍ଛା।
1: ବିଶ୍ୱର ସବୁଠାରୁ ସୁନ୍ଦର ଜିନିଷଗୁଡ଼ିକୁ ଦେଖାଯାଇପାରେ ନାହିଁ କିମ୍ବା ଛୁଆଁ ଯାଇପାରେ ନାହିଁ, ସେଗୁଡ଼ିକ କେବଳ ହୃଦୟ ଦ୍ୱାରା ଅନୁଭବ କରାଯାଇପାରେ, ଏହା କହିଥିଲେ ହେଲେନ୍ କେଲର। ଜୀବନର ଅନ୍ଧାରକୁ ଆଲୋକରେ ଏବଂ ନିରବତାକୁ ସଫଳତାର ସ୍ୱରରେ ରୂପାନ୍ତରିତ କରିଥିବା ମହିୟସୀ ମହିଳା ହେଲେନ୍ କେଲରଙ୍କ ସ୍ମୃତିରେ ପ୍ରତିବର୍ଷ June 27 ତାରିଖକୁ ବିଶ୍ୱବ୍ୟାପୀ ହେଲେନ୍ କେଲର ଦିବସ ଭାବରେ ପାଳନ କରାଯାଇଥାଏ। ଏହି ଦିବସଟି ଆମକୁ ଶିଖାଏ ଯେ ଦୃଢ଼ ଇଚ୍ଛାଶକ୍ତି ଆଗରେ ଶାରୀରିକ ଅକ୍ଷମତା କେବେ ହେଲେ ପ୍ରତିବନ୍ଧିତ ସାଜିପାରେ ନାହିଁ। ହେଲେନ୍ କେଲର 1880 ମସିହା June 27 ତାରିଖରେ ଆମେରିକାର ଆଲାବାମାରେ ଜନ୍ମଗ୍ରହଣ କରିଥିଲେ। ମାତ୍ର 19 ବର୍ଷ ବୟସରେ ଏକ ମାରାତ୍ମକ ଜ୍ୱର ଯୋଗୁଁ ସେ ନିଜର ଦେଖିବା ଏବଂ ଶୁଣିବା ଶକ୍ତି ସଦାଦିନ ପାଇଁ ହରାଇ ବସିଥିଲେ। ଚାରିଆଡ଼େ କେବଳ ଅନ୍ଧାର ଆଉ ନିରବତା, କିନ୍ତୁ ତାଙ୍କ ଜୀବନରେ ବସନ୍ତ ଆସିଲା ଯେତେବେଳେ ତାଙ୍କ ଶିକ୍ଷୟତ୍ରୀ ଆନି ସଲିଭାନ୍ ତାଙ୍କ ଜୀବନକୁ ଆସିଲେ। ଆନିଙ୍କର ଆକ୍ଲାନ୍ତ ପରିଶ୍ରମ ଏବଂ ସ୍ପର୍ଶର ଭାଷା ମାଧ୍ୟମରେ ହେଲେନ୍ ପାଠ ପଢ଼ିବା ସହ କହିବା ମଧ୍ୟ ଶିଖିଲେ। ସେ ବିଶ୍ୱର ପ୍ରଥମ ଦୃଷ୍ଟିହୀନ ଓ ବଧିର ମହିଳା ଭାବରେ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ଏବଂ ତା ସହ ସେ ରଚିଥିଲେ ଏକ ନୂତନ ଇତିହାସ। 1980 ମସିହାରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜିମି କାର୍ଟର ହେଲେନ୍ କେଲରଙ୍କର 100ତମ ଜନ୍ମବାର୍ଷିକୀ ଅବସରରେ June 27 ତାରିଖକୁ ଆନୁଷ୍ଠାନିକ ଭାବରେ ହେଲେନ୍ କେଲର ଦିବସ ରୂପରେ ଘୋଷଣା କରିଥିଲେ।
0: ହଁ ବନ୍ଧୁଗଣ, ଏବଂ ଏହି ଦିବସର ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରେରଣାଦାୟୀ ଦିଗ ଗୁଡ଼ିକ ହେଲା ହେଲେନ୍

0: ଟେଲର କେବଳ ଜଣେ ସାଧାରଣ ନାରୀ ନଥିଲେ, ସେ ଥିଲେ ଜଣେ ପ୍ରତ୍ୟକ୍ଷ ଲେଖିକା, ସମାଜସେବୀ ଏବଂ ରାଜନୈତିକ କର୍ମୀ। ସେ ନିଜ ଜୀବନକାଳ ମଧ୍ୟରେ 12 ପୁସ୍ତକ ଏବଂ ଅନେକ ପ୍ରବନ୍ଧ ରଚନା କରିଛନ୍ତି। ତାଙ୍କ ଆତ୍ମଜୀବନୀ ଦ ଷ୍ଟୋରି ଅଫ୍ ମାଇ ଲାଇଫ୍ ଆଜି ବି କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ। ବ୍ରେଲ୍ ଲିପିର ପ୍ରସାର ତାଙ୍କ ପାଇଁ ହିଁ ହେଇଥିଲା। ସେ ସାରା ବିଶ୍ୱ ଭ୍ରମଣ କରି ଦୃଷ୍ଟିହୀନ ଓ ବଧିରମାନଙ୍କ ଅଧିକାର ପାଇଁ ଲଢ଼େଇ କରିଥିଲେ ଏବଂ ଶିକ୍ଷା କ୍ଷେତ୍ରରେ ବ୍ରେଲ୍ ଲିପିର ବ୍ୟବହାରକୁ ବହୁଳ ଭାବେ ପ୍ରସାରିତ କରିଥିଲେ। ଆମେରିକାନ୍ ଫାଉଣ୍ଡେସନ୍ ଫର୍ ଦ ବ୍ଲାଇଣ୍ଡ ବା AFB ସେ ଏହି ସଂସ୍ଥା ସହିତ ଜଡ଼ିତ ହୋଇ ଅକ୍ଷମ ବ୍ୟକ୍ତିମାନଙ୍କ ଜୀବନଶୈଳୀରେ ସୁଧାର ଆଣିବା ପାଇଁ ନିଜର ସାରା ଜୀବନ ଉତ୍ସର୍ଗ କରିଦେଇଥିଲେ। ହେଲେନ୍ କେଲର ଦେବସ ଆମକୁ ଏହି ବାର୍ତ୍ତା ଦିଏ ଯେ ସମସ୍ୟା ଯେତେ ବଡ଼ ହେଲେ ମଧ୍ୟ ଯଦି ମନରେ ସଂକଳ୍ପ ଥାଏ ତେବେ ପୃଥିବୀର କୌଣସି ଆପଣଙ୍କୁ ସଫଳ ହେବାରୁ ଅଟକେଇ ପାରିବ ନାହିଁ। ଆଖି ନଥାଇ ମଧ୍ୟ ସେ ସାରା ଦୁନିଆକୁ ସ୍ୱପ୍ନ ଦେଖିବା ଶିଖାଇଥିଲେ। ସେ ସମସ୍ତ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ଆଶାର କିରଣ ଏବଂ ସକ୍ଷମ ବ୍ୟକ୍ତିଙ୍କ ପାଇଁ କୃତଜ୍ଞତାର ଏକ ଜୀବନ୍ତ ଉଦାହରଣ। ଆସନ୍ତୁ ଏହି ଦିବସରେ ଆମେ ମଧ୍ୟ ଶପଥ ନେବା ଯେ ଜୀବନର କୌଣସି ବିପତ୍ତି ଆଗରେ ହାର ନ ମାନି ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲିବା।
1: ତେବେ ଶ୍ରୋତବନ୍ଧୁ, ଆଜିର ସାପ୍ତାହିକୀ ଯାତ୍ରାଟି ଏଠିରେ ଶେଷ ହେଲା। ଆଜିର କାର୍ଯ୍ୟକ୍ରମରେ ଏଥିଲେ ଆପଣମାନଙ୍କ ଦ୍ୱାରା ହସ୍ତଗତ ଚିଠି ସବୁ ଏବଂ ତା ସହିତ ଆଜି ଦିନର ବିଶେଷତ୍ୱ ସମ୍ପର୍କରେ କିଛି ସଂକ୍ଷିପ୍ତ ସୂଚନା। ତେବେ ଶ୍ରୋତବନ୍ଧୁ, ଏବେ ତ ସମୟ ଇସାରା କଲାଣି ଆପଣ ସଭିଙ୍କ ଠାରୁ ବିଦାୟ ନେବା ପାଇଁ। ହେଲେ ବିଦାୟ ନେବା ପୂର୍ବରୁ ଆପଣମାନଙ୍କ ପାଖରେ ମୋର ସେଇ ଶେଷ ଅନୁରୋଧଟି ରହିଲା, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା
0: ସାପ୍ତାହିକୀ କାର୍ଯ୍ୟକ୍ରମ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ ପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 766001।
1: ଶ୍ରୋତବନ୍ଧୁ, ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ସୁଚିନ୍ତିତ ମତାମତଟି ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା
0: 8895994143। ପୁଣି ଥରେ କହି ରଖୁଛି 8895994143।
1: ତେବେ ଶ୍ରୋତବନ୍ଧୁ, ଆଜିର ସାପ୍ତାହିକୀ ସନ୍ଧ୍ୟାରେ ମୁଁ ଥିଲି ଆପଣମାନଙ୍କ ପ୍ରିୟର ଯୁବସାଥୀ ନନ୍ଦିତା
0: ଓ ମୁଁ ଆପଣଙ୍କ ପ୍ରିୟ ରେଡିଓ ସାଥୀ ଲିପ୍ସା।
1: ଏବେ ଆପଣମାନଙ୍କ ଗହଣରୁ ବିଦାୟ ନେଉଛୁ। ପୁଣି ଥରେ ଭେଟ ହେବା ଅନ୍ୟ ଏକ ସନ୍ଧ୍ୟାରେ। ସେତେବେଳ ଯାଏ
0: ରହିଲୁ, ନମସ୍କାର।

ଏଥର ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିବ୍ୟମାନେ ହେଲେ ଚନ୍ଦ୍ରିକା ଦାସ, ଅରବିନ୍ଦ ମୁଦୁଲି, ଭାରତୀୟ ଭୂୟାଁ, ଅକ୍ଷୟ କୁମାର ଆଚାର୍ଯ୍ୟ, ଗୀତା ଖୁଣ୍ଟିଆ ଓ କନକ ବଳବନ୍ତ ରାୟ। ଚେତନା ଚିନ୍ତନ ଶୁଣିବେ ସକାଳ 6:30। 6:35 ଶ୍ରୀମଦ୍ ଭାଗବତ। ସକାଳ 7:25 ପ୍ରଚାର କରିବୁ କୁନି କୁନି ପିଲାଙ୍କ ପାଇଁ କାର୍ଯ୍ୟକ୍ରମ ସରଗ ଫୁଲ। 8:30 ପ୍ରଚାର କରିବୁ ସନ୍ଥକବି ଭୀମ ଭୋଇଙ୍କ କୃତି ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲେ ଆକାଶବାଣୀ ଭବାନୀପାଟଣା ଶୁଣିବେ ସକାଳ 9:00। ପୂର୍ବାହ୍ନ 10:10 ପ୍ରଚାର କରିବୁ ସ୍ଥାନୀୟ ଖବର ଓ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ସରକା। ପୂର୍ବାହ୍ନ 11:00 ପ୍ରଚାର କରିବୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ପାଇଁ ଉଦ୍ବୋଧନ ମନ୍ କି ବାତ୍ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ପୂର୍ବାହ୍ନ 11:30 ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 12:00 ପ୍ରଚାର କରିବୁ ଦେଶାତ୍ମବୋଧ ଗୀତ। 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଶଶାଙ୍କ ଶେଖର ମହାପାତ୍ର, ଗାୟତ୍ରୀ ବୋଷ, ସଚ୍ଚିଦାନନ୍ଦ ବିଶ୍ୱାସୀ, କୁନ୍ତି ବେହେରା, କଳ୍ପନା ପଟ୍ଟନାୟକ ଓ ପ୍ରଦୀପ କୁମାର ମିଶ୍ର। ଚାଷର କଥା ପ୍ରଚାର କରିବୁ ଦିନ 1:10। ଓଡ଼ିଆ ଆଲବମ୍ ଗୀତ ପ୍ରଚାର କରିବୁ 1:20। ଦିନ 2:45 ଶୁଣିବେ ହିନ୍ଦୀ କଥା ଚିତ୍ର ଗୀତ। ଅପରାହ୍ନ 5:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। କାର୍ଯ୍ୟକ୍ରମ ଚିଠି ପାଇଛୁ ପ୍ରଚାର କରିବୁ 5:10। 5:30 ରହିଛି ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ସନ୍ଧ୍ୟା 6:30 ଶୁଣିବେ ଆଦିବାସୀ ଗୀତ କ୍ରମରେ ଡଙ୍ଗରିଆ କନ୍ଧ ଗୀତ। ପରିବେଷଣ କରିବେ ସିକାକା ବେଡ଼ି ଓ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ 7:25। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ 7:30। 8:00 ପ୍ରଚାର କରିବୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ପାଇଁ ଉଦ୍ବୋଧନ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ସ୍ପୋର୍ଟସ୍ କ୍ୟାନ୍ 8:30। 9:15 ସ୍ପଟ୍ ଲାଇଟ୍। 9:30 ଶୁଣିବେ ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା ଓ 10:00 ଶୁଣିବେ ରବିବାସରୀୟ ସଙ୍ଗୀତ ସଭା। ଏହି ସମସ୍ତ କାର୍ଯ୍ୟକ୍ରମ ରିଲି କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଲୋକଗୀତ କ୍ରମରେ ଶୁଣୁଛନ୍ତି ଏକତାର ଭଜନ ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ପରିବେଷଣ କରିଛନ୍ତି ଶିଳ୍ପୀ ନିତ୍ୟାନନ୍ଦ ପଣ୍ଡା। ପରବର୍ତ୍ତୀ ଗୀତଟି ଜୟଦେବଙ୍କ ରଚନାରୁ।

ଲୋକଗୀତ କ୍ରମରେ ଶୁଣୁଥିଲେ ଏକତାରା ଭଜନ, ପରିବେଷଣ କରିଥିଲେ ଶିଳ୍ପୀ ନିତ୍ୟାନନ୍ଦ ପଣ୍ଡା। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶ ଅଭିବୃଦ୍ଧିରେ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଓ ମହିଳା ଉଦ୍ୟମିତା ମଞ୍ଚର କଲେ ଶୁଭାରମ୍ଭ।

ବିଶ୍ୱ ଅର୍ଥନୀତିରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେଗୁଡ଼ିକର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ପାଳନ କରାଯାଉଛି। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଉଦ୍ଭାବନ ଏବଂ ନିରନ୍ତର ଶିଳ୍ପ ବିକାଶ ମାଧ୍ୟମରେ ଏମ୍ଏସ୍ଏମ୍ଇକୁ ସଶକ୍ତ କରିବା। ଭୁବନେଶ୍ୱର ଲୋକସେବା ଭବନରେ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଏବଂ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କରି

0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଦେଶ ଅଭିବୃଦ୍ଧିରେ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିନିର୍ମାଣ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଦେଶର ଘରୋଇ ଉତ୍ପାଦର 30% ଏବଂ ମୋଟ ଉତ୍ପାଦର 45% ଏମ୍ଏସ୍ଏମ୍ଇ କ୍ଷେତ୍ରରୁ ଆସିଥାଏ। ରାଜ୍ୟ ସରକାର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଗୁରୁତ୍ୱ ଦେବା ସହିତ ଦ୍ରୁତ ଶିଳ୍ପାୟନ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ ମିଳିବା ସହିତ ଶୁଭାରମ୍ଭ ମଧ୍ୟ କରାଯାଇଛି। ଏଥିରେ ଏମ୍ଏସ୍ଏମ୍ଇ କ୍ଷେତ୍ର ଅନ୍ତର୍ଭୁକ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଏକ ମହତ୍ତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇକି ରହିବ, କାରଣ ଆଜି ଏହି ଯୋଉ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମର ଅଣୁ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମର ମହିଳାମାନଙ୍କୁ ଉଦ୍ୟମୀ ବା ଏଣ୍ଟରପ୍ରେନର କରିବା ଦିଗରେ ଏକ ପ୍ରଭାବଶାଳୀ ପ୍ଲାଟଫର୍ମ ସୃଷ୍ଟି କରାଯାଉ। ଆଜିର ପଦକ୍ଷେପ ଗୁଡ଼ିକ ଆମର ଅର୍ଥନୈତିକ ବିକାଶକୁ ସମାବେଶୀ କରିବ ଏବଂ ସମାଜର ତୃଣମୂଳ ସ୍ତରକୁ ସଶକ୍ତ କରିବା ସହିତ ଇଏ ନିଶ୍ଚିତ ଭାବରେ ଆମ ପାଇଁ ବଡ଼ ସହାୟକ ଏବଂ ଭାଗିଦାରୀ ହେବା ପାଇଁ ଯାଉଛି।
0: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ନାରୀ ଶକ୍ତି ସ୍ୱାବଲମ୍ବୀ ସମାବେଶୀ ଓ ପ୍ରଗତିଶୀଳ ଓଡ଼ିଶା ବିକାଶ କେନ୍ଦ୍ରରେ ରହିଛି। କଲ୍ୟାଣରେ ସଶକ୍ତିକରଣ, ସଶକ୍ତିକରଣରେ ନେତୃତ୍ୱ ଓ ନେତୃତ୍ୱରୁ ପରିବର୍ତ୍ତନ ହେଉଛି ସରକାରଙ୍କ ଦୃଷ୍ଟିକୋଣ। ଏସ୍ଏସ୍ଜିରୁ ଷ୍ଟାର୍ଟଅପ୍, ପାରମ୍ପରିକ କୌଶଳରୁ ଆଧୁନିକ ଉଦ୍ୟୋଗରେ ରାଜ୍ୟର ମହିଳାମାନେ ନବସୃଜନକାରୀ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଏହି ଅବସରରେ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଏକ ବର୍ଷ ପାଇଁ କାର୍ଯ୍ୟ ଯୋଜନାର ଶୁଭାରମ୍ଭ ବରପାଲ୍ଲୀ ଏବଂ କେସିଙ୍ଗାରେ ଏମ୍ଏସ୍ଏମ୍ଇ ପାର୍କ ଓ 25 ଏମ୍ଏସ୍ଏମ୍ଇ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ ଉଦ୍ଘାଟନ, ବାଲେଶ୍ୱର ରାଇସ୍ ମିଲ୍ କ୍ଲଷ୍ଟରର ଉଦ୍ଘାଟନ ଏବଂ ପାହାଡ଼ ରସଗୋଲା କ୍ଲଷ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରି ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଢେଙ୍କାନାଳ ମିନି ଷ୍ଟାଡିୟମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ସରକାର ଏମ୍ଏସ୍ଏମ୍ଇ ଓ ଷ୍ଟାର୍ଟଅପ୍କୁ ଆର୍ଥିକ ସହାୟତା ପ୍ରଦାନ କରି ନିଯୁକ୍ତି କ୍ଷେତ୍ରକୁ ସୁଦୃଢ଼ କରୁଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି। ନବରଙ୍ଗପୁରସ୍ଥିତ ମିଶନ ଶକ୍ତି ହଲ୍ରେ ଏ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଉପଲବ୍ଧ ସରକାରୀ ଯୋଜନା, ଉଦ୍ୟୋଗ ସ୍ଥାପନ ପ୍ରକ୍ରିୟା, ବ୍ୟାଙ୍କ ଋଣ ସୁବିଧା, ଡିଜିଟାଲ୍ ସେବା ସମ୍ପର୍କରେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ 5-ଦିନିଆ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉଦ୍ୟୋଗୀ ହେବାର ବିଭିନ୍ନ ସୁଯୋଗ ସୃଷ୍ଟି ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ। ପୂର୍ବ ପ୍ରସ୍ତୁତି ନିମନ୍ତେ ଆଜି ରାତି 10:30 ଆସନ୍ତାକାଲି ଅପରାହ୍ନ 1:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସ୍ନାନଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତିର ଆୟୋଜନ କରାଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଓ ଜନଗହଳିପୂର୍ଣ୍ଣ ସ୍ଥାନରେ 79 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ମାର୍କେଟ ଛକଠାରୁ ବ୍ୟାରିକେଡ୍ରେ ଶ୍ରଦ୍ଧାଳୁମାନେ ଯାଇ ସ୍ନାନଯାତ୍ରା ଦିନ ମହାପ୍ରଭୁଙ୍କୁ ସ୍ନାନବେଦୀରେ ଦର୍ଶନ କରିପାରିବେ। ସମ୍ପୂର୍ଣ୍ଣ ସହରକୁ ସିସିଟିଭି ସର୍ବେକ୍ଷଣ ମଧ୍ୟରେ ରଖାଯାଇଛି। ଶ୍ରଦ୍ଧାଳୁମାନଙ୍କୁ ସୁବ୍ୟବସ୍ଥିତ ଯାତାୟତ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୋମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।
2: ଆପଣମାନେ ଜାଣିଛନ୍ତି ବିଗତ କିଛି ବର୍ଷ ଧରି ଆରେଞ୍ଜମେଣ୍ଟରେ ପରିବର୍ତ୍ତନ କରି ଦିନ ତମାମ କେମିତି ପ୍ରଭୁମାନଙ୍କୁ ସ୍ନାନବେଦୀରେ ଦର୍ଶନ କରାଯାଇପାରିବ ସେଥିପାଇଁ ଆମର ପୁରା ର୍ୟାମ୍ପର ବ୍ୟବସ୍ଥା କରାଯାଇଛି। ସ୍ନାନ ମଣ୍ଡପ ତଳେ ଯେଉଁ ର୍ୟାମ୍ପର ବ୍ୟବସ୍ଥା ଦୃଷ୍ଟିରୁ ଦିନ ତମାମ ଏ ଦର୍ଶନ ଜାରି ରହିବ। ତେଣୁ ଆମର ଯେଉଁ କ୍ରାଉଡ୍ କଣ୍ଟ୍ରୋଲ ବ୍ୟବସ୍ଥା ମନ୍ଦିର ଭିତରେ ରହିଛି, ମନ୍ଦିର ବାହାରେ ବି ରହିଛି। ଓ ସବୁଠୁ ବଡ଼ କଥା ହେଲା ଟ୍ରାଫିକ୍, ସେଇଥିପାଇଁ ଆପଣମାନଙ୍କ ମାଧ୍ୟମରେ ଟ୍ରାଫିକ୍ ବ୍ୟବସ୍ଥା ଏସ୍ପି ବିସ୍ତୃତ ଭାବେ

0: ହୋଇସାରିଛନ୍ତି। ଆମେ ପାର୍କିଂ ପ୍ଲେସ୍ ସେଇଭଳିଆ ଆଇଡେଣ୍ଟିଫାଇ କରିଛୁ, ଆଉ ବିଶେଷ କରି ସନ୍ଧ୍ୟା ସମୟରେ ଯେଉଁ ଟ୍ରାଫିକ୍ର ଚ୍ୟାଲେଞ୍ଜଟା ରହିବ ସେଥିପାଇଁ କେମିତି ଏକ୍ସଟ୍ରା ବ୍ୟବସ୍ଥା କରାଯାଇପାରିବ ସେଇଟାକୁ କରିଛୁ।
1: ଦେଶବ୍ୟାପୀ ଆସନ୍ତାକାଲିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଅନୁଷ୍ଠିତ ହେବ। ଏଥିରେ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ। ଏନେଇ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପୋଲିଓ ବୁଥ୍, ସ୍ୱାସ୍ଥ୍ୟକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ଅଭିଭାବକମାନେ ନିଜ ନିଜର ଶିଶୁଙ୍କୁ ନିକଟସ୍ଥ ପୋଲିଓ ବୁଥ୍ରେ ପୋଲିଓ ବୁନ୍ଦା ଦେଇପାରିବେ। ବୁଥ୍ରେ ପୋଲିଓ ବୁନ୍ଦା ନ ନେଇଥିବା ଶିଶୁଙ୍କୁ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ଘରକୁ ଘର ଯାଇ ଟିକା ପ୍ରଦାନ କରିବେ। ପୋଲିଓ ରୋଗର ମୂଳୋତ୍ପାଟନ ଓ ସମସ୍ତ ଶିଶୁକୁ ଟିକାକରଣର ସୁବିଧା ପ୍ରଦାନକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ରାଜ୍ୟର ବିଭିନ୍ନ ପୋଲିଓ ବୁଥ୍ରେ ଆସନ୍ତାକାଲି ଟିକା ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଅଭିଯାନରେ କେନ୍ଦ୍ରାପଡ଼ା ଜିଲ୍ଲାର 1,10,643 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ଆସନ୍ତାକାଲି 670 ପୋଲିଓ ବୁଥ୍ରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ବଲାଙ୍ଗୀର ଜିଲ୍ଲାରେ ପାଟନାଗଡ଼ରେ ନିର୍ମାଣ ହେବାକୁ ଥିବା ଅଟଳ ବସ୍ଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ବସ୍ଷ୍ଟାଣ୍ଡ ପାଟନାଗଡ଼ ଓ ଏହାର ଆଖପାଖ ଅଞ୍ଚଳର ସାମଗ୍ରିକ ବିକାଶରେ ସକାରାତ୍ମକ ପ୍ରଭାବ ପକାଇବ। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ସଡ଼କ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରାୟ 1,22,00,000 ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହେବାକୁ ଥିବା ରାଇଘର ବ୍ଲକ୍ରେ 43 PL ଦେଉଳପାରା ପର୍ଯ୍ୟନ୍ତ ସଡ଼କର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରାଯାଇଛି। ସେହିପରି ଉମରକୋଟ ବ୍ଲକର ସୁଖିକାଁ ଡିଏମ୍କେ ଛକରୁ ଦୁରୁଆଗୋଡ଼ା ଓ ଜାମୁପାରାରୁ ଓଟେମୁଣ୍ଡା ପର୍ଯ୍ୟନ୍ତ ନୂତନ ସଡ଼କ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ସାମଲ ବୁଦ୍ଧିଜୀବୀମାନଙ୍କ ସହ ମତ ବିନିମୟ କରିବା ସହ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅଧୀନରେ ଚାରା ରୋପଣ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ ଥିବା 1,448 ମତଦାନ କେନ୍ଦ୍ରରେ ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ସଂଗୃହୀତ ତଥ୍ୟର ସଠିକ୍ ଯାଞ୍ଚ ଓ ଡିଜିଟାଇଜେସନ ପରେ ଆସନ୍ତା 5 ତାରିଖରେ ଚିଠା ତାଲିକା ପ୍ରକାଶ ପାଇବ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବନିଯୁକ୍ତ ଅଣକ୍ୟାଡର ଅଭିଯୋଜନା ଅଧିକାରୀ APP-ମାନଙ୍କର 2-ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଦୌରାଜଜ୍ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ସମାଜର ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ APP-ମାନଙ୍କୁ ପରାମର୍ଶ ଦେଇଛନ୍ତି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପଶ୍ଚିମ ଓଡ଼ିଶାର 7 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

0: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ ଉଦ୍ୟମୀ ଭାରତର ନବଦିଗନ୍ତ ଏମ୍ଏସ୍ଏମ୍ଇ କ୍ଷେତ୍ର ଆଲେଖ୍ୟ ମଳୟରଞ୍ଜନ ମିଶ୍ର ଉପସ୍ଥାପନାରେ ମୁଁ ନୀନା ସାହୁ। କାରିଗର ଏବଂ ଗ୍ରାମୀଣ ଉଦ୍ୟୋଗଠାରୁ ଆରମ୍ଭ କରି ନବସୃଜନଶୀଳ ନିର୍ମାତା ପର୍ଯ୍ୟନ୍ତ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ କ୍ଷେତ୍ର ଦେଶର ଅଭିବୃଦ୍ଧି କାହାଣୀକୁ ଅଧିକ ସଶକ୍ତ କରୁଛି। ନିରନ୍ତର ସଂସ୍କାର, ପ୍ରଯୁକ୍ତିବିଦ୍ୟା ଆଧାରିତ ପଦକ୍ଷେପ ଏବଂ ଲକ୍ଷ୍ୟଭିତ୍ତିକ ସହଯୋଗ ମାଧ୍ୟମରେ ଦେଶର ଲକ୍ଷାଧିକ ଏମ୍ଏସ୍ଏମ୍ଇ କ୍ଷେତ୍ର ପ୍ରୋତ୍ସାହିତ ହେଉଛନ୍ତି। ଅନ୍ୟ ପ୍ରକାରେ କହିଲେ ଭାରତର ଆର୍ଥିକ ମାନଚିତ୍ରରେ ଏହାକୁ କେବଳ ଏକ କ୍ଷେତ୍ର କହିବା ଅପେକ୍ଷା ଦେଶର ପ୍ରଗତିର ଅସଲ ଇଞ୍ଜିନ୍ ବୋଲି କୁହାଯାଇପାରିବ। ଅର୍ଥନୀତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଲକ୍ଷ୍ୟ ନେଇ ଆଜି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ପାଳନ କରାଯାଉଛି। ଜାତିସଂଘ ପକ୍ଷରୁ ଚଳିତ ବର୍ଷ ଉଦ୍ଭାବନ ଏବଂ ନିରନ୍ତର ଶିଳ୍ପ ବିକାଶ ମାଧ୍ୟମରେ ଏମ୍ଏସ୍ଏମ୍ଇଗୁଡ଼ିକର ସଶକ୍ତିକରଣ ଶୀର୍ଷକ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ ଏମ୍ଏସ୍ଏମ୍ଇ କ୍ଷେତ୍ରଗୁଡ଼ିକ

0: ଅଧିକ ବିକଶିତ ହେବାକୁ ଏହି ପ୍ରସଙ୍ଗ ପ୍ରତିପାଦନ କରୁଛି। 2047 ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ବିଭିନ୍ନ ପ୍ରାନ୍ତରେ ଏହି ଉଦ୍ୟୋଗଗୁଡ଼ିକ ଭିନ୍ନ ଭିନ୍ନ ଭାବରେ ପରିପୁଷ୍ଟ ହୋଇଛନ୍ତି। ଏହି କ୍ଷେତ୍ର ଦେଶର ପ୍ରଥମ ପିଢ଼ିର ଉଦ୍ୟୋଗୀଙ୍କ ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରତା ମନୋଭାବକୁ ପ୍ରତିପାଦନ କରୁଛି। ଆକଳନ ଅନୁଯାୟୀ ମୋଟ ରପ୍ତାନୀର ପ୍ରାୟ 50% ଏହି କ୍ଷେତ୍ରରୁ ଆସିଥାଏ। କେବଳ ବ୍ୟବସାୟିକ ଉଦ୍ୟୋଗ ମଧ୍ୟରେ ଏମ୍ଏସ୍ଏମ୍ଇ କ୍ଷେତ୍ର ସୀମିତ ନ ରହି ଅଧିକ ବ୍ୟାପକ ହୋଇଛି। ନିଯୁକ୍ତି, ନବସୃଜନ ଏବଂ ସମାବେଶୀ ଅଭିବୃଦ୍ଧିର ଏହି କ୍ଷେତ୍ର ନେତୃତ୍ୱ ନେଉଥିବା ବେଳେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସମାନ ଭାବରେ ବ୍ୟାପକ ସୁଯୋଗ ସୃଷ୍ଟି ପାଇଁ ସହଯୋଗ ପ୍ରଦାନ କରୁଛନ୍ତି। ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣ ଏହି ଉଦ୍ୟୋଗ କ୍ଷେତ୍ର ଦ୍ୱାରା ଅଧିକ ମଜବୁତ ହୋଇପାରିଛି। ଦେଶର ଏମ୍ଏସ୍ଏମ୍ଇ ଉଦ୍ୟୋଗ କ୍ଷେତ୍ର ଅର୍ଥନୈତିକ ଇକୋସିଷ୍ଟମକୁ ଅଧିକ ସୁଦୃଢ଼ କରିଛି। ଆକଳନ ଅନୁଯାୟୀ ଗତ ଜାନୁଆରୀ ମାସ ଶେଷ ସୁଦ୍ଧା ଦେଶର ଜିଡିପିରେ 31.1% ଏମ୍ଏସ୍ଏମ୍ଇ କ୍ଷେତ୍ରର ଅବଦାନ ରହିଛି। ଉତ୍ପାଦନ କ୍ଷେତ୍ରରେ 35.4% ଏମ୍ଏସ୍ଏମ୍ଇ କ୍ଷେତ୍ରରୁ ରହିଥିବା ଜଣାପଡ଼ିଛି। କୃଷି ପରେ ଏମ୍ଏସ୍ଏମ୍ଇ ଦେଶର ଦ୍ୱିତୀୟ ନିଯୁକ୍ତି କ୍ଷେତ୍ର ପାଲଟିଛି। 38.90 କୋଟି ଅଧିକ ଲୋକଙ୍କର ଏହା ଜୀବିକାର ଉତ୍ସ ପାଲଟିଛି। ଦେଶବ୍ୟାପୀ ଉଦ୍ୟୋଗୀ ସଂସ୍କୃତିକୁ ଏହା ଅଧିକ ତ୍ୱରାନ୍ୱିତ କରୁଛି। ମହିଳା ତଥା ଯୁବ ନେତୃତ୍ୱାଧୀନ ଉଦ୍ୟୋଗୀ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ରହିଥିବା ବ୍ୟାପକତାରୁ ସୁଫଳ ପାଇପାରୁଛନ୍ତି। ଦେଶରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ 18 ପ୍ରଯୁକ୍ତିବିଦ୍ୟା କେନ୍ଦ୍ର କାର୍ଯ୍ୟ କରୁଛି। ଏହି କେନ୍ଦ୍ରଗୁଡ଼ିକ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଦକ୍ଷତା ବିକାଶ, ପ୍ରଯୁକ୍ତିବିଦ୍ୟା ଆଧାରିତ ଭିତ୍ତିଭୂମି ଏବଂ ନବସୃଜନର କେନ୍ଦ୍ର ଭାବେ କାର୍ଯ୍ୟ କରୁଛନ୍ତି। ସୁବ୍ୟବସ୍ଥିତ ନେଟୱାର୍କ ଏବଂ ତାଲିମ ମାଧ୍ୟମରେ ଏହି କେନ୍ଦ୍ରଗୁଡ଼ିକ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଅଧିକ ଉତ୍ସାହିତ କରୁଛନ୍ତି। ଇକୋସିଷ୍ଟମକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟରେ ପ୍ରଯୁକ୍ତିବିଦ୍ୟା ଏବଂ ସମ୍ପ୍ରସାରଣ କେନ୍ଦ୍ର ଯୋଜନା ଅଧୀନରେ ନୂତନ କେନ୍ଦ୍ର ବିକଶିତ କରାଯାଉଛି। ଗତ ନଭେମ୍ବର ସୁଦ୍ଧା ଦେଶବ୍ୟାପୀ 25 ସମ୍ପ୍ରସାରଣ କେନ୍ଦ୍ର କାର୍ଯ୍ୟକ୍ଷମ ରହିଥିଲା। ଏହା ମାଧ୍ୟମରେ 53,963 ଜଣ ଯୁବବର୍ଗଙ୍କୁ ତାଲିମ ଏବଂ 1,357 ଏମ୍ଏସ୍ଏମ୍ଇ କେନ୍ଦ୍ରକୁ ସହାୟତା ପ୍ରଦାନ କରାଯାଇପାରିଛି। ବିଶ୍ୱବ୍ୟାଙ୍କ ସମର୍ଥିତ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ବ୍ୟବସ୍ଥା ଅଧୀନରେ 9 ନୂତନ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଗତ 2025-26 ଆର୍ଥିକ ବର୍ଷରେ ଦେଶର ଏମ୍ଏସ୍ଏମ୍ଇ କ୍ଷେତ୍ର ଅଭିବୃଦ୍ଧି କାହାଣୀର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ପରିଣତ ହୋଇଛି। ସଶକ୍ତ ଅନୁଷ୍ଠାନ, ଋଣ ପ୍ରଦାନରେ ସହଜତା, ପ୍ରଯୁକ୍ତିବିଦ୍ୟା ଉପଯୋଗ, ତ୍ୱରିତ ଅଭିଯୋଗ ସମାଧାନ ଏବଂ ବ୍ୟାପକ ବଜାର ସୁଯୋଗ ଏମ୍ଏସ୍ଏମ୍ଇ ଇକୋସିଷ୍ଟମକୁ ଅଧିକ ସଶକ୍ତ କରୁଛି। ଉଦ୍ୟମ ପଞ୍ଜୀକରଣ ପୋର୍ଟାଲ ଏବଂ ଉଦ୍ୟମ ଆସିଷ୍ଟ ପ୍ଲାଟଫର୍ମ ଅଧୀନରେ ଏ ପର୍ଯ୍ୟନ୍ତ ପଞ୍ଜୀକରଣ 8,70,00,000 ଅଧିକ ହୋଇଛି। ଏମ୍ଏସ୍ଏମ୍ଇ ଉଦ୍ୟୋଗ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ପାଣ୍ଠି ଟ୍ରଷ୍ଟ ଇତିମଧ୍ୟରେ 25 ସମ୍ପୂର୍ଣ୍ଣ କରିଛି। ଗତ ଜାନୁଆରୀ 1 ନଭେମ୍ବର ଶେଷ ସୁଦ୍ଧା 3,77,000 କୋଟି ପାଣ୍ଠି ମାଧ୍ୟମରେ 29,00,000 ଅଧିକ ଗ୍ୟାରେଣ୍ଟି ପ୍ରଦାନ କରାଯାଇଛି। ଗ୍ୟାରେଣ୍ଟି ସୀମା 5 କୋଟିରୁ 10 କୋଟିକୁ ବୃଦ୍ଧି ପାଇଛି। ଚଳିତ ବର୍ଷ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସହଜ ବ୍ୟବସାୟ କ୍ଷେତ୍ର ପ୍ରଦାନ କରିବା ଲକ୍ଷ୍ୟ ନେଇ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ କେତେକ ନୂତନ ଡିଜିଟାଲ ପ୍ଲାଟଫର୍ମକୁ କାର୍ଯ୍ୟକାରୀ କରିଛି। ସେଥିମଧ୍ୟରେ ଜନସମର୍ଥ ପୋର୍ଟାଲ ଅନ୍ୟତମ। ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମର ଏହି ନବ ସଂସ୍କରଣ ବ୍ୟାଙ୍କରୁ ଋଣ ମଞ୍ଜୁରୀ ଏବଂ ଅର୍ଥ ପାଇବା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ସମୟୋପଯୋଗୀ କରିପାରିଛି। ଅନ୍ୟ ପଦକ୍ଷେପଗୁଡ଼ିକ ମଧ୍ୟରେ ସମାଧାନ, ଏମ୍ଏସ୍ଏମ୍ଇ ଗ୍ଲୋବାଲ୍ ମାର୍ଟ ଏବଂ ଭାସି ନିଆଦି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହୋଇଛି। ପରିଶେଷରେ ଏତିକି କୁହାଯାଇପାରେ, ଏମ୍ଏସ୍ଏମ୍ଇ କ୍ଷେତ୍ରର ଅଭିବୃଦ୍ଧି ଆତ୍ମନିର୍ଭର ଭାରତ ସ୍ୱପ୍ନ ସାକାର କରିବାରେ ଏକ ବଡ଼ ମାଧ୍ୟମ ପାଲଟୁଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଉଦ୍ୟମୀ ଭାରତର ନବଦିଗନ୍ତ ଏମ୍ଏସ୍ଏମ୍ଇ କ୍ଷେତ୍ର। ଆଲେଖ୍ୟ ମୟୂରଞ୍ଜନ ମିଶ୍ର, ଉପସ୍ଥାପନା ନୀନା ସାହୁ।

0: ଦେଶକଙ୍କୁ ଏ ଦିଗ ତୁର୍ତ୍ତି ପଦକ୍ଷେପ ନେବାର ଲାଗି କୁହାଯାଇଛି। ରାଜ୍ୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସ୍ଥାପନ ହେଲେ ସାଇବର ଅପରାଧ ପ୍ରତିରୋଧ ତଦନ୍ତ ସୂଚନା ଦିଆନିଆ ଓ ଭିନ୍ନ ସଂସ୍ଥା ଭିତରେ ସମନ୍ୱୟ ରଖବାର ସହିତ ସବୁ ସୂଚନା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରକେ ଦିଆଯାଇପାରବା। ଇତାର ଜରିଆ ସାଇବର ଠକେଇ ଅନ୍ଲାଇନ୍ ଆର୍ଥିକ ଜାଲିଆତି ଡିଜିଟାଲ ଗିରଫ ବାଗିର ଅପରାଧର ଜଲ୍ଦି ତଦନ୍ତ କରାଯାଇପାରବା। ସୂଚନା ଅନୁସାରେ ଇ ସମନ୍ୱୟ କେନ୍ଦ୍ରଟି ଜଣେ ଡିଆଇଜି ପାଇଆର୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବା। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା ଅନୁସାରେ ଏଛେନ୍ତ 10 ରାଜ୍ୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସ୍ଥାପନ ହୋଇସାରିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୀଜୀଉଙ୍କର ପବିତ୍ର ସ୍ନାନଯାତ୍ରା ଏବା ସୋମବାର ଦିନ ହେବା। ଇତାର ଆଗନୁ ଏ ଶ୍ରୀମନ୍ଦିର ନ ଦୈତାପତିମାନଙ୍କର ପ୍ରବେଶ ନୀତି ହୋଇଯାଇଛି। ଶ୍ରୀଜୀଉଙ୍କର ସ୍ନାନଯାତ୍ରା ସ୍ୱତନ୍ତ୍ର ନୀତିକାନ୍ତି ଲାଗି ଆଜି ରାତି 10:30 ଏବା କେଲ୍ ଉପରବେଲା 1 ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା। ଜ୍ୟେଷ୍ଠ ଶୁକ୍ଲ ତ୍ରୟୋଦଶୀ ତିଥିନୁ ନୀଳାଦ୍ରୀ ବିଜେ ତକ ଦୈତାପତି ସେବକମାନଙ୍କର ଶ୍ରୀମନ୍ଦିରନ ଗୁରୁତ୍ୱ ଦାୟିତ୍ୱ ରହିଛି। ଦେବସ୍ନାନ ପୂର୍ଣ୍ଣିମା ଆଗନୁ ସେନାପଟା ଆଉ ବାହୁଟ କଣ୍ଟା ଲଗାଯାଇସି। ଦୈତାପତି ସେବକମାନେ ଶ୍ରୀଜୀଉଙ୍କର ଅଣସର ଗୁପ୍ତ ନୀତି ସହିତ 9 ରଥଯାତ୍ରା କାମ କରସନ୍। ସ୍ନାନଯାତ୍ରା ପହଣ୍ଡି ଲାଗି ଦକ୍ଷିଣ ଦ୍ୱାର ଦେଇକରି ପରିମାଣିକ ଟିକେଟଧାରୀମାନେ ପ୍ରବେଶ କରିବେ। ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ସିଂହଦ୍ୱାର ଦେଇକରି ପ୍ରବେଶ ସହିତ ସ୍ନାନମଣ୍ଡପ ଦର୍ଶନ ଉତରୁ ଅଲଗା 3 ଦେଇକରି ବାହାରିବେ। ଦୁର୍ଲଭ ହାତୀ ବେଶ ଦର୍ଶନ ଆଉ ଜଳ ଲାଗି ପ୍ରଶାସନ ତରଫରୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ସ୍ନାନଯାତ୍ରାକେ ଶୃଙ୍ଖଳିତ ଭାବେ ସାରବାର ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟାତି କହିଛନ୍।
1: ସ୍ନାନ ପୂର୍ଣ୍ଣିମା ପାଇଁ ଯାହା ବି ବ୍ୟବସ୍ଥା ହେବା କଥା ସେ ଉପରେ ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ, ପୁଲିସ ପ୍ରଶାସନ ତରଫରୁ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଯାହା ବି ବ୍ୟବସ୍ଥା ହେଇଛି ତାହାର ଆଜି ସମୀକ୍ଷା କରିଛେ। ଯାହା ବି ନୀତିକାନ୍ତି ସମ୍ପାଦନ ପାଇଁ ନିର୍ଘଣ୍ଟ ହେଇଛି ସେ ହିସାବରେ ସମସ୍ତ ନୀତିକାନ୍ତି ସମ୍ପାଦିତ ହେଉଛି ଏବଂ ଆଉ ଯେହେତୁ 2 ରହିଲା ଏହି ମାର୍ଗ ପର୍ବ ପାଇଁ ତେଣୁ ସମସ୍ତ ପ୍ରସ୍ତୁତିର ଆମେ ପ୍ରକ୍ରିୟା ଅଛି ତା ଉପରେ ଆମେ ଆଜି ସମୀକ୍ଷା କରିଛେ, ସବୁ ଠିକ୍ ହିସାବରେ ଅଛି। ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି ଏବଂ ତାଙ୍କର ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଯାହା ବି ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତା ଉପରେ ମଧ୍ୟ ସମ୍ପୃକ୍ତ ବିଭାଗ ଗୁଡ଼ିକ ତାର ବ୍ୟବସ୍ଥା କରିଛି।
0: ସ୍ନାନଯାତ୍ରାକେ ଶୃଙ୍ଖଳିତ ଭାବେ ସାରବାର ଲାଗି ପୁରୀନ ଜବର ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରକେ CCTV ସର୍ବେକ୍ଷଣଟି ରଖାଯାଇଛି। ଭକ୍ତମାନଙ୍କର ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣକେ ସବୁ ନଜ୍ୟ ପ୍ରାଥମିକତା ଦିଆଯାଇଛି ବୋଲି ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଛନ୍।
2: ଏ ସବୁ ଆମର ଆରେଞ୍ଜମେଣ୍ଟର ମୁଖ୍ୟ ଅଙ୍ଗ ଅଛି। 453 କନଷ୍ଟେବଲ୍ସ, 54 ହବଲଦାର, 360।
0: ବୌଦ୍ଧ ଜିଲ୍ଲା ଟାଉନ୍ ହଲ୍ ଠାରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। କାର୍ଯ୍ୟକ୍ରମଟି ଯୋଗ ଦେଇକରି ବିଧାୟକ କହ୍ନାଇ ଚରଣ ଡାଙ୍ଗ କହିଛନ୍, ରାଜ୍ୟ ବିଜେପି ସରକାରଙ୍କର 2 ଶାସନ ସମୟଥି କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ମହିଳା ସଶକ୍ତିକରଣ ଓ ସାମାଜିକ ସୁରକ୍ଷା କ୍ଷେତ୍ରର ବହୁଟେ ପଦକ୍ଷେପ ନିଆଯାଇଛି, ଯେନ୍ଟା ସାଧାରଣ ଲୋକର ଜୀବନଯାତ୍ରାଟି ସକାରାତ୍ମକ ପରିବର୍ତ୍ତନ ଆଣିଛି। ଓଡ଼ିଶାର ବିକାଶ ଯାତ୍ରାଟି 2 ସଫଳତାକେ ଲୋକଠାରେ ଉପସ୍ଥାପନ କରିବାର ସହିତ ଭବିଷ୍ୟତର ରୂପରେଖ ଭିଜନ 2036 ବାବଦେ ସଚେତନ କରିବାର ଲାଗି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍ଗୱାଲ ଏଚ୍ ଟିଟିଲାଗଡ଼ ମୁନିଗୁଡ଼ା ସେକ୍ସନ୍ ନିରୀକ୍ଷଣ କରିଛନ୍। ଶ୍ରୀ ଫୁଙ୍ଗୱାଲ ଏହି ସେକ୍ସନ୍ର ଭିନ୍ନ ଷ୍ଟେସନ୍ର ନିରାପତ୍ତା, ଟ୍ରାଫିକ୍ ବ୍ୟବସ୍ଥା, ଯାତ୍ରୀ ସୁବିଧା ଓ ଚାଲିଥିବାର ଭିତ୍ତିଭୂମି ନିର୍ମାଣ କାମର ସମୀକ୍ଷା କରିଛନ୍। ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନ ଚାଲିଥିବାର ପୁନଃବିକାଶ କାମର ଅଗ୍ରଗତି ସମୀକ୍ଷା କରିକରି ଶ୍ରୀ ଫୁଙ୍ଗୱାଲ ଧାରି ସମୟ ଭିତରେ ପ୍ରକଳ୍ପମାନଙ୍କୁ ଶେଷ କରିବାର ଉପରେ ଜୋର ଦେଇଛନ୍। ଢେଙ୍କାନାଳ ଥିବାର ଭାରତୀୟ ଜନସଞ୍ଚାର ସଂସ୍ଥାନ IIMC ଥି 2026-27 ଶିକ୍ଷା ବଛର ଲାଗି ନାଲେଖା ପ୍ରକ୍ରିୟା ଜାରି ରହିଛି। ଏବେ ମାସର 3 ସକାଳ 11 ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଆଉ 17 IIMC ଢେଙ୍କାନାଳ ପରିସର ସ୍ପଟ୍ ଆଡମିସନ୍ ଆଉ ସାକ୍ଷାତକାର ହେବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881285 ନମ୍ବର ଥି ଯୋଗାଯୋଗ କରିପାରିବେ। ରାଜ୍ୟ ସରକାର ଡାଲୁଆ ଧାନଗିନା ସମୟକେ ଏବେ ମାସର 3 ତକ ବଢ଼ିଛନ୍। ଧାନଗିନାନୁ ଯେନ୍ତା କେହି ଯୋଗ୍ୟ ଚାଷୀ ବାଦ୍ ନାଇଁ ପଡ଼ବେ ସେଥିର୍ଲାଗି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍। ଏ ବାବଦେ ରାଜ୍ୟ ଯୋଗାଣ ବିଭାଗ ତରଫରୁ ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଆଉ ସୁନ୍ଦରଗଡ଼ ଜିଲ୍ଲା ସହିତ 20 ଜିଲ୍ଲାର ଜିଲ୍ଲାପାଳଙ୍କୁ କୁହାଯାଇଛି। ଯେନ୍ ଚାଷୀମାନଙ୍କ ଟୋକନ୍ ସମୟ ରହିଛେ ସେମାନେ କେନ୍ତା କରି ଧାରି ସମୟ ଭିତରେ ମଣ୍ଡିକେ ଧାନ ଆଣିବେ ତାର ବନ୍ଦୋବସ୍ତ କରିବାର ଲାଗି ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ବଲାଙ୍ଗୀର ଜିଲ୍ଲାର

ଘଟଣା ଗଠନରେ ତିଆରି ହୋଇଥିବାର ଅଟଲ ବସ୍ଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍। ସାମାଜିକ ଗଣମାଧ୍ୟମଟି ବାବଦେ ସୂଚନା ଦେଇକରି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍, ଆଧୁନିକ ସୁବିଧା ଥିବା ଏହି ବସ୍ଷ୍ଟାଣ୍ଡ ତିଆରି ହେଲେ ସେନ ଲୁକେ ଆର୍ ଦୂରୁ ଆସୁଥିବା ଯାତ୍ରୀମାନେ ଅତ୍ୟକା ସୁରକ୍ଷିତ ଆଉ ସୁବିଧାଜନକ ପରିବହନ ସେବା ପାଇପାରିବେ। ଶେଷ ମୁଖ୍ୟ ଖବର ଫେରଘେ। ଦେଶର ଅଭିବୃଦ୍ଧି ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଆବାକେଲ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଆଉ ଶ୍ରୀଜୀଉଙ୍କ ଶରଣଯାତ୍ରା ସ୍ୱତନ୍ତ୍ର ନୀତିକାନ୍ତି ଲାଗି ଆଜି ରାତି 10:30 ଆବାକେଲ ଉପରବେଳା 1 ତକ ସର୍ବସାଧାରଣ ଦର୍ଶନ ରହିବା ବନ୍ଦ। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ତିନିଦିନିଆ ସେସେଲ୍ସ ଗସ୍ତରେ ଯାଇ ରାଜଧାନୀ ଭିକ୍ଟୋରିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କଲେ ସେସେଲ୍ସ ରାଷ୍ଟ୍ରପତି ଓ ପ୍ରବାସୀ ଭାରତୀୟ। ଭାରତ ଟ୍ୟାକ୍ସି ଯୋଜନାକୁ ଆଗାମୀ 2 ବର୍ଷ ମଧ୍ୟରେ 500 ସହରକୁ ବିସ୍ତାର କରିବା ଲକ୍ଷ୍ୟ ରଖିଛନ୍ତି ସରକାର। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଇରାନ ପକ୍ଷରୁ ବାହାରିନ୍ ଉପରେ ଡ୍ରୋନ୍ ଆକ୍ରମଣ ନେଇ ଅଭିଯୋଗ ଏବଂ ପିଏସ୍ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲରେ ପହଞ୍ଚିଲେ ଭାରତର ଦେବିକା ସିହାଗ, କିଦାମ୍ବି ଶ୍ରୀକାନ୍ତ ଏବଂ ରୌନକ ଚୌହାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଦିନିଆ ସେସେଲ୍ସ ଗସ୍ତରେ ଯାଇ ଭିକ୍ଟୋରିଆରେ ପହଞ୍ଚିଛନ୍ତି। ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନି ବିମାନ ବନ୍ଦରଠାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି। ଭାରତ ମହାସାଗରରେ ଥିବା ଏହି ଦ୍ୱୀପ ଦେଶ ସେସେଲ୍ସ ଭାରତ ସହ ଦୀର୍ଘଦିନ ହେଲା ସାମୁଦ୍ରିକ ସହଯୋଗ ପ୍ରଦାନ କରିଆସୁଛି। ଦୁଇ ଦେଶ ମଧ୍ୟରେ ସହଯୋଗ ଏବଂ ଦୀର୍ଘସ୍ଥାୟୀ ସୁସମ୍ପର୍କ ସ୍ଥାପନ କରିବା ଏହି ଗସ୍ତର ମୂଳ ଲକ୍ଷ୍ୟ। ସେସେଲ୍ସ ବିମାନ ବନ୍ଦରଠାରେ ପ୍ରଧାନମନ୍ତ୍ରୀଙ୍କୁ

0: ପ୍ରବାସୀ ଭାରତୀୟ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ଦେଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଦେଶର ବିଭିନ୍ନ ପ୍ରାନ୍ତରର ସଂସ୍କୃତିକୁ ସୁରକ୍ଷିତ ରଖିବା ନେଇ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ସେସେଲ୍ସର ଐତିହାସିକ 50ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ। ସେସେଲ୍ସର ଜାତୀୟ ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେବାରେ ଶ୍ରୀ ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି, ଦେଶର ଅର୍ଥନୈତିକ ସୁଦୃଢ଼ୀକରଣରେ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂଆଦିଲ୍ଲୀଠାରେ ଆଜି ଏମ୍ଏସ୍ଏମ୍ଇ ଦିବସ 2026 ଉଦ୍ୟମୀ ଭାରତ ଉପଲକ୍ଷେ ଆୟୋଜିତ ସମାରୋହରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି, ଏହି କ୍ଷେତ୍ର ପ୍ରଥମ ପିଢ଼ିର ଉଦ୍ୟୋଗୀଙ୍କର ସାହସ ଏବଂ ପ୍ରେରଣାକୁ ପ୍ରତିଫଳନ କରୁଛି। ଉପରାଷ୍ଟ୍ରପତି କହିଛନ୍ତି, ଏମ୍ଏସ୍ଏମ୍ଇ କ୍ଷେତ୍ର ଦେଶର ଉତ୍ତମ ଗୁଣବତ୍ତା ସମ୍ପନ୍ନ ଦ୍ରବ୍ୟ ରପ୍ତାନୀର 50% ଅଂଶୀଦାର ପ୍ରଦାନ କରୁଛି। ରାଧାକ୍ରିଷ୍ଣନ କହିଛନ୍ତି, ଏମ୍ଏସ୍ଏମ୍ଇ କ୍ଷେତ୍ର ଭାରତୀୟ ବିକାଶ ଯାତ୍ରାର ଏକ ସୁଦୃଢ଼ ସ୍ତମ୍ଭ ଭାବେ ଉଭା ହୋଇଛି, ଯାହାକି 2047 ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାରେ ସମର୍ଥକ ହେବ। ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ସାର୍ବଜନୀନ ପଞ୍ଜୀକରଣ କ୍ଷେତ୍ରରେ ପ୍ରୋତ୍ସାହନ ପ୍ରଦାନ କରୁଛି। ଗୁଣବତ୍ତା ସମ୍ପନ୍ନ ତଥ୍ୟର ବିକାଶ ଏବଂ ଫଳପ୍ରଦ ଯୋଜନା କ୍ରିୟାନ୍ୱୟନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଉପରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ସମ୍ପ୍ରତି ବିଶ୍ୱ ବ୍ୟବସାୟିକ କ୍ଷେତ୍ରରେ ସ୍ୱଳ୍ପ ଦାମ୍ର ଅତ୍ୟାବଶ୍ୟକ ଆବଶ୍ୟକତାକୁ ପୂରଣ କରିବାକୁ ସମର୍ଥ ହୋଇପାରିଛି। ଏ କ୍ଷେତ୍ରରେ ଉଦ୍ୟୋଗୀମାନେ ଆଧୁନିକ ବୈଷୟିକ ଜ୍ଞାନ ପ୍ରୟୋଗ କରି ଗୁଣବତ୍ତା ସମ୍ପନ୍ନ ଦ୍ରବ୍ୟ ଉତ୍ପାଦନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷ ପାଇଁ ମିଳିତ ଜାତିସଂଘର ବାର୍ତ୍ତା ହେଉଛି, କୃତ୍ରିମ ବୁଦ୍ଧିମତା ପରିଚାଳିତ ଭବିଷ୍ୟତ ପାଇଁ ମାନବ କୈନ୍ଦ୍ରିକ ଉଦ୍ୟମିତା। ଏହାକୁ ଆଧାର କରି ଉପରାଷ୍ଟ୍ରପତି କହିଛନ୍ତି, ବୈଷୟିକ ଜ୍ଞାନର ପରିବର୍ତ୍ତନର ଆହ୍ୱାନ ନୁହେଁ, ଏକ ସୁଯୋଗ ହେବା ଉଚିତ। ଏହି କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଜିତନ ରାମ ମାଂଝି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ଉପରାଷ୍ଟ୍ରପତି ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ପ୍ରସ୍ତୁତ ପ୍ରଯୁକ୍ତିବିଦ୍ୟା ଆଧାରିତ ବିଭିନ୍ନ ପୋର୍ଟାଲ ଓ ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି। ଦେଶର ସମବାୟ ସଂସ୍ଥା ଆଧାରିତ ସଡ଼କ ଯାତ୍ରା ପ୍ଲାଟଫର୍ମ ଭାରତ ଟ୍ୟାକ୍ସିକୁ ଆଗାମୀ 2 ବର୍ଷ ମଧ୍ୟରେ ଦେଶର 500 ସହରକୁ ବିସ୍ତାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଆଜି ଭାରତ ଟ୍ୟାକ୍ସି ସେବାର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି, ଏହି ପଦକ୍ଷେପ ସମବାୟ କ୍ଷେତ୍ରରେ ପରିବର୍ତ୍ତନକାରୀ ଭାବେ ସାବ୍ୟସ୍ତ ହେବ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ସାରଥୀ ନାମରେ ପରିଚିତ ଭାରତ ଟ୍ୟାକ୍ସିର ଡ୍ରାଇଭରଙ୍କୁ ସିଧାସଳଖ ଅଂଶୀଦାର କରିବା, ଫଳରେ ଏକ ନିରପେକ୍ଷ ଏବଂ ସ୍ୱଚ୍ଛ ଗତିଶୀଳତା ପ୍ଲାଟଫର୍ମ ପ୍ରଦାନ କରାଯାଇପାରିବ ବୋଲି ଶ୍ରୀ ଶାହା ଆଶା ବ୍ୟକ୍ତ କରିଛନ୍ତି। ସାରଥୀଙ୍କର ରୋଜଗାର ବୃଦ୍ଧି ପାଇବା ସହ ଯାତ୍ରୀମାନେ ସୁରକ୍ଷିତ ଏବଂ ସୁଲଭ ସେବା ପାଇପାରିବେ ବୋଲି ଶ୍ରୀ ଶାହା କହିଛନ୍ତି।
1: ଭାରତ ଟ୍ୟାକ୍ସି ବନ୍ନେ କା ସବସେ ପହଲା କାରଣ ହେ କି ହମାରେ ସାରଥିଓ କା ଔର ହମାରେ ଗ୍ରାହକୋ କା କିସି କା ଭି ଶୋଷଣ ନ ହୋ, ଏ ସବସେ ପହଲା କାରଣ। ଦୂସରା ସାରଥୀ କା ସମ୍ମାନ ହୋ, वो ऐप पर रजिस्ट्रेशन के लिए मोहताज नहीं है। आज मैं गर्व से कहता हूँ, भारत टैक्सी के साथ जुड़े हुए 7 लाख साथी भारत टैक्सी के मालिक है, शेयर होल्डर।
0: ଭାରତ ଟ୍ୟାକ୍ସି ସଡ଼କ ଯାତ୍ରା କ୍ଷେତ୍ରରେ ଏକ ଦୃଢ଼ ବିକଳ୍ପ ଭାବେ ଉଭା ହେବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଭାରତ ଟ୍ୟାକ୍ସି ପରିବହନକୁ ଅଧିକ ସୁଦୃଢ଼ ତଥା ଗୁଣବତ୍ତା ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଗୁଜରାଟ ମେଟ୍ରୋ ରେଳ ନିଗମ, ଅହମ୍ମଦାବାଦ ମହାନଗର ନିଗମ, ଗୁଜରାଟ ରାଜ୍ୟ ସମବାୟ ବ୍ୟାଙ୍କ, ରାଜ୍ୟ ଟ୍ରାଫିକ୍ ପୁଲିସ୍, ପ୍ରମୁଖ ବିମାନ ବନ୍ଦର ଏବଂ ରେଳ କର୍ତ୍ତୃପକ୍ଷଙ୍କ ସମେତ ଅନେକ ସଂଗଠନ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛି।
2: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 135ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଉତ୍ତରପ୍ରଦେଶର ଜେୱାର୍ଠାରେ ଅମ୍ବର ଏବଂ ଆସେଣ୍ଟ କେ ସର୍କିଟ୍ ଉତ୍ପାଦନ କାରଖାନାର ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଶିଳାନ୍ୟାସ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଯାଦବ କହିଛନ୍ତି, ବିଶ୍ୱସ୍ତରରେ ଏକ ନିର୍ଭରଯୋଗ୍ୟ ଗଣତାନ୍ତ୍ରିକ ଏବଂ ଦକ୍ଷ ଉତ୍ପାଦନ ଅଂଶୀଦାରର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏହି ଆବଶ୍ୟକତାକୁ ପୂରଣ କରିବାକୁ ପ୍ରୟାସ ଜାରି ରଖିଛି। ଶ୍ରୀ ଯାଦବ କହିଛନ୍ତି, ଦେଶର ରାଜନୈତିକ ସ୍ଥିରତା, ସ୍ୱଚ୍ଛ ସଂସ୍କାରମୂଳକ ନୀତି, ଦକ୍ଷ ଯୁବଗୋଷ୍ଠୀ ଏବଂ ଦ୍ରୁତ ବିକାଶଶୀଳ ଭିତ୍ତିଭୂମି ବିଶ୍ୱ ଯୋଗାଣ ଶୃଙ୍ଖଳ

କ୍ଷେତ୍ରରେ ଭାରତକୁ ଏକ ପ୍ରାକୃତିକ କେନ୍ଦ୍ର ଭାବେ ପ୍ରତିଷ୍ଠା କରିପାରିଛି। ଇରାନ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଥିବା ନେଇ ବାହାରିନ୍ ଆଜି ଅଭିଯୋଗ କରିଛି। ବାହାରିନ୍ର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଏହି ନୂତନ ଆକ୍ରମଣରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବାର ଖବର ହସ୍ତଗତ ହୋଇନାହିଁ। ଅନ୍ୟପକ୍ଷରେ ବାହାରିନ୍ ଉପରେ ଇରାନ୍ର ଆକ୍ରମଣକୁ ସଂଯୁକ୍ତ ଆରବ ଏମିରେଟ୍ସ ଦୃଢ଼ ନିନ୍ଦା କରିଛି। ଏହାକୁ ଆକ୍ରମଣାତ୍ମକ ଏବଂ ଶତ୍ରୁତାପୂର୍ଣ୍ଣ ବୋଲି UAE ବର୍ଣ୍ଣନା କରିଛି। ପୂର୍ବରୁ ଇରାନ୍ର ଦକ୍ଷିଣ ଉପକୂଳରେ ଆମେରିକାର ବିମାନ ଆକ୍ରମଣର ପ୍ରତ୍ୟୁତ୍ତରରେ ଆମେରିକୀୟ ସେନା ସହ ଜଡ଼ିତ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ ହେବା ନେଇ ଇରାନ୍ର ଇସଲାମିକ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ସୂଚନାଯୋଗ୍ୟ, ହରମୁଜ ପ୍ରଣାଳୀ ଦେଇ ଯାଉଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ଗତକାଲି ଆକ୍ରମଣର ପ୍ରତ୍ୟୁତ୍ତରରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ ବାହିନୀ ଇରାନ୍ର କେତେକ ଅଞ୍ଚଳ ଉପରେ ଆକ୍ରମଣ କରିଥିଲା। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଉଚ୍ଚ ପ୍ରଶଂସା କରିଛନ୍ତି। ହ୍ୱାଇଟ୍ ହାଉସ୍ଠାରେ ଏକ ସମ୍ବାଦ ସଂସ୍ଥା ସହ ସାକ୍ଷାତକାର ଅବସରରେ ଶ୍ରୀ ରୁବିଓ କହିଛନ୍ତି, ଭାରତ ଆର୍ଥିକ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିବା ସହିତ ବିଶ୍ୱସ୍ତରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଟ୍ରମ୍ପଙ୍କ ପ୍ରଶାସନ ଭାରତକୁ ଆମେରିକାର ନିକଟତମ ରଣନୈତିକ ସହଯୋଗୀ ରାଷ୍ଟ୍ରଗୁଡ଼ିକ ଭିତରୁ ଅନ୍ୟତମ ଭାବେ ଗ୍ରହଣ କରୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ କ୍ଷେତ୍ର ଅଧିକ ସୁଦୃଢ଼ ହେବା ସହ ବିଶ୍ୱସ୍ତରରେ ଏକ ପ୍ରଭାବଶାଳୀ ରାଷ୍ଟ୍ର ଭାବେ ମାନ୍ୟତା ପାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦୃଢ଼ ସମ୍ପର୍କ ରହିଛି ଏବଂ କୂଟନୈତିକ କ୍ଷେତ୍ର ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ରୁବିଓ କହିଛନ୍ତି। ବାଣିଜ୍ୟ, ଯୋଗାଣ ଶୃଙ୍ଖଳ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଶକ୍ତି, ସୁରକ୍ଷା, ସାମୁଦ୍ରିକ ପରିବହନ ଆଦି ବିଭିନ୍ନ କ୍ଷେତ୍ରକୁ ଉଭୟ ଦେଶ ଚିହ୍ନଟ କରିବା ସହ ଏ ଦିଗରେ ସହଯୋଗ ବୃଦ୍ଧି ନେଇ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ରୁବିଓ କହିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ର ଇସ୍ତଫା ପ୍ରଦାନ କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବଗିରି ମହାରାଜ ଆଜି ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଏକ ବିବୃତ୍ତିରେ ସେ କହିଛନ୍ତି, ପରବର୍ତ୍ତୀ ବୈଠକରେ ଇସ୍ତଫା ଉପରେ ବିସ୍ତୃତ ଆଲୋଚନା କରାଯିବ। ଶ୍ରଦ୍ଧାଳୁଙ୍କ ଦ୍ୱାରା ଦାନ କରାଯାଇଥିବା ରୂପା, ଇଟା ଏବଂ ଅଳଙ୍କାରର ସମ୍ପୂର୍ଣ୍ଣ ହିସାବ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର ଦେବିକା ସିହାଗ, କିଦାମ୍ବି ଶ୍ରୀକାନ୍ତ ଏବଂ ରୌନକ ଚୌହାନ ସେମିଫାଇନାଲ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ମହିଳା ଏକକ ବର୍ଗରେ ଦେବିକା ଜାପାନର ରିକୋ ଗୁଞ୍ଜିଙ୍କୁ 22-20, 21-19 ସେଟ୍ରେ କ୍ୱାର୍ଟର ଫାଇନାଲରେ ପରାସ୍ତ କରିଛନ୍ତି। ଆସନ୍ତାକାଲି ସେମିଫାଇନାଲରେ ଦେବିକା ଡେନମାର୍କର ଖେଳାଳି ଲିନେ କ୍ରିଷ୍ଟୋପର୍ସନ୍ଙ୍କୁ ଭେଟିବେ। ପୁରୁଷ ଏକକ ବର୍ଗରେ ସେମିଫାଇନାଲ ପର୍ଯ୍ୟାୟରେ ଆସନ୍ତାକାଲି କିଦାମ୍ବି ଜାପାନର ୟୁଦାଇ ଓକିମୋଟୋଙ୍କୁ ଏବଂ ରୌନକ ଚୀନ ତାଇପେଇର ସୁ ଲି ୟାଙ୍ଗ୍ଙ୍କୁ ଭେଟିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ତିନିଦିନିଆ ସେସେଲ୍ସ ଗସ୍ତରେ ଯାଇ ରାଜଧାନୀ ଭିକ୍ଟୋରିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କଲେ ସେସେଲ୍ସ ରାଷ୍ଟ୍ରପତି ଓ ପ୍ରବାସୀ ଭାରତୀୟ। ଭାରତ ଟ୍ୟାକ୍ସି ଯୋଜନାକୁ ଆଗାମୀ 2 ବର୍ଷ ମଧ୍ୟରେ 500 ସହରକୁ ବିସ୍ତାର କରିବା ଲକ୍ଷ୍ୟ ରଖିଛନ୍ତି ସରକାର। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଇରାନ ପକ୍ଷରୁ ବାହାରିନ୍ ଉପରେ ଡ୍ରୋନ୍ ଆକ୍ରମଣ ନେଇ ଅଭିଯୋଗ ଏବଂ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲରେ ପହଞ୍ଚିଲେ ଭାରତର ଦେବିକା ସିହାଗ, କିଦାମ୍ବି ଶ୍ରୀକାନ୍ତ ଏବଂ ରୌନକ ଚୌହାନ। ସମ୍ବାଦ ଶେଷ ହେଲା।

0: କହିଛନ୍ତି ଏହି ଯୋଜନା ମାଧ୍ୟମରେ ଖାଦ୍ୟ ନିରାପତ୍ତାକୁ ଆହୁରି ସୁଦୃଢ଼ କରାଯାଇଛି।
1: ଆମ ଢେଙ୍କାନାଳ ଜିଲ୍ଲାରେ 3,01,542 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ସରକାର ସାମିଲ କରି ମାସକ ପ୍ରତି ମୁଣ୍ଡପିଛା ହିସାବରେ April 2026 5 kg ଅତିରିକ୍ତ ଚାଉଳ ପ୍ରଦାନ କରୁଅଛନ୍ତି। ସମସ୍ତ PDS ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ସହିତ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ 10 kg ମୁଣ୍ଡପିଛା ମାଗଣା ଚାଉଳ ସରକାରଙ୍କ ଅତିରିକ୍ତ ଖାଦ୍ୟ ସୁରକ୍ଷା ଗ୍ୟାରେଣ୍ଟିରେ ସାମିଲ ହୋଇ ପାଇପାରିବେ।
0: ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ଢେଙ୍କାନାଳ ସଦର ପଞ୍ଚାୟତ ସମିତି ସ୍ତରୀୟ କାର୍ଯ୍ୟକ୍ରମକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ଘାଟନ କରିଛନ୍ତି। ସେ ସୁଭଦ୍ରା ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ବିଭିନ୍ନ ସୁବିଧା ଓ ପ୍ରମାଣପତ୍ର ବଣ୍ଟନ କରିଛନ୍ତି। ଏହାସହ ରାଜ୍ୟ ସରକାରଙ୍କର 2 ବର୍ଷର ସଫଳତା ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବିକାଶ ପ୍ରଦର୍ଶନ।

ଉଦ୍ଘାଟନ କରିଛନ୍ତି। ସେ ସୁଭଦ୍ରା ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ବିଭିନ୍ନ ସୁବିଧା ଓ ପ୍ରମାଣପତ୍ର ବଣ୍ଟନ କରିଛନ୍ତି। ଏହାସହ ରାଜ୍ୟ ସରକାରଙ୍କର 2 ବର୍ଷର ସଫଳତା ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବିକାଶ ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି। ସେ କହିଛନ୍ତି ସେବା, ସୁଶାସନ ଓ ଜନକଲ୍ୟାଣକୁ ପ୍ରାଧାନ୍ୟ ଦେଇ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଆଗାମୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ କରିବା ଲକ୍ଷ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଉଛି। ସେହିପରି ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଶିବିର ଅଦାଲତରେ 7 ଜଣ ମହିଳାଙ୍କ ଅଭିଯୋଗର ଶୁଣାଣି ମଧ୍ୟ କରାଯାଇଥିଲା। ଓଡ଼ପଡ଼ା ବ୍ଲକର ଇଟାପ ଗ୍ରାମରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ପ୍ରସ୍ତାବିତ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ପରିବେଶ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ, ଜୀବିକା, ପାନୀୟ ଜଳ, କ୍ରୀଡ଼ା ଓ ଭିତ୍ତିଭୂମିର ବିକାଶ ଉପରେ ଆଲୋଚନା କରାଯାଇଥିଲା। କାମାକ୍ଷାନଗର ବ୍ଲକର କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ 12 ଓଡ଼ିଶା ବାଟାଲିୟନ ଏନ୍ସିସି ପକ୍ଷରୁ ଆୟୋଜିତ 10 ଦିନିଆ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। କ୍ୟାଡେଟ୍ସମାନଙ୍କୁ ଡ୍ରିଲ୍, ଯୋଗାଭ୍ୟାସ, ମାନଚିତ୍ର ପାଠ, ବନ୍ଧୁକ ଚାଳନା, ଆତ୍ମରକ୍ଷା କୌଶଳ, ବିପର୍ଯ୍ୟୟ ପରିଚାଳନା ଓ ନେତୃତ୍ୱ ବିକାଶ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ମହିମା ଧର୍ମର ପ୍ରତିଷ୍ଠାତା ମହିମା ସ୍ୱାମୀଙ୍କ ଆବିର୍ଭାବର 200 ବର୍ଷ ପୂର୍ତ୍ତି ଉତ୍ସବ କାଦୁଆ ମହିମା ଆଶ୍ରମରେ ପାଳିତ ହୋଇଯାଇଛି। ଏଥିରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସୂର୍ଯ୍ୟବଂଶୀ ସୁରଜ, ସାଂସଦ ରୁଦ୍ରନାରାୟଣ ପାଣି ଓ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ପ୍ରମୁଖ ଯୋଗଦେଇ ମହିମା ପୀଠର ଉନ୍ନତି ପାଇଁ 240 କୋଟି ଟଙ୍କାର ଅନୁମୋଦନ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଏକ ସ୍ୱତନ୍ତ୍ର ସ୍ମାରକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ କାର୍ଯ୍ୟାଳୟ ପରିସରରେ ନୂତନ ଆଧାର ସେବା କେନ୍ଦ୍ରର ଉଦ୍ଘାଟନ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି କେନ୍ଦ୍ରରେ ନୂତନ ଆଧାର କାର୍ଡ, ମୋବାଇଲ ନମ୍ବର, ବାୟୋମେଟ୍ରିକ୍ ଓ ଅନ୍ୟାନ୍ୟ ସଂଶୋଧନ ସୁବିଧା ଉପଲବ୍ଧ ହେବ। 5-17 ବର୍ଷ ବୟସର ପିଲାମାନଙ୍କ ବାୟୋମେଟ୍ରିକ୍ ନିଃଶୁଳ୍କରେ ମଧ୍ୟ କରାଯିବ। ଜିଲ୍ଲାରେ ଅନ୍ତର୍ଜାତୀୟ ଯୋଗ ଦିବସ ଓ କୃଷିଭିତ୍ତିକ ରଜ ଉତ୍ସବ ଉତ୍ସାହର ସହ ପାଳିତ ହୋଇଯାଇଛି। ସେହିପରି ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ବିଶ୍ୱସ୍ତରୀୟ ପାରା କ୍ରୀଡ଼ା ପ୍ରତିଯୋଗିତାରେ 3ଟି ପଦକ ଜିତି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଥିବା ଖେଳାଳି ବିଭା ସିନ୍ଧୁ ବାରିକଙ୍କୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସମ୍ବର୍ଦ୍ଧନା ଜଣାଇଛନ୍ତି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଗଜପତି ଜିଲ୍ଲା ସମ୍ପର୍କରେ।

ବେପାର। ହଁ ଶ୍ରୋତା ବନ୍ଧୁ, ଜଙ୍ଗଲ ଆମର ଜୀବନ। ଜଙ୍ଗଲ ଆମକୁ ଖାଦ୍ୟ, ପାନୀୟ, ବସ୍ତ୍ର, ବାସଗୃହ ଯୋଗାଇଥାଏ। ଆପଣ ଜାଣି ଖୁସି ହେବେ, ସମଗ୍ର ଭାରତ ବର୍ଷରେ ବନଖଣ୍ଡର ଯୋଉ ଅନୁପାତ ରହିଛି ତା ପ୍ରାୟ ଶତକଡ଼ା 33%। ଆମର ପ୍ରକୃତି ବିଜ୍ଞାନୀ ମାନେ ମତ ଦେଇଛନ୍ତି, ଯଦି ଆମ ଭୂଖଣ୍ଡର ଶତକଡ଼ା 33% ଜଙ୍ଗଲ ଦ୍ଵାରା ଆଚ୍ଛାଦିତ ରହିବ, ତେବେ ନିଶ୍ଚିତ ଭାବରେ ତାହା ଆମ ପରିବେଶ ପାଇଁ ଅନୁକୂଳ ହେବ। ଜଙ୍ଗଲ ହେଉଛି ପୃଥିବୀର ଫୁସ୍ଫୁସ୍, ସେଥିପାଇଁ ବନଖଣ୍ଡ ରହିବା ନିହାତି ଦରକାର। ବଡ଼ ସୁଖର କଥା, ଆମ ଓଡ଼ିଶାରେ ବନଖଣ୍ଡର ଅନୁପାତ ଶତକଡ଼ା 33% ଅଧିକ, ପ୍ରାୟ ଶତକଡ଼ା 37% ପର୍ଯ୍ୟନ୍ତ ରହିଛି। ଏପରି କିଛି ଅଞ୍ଚଳ ଅଛି ଯେଉଁଠାରେ କି ଜଙ୍ଗଲର ପରିମାଣ, ତାର ଘନତ୍ୱ ଏବଂ ବୃକ୍ଷ ରାଜିର ବିବିଧତା ଅତ୍ୟନ୍ତ ଦୁର୍ଲଭ।

0: ସବୁଜ ସ୍ୱାଗତ।
1: ଗଛ ଥିଲେ ପରିବେଶ ଦିଶେ ସୁନ୍ଦର, ସେଥିରୁ ମିଳଇ ଅମ୍ଳଜାନ।

0: ଶ୍ରେୟ ଆମେ ଦେଇପାରିବା ତିନୋଟି ବର୍ଗର ବ୍ୟକ୍ତିମାନଙ୍କୁ। ପ୍ରଥମରେ ତ ନିଶ୍ଚିତ ଭାବରେ ଓଡ଼ିଶା ସରକାରଙ୍କର ବନ ବିଭାଗରେ କାର୍ଯ୍ୟରତ ହଜାର ହଜାର ଅଧିକାରୀ କର୍ମଚାରୀ ଏମାନଙ୍କର ନିଷ୍ଠାପର କର୍ତ୍ତବ୍ୟ ବୋଧ। ଦ୍ୱିତୀୟରେ ହେଉଛନ୍ତି ଯେଉଁମାନେ ବନ ସୁରକ୍ଷା ସମିତିରେ ଅଛନ୍ତି ବା ଇକୋ ଡେଭଲପମେଣ୍ଟ କମିଟି ବା ପରିବେଶ ସୁରକ୍ଷା ପାଇଁ ଯେଉଁମାନେ ଅହରହ କାର୍ଯ୍ୟରତ ଅଛନ୍ତି ସେହି ସ୍ୱୟଂ ସହାୟକ ଗୋଷ୍ଠୀ। ତୃତୀୟରେ ଆପଣମାନେ ଅର୍ଥାତ୍ ସାଧାରଣ ଜନତା ଯେଉଁମାନେ ବନଖଣ୍ଡ ନିକଟରେ ରହୁଛନ୍ତି ଏବଂ ଜଙ୍ଗଲକୁ ଭଲ ପାଉଛନ୍ତି ଆଉ ସ୍ନେହ କରୁଛନ୍ତି। ଜନସାଧାରଣଙ୍କ ବିନା କୌଣସି ସରକାରୀ କାର୍ଯ୍ୟ କେବେ ହେଲେ ମଧ୍ୟ ସଫଳ ହେଇପାରିବ ନାହିଁ। କିନ୍ତୁ ଅନେକ ସମୟରେ ଲୋକଙ୍କ ମନରେ ପ୍ରଶ୍ନ ଉଠେ ଏହି ବନଭୂମିକୁ ରକ୍ଷା କରିବାରେ ବନାଞ୍ଚଳକୁ ପରିବ୍ୟାପ୍ତ କରିବା କ୍ଷେତ୍ରରେ ଏପରିକି ବନ ବିଭାଗର ଯେଉଁ କାର୍ଯ୍ୟକ୍ରମ ସବୁ ରହିଛି ତା ମଧ୍ୟରୁ ବନୀକରଣ ହେଲା ଅନ୍ୟତମ। ସେଥିରେ ଭାଗ ନେବାକୁ ହେଲେ ସେମାନଙ୍କର ଦାୟିତ୍ୱ କର୍ତ୍ତବ୍ୟ କଣ ରହିଛି, କେଉଁଠାରୁ ଗଛଟେ ପାଇବେ ବା ଚାରାଟେ ପାଇବେ, ତାର ମାନ କିପରି ଅଛି ଆଉ କେଉଁଠାରେ ତାକୁ ରୋପଣ କରିପାରିବେ। ଶ୍ରୋତା ବନ୍ଧୁ, ଏହି ପରିପ୍ରେକ୍ଷୀରେ ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ଯୁଗୋପଯୋଗୀ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଲା ବନୀକରଣ ପାଇଁ ଉତ୍ତମ ଚାରା। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଗଞ୍ଜାମ ଜିଲ୍ଲାର ଘୁମୁସର ଦକ୍ଷିଣ ବନଖଣ୍ଡର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ଯୁଗଳ କିଶୋର ପଣ୍ଡା। ତାହେଲେ ଆସନ୍ତୁ ଶୁଣିବା ଆଲୋଚନା ବନୀକରଣ ପାଇଁ ଉତ୍ତମ ଚାରା।
1: ଶ୍ରୀଯୁକ୍ତ ବେହୁରା ମହୋଦୟ, ଆମେ ଆପଣଙ୍କ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
2: ନମସ୍କାର
1: ବେହୁରା ବାବୁ, ପ୍ରଥମେ ଆମେ ଜାଣିବା ଏଇ ଯୋଉ ବନୀକରଣ, ଗୋଟେ ବ୍ୟାପକ ଶବ୍ଦ ଆଜ୍ଞା, ଏଇ ଯୋଉ ବନୀକରଣ ବିଷୟରେ କିଛି ସଂକ୍ଷେପରେ କହିବେ କି?
2: ଆମ ଓଡ଼ିଶାରେ ବନୀକରଣ କାର୍ଯ୍ୟକ୍ରମ ବନ ବିଭାଗ ତରଫରୁ ବହୁତ ଆବାହମାନ କାଳରୁ ଚାଲି ଆସିଛି। ଏଇ ବନୀକରଣ କାର୍ଯ୍ୟକ୍ରମ କରିବାର ମୂଳ ଉଦ୍ଦେଶ୍ୟ ହେଲା ଯୋଉ ଜାଗା ଖାଲି ଜାଗା ରହୁଛି ବା ଯୋଉ ଜାଗାରେ ଜଙ୍ଗଲ ପରିମାଣ ହ୍ରାସ ପାଇଛି ସେ ଜାଗାରେ କିପରି ଭାବରେ ଜଙ୍ଗଲର ଘନତ୍ୱ ବଢିବା ସହିତ ଲୋକମାନଙ୍କର ଚାହିଦା ମୁତାବକ ବୃକ୍ଷରୋପଣ କରିବା ପାଇଁ ବନୀକରଣ ଯୋଜନା ହାତକୁ ନିଆଯାଇଛି। ତାହା ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି, ଯଥା ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ପାଇଁ ଏଆର ପ୍ଲାଣ୍ଟେସନ, ଏଆର ମାନେ ଆର୍ଟିଫିସିଆଲ ରିଜେନେରେସନ, ମାନେ ସମ୍ପୂର୍ଣ୍ଣ ଭାବେ ଗୋଟିଏ ହେକ୍ଟରରେ 1600 ଗଛ ଲଗାଇବାର ଯୋଉ ପ୍ରାବଧାନ ରହିଛି। ଆଉ ଗୋଟେ ହେଲା ଏଏନ୍ଆର ପ୍ଲାଣ୍ଟେସନ, ଏଏନ୍ଆର ମାନେ ଆସିଷ୍ଟେଡ୍ ନେଚୁରାଲ ରିଜେନେରେସନ, ତାର ଅର୍ଥ ହେଲା ଯୋଉ ଯୋଉ ଜାଗାରେ ଗଛ ଗଛ ମଧ୍ୟରେ ବ୍ୟବଧାନ ରହିଛି ଏବଂ ତା ମଧ୍ୟରେ ଖାଲି ଗ୍ୟାପ୍ ରହିଛି ସେ ବ୍ୟବଧାନକୁ ପୂରଣ କରିବା ପାଇଁ ତା ମଧ୍ୟରେ 200, 400, 800 ଏହିପରି ଭାବରେ ବୃକ୍ଷରୋପଣ କରାଯାଉଛି। ସ୍ଥାନ ବିଶେଷରେ କୋଉ ସ୍ଥାନରେ କି ବୃକ୍ଷରୋପଣ କଲେ ଠିକ ରହିବ ତାହା ଜଙ୍ଗଲ ବିଭାଗର କର୍ମଚାରୀମାନେ ସ୍ଥିର କରନ୍ତି ଏବଂ ସେହି ଅନୁସାରେ ବ୍ୟାପକ ରୂପରେ ବନୀକରଣ କାର୍ଯ୍ୟକ୍ରମ କରାଯାଏ।
1: ବଢିଆ କଥା ଆପଣ କହିଲେ। ଏଇ ଯୋଉ ପ୍ରଶ୍ନ ଆସୁଛି, ଆମେ ଗୋଟେ କଥା ଜାଣିଛୁ ଯେ ଜୁଲାଇ ମାସର ପ୍ରଥମ ସପ୍ତାହରେ ଯେତେବେଳେ ବର୍ଷା ଆସିଯାଇଥାଏ ସେତେବେଳେ ବନ ବିଭାଗର ବନ ମହୋତ୍ସବ ହୁଏ। ବନୀକରଣ କାର୍ଯ୍ୟକ୍ରମ ବର୍ଷକ ତମାମ ହୋଇଥାଏ ନା ନିର୍ଦ୍ଦିଷ୍ଟ ସମୟ ସୀମା ରହିଛି ଯେତେବେଳେ କି ବନୀକରଣ କାର୍ଯ୍ୟକ୍ରମ ହୋଇଥାଏ?
2: ତ ଆପଣମାନେ ଜାଣିଥିବେ ଯେ ବୃକ୍ଷରୋପଣ କରିବା ପାଇଁ ଜଳର ଆବଶ୍ୟକତା ନିହାତି

0: ପୋଖରୀ ଆସିଛ।
1: ଆଜ୍ଞା।
0: ତ ଜଳ ନଥିଲେ ବୃକ୍ଷ ଲଗେଇ ତାକୁ ବଞ୍ଚାଇବା ବା ଜଙ୍ଗଲ ଭିତରେ ବୃକ୍ଷ ଲଗେଇ ତାକୁ ପାଣି ଯୋଗାଇବା ଏକ ଦୁର୍ବିସହ ବ୍ୟାପାର। ତେଣୁ ଯେତେବେଳେ ଜୁଲାଇ ମାସ ପ୍ରଥମ ସପ୍ତାହରେ ଆମ ଭାରତ ବର୍ଷକୁ ମନସୁନ ଆସିଥାଏ ବା ମୌସୁମୀ ବାୟୁର ପ୍ରବେଶ କରେ, ସେତେବେଳେ ବିଭିନ୍ନ ଇଲାକାରେ ବର୍ଷାର ପରିମାଣ ବଢ଼ିଥାଏ। ସେହି ସମୟରେ ମଧ୍ୟ ଆମର ଯେଉଁ ପ୍ରସ୍ତୁତ ରହିଥିବା ଚାରା ଠିକ୍ ଜାଗାରେ ପହଞ୍ଚି ଯାଇଥାଏ, କେଉଁ ଜାଗାରେ କେଉଁ ଚାରା ଲାଗିବ ତାର ମଧ୍ୟ ଆଗରୁ ଆମେ ପ୍ରସ୍ତୁତି କରିଥାଉ। ସେଥିପାଇଁ ସାରା ଭାରତ ବର୍ଷରେ ଜୁଲାଇ ମାସର ପ୍ରଥମ ସପ୍ତାହ 1-7 ପର୍ଯ୍ୟନ୍ତ ବନୀକରଣ କାର୍ଯ୍ୟକ୍ରମ କରାଯାଏ, ତାହାକୁ ବନ ମହୋତ୍ସବ କୁହାଯାଏ। ସେ ବନ ମହୋତ୍ସବ କାର୍ଯ୍ୟକ୍ରମରେ ସମଗ୍ର ଓଡ଼ିଶାର ବାସୀ, ସମଗ୍ର ଜନସାଧାରଣ, ବନ ସମିତିର ସଭ୍ୟ ସଭ୍ୟା, ବନ ବିଭାଗର କର୍ମଚାରୀ, ସ୍କୁଲ କଲେଜ ଏବଂ ବିଭିନ୍ନ ୟୁନିଭର୍ସିଟିର ପିଲାମାନେ ତାଙ୍କୁ ମଧ୍ୟ ସାମିଲ କରାଯାଏ।
1: ଆଜ୍ଞା।
0: ଡିସେମ୍ବର ଜାନୁଆରୀ ମାସରୁ ଆମର ଚାରା ପ୍ରସ୍ତୁତି ପାଇଁ ବ୍ୟବସ୍ଥା କରାଯାଇଥାଏ। ବିଭିନ୍ନ ନର୍ସରୀ ମାନଙ୍କରେ ପରମାନେଣ୍ଟ ନର୍ସରୀ, ସ୍ଥାୟୀ ଚାରା ରୋପଣ କେନ୍ଦ୍ର ଏବଂ ଟେମ୍ପୋରାରୀ ନର୍ସରୀ, ଅସ୍ଥାୟୀ ଚାରା ଉତ୍ପାଦନ କେନ୍ଦ୍ର, ଏହିପରି ଭାବରେ ବିଭିନ୍ନ ସ୍ଥାନରେ ଜଙ୍ଗଲ ପାଖରେ ଯୋଉ ଲୋକମାନେ ନେଇକି ସେ ଗଛକୁ ଲଗେଇ ପାରିବେ, ସେହି ସ୍ଥାନ ମାନଙ୍କରେ ବିଭିନ୍ନ ସ୍ଥାନରେ ବନାଞ୍ଚଳର ବା ରେଞ୍ଜର ବିଟ ସେକ୍ସନ ଏହିସବୁ ଇଲାକାରେ ଆମେ ବିଭିନ୍ନ ପ୍ରକାର ଚାରା ଉତ୍ପାଦନ କରିଥାଉ।
1: ଏଇଠି ମଧ୍ୟ ମୁଁ ପ୍ରଶ୍ନ ପଚାରିବି ଆପଣଙ୍କୁ, ଆପଣ ଯୋଉ କହିଲେ ଯେ ବିଟ ହେଲା, ରେଞ୍ଜର ହେଲା, ଆମ ବନଖଣ୍ଡରେ ବିଭିନ୍ନ ଚାରା ଉତ୍ପାଦନ ହୋଇଥାଏ, ଚାରା ଉତ୍ପାଦନ କରିବାର ପଦ୍ଧତି ଏବଂ ଚାରାର ଉପଲବ୍ଧତା। ମୁଁ ଚାରା ପାଇବା ପାଇଁ ଚାହୁଁଛି, ଚାରା କିଣିବା ପାଇଁ ଚାହୁଁଛି, କିଛି ଚାରା ନେଇକରି ଗଛ ଲଗେଇବା ପାଇଁ ଚାହୁଁଛି, ନିଜ ବାଡ଼ିରେ ହେଇପାରେ କିମ୍ବା ଗୋଟେ ଖୋଲା ଜାଗାରେ ହେଇପାରେ, ଚାରା ଉତ୍ପାଦନର କୌଶଳ ପଦ୍ଧତି ଏବଂ ଚାରା କେଉଁଠାରୁ କେତେ ମୂଲ୍ୟରେ ଏବଂ କେତେ ପାଇପାରିବି ସେ ବିଷୟରେ କିଛି କହିବେ କି?
0: ଚାରା ଉତ୍ପାଦନ ବିଭିନ୍ନ ବନଖଣ୍ଡରେ ଏବଂ ବନାଞ୍ଚଳରେ ବିଭିନ୍ନ ଇଲାକାରେ ଉତ୍ପାଦନ କରାଯାଇଥାଏ। ବିଗତ 2 ବର୍ଷ ହେଲା ବନ ବିଭାଗର ପ୍ରୟାସରେ ଆଗରୁ ଯୋଉ 6 ମାସିଆ ଚାରା ପ୍ରସ୍ତୁତ କରାଯାଉଥିଲା, ଏବେ 1.5 ବର୍ଷିଆ ଚାରା ପ୍ରସ୍ତୁତ କରାଯାଇଛି।
1: ଆଚ୍ଛା।
0: ପ୍ରତ୍ୟେକ ଚାରାର ରୋପଣ ପୂର୍ବରୁ ଉଚ୍ଚତା 4.5-5 ଫୁଟ ହେଲେ ସେଟା ଠିକ୍ ଭାବରେ ଜଙ୍ଗଲରେ ବଞ୍ଚିପାରିବ ବା ସେଥିରେ କମ୍ ମାତ୍ରାରେ ପାଣି ଦରକାର, ଯାହାକି ଗଛ ଅଲରେଡି ଏଷ୍ଟାବ୍ଲିଶ୍ ହେଇଥିବ ବା ତିତି ହେଇଥିବ। ତେଣୁ ତାକୁ କରିବା ପାଇଁ ନୂଆ ଯୋଜନା କରାଯାଇଛି ଯେ 1.5 ବର୍ଷିଆ ଚାରା ବିଭିନ୍ନ ବନଖଣ୍ଡରେ ବନାଞ୍ଚଳରେ ଉତ୍ପାଦନ କରାଯାଉଛି। ସେଥିପାଇଁ ଆମକୁ ବଡ଼ ପଲିଥିନ୍ ବ୍ୟାଗ୍ ବା ଜରି ମୁଣା ଯୋଉ କହୁଛନ୍ତି ଚାରା କରିବା ପାଇଁ ଦରକାର, ଆଗରୁ 9-5 ଇଞ୍ଚର ଜରିମୁଣା ବ୍ୟବସ୍ଥା କରାଯାଉଥିଲା, ବର୍ତ୍ତମାନ ତାକୁ 12-8 କିମ୍ବା 10-6 ବଡ଼ ଜରିମୁଣାରେ ପ୍ରସ୍ତୁତ କରାଯାଉଛି, ଯେଉଁଥିରେ କି ବିଭିନ୍ନ ପ୍ରକାର ଚାରାର ଷ୍ଟମ୍ପ ବା ଖୁଣ୍ଟି ତାକୁ ପୋତା ଯାଉଛି ଏବଂ ଗଛଟା ଖୁବ୍ ସୁସ୍ଥପୃଷ୍ଟ ହେଲା ପରେ ଯାଇ ତାକୁ ଫିଲ୍ଡ କିମ୍ବା କୋଉଠି ଲାଗିବ ସେଇ ଜାଗାକୁ ପଠାଯାଉଛି। ତ ଲୋକମାନଙ୍କର ଆଗ୍ରହ ରହୁଛି, ଲୋକମାନେ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଲୋକମାନେ ଖୁବ୍ ଆଗ୍ରହ ପ୍ରକାଶ କରୁଛନ୍ତି। ବର୍ତ୍ତମାନ ସାରା ଓଡ଼ିଶାରେ ପ୍ରାୟ 14,000 ବନ ସଂରକ୍ଷଣ ସମିତି ମାନ ଗଠନ କରାଯାଇଛି ଏବଂ ଇଡିସି ଇକୋ ଡେଭଲପମେଣ୍ଟ କମିଟି ମାନ ଗଠନ କରାଯାଇଛି। ସେ ଲୋକମାନଙ୍କ ସହାୟତାରେ ବିଭିନ୍ନ ପ୍ରକାର ଯୋଜନାରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ହଉ, ଗ୍ରୀନ ଇଣ୍ଡିଆ ମିଶନ ହଉ, MGNRG ହଉ, IGC ହଉ, ବିଭିନ୍ନ ପ୍ରକାର ଯୋଜନାରେ ବ୍ୟାପକ ଭାବରେ ବୃକ୍ଷରୋପଣ କରାଯାଉଛି ଏବଂ ଲୋକଙ୍କୁ ଚାରା ବଣ୍ଟନ କରିବାର ମଧ୍ୟ ବ୍ୟବସ୍ଥା କରାଯାଇଛି, ଯାହାକି 1 ଟଙ୍କା ବିନିମୟରେ ଲୋକମାନେ ଖୁବ୍ ଆଗ୍ରହ ସହିତ ବିଭିନ୍ନ ଅସ୍ଥାୟୀ ଚାରା ଉତ୍ପାଦନ କେନ୍ଦ୍ରରୁ ସେମାନେ ଆସି ଚାରା ନେଇ ତାଙ୍କ ବାଡ଼ି ବଗିଚାରେ ଲଗେଇବା ସହିତ ଖୋଲା ଜାଗା ମାନଙ୍କରେ ଯେଉଁ ଜାଗାରେ ଗାଁର ଖୋଲା ଜାଗା ଅଛି ସେଠି ମଧ୍ୟ ବ୍ୟାପକ ରୂପେ ବୃକ୍ଷରୋପଣ କରାଯାଇଛି। ସେଥିପାଇଁ ଦେଖାଯାଇଛି ଓଡ଼ିଶାର ଜଙ୍ଗଲ ପରିମାଣ ବିଗତ 10 ବର୍ଷ ହେଲା ବଢ଼ୁଛି। କେଉଁ ଜାଗାରେ ବଢ଼ୁଛି ନା ଟ୍ରି ଆଉଟସାଇଡ୍ ଫରେଷ୍ଟ ବା ଜଙ୍ଗଲ ବାହାରେ ଯୋଉ ଗଛ ତାହାର ପରିମାଣ ଖୁବ୍ ବୃଦ୍ଧି ଘଟିଛି।
1: ବା ଯେ ଜନସାଧାରଣ ଏଥିରେ ଭାଗ ନେଉଛନ୍ତି ଏବଂ ମାତ୍ର 1 ଟଙ୍କା ଯାହାକି ଗୋଟେ ନୋମିନାଲ ସେଇ ଟଙ୍କାରେ ସେମାନେ ଗଛଟିଏ ପାଉଛନ୍ତି, ଏଇଠି ଗୋଟେ ବହୁତ ମହତ୍ଵପୂର୍ଣ୍ଣ ଜିନିଷ। ସତ୍ୟନାରାୟଣ ବାବୁ ଆପଣ ନିଶ୍ଚିତ ଭାବେ ସହମତ ହେବେ ଯେ ପ୍ରତ୍ୟେକ ଜିନିଷର ଗୋଟେ ଗୁଣାତ୍ମକ ମାନ ରହିବା ଦରକାର। ଆପଣ ଗଛଟିଏ ଦେଲେ ମୋତେ, ମୁଁ ଗଛଟିଏ ନେଲି, ଗଛଟିଏ ଲଗେଇଲି, ହୁଏତ ଏମିତି ଜାଗାରେ ଲଗେଇବି ଯେଉଁ ଜାଗାରେ କି ମୁଁ ତାର ପ୍ରତ୍ୟେକ ଦିନ ଯତ୍ନ ନ ନେଇପାରେ, ପାଣି ନ ଦେଇପାରେ, ଖତ ସାର ପିଡ଼ିଆ ନ ଦେଇପାରେ, ଆମର ଯେଉଁ ପ୍ରତିକୂଳ ପାଣିପାଗ ଅଛି, ବିଭିନ୍ନ କୀଟପତଙ୍ଗ ଅଛନ୍ତି, ଉଇ ଅଛନ୍ତି, ସେମାନେ ନଷ୍ଟ କରିଦେଇପାରନ୍ତି। ତେଣୁ ଚାରା ଯେଉଁ ଉତ୍ପାଦନ କରୁଛନ୍ତି ତାର ଗୁଣାତ୍ମକ ମାନକୁ ଆପଣ ସୁନିଶ୍ଚିତ କେମିତି କରୁଛନ୍ତି?
0: ପ୍ରଥମତଃ ଦେଖନ୍ତୁ, ଜଙ୍ଗଲ ସୃଷ୍ଟି ହୋଇଥିଲା କୌଣସି ବୃକ୍ଷରୋପଣ କାର୍ଯ୍ୟକ୍ରମର ନୁହଁ, ଏହା ଈଶ୍ୱରଙ୍କର ପ୍ରଦତ୍ତ ଜିନିଷ।
1: ଆଜ୍ଞା।
0: ଏହା ଏକ ପ୍ରାକୃତିକ ସୃଷ୍ଟି, ପ୍ରକୃତି ଯାହାକୁ ସୃଷ୍ଟି କରିଥାଏ କ୍ରମଶଃ ଏହି ପ୍ରାକୃତିକ ପରିବେଶର ଆକଳନ ବା ପ୍ରାକୃତିକ ପରିବେଶର ସାନ୍ଦ୍ରତା କମିବାର ଲାଗିଲା, ତାହା ସେତେବେଳେ ମଣିଷ ଚିନ୍ତା କଲା କିପରି ଭାବରେ ଜଙ୍ଗଲର ପରିମାଣ ବଢ଼ାଇବ। ଏ ଓଡ଼ିଆରେ ଗୋଟେ କଥା ଅଛି, ମଞ୍ଜି ବୁଣିଲେ ହୋଇବ ଗଜା, ସବୁଠି ବାଜିବ ସବୁଜ ବାଜା। ମଞ୍ଜି ହେଲା ମୁଖ୍ୟ ଜିନିଷ, ଯେମିତି ଆମେ ଧାନ ଚାଷ କରୁ, ମୁଗ ଚାଷ କରୁ, ବିରି ଚାଷ କରୁ ଏବଂ ଭଲ ଉତ୍ତମ ମାନର ବିହନ କୃଷି ବିଭାଗ ଯୋଗାଇ ଦିଏ, ସେହିପରି ଉତ୍ତମ ମାନର ବିହନ ସଂଗ୍ରହ କରିବା ହେଲା ବନ ବିଭାଗର ଅଧିକାରୀମାନଙ୍କର କର୍ତ୍ତବ୍ୟ।
1: ଆଜ୍ଞା।
0: ଯୋଉ ଜାଗାରେ ଯୋଉ ଗଛ ହେଉଛି ସେଇ ଜାଗାରେ ସେଇ ଗଛ ଲଗେଇଲେ ଯାଇକି ତାହାର ବଞ୍ଚିବାର ଅଧିକ ସମ୍ଭାବନା ରହୁଛି, କାହିଁକି ନା ତାକୁ କୁହାହଉଛି ଯୋଉଟା ସିଲ୍ଭିକଲଚରାଲି ଆସେପ୍ଟେବୁଲ ଆଣ୍ଡ ସୋସିଆଲି ଆସେପ୍ଟେବୁଲ ଆଣ୍ଡ ସିଲ୍ଭିକଲଚରାଲି ସୁଇଟେବୁଲ।

0: ଲୋକମାନେ ଯୋଉ ଗଛକୁ ଆଦୃତ କରୁଛନ୍ତି ବା ସ୍ନେହ କରୁଛନ୍ତି, ଯୋଉ ଗଛକୁ ଚାହୁଁଛନ୍ତି, ସେଇ ଗଛକୁ ଆମେ ଲଗେଇବା ଏବଂ ସେଇ ଜାଗାରେ, ସେଇ ପାହାଡ଼ ଜାଗାରେ କୋଉ ଗଛ ହେଇପାରିବ ତାକୁ ଆମେ ବିଭିନ୍ନ ସିଲ୍ଭିକଲଚର ମାଧ୍ୟମରେ ପଢ଼ିଛୁ। ବିଭିନ୍ନ ଟ୍ରେନିଂ ଟ୍ରେଣ୍ଡ ଗାର୍ଡ ଫରେଷ୍ଟର ରେଞ୍ଜ ଅଫିସର ଏସ୍ଟିଏଫ୍ ଡିଏଫ୍ ମାନେ ଅଛନ୍ତି, ସେମାନେ ତାକୁ ତଦାରଖ କରୁଛନ୍ତି ଯେ କୋଉ ସ୍ଥାନରେ କୋଉ ଗଛ ଲଗେଇଲେ ସେ ଠିକ ଭାବରେ ବଢ଼ିବ, ବଡ଼ ହେବ ଏବଂ ଗାଁ ଲୋକଙ୍କର କାମରେ ଲାଗିବ, ଲୋକମାନେ ଭଲ ପାଇବେ, ପରିବେଶର ମଧ୍ୟ ସନ୍ତୁଳନ ରକ୍ଷା ହେବ।
1: ଆଜ୍ଞା,
0: ସେଥିପାଇଁ ଉନ୍ନତ ମାନର ମଞ୍ଜି ସଂଗ୍ରହଠୁ ଆରମ୍ଭ କରି ଉନ୍ନତ ମାନର ମାଟି, ଖତ ଏବଂ ମଦରବେଡ୍ ପ୍ରସ୍ତୁତି କରିବାରେ ବନ ବିଭାଗର କର୍ମଚାରୀମାନେ ବିଭିନ୍ନ ସମୟରେ ତାଲିମ ପ୍ରାପ୍ତ ହୋଇଥାନ୍ତି ଏବଂ ତାଙ୍କୁ ବିଭିନ୍ନ ଟେମ୍ପରେ ନର୍ସରୀ ଓ ପରମାନେଣ୍ଟ ନର୍ସରୀରେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଏବଂ ବିଭିନ୍ନ ପ୍ରକାର ବନ ବିଭାଗ କର୍ମଚାରୀଙ୍କୁ ତାଲିମ ଦିଆଯାଇଥାଏ କିପରି ବେଡ୍ ତିଆରି କରିବେ, କିପରି ମଦର ବେଡ୍ ତିଆରି କରିବେ, କିପରି ଟ୍ରାନ୍ସପ୍ଲାଣ୍ଟିଂ ବେଡ୍ ତିଆରି କରିବେ ଓ ଷ୍ଟମ୍ପ କିପରି ପ୍ରସ୍ତୁତ କରାଯିବ, ଉତ୍ତମ ମାନ ଷ୍ଟମ୍ପ କଲେ ଯାଇକି ସେଥିରୁ ଉତ୍ତମ ମାନର ବୃକ୍ଷଟି ହେବ ଏବଂ ଯୋଉଟାକି ଜଙ୍ଗଲରେ ତିଷ୍ଠି ରହିବ ଏବଂ ବଡ଼ ମହାଦ୍ରୁମରେ ପରିଣତ ହେବ।
1: ନିଶ୍ଚିତ ଭାବରେ, କାରଣ ଆମେ ଦେଖୁଛୁ ଅନେକ ସମୟରେ ଯେ ଜଙ୍ଗଲରେ ଲକ୍ଷାଧିକ ଗଛ ଲାଗେ କିନ୍ତୁ ତା ଭିତରୁ ମାତ୍ର କେତେ ହଜାର ଗଛ ବଞ୍ଚେ। କିନ୍ତୁ ନିଶ୍ଚିତ ଭାବରେ ଆମେ ଯଦି ଗୁଣାତ୍ମକ ମାନର ନବା ଗଛ ଏବଂ ଲଗେଇବା ପରେ ତାର ଉପଯୁକ୍ତ ଯତ୍ନ ନେବା, ତେବେ ନିଶ୍ଚିତ ଭାବରେ ଆମର ସବୁ ଜୀବନ ବ୍ୟାପକ ହେବ। ଆଉ ଗୋଟେ ଲୋକଙ୍କ ମନରେ ପ୍ରଶ୍ନ ଆସେ, ଅନେକ ଶ୍ରୋତାବନ୍ଧୁ ମଧ୍ୟ ଆମକୁ ପୂର୍ବରୁ ଏହି କାର୍ଯ୍ୟକ୍ରମରେ ପଚାରିଛନ୍ତି ଯେ ଚାରାର କିସମ ଏବଂ ବଣ୍ଟନ ବ୍ୟବସ୍ଥା, ଅର୍ଥାତ୍ ଯେପରି ଟିକେ ଆଗରୁ ଆପଣ କହିଲେ ଯେ ଯେଉଁ ସ୍ଥାନରେ ଯେଉଁ ଗଛଟି ଭଲ ବଢ଼ିପାରିବ ଏବଂ ଲୋକଙ୍କର ଉପକାରରେ ଥିବ। ମନେ କରନ୍ତୁ ମୋତେ ଦରକାର ଫୁଲ ଗଛ, ଆଉ ଜଣଙ୍କୁ ଦରକାର କିଛି ଫଳଦାୟୀ ଗଛ, ଅନ୍ୟ ଜଣଙ୍କୁ ଦରକାର କିଛି ଟିମ୍ବର ବା ଯେମିତି ଶାଳ, ପିଆଶାଳ, ଅସନ ଏପରି, ଆପଣ ସେମିତି ଯୋଗାଇ ଦିଅନ୍ତି ନା ଆପଣଙ୍କର ସେମିତି କିଛି ନୀତି ନିୟମ ନାହିଁ, ସୁବିଧା ଅନୁଯାୟୀ ଆପଣ ଯୋଗାଇବେ?
0: ଆମର ବନ ବିଭାଗ ତରଫରୁ ଏକ ୱେବସାଇଟ ଅଛି, ଆମେ ମାର୍ଚ୍ଚ ମାସରୁ ସେଥିରେ ଲେଖି ଜଣେଇଥାଉ ଯେ କୋଉ କୋଉ ନର୍ସରୀରେ କି କି ଚାରା କେତେ ପରିମାଣରେ ଅଛି, ସେ ନର୍ସରୀର ଇନଚାର୍ଜ କିଏ, ତାଙ୍କର ମୋବାଇଲ ନମ୍ବର, ତାଙ୍କର ନାଁ, ସେଟା ୱେବସାଇଟରେ ଉପଲବ୍ଧ ଥାଏ।
1: ଆଜ୍ଞା,
0: ଏବଂ ଲୋକମାନେ ବହୁ ମାତ୍ରାରେ ଫୋନ କଲ୍ କରି ଆମକୁ ଏଇ ଏଇ ଚାରା ଦରକାର, ଆମେ ବ୍ୟାପକ ଭାବରେ ଚାରା ପ୍ରସ୍ତୁତ କରୁ, ଏମ୍ଜିଏନ୍ଆର୍ଜି ଯୋଜନାରେ ହଉ, କାମ୍ପା ଯୋଜନାରେ ହଉ, ଏଫ୍ଡିଏ ଯୋଜନାରେ ହଉ, ଏପରି ଯୋଜନାରେ ବହୁତ ପ୍ରକାର ଚାରା ଉତ୍ପାଦନ କରାଯାଏ। ଆପଣ ତ କହିଲେ ଫୁଲ ଗଛ ଯୋଗାଇବାର କୌଣସି ପ୍ରାବଧାନ ବନ ବିଭାଗ ନାହିଁ, ତାହା ଫ୍ଲୋରିକଲଚର ଡିପାର୍ଟମେଣ୍ଟ, ହର୍ଟିକଲଚର, ଏଗ୍ରିକଲଚର ବିଭାଗ ଯୋଗାଇବ। ଆମେ କେବଳ ଯୋଗୁଥା ଲୋକଙ୍କର ଚାହିଦା ଅନୁସାରେ, ଲୋକ ଆକାଶିଆ ଗଛ ମାଗୁଛନ୍ତି,
1: ଆଜ୍ଞା,
0: ଲୋକ ଶାଗୁଆନ ଗଛ ମାଗୁଛନ୍ତି, ଲୋକ ମାଗୁଛନ୍ତି ଆମକୁ ଅଁଳା ଗଛ ଦିଅ, ବେଲ ଗଛ ଦିଅ, ଯୋଉଟାକି ପୂଜା କରିବା ପାଇଁ ମାଗୁଛନ୍ତି,
1: ଆଜ୍ଞା,
0: ଲୋକ ମାଗୁଛନ୍ତି ଡାଳିମ୍ବ ଗଛ ଦିଅ, ସପେଟା ଗଛ ଦିଅ ଏବଂ ଅମୃତଭଣ୍ଡା ଗଛ ଦିଅ, ସଜନା ଛୁଇଁ ଗଛ, ଏଭଳିଆ ପ୍ରକାର ମଧ୍ୟ ଲୋକ ମାଗୁଛନ୍ତି। ସେଭଳିଆ ଚାରା ମଧ୍ୟ ଆମେ ଲୋକଙ୍କର ଚାହିଦା ମୁତାବକ ପ୍ରସ୍ତୁତ କରୁଛୁ, ପିଜୁଳି ଚାରା ମଧ୍ୟ ପ୍ରସ୍ତୁତ କରୁଛୁ, ଆମ୍ବ, ଲିମ୍ବ, ପଣସ, ଏହିସବୁ ଚାରା ବ୍ୟାପକ ରୂପରେ ପ୍ରସ୍ତୁତ କରାଯାଉଛି, ଯୋଉଟାକି ଲୋକମାନେ ଶ୍ରଦ୍ଧାର ସହ ନେଉଛନ୍ତି ଏବଂ ସେମାନେ ନିଜ ବାଡ଼ିରେ ଲଗାଉଛନ୍ତି ଏବଂ ବଡ଼ ମଧ୍ୟ କରୁଛନ୍ତି।
1: ନିଶ୍ଚିତ ଭାବରେ, ଯେହେତୁ ସେମାନଙ୍କୁ ସେଇ ଗଛ ପସନ୍ଦ, ତେଣୁ ସେମାନେ ନିଶ୍ଚିତ ଭାବରେ ସେ ଗଛଟି ନେବେ, ଲଗେଇବେ, ଯତ୍ନ ନେବେ ଏବଂ ସବୁଠାରୁ ବଡ଼ କଥା ହେଉଛି ଗଛଟି ଯେପରି ଗୋଟେ ଦ୍ରୁମରେ ପରିଣତ ହେବ ସେଥିପ୍ରତି ମଧ୍ୟ ଯତ୍ନବାନ ହେବେ। ଆଉ ଗୋଟେ କଥା ଆସୁଛି ଆଜ୍ଞା, ଆପଣ କହିଲେ ଯେ ବିଭିନ୍ନ ସ୍ଥାନରେ ଆପଣ ଚାରା ପ୍ରସ୍ତୁତି କରୁଛନ୍ତି, କିନ୍ତୁ ଆମ ରାଜ୍ୟରେ କେଉଁ ସ୍ଥାନରେ ସେମାନେ ଚାରା ପାଇପାରିବେ ଏବଂ ଚାରା ପାଇବାକୁ ସେ ଆଗରୁ କିଛି ଦରଖାସ୍ତ କରିବେ, ୱେବସାଇଟରେ ନାଁ ଦେବେ କି କେମିତି ପାଇପାରିବେ ସେମାନେ, ଆଉ ଜଣେ ବ୍ୟକ୍ତି କେତେ ଚାରା ସର୍ବାଧିକ ପାଇପାରିବେ?
0: ଓଡ଼ିଶା ସରକାରଙ୍କର ବ୍ୟବସ୍ଥା ଅନୁସାରେ ବିଭିନ୍ନ ସ୍ଥାନରେ ଡିସେଣ୍ଟ୍ରାଲାଇଜ୍ ନର୍ସରୀ ବା ବିକେନ୍ଦ୍ରୀକରଣ ଚାରା ଉତ୍ପାଦନ କେନ୍ଦ୍ର ମାନ ପ୍ରସ୍ତୁତ କରାଯାଇଥାଏ।
1: ଆଜ୍ଞା,
0: 10,000, 20,000, 30,000 ଏହିପରି ଭାବରେ ଚାରା ପ୍ରସ୍ତୁତ କରି ରଖାଯାଇଥାଏ।
1: ଆଜ୍ଞା,
0: ତାହା ରେଞ୍ଜ ଅଫିସରେ ଏକ ବିଶଦ ବିବରଣୀ, ଏକ ସାଇନବୋର୍ଡ ମାଧ୍ୟମରେ ଦର୍ଶାଯାଇଥାଏ। ଯେଉଁ ଲୋକ ରେଞ୍ଜ ଅଫିସ ଆସିବେ, ଦେଖିବେ କୋଉ କୋଉ ଜାଗାରେ ଚାରାର ଉପଲବ୍ଧତା ଅଛି, ଏବଂ ଡିଭିଜନ ତରଫରୁ ବା ବନଖଣ୍ଡ ତରଫରୁ ଏକ ମଧ୍ୟ ଲିଫ୍ଲେଟ୍ର ପ୍ରସାର କରାଯାଇଥାଏ ଯେ ଏଇ ଏଇ ସ୍ଥାନମାନଙ୍କରେ ଏହି ପ୍ରକାର ଚାରା ଏତେ ମାତ୍ରାରେ ଉପଲବ୍ଧ ଅଛି। ଯେହେତୁ ଏଇଟା 6-7 ମାସର କାମ, ତେଣୁ ଲୋକମାନେ ଜାଣିନାହାନ୍ତି କୋଉ କୋଉ ସ୍ଥାନରେ ଚାରା ଉତ୍ପାଦନ କରାଯାଉଛି, ରାତି ଅଧ୍ୟୟନ ଯେ ଆସିବ ତାପରେ ସରିଯିବ, ତେଣୁ 6-7 ମାସ ହେଲା ପ୍ରସ୍ତୁତ କାର୍ଯ୍ୟକ୍ରମ ଚାଲିଥାଏ।
1: ଆଜ୍ଞା,
0: ଲୋକମାନେ ମଧ୍ୟ ନଜର ରଖିଥାନ୍ତି କୋଉ କୋଉ ଚାରାଟି ହେଉଛି, ଆମେ କୋଉ କୋଉ ଚାରା ନବା ଏବଂ ଆମ କାମରେ ଲାଗିବ, ତେଣୁ ସେଥିପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି। ତା ସହିତ ଭ୍ରାମ୍ୟମାଣ ଚାରା ବିତରଣର ମଧ୍ୟ ବ୍ୟବସ୍ଥା କରାଯାଇଛି।
1: ଆଜ୍ଞା,
0: ଗାଡ଼ିରେ ଚାରା ନେଇକରି ଲୋକମାନଙ୍କ ପାଖରେ ପହଞ୍ଚାଇବା, ହାଟରେ ବିକ୍ରି କରିବା ଏବଂ ବ୍ଲକ ଅଫିସ ସାମ୍ନାରେ ବିକ୍ରି କରିବା, ତହସିଲ ଅଫିସ ଆଗରେ ବିକ୍ରି କରିବା, କୋର୍ଟ ସାମ୍ନାରେ ବିକ୍ରି କରେ, ସେପଟ ବ୍ୟବସ୍ଥା କରାଯାଇଛି। ତା ସହିତ ପ୍ରତ୍ୟେକ ବନାଞ୍ଚଳ ଆଗରେ ଏକ ଆଉଟଲେଟ୍ କରି କିପରି ଭାବରେ ଚାରା ବ୍ୟାପକ ଲୋକମାନେ ପାଇପାରିବେ ତାର ମଧ୍ୟ ବ୍ୟବସ୍ଥା କରାଯାଇଛି। 100-200 ଚାରା ହେଲେ ଲୋକମାନେ ରେଞ୍ଜ ଅଫିସରଙ୍କୁ ଆବେଦନ କରି ସେ ଚାରା ନେଇପାରିବେ। ଯଦି 1,000 ଉପରୁ ଚାରା ନେଉଛନ୍ତି ତାହେଲେ ବନଖଣ୍ଡ ଅଧିକାରୀଙ୍କର କାର୍ଯ୍ୟକ୍ରମ ପଳାଇ

0: ଥିବ ତାଙ୍କଠୁ ସେ ପରମିଶନ ନେଇକି ଚାରା ମଧ୍ୟ ନେଇପାରିବେ। ଯେହେତୁ ସୀମିତ ସମୟ ଜୁଲାଇ ମାସ, କେବଳ ଜୁଲାଇ ମାସରେ ବୃକ୍ଷରୋପଣ କରାଯିବ, ନଭେମ୍ବର ଡିସେମ୍ବର ହେଲେ ପୁଣି ଅସୁବିଧା ହୋଇଯିବ। ସେଥିପାଇଁ ଲୋକମାନେ ଜୁନ୍ ମାସର ଆରମ୍ଭରୁ କେତେ କେତେ ଦରକାର ଚାରା ସେ ଅନୁସାରେ ନିଜ ରିକ୍ୱେସନ ବା ନିଜର ଆବଶ୍ୟକତା ପଠାଇଥାନ୍ତି ବନାଞ୍ଚଳ ଅଧିକାରୀଙ୍କୁ ଏବଂ ଅନ୍ୟାନ୍ୟ ବିଭାଗମାନେ ମଧ୍ୟ ଆମଠୁ ନିଅନ୍ତି। ଧରାଯାଏ ଏନ୍ଏସି, ବ୍ଲକ, ହର୍ଟିକଲଚର ଡିପାର୍ଟମେଣ୍ଟ, ବିଭିନ୍ନ ବିଭାଗ ଆମଠୁ ମଧ୍ୟ ଚାରାର ଇଣ୍ଡେଣ୍ଟ କରିଥାନ୍ତି। ତାହା ଆମେ ତାଙ୍କୁ ପ୍ରାୟୋରିଟି ବେଶୀ ଦେଇଥାନ୍ତି, ଯେଉଁଟାକି ସରକାରଙ୍କର ବ୍ୟବସ୍ଥା ଅନୁସାରେ ମୁକ୍ତ ଭାବରେ ଫ୍ରିରେ ଦିଆଯାଏ ସେଗୁଡ଼ା। ସେଥିରେ ଏକ ଟଙ୍କା ଲେଖା ନାହିଁ। କୌଣସି ସରକାରୀ ବିଭାଗ, ସ୍କୁଲ, କଲେଜ, ଅନୁଷ୍ଠାନ ଯଦି ଚାରା ମାଗନ୍ତି ତାହେଲେ ତାଙ୍କୁ ବିନା ଦେୟରେ ଚାରା ଦେବାର ବ୍ୟବସ୍ଥା ସରକାର ମଧ୍ୟ କରିଛନ୍ତି।
1: ଆମର ଶ୍ରୋତା ଭାଇ ଭଉଣୀମାନେ, ଯେଉଁମାନେ ବିଶେଷ କରି ପ୍ରକୃତି ପ୍ରେମୀ, ଯେଉଁମାନେ ଚାହାନ୍ତି ଗଛଟିଏ ନେଇ, ଗଛଟିଏ ଲଗେଇ ଗଛଟିକୁ ବଡ଼ କରିବା ପାଇଁ, ସେମାନେ ନିଶ୍ଚିତ ଭାବରେ ଖୁସି ହେବେ ଯେ ସରକାରଙ୍କର ଚାରା ଉପଲବ୍ଧତାର ଏକ ବ୍ୟାପକ ପରିସୀମା ରହିଛି। ସେମାନେ ଯେକୌଣସି ନର୍ସରୀରେ ଯୋଗାଯୋଗ କରି ଚାରା ପାଇପାରିବେ। ସତ୍ୟନାରାୟଣ ବାବୁ, ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଚାରାଟିଏ ନେବା ଲଗାଇବା ଗୋଟେ ପଟେ, ଚାରାର ଉପଯୁକ୍ତ ଯତ୍ନ ନେବା ହେଉଛି ଆଉ ଗୋଟେ ଅତି ମହତ୍ତ୍ୱପୂର୍ଣ୍ଣ ଦିଗ। ଅନେକ ସମୟରେ ଅପବାଦ ରହିଛି ଯେ ଯଦି 100 ଚାରା ଲଗାଯାଏ ତେବେ ସେଥିରୁ ପ୍ରାୟ 60% ଚାରା ମରିଯାଆନ୍ତି, ଗାଈ ଖାଇଯାଆନ୍ତି, ରୋଗ ପୋକ ଦାଉରେ ହେଉ କିମ୍ବା ପ୍ରତିକୂଳ ପରିବେଶରେ ହେଉ ନଷ୍ଟ ହୋଇଯାଆନ୍ତି। ଚାରାଟି ଲଗାଇବା ପରେ ତାର ଯତ୍ନ ନେବା, ତାକୁ ବଢ଼େଇବା, ଗୋଟେ ଦ୍ରୁମରେ ପରିଣତ କରିବା ଆପଣଙ୍କ ଭାଷାରେ, ଏଥିରେ ଜନସାଧାରଣଙ୍କର ଏବଂ ଆପଣଙ୍କ ବନ ବିଭାଗର ଭୂମିକା ନିଶ୍ଚିତ ଭାବରେ ରହିଛି, ଆପଣ କ'ଣ କହିବେ?
0: ନା, ଏଥିରେ ତ ସମସ୍ତଙ୍କର ଭୂମିକା ରହିଛି। ଯିଏ ଯେପରି ନିଜର ଜାଗାକୁ ଯେମିତି ସୁରକ୍ଷିତ ରଖନ୍ତି, ଧରାଯାଉ ଜଣେ ବାଇଗଣ ଚାଷ କରୁଛି କି ଟମାଟୋ ଚାଷ କରୁଛି କି ପିଆଜ ଚାଷ କରୁଛି, ସେ ତାକୁ ଯେମିତି ଜାଗ୍ରତର ସହ ଜଗୁଛି, ତାକୁ ବାଡ଼ କରି ହଉ, ତାକୁ ଲୋକ ଲଗେଇ ହଉ, ଜଗିବାର ଯେମିତି ବ୍ୟବସ୍ଥା କରିଛି, ସେମିତି ଛୋଟ ଚାରାଟେ ଲଗେଇ ତାକୁ ବଡ଼ କରିବାର ପ୍ରଥମେ ଟିକେ ପ୍ରାରମ୍ଭିକ ଯତ୍ନବାନ ହେବା ଦରକାର। କାହିଁକି ନା ଛୋଟ ପିଲାଟି ଯେମିତି ବଡ଼ କରିବା, ସେମିତି ଛୋଟ ଗଛଟେ ବଡ଼ କରିକି ବଡ଼ ଦ୍ରୁମରେ ପରିଣତ କରିବା ଖୁବ୍ କଷ୍ଟକର ବ୍ୟାପାର। ସମସ୍ତେ ସଚେତନତା ହେବେ, ସଚେତନତାର ବାର୍ତ୍ତା ଯାହା ବନ ବିଭାଗ ତରଫରୁ ଦିଆଯାଉଛି ତାକୁ ଅକ୍ଷର ଅକ୍ଷରରେ ପାଳନ କରିବେ, ଠିକ୍ ଭାବରେ ଗାତ ଖୋଳା ହେବ, ଠିକ୍ ଭାବରେ ବୃକ୍ଷ ରୋପଣ କରାଯିବ। ଯଦି ଆପଣ ନର୍ସରୀରୁ ଚାରା ନେଲେ, ଚାରା ନେଲା ପରେ ତାକୁ ଯଦି ଜରିମୁଣାରୁ ଖୋଲିଲା ବେଳେ ସେ ପିଣ୍ଡଟି ଫାଟିଗଲା ବା ସେ ମାଟିଟା ଫାଟିଗଲା, ତାହେଲେ ସେ ଗଛ ବଞ୍ଚିବ ନାହିଁ। ତେଣୁ କିପରି ଯତ୍ନର ସହ ତାକୁ ନେବାକୁ ପଡ଼ିବ, ଯତ୍ନର ସହ ରୋପଣ କରୁଥିବା ସ୍ଥାନକୁ ନେବାକୁ ପଡ଼ିବ, ତା ସହିତ ଉପଯୁକ୍ତ ପରିମାଣରେ ଖତ ସାର ଦେଇ ତାକୁ ଠିକ୍ ଭାବରେ ଯଦି ସିଧା ଭାବରେ 90 ଡିଗ୍ରୀ ସିଧା ଭାବରେ ଭୂମି ସହ ସମାନ୍ତର କରିବେ, ତାହେଲେ ନିଶ୍ଚିତ ଭାବରେ ସେ ବୃକ୍ଷ ବଞ୍ଚିବ ଏବଂ ଠିକ୍ ସମୟରେ କୋଡ଼ାଖୁସା ମଧ୍ୟ କରିବାକୁ ପଡ଼ିବ। ଯେମିତି ଆଳୁ ଚାଷ ହଉ ବା ଆମର ପିଆଜ ଚାଷ ହଉ, ସେଇ ଯେମିତି କୋଡ଼ାଖୁସା କରାହଉଛି, ଗଛର ସେମିତି ମଧ୍ୟ ଯତ୍ନ ନେବାକୁ ପଡ଼ିବ। ସେଥିପାଇଁ ବିଭାଗ ତରଫରୁ ପ୍ରତ୍ୟେକ ପ୍ଲାଣ୍ଟେସନ ବା ବୃକ୍ଷରୋପଣର 3 ବର୍ଷ ମେଣ୍ଟେନାନ୍ସ ବ୍ୟବସ୍ଥା ମଧ୍ୟ ରହିଛି। ଯେଉଁ ଲୋକ ନେଇ ଲଗେଇବେ ସେମାନେ ମଧ୍ୟ ତାର ରକ୍ଷଣାବେକ୍ଷଣ କାମ ସେମାନେ କରିବା ପାଇଁ ବାଧ୍ୟ ହେବା ଦରକାର। ନଚେତ ଲଗେଇ ଦେଇ ତାର ରକ୍ଷଣାବେକ୍ଷଣ ଠିକ୍ ଭାବରେ ନ ହବ, ନିଶ୍ଚିତ ଭାବରେ ସେ ଗଛ ମରିଯିବ,
1: ରୋଗ ପୋକରୁ ମରିପାରେ, ଗାଈ ଗୋରୁ ଖାଇଯାଇପାରନ୍ତି, ବିଭିନ୍ନ ବିପଦ ରହିଛି। କୁହାଯାଏ ଯେ ଜନ ସହଭାଗିତା ବିନା କୌଣସି କାର୍ଯ୍ୟକ୍ରମ ସଫଳ ହୋଇପାରିବ ନାହିଁ, ତେଣୁ ଏଇ ଯୋଉ ବନୀକରଣ କାର୍ଯ୍ୟକ୍ରମ, ବିଶେଷ କରି ବୃକ୍ଷରୋପଣ କାର୍ଯ୍ୟକ୍ରମ, ଏହା ଏକ ମହତ୍ କାର୍ଯ୍ୟକ୍ରମ ଏବଂ ଏଥିରେ ଜନସାଧାରଣଙ୍କ ଭାଗିଦାରିତା ସୁନିଶ୍ଚିତ କରିବା ପାଇଁ ଆପଣଙ୍କର ବନ ବିଭାଗ କ'ଣ ସବୁ ବ୍ୟବସ୍ଥା କରୁଛି ଏବଂ ଲୋକମାନେ କିପରି ଅଧିକରୁ ଅଧିକ ସାମିଲ ହେବେ, ଏହାକୁ ଜନ ଆନ୍ଦୋଳନରେ ପରିଣତ ହେବ, ଆପଣ କ'ଣ କହିବେ?
0: ଭାରତୀୟ ଜଙ୍ଗଲ ଆଇନ 1988 ନିର୍ଦ୍ଦେଶନାମା ଅନୁଯାୟୀ ବନ ବିଭାଗକୁ ସାହାଯ୍ୟ କରିବା ପାଇଁ ବା ବନ ବିଭାଗ ସହିତ ମିଳିମିଶି କାମ କରିବା ପାଇଁ ଯୁଗ୍ମ ବନ ପରିଚାଳନା ବା ଜଏଣ୍ଟ ଫରେଷ୍ଟ ମ୍ୟାନେଜମେଣ୍ଟ ପଲିସି ସାରା ଭାରତରେ ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଛି। ଯେଉଁ ଗାଁ ଲୋକମାନେ ଜଙ୍ଗଲର ନିକଟବର୍ତ୍ତୀ ରହୁଛନ୍ତି ଏବଂ ତାଙ୍କର ଲାଇଭଲିହୁଡ୍ ବା ଯେଉଁ ବଞ୍ଚିବାର ଯେଉଁ ଜୀବିକା ସେମାନେ ଜଙ୍ଗଲରୁ ପାଉଛନ୍ତି ଏବଂ ଜଙ୍ଗଲ ଉପରେ ସେମାନେ ନିର୍ଭର କରୁଛନ୍ତି, ସେମାନଙ୍କୁ ନେଇ କିପରି ଭାବରେ ଥିବା ଜଙ୍ଗଲର ସୁରକ୍ଷା ଏବଂ ଯେଉଁ ଯେଉଁ ଜାଗାରେ ଖାଲି ପଡ଼ିଯାଇଛି ଜାଗା ଗଛ ନାହିଁ ତାକୁ କିପରି ସୁରକ୍ଷିତ ରଖି ଆହୁରି ବ୍ୟାପକ ରୂପରେ ତାକୁ ସବୁଜ ସୁନ୍ଦର କରିବା ପାଇଁ ବନ ସଂରକ୍ଷଣ ସମିତି ମାନ ଗଠନ କରାଯାଇଛି। ଯେଉଁ ଯେଉଁ ଜାଗାରେ ବନ୍ୟଜନ୍ତୁମାନଙ୍କର ବେଶୀ ଦେଖାଯାଉଛି ବା ବନ୍ୟଜନ୍ତୁର ସାନ୍ଦ୍ରତା ଅଧିକା ଦେଖାଯାଉଛି ସେ ଜାଗାରେ ଇଡିସି ବା ଇକୋ ଡେଭଲପମେଣ୍ଟ କମିଟି ମାନ ମଧ୍ୟ ଗଠନ କରାଯାଇଛି। ସମଗ୍ର ଓଡ଼ିଶାରେ ଅଦ୍ୟାବଧି ପ୍ରାୟ 14,000 ସମିତି ମାନ ଗଠନ କରାଯାଇଛି ଏବଂ ସେମାନଙ୍କର ଅବଦାନ ବାସ୍ତବରେ ଅତୁଳନୀୟ। ମନୁଷ୍ୟମାନେ ଜାଣିବା କଥା ଯେ ଜଙ୍ଗଲ ଯିଏକି ଆମର ବନ୍ଧୁ, ଯିଏକି ଆମର ଉପକାର କରୁଛି, ଯାହା ବିନା ଆମେ ବଞ୍ଚିବା ଅସମ୍ଭବ, ଯିଏ ଆମକୁ ଅକ୍ସିଜେନ୍ ଦେଉଛି। ଆପଣ ଜାଣିଥିବେ କରୋନା ମହାମାରୀରେ କିପରି ଲୋକମାନଙ୍କର ଅମ୍ଳଜାନ ସ୍ତର କମିଗଲା, ସବୁ ଅକ୍ସିମିଟରରେ ନିଜର ଅମ୍ଳଜାନ ସ୍ତର ମାପି ଚାଲିଲେ ଏବଂ କାହାକୁ ଭେଣ୍ଟିଲେଟରରେ, କାହାକୁ ଆଇସିୟୁରେ ରଖାଗଲା। ତ ସମସ୍ତେ ଜାଣିବା କଥା ଯେ ଅକ୍ସିଜେନ୍ ବା ଯେଉଁ ଅକ୍ସିମିଟର ଆମେ ମାପୁଛୁ 90, 95, 96, 98

0: ବନସ୍ପତ ରହିଲେ ଭଲ, ଅକ୍ସିଜେନ୍ ଦବା ଲୋକ କିଏ? କେବଳ ଗଛ ଗୋଟିଏ ମେସିନ୍ ବା ଗଛ ଗୋଟିଏ ପଦାର୍ଥ ଯିଏ କେବଳ ଅମ୍ଳଜାନ ଦିଏ, ଯାହା ବାୟୁକୁ ପ୍ରଦୂଷଣ ମୁକ୍ତ କରେ ଏବଂ ମୃତ୍ତିକା ସଂରକ୍ଷଣ କରେ, ଠିକ୍ ସମୟରେ ବର୍ଷା ଦିଏ। ଏହିସବୁ କାର୍ଯ୍ୟକ୍ରମ ଯଦି ଗଛ କରେ, ସିଏ ଆମ ଉପକାରୀ ବନ୍ଧୁ, ତାକୁ ଆମେ ନଷ୍ଟ ନ କରିବା। ଯଦି ଯୋଉ ଜାଗାରେ ନିଆଁ ଲାଗିଲା, ତାକୁ ତତ୍କ୍ଷଣାତ୍ ସେ ନିଆଁକୁ ଲିଭାଇବା ପାଇଁ ଗାଁ ଲୋକମାନେ ଯଦି ଆଗଭର ହେବେ, କାରଣ ସେମାନେ ପ୍ରଥମେ ଦେଖୁଛନ୍ତି, ତାପରେ ଭାରତୀୟ ସର୍ବେକ୍ଷଣ ସଂସ୍ଥା ବା FSI ପରେ ସର୍ଭେ ଅଫ୍ ଇଣ୍ଡିଆ ଆମର ମୋବାଇଲକୁ ମେସେଜ ପଠାଯାଉଛି ଫିଲ୍ଡ ଷ୍ଟାଫ୍ ସମସ୍ତଙ୍କୁ, ଯେ ଏହି ସ୍ଥାନରେ GPS ରିଡିଂ ସହ କେତେ ପରିମାଣରେ ଜଙ୍ଗଲ ଲାଗିଛି, SNPP ଓ ମୋଡିସ୍ ଜରିଆରେ ସେ ଜଣାଉଛନ୍ତି ଯେ ଏହି ସ୍ଥାନରେ ନିଆଁ ଲାଗିଛି। ତୁରନ୍ତ ଆମର ଭ୍ରାମ୍ୟମାଣ ଗାଡ଼ି ରହିଛି ଏବଂ ଫାୟାର ସ୍କ୍ୱାଡ଼ ମାନେ ଅଛନ୍ତି, ସେ ସ୍ଥାନକୁ ଯାଇ ଜଙ୍ଗଲରେ ନିଆଁକୁ ଖୁବ୍ ଭଲ ଭାବରେ ଲିଭାଉଛନ୍ତି। ସମସ୍ତେ ଲାଗିପଡ଼ି ଗାଁ ଲୋକମାନେ ବିଭିନ୍ନ ଜାଗାରେ ସଭା ସମିତି ଆୟୋଜନ କରାଯାଉଛି, ସଚେତନତା ରଥ କରାଯାଉଛି, ପ୍ରଚାର ପତ୍ର ପ୍ରାଚୀର ପତ୍ର ଚାରିଆଡ଼େ ଲଗାଯାଉଛି ଏବଂ ଅନ୍ୟାନ୍ୟ ବିଭାଗମାନଙ୍କୁ ସାମିଲ କରାଯାଇ ଫାୟାର ବିଭାଗ ହେଉ, ରେଭିନ୍ୟୁ ବିଭାଗ ହେଉ, ପୋଲିସ ବିଭାଗ ହେଉ, କୃଷି ବିଭାଗ ହେଉ, ସମସ୍ତଙ୍କୁ ସାମିଲ କରାଯାଇ ସଚେତନତା ବାର୍ତ୍ତା ଚାରିଆଡ଼େ ପ୍ରଚାର ଓ ପ୍ରସାର କରାଯାଉଛି, ତା ଫଳରେ ଜଙ୍ଗଲ ନିଆଁ କମିବାକୁ ଲାଗିଛି।
1: ନିଶ୍ଚିତ ଭାବରେ ଜଙ୍ଗଲ ନିଆଁ କେବଳ ନୁହେଁ, ଜଙ୍ଗଲ ସମ୍ପଦା, ବନ୍ୟ ପ୍ରାଣୀ, ପ୍ରତ୍ୟେକ ଗଛଟିର ଯତ୍ନ ନେବା ନିହାତି ଆବଶ୍ୟକ। ଶ୍ରୋତା ବନ୍ଧୁ, ପ୍ରକୃତି କୋଳରେ ଆମର ଜନ୍ମ, ଆମର ଲାଳନ ପାଳନ ଏବଂ ଆମର ମୃତ୍ୟୁ, ପରିବେଶ ବିନା ଆମର ସ୍ଥିତି ନାହିଁ। ଗଛଟି ଆମକୁ କେବଳ ଅକ୍ସିଜେନ୍ ଦିଏ ନାହିଁ, ଆମକୁ ବର୍ଷା ମଧ୍ୟ ଦିଏ, ଆମର ମାଟି ମାଆକୁ ସେ ସୁଦୃଢ଼ କରି ଧରି ରଖେ। ସେଇଥିପାଇଁ ଆମର କର୍ତ୍ତବ୍ୟ ହେଉଛି ପ୍ରତ୍ୟେକ ଗଛର ଯତ୍ନ ନେବା ଏବଂ ବନୀକରଣ ପରି ଗୋଟିଏ ମହତ୍ କାର୍ଯ୍ୟକ୍ରମରେ ଭାଗ ନେଇ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା। ଆଜିର ଏହି କାର୍ଯ୍ୟକ୍ରମରେ, ବନୀକରଣ କାର୍ଯ୍ୟକ୍ରମରେ, ଚାରା ଉତ୍ପାଦନର ମାନ, ଚାରା ଉତ୍ପାଦନର କୌଶଳ, ଚାରାର ଉପଲବ୍ଧତା ସମ୍ପର୍କରେ ଯେଉଁ ମହତ୍ତ୍ୱପୂର୍ଣ୍ଣ ସୂଚନା ଦେଲେ, ସେଥିପାଇଁ ସତ୍ୟନାରାୟଣ ବାବୁ ଆପଣଙ୍କ ଅନୁଷ୍ଠାନ ତରଫରୁ ଏବଂ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭକାମନା। ଏବଂ ବନୀକରଣ କାର୍ଯ୍ୟକ୍ରମ ଆପଣଙ୍କ ବିଭାଗର ଏହିପରି ଆହୁରି ଆଗକୁ ଆଗକୁ ଯାଉ, ସଫଳ ହୁଅନ୍ତୁ, ଏତିକି ମଧ୍ୟ ଆମେ କାମନା କରୁଛୁ। ନମସ୍କାର।
0: ନମସ୍କାର।

ହଁ ଶ୍ରୋତା ବନ୍ଧୁ, ପରିବେଶ ହେଉଛି ଆମ ଜୀବନର ମୂଳ ଆଧାର। ଆମ ପରିବେଶର ସୁରକ୍ଷା କରିବା ହେଉଛି ଆମମାନଙ୍କର ପ୍ରଥମ ଆଉ ପ୍ରଧାନ ଦାୟିତ୍ୱ। ପରିବେଶ ସ୍ୱଚ୍ଛ ସୁନ୍ଦର ରହିଲେ ଆମେମାନେ ସୁସ୍ଥ ଜୀବନଯାପନ କରିପାରିବା। ପରିବେଶ ଆମ ରହିଲେ ସ୍ୱଚ୍ଛ, ଶରୀର ଆମର ହୋଇବ ସୁସ୍ଥ। ହଁ ଶ୍ରୋତା ବନ୍ଧୁ, ବର୍ତ୍ତମାନ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଏଠି ମାଟି, ପାଣି, ପବନ ସବୁ ପ୍ରଦୂଷିତ। ତେଣୁ ଆମର ପରିବେଶକୁ ସଫା ସୁତୁରା ପରିଷ୍କାର କରି ରଖିଲେ ଆମେ ଗୋଟେ ଭଲ ପରିବେଶରେ ସୁସ୍ଥ ଭାବରେ ଜୀବନ ଧାରଣ କରିପାରିବା। ତେଣୁ ଆମେମାନେ ଏବେଠାରୁ ସଜାଗ ହେବା, ସତର୍କ ହେବା ଆଉ ଭବିଷ୍ୟତ ବଂଶଧରଙ୍କ ପାଇଁ ଗୋଟେ ସୁନ୍ଦର ପରିବେଶର ପରିକଳ୍ପନା କରିବା। ଶ୍ରୋତା ବନ୍ଧୁ, ଆଜି ତ ସମୟ ହେଇଯାଇଛି, ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜିର କାର୍ଯ୍ୟକ୍ରମ ପ୍ରଯୋଜନା ଓ ପରିଚାଳନା ଦାୟିତ୍ୱରେ ଥିଲେ ଦୁର୍ଗା ମାଝୀ ଏବଂ ଉପସ୍ଥାପନାରେ ମୁଁ ଥିଲି ନିହାରପାଳା ପଟ୍ଟନାୟକ। ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।

0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍, ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍, ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ସମବେତ କଣ୍ଠରେ ଦେଶବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି କୃତିବାସ ନାୟକଙ୍କ ରଚନାରୁ।

ସମବେତ କଣ୍ଠରେ ଦେଶବନ୍ଧନ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷ ଗୀତଟି ଋଷିକେଶ ପଣ୍ଡାଙ୍କ ରଚନାରୁ।

0: ସମବେତ କଣ୍ଠରେ ଶୁଣୁଥିଲେ ଦେଶବନ୍ଦନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
1: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତିଗୀତ। ପ୍ରଥମ ଗୀତଟି ଅର୍ଚ୍ଚନା ଜୋହରୀଙ୍କ ରଚନାରୁ, କଣ୍ଠଦାନ ଓ ସ୍ୱର ସଂଯୋଜନା ରତିକା ଜୋହରୀ।

सनातन जल में थल में।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
3: ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଦେବୀ ଚୟରଙ୍କ କଣ୍ଠରେ ପୁରାତନ ରଚନାରୁ। ସଙ୍ଗୀତରେ ଶୋଇଛନ୍ତି ଉମା ମୋହନ।

କାର୍ଯ୍ୟକ୍ରମର ଶେଷ ଗୀତଟି ହେମା ମାଳିନୀଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି କବି ନାରାୟଣ ଅଗ୍ରୱାଲ, ସ୍ୱର ସଂଯୋଜନା ବିବେକ ପ୍ରକାଶ।